କଥାଚିତ୍ର ଲଗନ ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ, ଉଦିତ ନାରାୟଣ, ବୈଶାଲୀ ଏବଂ ସାଥୀମାନେ।

ବନ୍ଦିନୀର ପରବର୍ତ୍ତୀ ଭକ୍ତି ଗୀତ ସକାଳ ଆସୁଛି ତୁମରି ଇଚ୍ଛାରେ ସଞ୍ଜ ଯାଉଛି ନଈ କେମିତି କହିବି ମୋ ଜୀବନ ପଥି ତୁମ ଶୁଭ ଇଚ୍ଛା ନାହିଁ ସଂଗ୍ରାମ କିଶୋରୀ ମଲ୍ଲିକଙ୍କ ରଚନା ଗାଇଛନ୍ତି ଶୈଳଭମ ମହାପାତ୍ର।

ମିଶ୍ର ସତ୍ୟନାରାୟଣଙ୍କ ରଚନାରୁ ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ସନ୍ତୋଷ କୁମାର ପଣ୍ଡା। ହାତ ଗୋଡ଼ ନ ଥାଇ ତୁ ହେଲୁ ଜଗଦୀଶ, ସବୁ ଥାଇ କାଳିଆରୀ ମୋ ହେଲି ଅମଣିଷ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସ୍ନେହଲତା ପ୍ରହରାଜ। ଆରି ମନ ପାଇ ହରି ନାମକୁ ନ ଭଜୁ କାହିଁ ପାଇଁ। ଶିଳ୍ପୀଙ୍କ କଣ୍ଠରେ ଦୀନକୃଷ୍ଣଙ୍କ ରଚନା।

ପୁରାତନ ରଚନାର ପରବର୍ତ୍ତୀ ଗୀତ ଗାଇଛନ୍ତି ବିଭୁତେନ୍ଦ୍ର ଦାସ। ମେଘମାଳାକୁ ନିନ୍ଦି କଳାକୁ ଚାହାଁ ବାରେ ମନ ଚକାଡୋଳାକୁ।

ସମବେତ କଣ୍ଠରେ ହରପ୍ରିୟା ଦେବୀଙ୍କ ରଚନାରୁ ପରବର୍ତ୍ତୀ ଭକ୍ତିଗୀତ ଜଗନ୍ନାଥ ହେ ତୁମେ କେଡ଼େ ସୁନ୍ଦର କଳା ଧଳା ମୁଖ ଭଗିନୀ ସୁଭଦ୍ରା ନୀଳାଚଳେ ଲଗାଇଛ ଅନ୍ଦର।

ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନଙ୍କ ଦ୍ୱାରା କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟ ଗୀତ ରଚନା କଳ୍ପଲତା ଜେମା। ଜଗବନ୍ଧୁ ନାଥଙ୍କୁ ଚିମୁରୁଛି ନୁହଁ ଜେଣିକି ଚାହିଁଲେ ତେଣେ ଶ୍ରୀମୁଖ ଦିଶଇ।

0: ସେସୈଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି। ନୃସିଂହ ଚରଣ ମଲ୍ଲିକ।

ଭଗବାନଙ୍କ ସ୍ମରଣ ହିଁ ସମ୍ପତ୍ତି, ବିସ୍ମରଣ ହିଁ ବିପତ୍ତି। ଆମ ସମାଜରେ ସାଧାରଣତଃ ଦୁଇ ପ୍ରକାର ମନୁଷ୍ୟ ଦେଖାଯାଆନ୍ତି, ଆସ୍ତିକ ଓ ନାସ୍ତିକ। ଆସ୍ତିକ ଏ ସଂସାରରେ ଭଗବାନଙ୍କର ଅସ୍ତିତ୍ୱ ବା ସ୍ଥିତିକୁ ସ୍ୱୀକାର କରି ନିଜର କର୍ମମୟ ଜୀବନଯାପନ କରେ, କିନ୍ତୁ ନାସ୍ତିକ ଏହାକୁ ସହଜରେ ସ୍ୱୀକାର କରେ ନାହିଁ। ସେ ନିଜ ବାହୁବଳ ଉପରେ ବିଶ୍ୱାସ କରି ଖାଇପି ଆନନ୍ଦରେ ସୁଖ ଉପଭୋଗ କରିଥାଏ। ନାସ୍ତିକମାନେ ଚାର୍ବାଙ୍କର ବାଣୀ ଦ୍ୱାରା ପ୍ରଚୋଦିତ ହୋଇ ଯଥା ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍, ଭସ୍ମୀଭୂତସ୍ୟ ଶରୀର।

କିଂ ପୁନରାଗମନ। ଏହି ସ୍ୱର୍ଗଟିର ନିର୍ଯାସଲା ଥରେ ଶରୀର ଭସ୍ମୀଭୂତ ହୋଇଗଲା ପରେ ପୁନର୍ଗମନ ହୁଏ ନାହିଁ, ତେଣୁ ଋଣ କରିକିନି ମଧ୍ୟ ଆନନ୍ଦରେ ଜୀବନକୁ ଉପଭୋଗ କରିଦେବା। ଗୋଟିଏ ସାଧାରଣ ବସ୍ତୁ ନିର୍ମାଣ କରିବା ପାଇଁ ଯଦି ଜଣେ ନିର୍ମାଣକର୍ତ୍ତା ଅଛନ୍ତି, ଏ ସୁନ୍ଦର ସୃଷ୍ଟିର ଜଣେ ସ୍ରଷ୍ଟା ମଧ୍ୟ ଥିବେ। ନାସ୍ତିକଙ୍କର ଭଗବାନଙ୍କର ଅସ୍ତିତ୍ୱକୁ ସ୍ୱୀକାର କରିବା ନ କରିବା ଉପରେ ଭଗବାନଙ୍କର ଉପସ୍ଥିତି ନିର୍ଭର କରେ ନାହିଁ। ଏ ପୃଥିବୀରେ ସମଗ୍ର ମାନବ ସମାଜ ଓ ସବୁ ଧର୍ମରେ ସେହି ରହସ୍ୟମୟ ଆନନ୍ଦ ସ୍ୱରୂପ ଭଗବାନ ବା ଈଶ୍ୱରଙ୍କ ଉପରେ ଆସ୍ଥା ରହିଥାଏ। ଆମ ଜୀବନରେ ସମସ୍ତ କର୍ମ ଯଦି ଭଗବତ ନିବେଦିତ ବା ସମର୍ପିତ ହୁଏ, ତାହା ଆମ୍ଭମାନଙ୍କୁ ଅସୀମ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ବିପତ୍ତିରୁ ରକ୍ଷା କରିଥାଏ। ସେ ପ୍ରକାର କର୍ମରେ କର୍ତ୍ତୃତ୍ୱ ଓ ଭର୍ତ୍ତୃତ୍ୱ ଭାବ ନଥିବାରୁ ଅହଙ୍କାରର ବିନାଶ ହୋଇଥାଏ, ଯାହାକି ବ୍ୟକ୍ତିର ଆଧ୍ୟାତ୍ମିକ ମାର୍ଗରେ ଏକ ପରମ ଶତ୍ରୁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ଅନୁରୂପ ଉପଦେଶ କର୍ମସନ୍ୟାସ ଯୋଗ ମାଧ୍ୟମରେ ବୁଝାଇ କର୍ମରେ ପ୍ରଚୋଦିତ ନ ହେବା ପାଇଁ କହିଛନ୍ତି। ଶେଷ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ମାଂ ଏକ ଶରଣଂ ବ୍ରଜ ପ୍ରତିଶ୍ରୁତି ଭଗବତ ଶରଣାଗତ ପ୍ରତି ପ୍ରାଧାନ୍ୟ ଦେଇ ଏହିପରି ଭଗବାନଙ୍କୁ ସବୁ ସମୟରେ ସ୍ମରଣ ରଖିବା ଓ ଆତ୍ମନିବେଦନର ପ୍ରସଙ୍ଗ ସନ୍ଥ ତୁଳସୀଦାସଙ୍କ ରଚିତ ମାନସର ସୁନ୍ଦରାକାଣ୍ଡରେ ମଧ୍ୟ ବର୍ଣ୍ଣିତ ହୋଇଅଛି। କଥାଟି ହେଉଛି, ହନୁମାନଜୀ ବହୁ କଷ୍ଟସାଧ୍ୟ ଯାତ୍ରାର ସଫଳ ହୋଇ ଯେତେବେଳେ ମା ସୀତାଙ୍କର ସନ୍ଦେଶ ରାମଚନ୍ଦ୍ରଙ୍କୁ ଦେଇଛନ୍ତି, ସେ ଅତ୍ୟନ୍ତ ଉତ୍ଫୁଲ୍ଲ ସହିତ ହନୁମାନଙ୍କୁ ପ୍ରଶଂସା କରି କହିଛନ୍ତି, ହେ ହନୁମାନ, ଦେବତା ନର ମୁନି ତନୁଧାରୀଙ୍କ ମଧ୍ୟରେ ତୁମ ପରି ଉପକାରୀ ଅନ୍ୟ କେହି ନାହାନ୍ତି, ତୁମର ଏହି ଉପକାର ଋଣ ମୁଁ ଶୁଝିପାରିବି ନାହିଁ। ପ୍ରଭୁଙ୍କର ବିଚ୍ଛେଦରେ ସୀତାଙ୍କର ଗୋଟିଏ ଗୋଟିଏ ନିମିଷ ଗୋଟିଏ ଗୋଟିଏ କଳ୍ପ ପରି ଲାଗୁଛି। ଅଶୋକ ବନରେ ଶ୍ରୀରାମଙ୍କ ନାମ ସ୍ମରଣ କରି ରହିଛନ୍ତି। କଥା ହେଲା ପରେ ହନୁମାନ ଶ୍ରୀରାମଚନ୍ଦ୍ରଙ୍କୁ କହିଛନ୍ତି, ଆପଣଙ୍କର ମନୋବାକ୍ୟରେ ମୁଁ ହିଁ ଆପଣଙ୍କୁ ପତି ବୋଲି ଗ୍ରହଣ କରିଛି, ଯେ ମୋତେ ହିଁ ଆଶ୍ରୟ କରିଛି ତା ଉପରେ ସ୍ୱପ୍ନରେ ସୁଦ୍ଧା ବିପତ୍ତି ଆସିପାରେ ନାହିଁ। ହନୁମାନ ପ୍ରତ୍ୟୁତ୍ତରେ କହିଛନ୍ତି, ଆପଣଙ୍କ ନାମକୁ ବିସ୍ମରଣ କରିବା ହିଁ ବିପତ୍ତି। ଏହି ପ୍ରସଙ୍ଗରୁ ଜଣାଯାଏ, ପ୍ରଭୁଙ୍କର ନାମ ସ୍ମରଣ ଓ ଧାରଣ କରିବା ଦ୍ୱାରା ଆମ୍ଭେମାନେ ତ୍ରିତାପରୁ ମୁକ୍ତି ଲାଭ କରି ଆନନ୍ଦ ସ୍ୱରୂପ ହୋଇଯିବା। ଜୀବନର ଯାତ୍ରା ପଥରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ତଥା ବାଧାବିଘ୍ନକୁ ଅନାୟାସରେ ଅତିକ୍ରମ କରିଯିବା। ଭଗବାନଙ୍କ ନାମ ସ୍ମରଣ ଦ୍ୱାରା ମନୁଷ୍ୟ ସରଳ, ସହଜ ଓ ସୁବୋଧ ହୋଇଥାଏ। ମନୁଷ୍ୟ ଜୀବନରେ ସବୁଠାରୁ ବଡ଼ ଶତ୍ରୁ ଷଡ଼ ରିପୁ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଧୀରେ ଧୀରେ ଦୂରେଇ ଯାଇ ଏକ ଦିବ୍ୟ ଜୀବନଯାପନ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ। ଆଜିର ବିଷୟ ଅନୁରାଗୀ ମାନବ ଥରଟିଏ ଏହି ପ୍ରକାର ଚେତନାରେ ନିଜକୁ ଅନୁପ୍ରାଣିତ କରିପାରିଲେ ମାନବ ଜନ୍ମ ଧନ୍ୟ ହୋଇଯିବ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ନୃସିଂହ ଚରଣ ମଲ୍ଲିକ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଅସ୍ଥି ଭିତରେ ମଜା, ତା ଉପରେ ମେଦ, ତା ଉପରେ ମାଂସ, ଭିତରେ ରୁଧିର, ଘୋଡ଼େଇବାକୁ ଚର୍ମ ଏବଂ ରୋମ, ମଜା ମଧ୍ୟରେ ବ୍ୟୋମ, ଏହି ସପ୍ତଧାତୁ ପ୍ରାଣୀ ଜୀବନର ମୂଳ ହେତୁ। 72,000 ନାଡ଼ି ହୃଦ ପଦ୍ମକୁ ବେଢ଼ିଛି, ତା ମଧ୍ୟରେ ରହେ ପ୍ରାଣ।

ଅବନି, ଉଦକ, ଅନଳ, ପବନ ଓ ଆକାଶ ଏହି ପଞ୍ଚଭୂତରେ ଗଢ଼ା ଶରୀର ହେଉଛି ବିଷ୍ଣୁଙ୍କର ଭଜନ ମନ୍ଦିର। ଏହି ପଞ୍ଚଭୂତ ଛଡ଼ା ମନ, ମହତ ଆଉ ଅହଙ୍କାର ମିଶି ଅଷ୍ଟଗୁଣରେ ଆବୃତ ବ୍ରହ୍ମାଣ୍ଡ। ତ୍ରିଗୁଣାତ୍ମକ ଇନ୍ଦ୍ରିମାନେ ଭୂତ ଆଦି ପ୍ରଭାବ ଗୁଣଯୁକ୍ତ, ପୁଣି କଳ୍ପିତ ଅହଙ୍କାରରେ ଆତ୍ମା ଓ ମନ ସମସ୍ତ ବିକାରପୂର୍ଣ୍ଣ। ଏହିପରି ଆତ୍ମମାୟାରେ ସେ ଖେଳନ୍ତି। ଆତ୍ମାକୁ ଭିନ୍ନ ଭିନ୍ନ କରି ସେ ପ୍ରଜାପତି ବା ବ୍ରହ୍ମ ରୂପ ଧାରଣ କରନ୍ତି।

0: ଶୁଣିଲି ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି ଏବଂ ବର୍ଣ୍ଣନା ବସନ୍ତ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। କୃଷି ପାଇଁ ସଦାସର୍ବଦା ଜଳର ଆବଶ୍ୟକତା ରହିଛି। ତେବେ ମାଟିର ଜଳସ୍ତର ଧୀରେ ଧୀରେ କମିଯିବା ସହିତ ଅନେକ ସ୍ଥାନରେ ଜଳର ସଙ୍କଟ ଦେଖାଦେଉଛି। ଯଦି କମ୍ ପାଣିରେ ଏବଂ କମ୍ ଶ୍ରମିକ ବ୍ୟବହାର କରି ଅଧିକ ଜଳସେଚନ କରିବାକୁ ହେଲେ ବୁନ୍ଦା ଜଳସେଚନ ପଦ୍ଧତି ବା ଅଣୁ ଜଳସେଚନ ପଦ୍ଧତି ଆପଣେଇବା ଉଚିତ, ଯେଉଁଥିରେ କି ବୁନ୍ଦା ବୁନ୍ଦା ଆକାରରେ ଗଛକୁ ପାଣି ଦିଆଯାଇଥାଏ। ସାଧାରଣତଃ ଆପଣମାନେ ଯେଉଁ ପଦ୍ଧତିରେ ଜଳସେଚନ କରୁଛନ୍ତି ତାକୁ ଫ୍ଲଡ୍ ଇରିଗେସନ୍ କୁହାଯାଏ। ଏହି ପଦ୍ଧତିରେ ଶତକଡ଼ା 90% ପାଣି ରାସ୍ତାରେ ନଷ୍ଟ ହୋଇଥାଏ। ଏହି ଜଳସେଚନ କରିବା ଫଳରେ ଅନେକ ଅନାବନା ଗଛ ମଧ୍ୟ ଆପଣଙ୍କ ଫସଲ କିଆରୀରେ ଉଠିଥାଏ। ଏହି ଅନାବନା ଗଛ କେବଳ ଯେ ପାଣି ଓ ଖାଦ୍ୟସାର ପାଇଁ ଗଛ ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତା ନୁହେଁ, ଅନେକ ଅପକାରୀ କୀଟ ବା ଜୀବାଣୁ ଏହି ଗଛରେ ବସା ବାନ୍ଧନ୍ତି। ବୁନ୍ଦା ଜଳସେଚନ କରିବା ଫଳରେ କମ୍ ପାଣି ଆବଶ୍ୟକ ହେଉଛି। ଯଦି ମାଟିଟି ସମତଳ ନଥାଏ ତେବେ ଆମେ ନାଳି ଜଳସେଚନ କରିପାରିବା ନାହିଁ, କିନ୍ତୁ ଏଠାରେ ଆମେ ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କରିପାରିବା। ଏହି ପଦ୍ଧତି ଦ୍ୱାରା ଜଳସେଚନ କରିଲେ ସଠିକ୍ ସ୍ଥାନରେ ସଠିକ୍ ପରିମାଣରେ ଜଳସେଚନ ହୋଇପାରିବ, ପାଣି ସହିତ ସାର ମଧ୍ୟ ଦେଇହେବ, ଗଛ ଭଲ ବଢ଼ିପାରିବ ଏବଂ ଅନାବନା ଗଛ କମ୍ ହେବ, ଯାହାଫଳରେ କମ୍ ରୋଗ

0: ପୋକ ଲାଗିବେ ଏବଂ କମ୍ ଔଷଧ ମଧ୍ୟ ବ୍ୟବହାର ହେବ। ଏହା ଯୋଗୁଁ ଫସଲର ଗୁଣବତ୍ତା ମଧ୍ୟ ଭଲ ରହିବ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅଧିକ ଜମିରେ ଜଳସେଚନ କରିବା ପାଇଁ କେବଳ ଜଣେ ଲୋକ ଆବଶ୍ୟକ ହେବ। ଏହାକୁ ଆମେ ଦରକାର ମୁତାବକ ବ୍ୟବହାର କରିପାରିବା। ପୂର୍ବରୁ ଅନ୍ୟ ଉପାୟରେ ଜଳସେଚନ କରିବା ଦ୍ୱାରା ପାଗ ହିସାବରେ ଜଳସେଚନ କରିବାକୁ ପଡୁଥିଲା, କିନ୍ତୁ ବୁନ୍ଦା ଜଳସେଚନରେ ପ୍ରତ୍ୟେକ ଦିନ ଗଛର ଆବଶ୍ୟକତା ଅନୁସାରେ ସଠିକ୍ ମାତ୍ରାରେ ଜଳସେଚନ କରିହେବ। ବୁନ୍ଦା ଜଳସେଚନ ପରି ସିଞ୍ଚନ ଜଳସେଚନ ପଦ୍ଧତି ମଧ୍ୟ ଆଉ ଏକ ସୁନ୍ଦର ପଦ୍ଧତି, ଯାହା ଆମ ଚାଷବାସକୁ ସମୃଦ୍ଧ କରିଛି। ଯେତେବେଳେ ଗଛମାନଙ୍କର ରୋପଣ ଦୂରତା କମ୍ ହୋଇଥାଏ, ସେତେବେଳେ ଆମେ ସିଞ୍ଚନ ପଦ୍ଧତି ଜଳସେଚନ ଆପଣେଇଥାଉ। ସିଞ୍ଚନ ପଦ୍ଧତିରେ ପାଣିକୁ ଜେଟ୍ ମାଧ୍ୟମରେ ଛଡ଼ାଯାଇଥାଏ ଏବଂ ସେହି ପାଣିକୁ ଅଟୋମାଇଜେସନ୍ କରି ଖୁବ୍ କ୍ଷୁଦ୍ର କ୍ଷୁଦ୍ର କରି ପ୍ରତ୍ୟେକ ଜମିରେ ସମାନ ଆକାରରେ ସିଞ୍ଚନ ହୋଇଥାଏ। ସିଞ୍ଚନ ପଦ୍ଧତି ଅନୁସରଣ କଲେ ଅମଳ ଯଥେଷ୍ଟ ପରିମାଣର ବଢ଼ିବାର ସମ୍ଭାବନା ଅଛି। ଅଣୁ ଜଳସେଚନର ଏକ ମୁଖ୍ୟ ପଦ୍ଧତି ହେଉଛି ସିଞ୍ଚନ ପଦ୍ଧତି। ସିଞ୍ଚନ ହେଉ କିମ୍ବା ବୁନ୍ଦା ଜଳସେଚନ, ସବୁଥିରେ ଜଳର ସୁବିନିଯୋଗ ଓ ସଦୁପଯୋଗ ହେଉଛି ମୁଖ୍ୟ ବାର୍ତ୍ତା। ତେଣୁ ଏହାକୁ ଆମକୁ ବୁଝିବାକୁ ପଡ଼ିବ। ବିନା ଜଳସେଚନରେ ଆମେ କୌଣସି ବି ଫସଲ ଚାଷ କରିପାରିବା ନାହିଁ ଏବଂ ଫସଲକୁ ମଧ୍ୟ ଦରକାରଠୁ ଅଧିକ ଜଳ ଆବଶ୍ୟକତା ନାହିଁ। ତେଣୁ ଯେତିକି ଜଳ ଆବଶ୍ୟକ ସେତିକି ଜଳ ଫସଲରେ ପ୍ରୟୋଗ କଲେ ଆମେ ଫସଲରୁ ଅଧିକ ଅମଳ ପାଇପାରିବା। ତା ସହିତ ଜଳ ସଂରକ୍ଷଣ ଓ ସଙ୍କଟ କାଳରେ ଫସଲରେ ଜଳର ସୁବିନିଯୋଗ ମଧ୍ୟ ହୋଇପାରିବ। ଆବଶ୍ୟକତା ଅନୁସାରେ ଜଳ ଫସଲ ପାଇବା ଫଳରେ ରୋଗପୋକ କମ୍ ଲାଗିବ ଏବଂ ଅନାବନା ଘାସ ଦାଉରୁ ମଧ୍ୟ ଫସଲକୁ ଆମେ ରକ୍ଷା କରିପାରିବା। ତେଣୁ ଆମେ ସମସ୍ତେ ପ୍ରାୟତଃ ଦରକାର ମୁତାବକ ଏହିସବୁ ପଦ୍ଧତିକୁ ଆପଣାଇ ଫସଲରେ ପ୍ରୟୋଗ କରିବା, ଯାହାଫଳରେ ଜଳର ସୁବିନିଯୋଗ ସହିତ ଜଳ ସଂରକ୍ଷଣ ମଧ୍ୟ କରିପାରିବା।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:55 ହେବାକୁ ଯାଉଛି। ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝାଃ। अथ वार्ताः। नवदेहल्यां नीति आयोगस्य शासि परिषद उपवेशनस्य अध्यक्षतां कुर्वन् प्रधानमन्त्री नरेन्द्र मोदी अवोचत् यत् यदा विश्वस्य प्रमुखाः अर्थव्यवस्थाः आर्थिक समाह्वानानां सामुख्यं कुर्वन्तः सन्ति तस्मिन् काले अपि भारतस्य विकासयात्रा विश्वम् अविरतं प्रेरयति। तेन ऊर्जा क्षेत्रे वैश्विक उत्कृष्ट पद्धतीनां स्वीकरणाय आत्मनिर्भरतां प्रति देशस्य संकल्पं दृढयितुं बलं प्रदत्तम्। प्रधानमन्त्रिणा राज्यानि एकं मण्डलं एकः उत्पादः ओडीओपी तथा रक्षा निर्माण क्षेत्रे निर्यातोन्मुख नीतीनां विकासाय प्रेरितानि। अस्य वर्षस्य मुख्य विषयो विकसित भारत @2047 कृते समावेशी मानव विकासः आसीत्। नीति आयोगस्य उपाध्यक्षेण

ଖାଇ ନିସମ୍ପର୍କରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକଙ୍କ ସହ ଆଲୋଚନା ଗାନ୍ଧି ଚର୍ଚ୍ଚା ଦିନ 2:45 ବିଷୟ ରହିଛି ସ୍ୱାବଲମ୍ଘନ ଓ ଗାନ୍ଧି ଦର୍ଶନ ଆଲୋଚକ ମିହିର ପ୍ରତାପ ଦାସ ଯୁବବାଣୀରେ ମହ୍ଲାର ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 46ତମ ଭାଗ ସନ୍ଧ୍ୟା 6:10 ପଲ୍ଲୀମଞ୍ଚ ରାତି 7:30 ବିଷୟ ରହିଛି ମୋ ବଗିଚା ଏ ସମ୍ପର୍କରେ ଅମୃତା ଦାସଙ୍କ ସହ ଆଲୋଚନା ଇଂରାଜୀ ଆଲୋଚନା ରାତି 8:30 ବିଷୟ ରହିଛି ମ୍ୟାନେଜମେଣ୍ଟ ଇଜ୍ ଏ କି ଟୁ ଡେଭଲପମେଣ୍ଟ ଆଲୋଚକ ଡକ୍ଟର ମୃତ୍ୟୁଞ୍ଜୟ ଦାସ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 10:00 ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତେଡା କିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର 2025-26 ଆର୍ଥିକ ବର୍ଷରେ 7.9

0: ପ୍ରତିଶତ ବିକାଶ ହାର ହାସଲ କରି ନୀତି ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ 2026ରେ ଦେଶରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚଳ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଏବଂ ଶିକ୍ଷିତ ଶିଶୁମାନଙ୍କ ମାଧ୍ୟମରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ। ରାଜ୍ୟରେ ଆଗାମୀ ଦିନରେ ଜାତୀୟ ଏଆଇ ମିଶନ ଅଧୀନରେ ପ୍ରତି ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରଜପର୍ବ ଅବସରରେ ରାଜ୍ୟର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏଥିରେ 6 ଗାଡ଼ି ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ପାରମ୍ପରିକ ପିଠା ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡାଣୀ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଗଛ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ପ୍ରଶାସନକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32 ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6132ରୁ ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜପର୍ବ ଉପଲକ୍ଷେ ଆସନ୍ତା 15 ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ରେଡ୍ କାର୍ଡ, ପିଲାମାନଙ୍କ ପାଇଁ ସୁରକ୍ଷିତ ଖେଳ, ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୁ ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନ୍ରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୁ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ମଧ୍ୟରେ ରାଜ୍ୟକୁ ସ୍ୱର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 10 ସ୍ଥାନରେ ତାପମାତ୍ରା 40 ଉପରେ ରହିଥିବାବେଳେ ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 42.5 ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଭେଟିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ରବଣ ଦୋଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ 3 ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣପଟହ ରହିଥାଏ। ଏହି 3 ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ। ବଧିର ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡିକାଲ ରିସର୍ଚ୍ଚ କାଉନ୍ସିଲ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି 5 ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ ମା'ର ଗର୍ଭାବସ୍ଥାରେ ହୋଇଥାଏ ଏବଂ ଏହା ସାଧାରଣତଃ ସ୍ନାୟୁଜନିତ ହୋଇଥାଏ। ଏହା କାରଣଗୁଡ଼ିକ ହେଲା, ଜନ୍ମ ପୂର୍ବରୁ ମା'କୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଯେପରି ମା'କୁ ଜଣ୍ଡିସ୍, ମମ୍ସ, ମିଜିଲ୍ସ, ରୁବେଲା, ଏଡ୍ସ ଇତ୍ୟାଦି।

0: ଦେଲେ ଜନ୍ମ ସମୟରେ ବ୍ରିଜ୍ ଡେଲିଭରି ସିଜେରିଆନ୍ ସେକ୍ସନ୍ ଫୋର୍ସେପ୍ସ ଡେଲିଭରି ହୋଇଥିଲେ ଓ ପିଲାର ଲୋ ବାର୍ଥୱେଟ୍ ଥିଲେ। ଜନ୍ମ ପରେ ଦେଖାଯାଉଥିବା ଶ୍ରବଣ ଦୋଷକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା କଣ୍ଡକ୍ଟିଭ୍ ଡେଫିନେସ୍ ଯାହା ଶବ୍ଦର ଗତିରେ ବାଧା ସୃଷ୍ଟି ଦ୍ୱାରା ହୋଇଥାଏ, ସେନ୍ସରୀ ନ୍ୟୁରାଲ୍ ଡେଫିନେସ୍ ଯାହା ଅନ୍ତଃକର୍ଣ୍ଣ ସ୍ନାୟୁ ପ୍ରଭାବିତ ହେଲେ ହୋଇଥାଏ, ଏବଂ ଅନ୍ୟଟି ହେଲା ମିସ୍ ଡେଫିନେସ୍। କଣ୍ଡକ୍ଟିଭ୍ ଡେଫିନେସ୍ର କାରଣଗୁଡ଼ିକ ହେଲା ବାହ୍ୟକର୍ଣ୍ଣ ଜନ୍ମରୁ ନଥିବା, ବାହ୍ୟକର୍ଣ୍ଣରେ ମଇଳା ଜମା ହେବା ଓ କାନ ପାଚି ପର୍ଦ୍ଦାରେ ଛିଦ୍ର ହେଲେ, କିମ୍ବା କର୍ଣ୍ଣରେ ଥିବା ସୂକ୍ଷ୍ମ ଅସ୍ଥିଗୁଡ଼ିକର ସମସ୍ୟା ଦେଖାଗଲେ କଣ୍ଡକ୍ଟିଭ୍ ଡେଫିନେସ୍ ହୁଏ। ସେନ୍ସର ନ୍ୟୁରାଲ୍ ଡେଫିନେସ୍ ସାଧାରଣତଃ ଅନ୍ତଃକର୍ଣ୍ଣର ସମସ୍ୟା ଦ୍ୱାରା ହୋଇଥାଏ। ମୁଖ୍ୟ କାରଣଗୁଡ଼ିକ ହେଲା ଦୁର୍ବଳ ସ୍ନାୟୁତନ୍ତ୍ର, ଯାହାଦ୍ୱାରା ପରିବେଶରେ ହେଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚିପାରେ ନା। ଏହି ସମସ୍ୟା ସାଧାରଣତଃ ନବଜନ୍ମିତ ଶିଶୁ ଏବଂ ବୟସ୍କ ଲୋକ ଯାହାକୁ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ ସେମାନଙ୍କଠାରେ ପରିଲକ୍ଷିତ ହୁଏ। ବାହ୍ୟ ଓ ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣର ଅସୁବିଧା ହେଲେ ମିସ୍ଡ ହିୟରିଂ ଲସ୍ ହୋଇଥାଏ, ଯାହାର କାରଣଗୁଡ଼ିକ ହେଲା ଦୀର୍ଘ ସମୟ କାନ ପାଚିବା କିମ୍ବା ପାଣି ବାହାରିବା ଓ କର୍ଣ୍ଣରେ ମଧ୍ୟ ଥିବା ସୂକ୍ଷ୍ମ ଅସ୍ଥି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଶ୍ରବଣ ନିମନ୍ତେ ସହାୟକ ହେଉଥିବା ସ୍ନାୟୁ ଦୁର୍ବଳ ହୋଇ ଅଧିକ ଦୋଷ ସୃଷ୍ଟି ହୁଏ। ଦୈନନ୍ଦିନ ଜୀବନରେ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ହେଉଛି ନଏଜ୍ ବା ଅଦରକାରୀ ଭାରି ଶବ୍ଦ, ଯେମିତିକି ଟ୍ରାଫିକ୍ ନଏଜ୍, ଲାଉଡ୍ ମ୍ୟୁଜିକ୍, ଇଣ୍ଡଷ୍ଟ୍ରିଆଲ ନଏଜ୍ ଏକ୍ସପୋଜର ଇତ୍ୟାଦି, ତୋପ ବା ଏକ୍ସପ୍ଲୋଜନ୍ ଦ୍ୱାରା ଓ କାନରେ ଚାପୁଡ଼ା ମାରିବା ଇତ୍ୟାଦି। କାନରେ ହେଡ୍ଫୋନ୍ ବା ଇୟରଫୋନ୍ ଦେଇ ଗୀତ ଶୁଣିବା ଓ ମୋବାଇଲ୍ ଫୋନ୍ରେ ଘଣ୍ଟା ଘଣ୍ଟା ଧରି କଥା ହେବା ଆଜିକାଲି ଯୁବପିଢ଼ିର ଏକ ଫ୍ୟାସନ୍ ହୋଇଗଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଅଭ୍ୟାସରେ ପରିଣତ ହେଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଇୟରଫୋନ୍ରୁ ନିର୍ଗତ ଉଚ୍ଚଧ୍ୱନି କର୍ଣ୍ଣର ଶ୍ରବଣ ଶକ୍ତିକୁ ନଷ୍ଟ କରେ। ଶ୍ରବଣ ସମସ୍ୟା ଯୋଗୁଁ ଶିଶୁମାନେ ଆଦୌ କଥା କହିପାରନ୍ତି ନାହିଁ କିମ୍ବା ବିଳମ୍ବରେ କଥା କହିଥାନ୍ତି, ଯଦ୍ୱାରା ସେମାନେ ବୟସ ଅନୁପାତରେ କଥାବାର୍ତ୍ତା ଶିଖିପାରନ୍ତି ନାହିଁ। ଶ୍ରବଣ ଦୋଷ ଥିବା ଲୋକମାନେ ଅନ୍ୟ ଲୋକ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ଯଦ୍ୱାରା ସେମାନେ ବିଷାଦଗ୍ରସ୍ତ ହେବା ସହିତ ଏକ ସାଧାରଣ ସାମାଜିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। ଶ୍ରବଣ ଦୋଷର ସମାଧାନ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ହୋଇପାରେ। ଆଜିକାଲି ଅତ୍ୟାଧୁନିକ କକ୍ଲିୟର ଇମ୍ପ୍ଲାଣ୍ଟ ପ୍ରଭୃତି ଅସ୍ତ୍ରୋପଚାର ଦ୍ୱାରା ବଧିର ଦୋଷ ଦୂର କରାଯାଇପାରୁଛି। କର୍ଣ୍ଣର ଉପଯୁକ୍ତ ଯତ୍ନ ଦ୍ୱାରା ବଧିର ଦୋଷର ପ୍ରତିକାର କରିହେବ, ଯଥା କାନରେ କାଠି, ପାଣି, ତେଲ ଇତ୍ୟାଦି ନ ପୂରିବା, ସମୟ ଅନୁସାରେ କାନକୁ ପରିଷ୍କାର କରିବା, ଭାରି ଶବ୍ଦ ମଧ୍ୟରେ କାର୍ଯ୍ୟ କରୁଥିଲେ ହିୟରିଂ ପ୍ରୋଟେକ୍ସନ୍ ଡିଭାଇସ୍ ବ୍ୟବହାର କରିବା ଓ ମୋବାଇଲ୍ ଫୋନ୍ର ଦୁରୁପଯୋଗ ନ କରିବା ଇତ୍ୟାଦି।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଶ୍ରବଣ ଦୋଷ ଆଲୋଚନା କଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍। ଫିନ୍ଲ୍ୟାଣ୍ଡରେ ଆୟୋଜିତ କୁଲତାରନ୍ତା ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ କେବଳ ସେହି ଅଞ୍ଚଳଗୁଡ଼ିକ ନୁହେଁ ବରଂ ବ୍ୟାପକ ଭାବେ ବିଶ୍ୱ ପରିସ୍ଥିତିକୁ ପ୍ରଭାବିତ କରୁଛି। ଫିନ୍ଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲ୍ଟୋନେନ୍ ଏବଂ ୟୁଏ

ଇର ସହକାରୀ ବୈଦେଶିକ ମନ୍ତ୍ରୀ ଲାନା ନୁସେଇବେଙ୍କ ସହ ଆଲୋଚନାରେ ଭାଗ ନେଇ ଡକ୍ଟର ଜୟଶଙ୍କର କହିଛନ୍ତି ପ୍ରଭାବ ହ୍ରାସ କରିବା ସହ କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଡକ୍ଟର ଜୟଶଙ୍କର ଅସ୍ଥିର ବିଶ୍ୱ ପରିସ୍ଥିତିରେ ଯୋଗାଣ ଶୃଙ୍ଖଳାର ବିକେନ୍ଦ୍ରୀକରଣ ସ୍ଥିରତା ଓ ବିକଳ୍ପ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତର ଶକ୍ତିନୀତି ଜାତୀୟ ସ୍ୱାର୍ଥ ଆଧାରିତ ଏବଂ ଏଥିରେ ମୂଲ୍ୟ ଓ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ। ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ସମ୍ପର୍କ ଶକ୍ତି ସହଯୋଗ ଓ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ଭାଗିଦାରୀ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଯୁଦ୍ଧର ବଦଳୁଥିବା ସ୍ୱରୂପ ଭାରତ ୟୁରୋପୀୟ ସଂଘ ମଧ୍ୟରେ ପ୍ରତିରକ୍ଷା ଓ ରଣନୀତିକ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିଛି। ଚଳିତ ବର୍ଷ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଆଲୋଚନା କରିଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟର୍ମଙ୍କୁ ସାକ୍ଷାତ କରି ବିଶ୍ୱ ଭୂ ରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଛନ୍ତି। ପୂର୍ବରୁ ଇରାନର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ସହ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବା ନେଇ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଥିଲେ। ତେବେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ ସହ ହେଉଥିବା ଆଲୋଚନାର ଫଳାଫଳକୁ ସେଠାକାର ସର୍ବୋଚ୍ଚ ନେତୃତ୍ୱ ଅନୁମୋଦନ ଦେଇଛନ୍ତି। ଗତ ଦୁଇଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର 158ତମ ରେଗୁଲାର କୋର୍ସ ଏବଂ 141ତମ ଟେକ୍ନିକାଲ୍ ଗ୍ରାଜୁଏଟ୍ କୋର୍ସର ପାସିଂ ଆଉଟ୍ ପରେଡ୍ର ସମୀକ୍ଷା କରିବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ଦୁଇଦିନିଆ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ସେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏବଂ ଆର୍ଥିକ ବ୍ୟାପାର ବିଭାଗର ରାଜ୍ୟ ସଚିବଙ୍କ ସହ ଆଲୋଚନା କରିବେ। ଶ୍ରୀ ଗୋଏଲ ସ୍ୱିଜରଲ୍ୟାଣ୍ଡର ଔଷଧ ଶିଳ୍ପର ପ୍ରମୁଖ ପ୍ରତିନିଧିମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ଭାରତ ସ୍ୱିଜରଲ୍ୟାଣ୍ଡ ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ସହ ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଓ ଆର୍ଥିକ ଭାଗିଦାରୀ ଚୁକ୍ତିର କାର୍ଯ୍ୟକାରିତା ନେଇ ଆଲୋଚନାକୁ ଆଗକୁ ବଢ଼ାଇବ। ଏଥିସହ ଚୁକ୍ତିର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଦ୍ୱିପାକ୍ଷିକ ବାଣିଜ୍ୟ ପୁଞ୍ଜିନିବେଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଦେଶରେ ଖରିଫ୍ ଚାଷ ଋତୁ ଆରମ୍ଭ ହେଉଥିବା ବେଳେ ତୈଳବୀଜ ଚାଷୀମାନଙ୍କୁ ଗବେଷଣା ଭିତ୍ତିକ କୃଷି ପରାମର୍ଶ ଯୋଗାଇବା ପାଇଁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମକ ହ୍ୱାଟ୍ସଆପ୍ ଆଧାରିତ କୃତ୍ରିମ ବୁଦ୍ଧିମତା ସେବା ଆରମ୍ଭ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ଦେଶର ଯେକୌଣସି ତୈଳବୀଜ ଚାଷୀ ହ୍ୱାଟ୍ସଆପ୍ ଜରିଆରେ ନିଃଶୁଳ୍କ ନିର୍ଭରଯୋଗ୍ୟ ଏବଂ ତ୍ୱରିତ ଫସଲ ପରାମର୍ଶ ପାଇପାରିବେ। ଚାଷୀମାନେ 9140245981 ନମ୍ଘରକୁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମରେ ସେଭ୍ କରି ହ୍ୱାଟ୍ସଆପ୍ରେ ବାଦାମ ସୋରିଷ ରାଶି ସୂର୍ଯ୍ୟମୁଖୀ ସୋୟାବିନ୍ ଓ ଅନ୍ୟାନ୍ୟ ତୈଳବୀଜ ଫସଲ ସମ୍ପର୍କିତ ପ୍ରଶ୍ନ ଯେକୌଣସି ଭାରତୀୟ ଭାଷାରେ ପଚାରିପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଛତିଶଗଡ଼ର ଛାତ୍ର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପାଠ୍ୟପୁସ୍ତକ ଓ ଶ୍ରେଣୀଗୃହ ବାହାରେ ଦେଶର ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ
ପଞ୍ଚାୟତିରାଜ ସମ୍ବନ୍ଧୀୟ

0: ଚାରିଟି ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ୍ ଶାସନ ଓ ଜନମୁଖୀ ସେବା ପ୍ରଦାନରେ ଗ୍ରାମ ପଞ୍ଚାୟତଗୁଡ଼ିକର ବର୍ଦ୍ଧିତ ଭୂମିକାକୁ ବିଚାରକୁ ନିଆଯାଇଛି। ସୂଚନା ଅନୁଯାୟୀ ଡିଜିଟାଲ୍ ପ୍ଲାଟଫର୍ମରେ ତଥ୍ୟ ବିଶ୍ଳେଷଣର ବ୍ୟବହାର ମାଧ୍ୟମରେ ଡିଜିଟାଲ୍ ରୂପାନ୍ତର ବର୍ଗରେ ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସକୁ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଦେପୁର ଗ୍ରାମ ପଞ୍ଚାୟତ ସ୍ୱର୍ଣ୍ଣ ଏବଂ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାର ବିଜୟନଗର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ହାସଲ କରିଛି। ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ସେବା ପ୍ରଦାନକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ଦିଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଇ ଆରୋଗ୍ୟ ଧମନୀ ପଦକ୍ଷେପ ପାଇଁ ଜିଲ୍ଲାସ୍ତରୀୟ ଇ ଶାସନ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଛି। ଆସନ୍ତା ମାସ 1-2 ତାରିଖରେ ରାଜସ୍ଥାନର ଜୟପୁରରେ ଆୟୋଜିତ ହେବାକୁ ଥିବା 29ତମ ଜାତୀୟ ଇ ଶାସନ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ନିର୍ଭର ଏବଂ ସୁରକ୍ଷିତ ଡିଜିଟାଲ୍ ଶାସନ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ବୈଦେଶିକ ନୀତିର ସଫଳତା ସମ୍ପର୍କରେ। ଗତ 12 ବର୍ଷରେ ଭାରତ ନିଜର ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁ ରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିଛି। ଇଣ୍ଡିଆ ଫାଷ୍ଟ ନୀତିକୁ ଆଧାର କରି ଭାରତର ବୈଦେଶିକ ନୀତିକୁ ନୂଆ ଦିଗ ମିଳିଛି। କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ କାର୍ଯ୍ୟକ୍ରମ ଭାରତର ମାନବିକ କୂଟନୀତିର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଥିଲା। 2021 ଜାନୁଆରୀରୁ ଭାରତ 69ଟି ଦେଶ ଓ 2ଟି ଜାତିସଂଘ ସଂସ୍ଥାକୁ 30 କୋଟିରୁ ଅଧିକ ଟିକା ଯୋଗାଇ ଦେଇଥିଲା। ମାନବିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025 ନଭେମ୍ବରରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସଂଗଠିତ ବାତ୍ୟା ଡିଟୁଆହ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭାରତ ଅପରେସନ୍ ସାଗରବନ୍ଧୁ ଅଧୀନରେ ରିଲିଫ୍ ଓ ଉଦ୍ଧାର ସହାୟତା ପ୍ରଦାନ କରିଥିଲା। ଭ୍ୟାକ୍ସିନ୍ ମୈତ୍ରୀ ଓ ଅପରେସନ୍ ସାଗରବନ୍ଧୁ ଭଳି ପଦକ୍ଷେପ ମାଧ୍ୟମରେ ଗତ 12 ବର୍ଷରେ ଭାରତ ବିଶ୍ୱସ୍ତରରେ ଏକ ଦାୟିତ୍ୱବାନ ମାନବିକ ନେତୃତ୍ୱର ପରିଚୟ ଦେଇଛି। ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ଆଧାର କରି ଭାରତ ଆଞ୍ଚଳିକ ସହଯୋଗ ଏବଂ ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ମେକ୍ସିକୋ ସିଟିରେ ଗତକାଲି ଭବ୍ୟ ଉଦ୍ଘାଟନୀ ସମାରୋହ ସହ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ଆଜ୍ଟେକା ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା, ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48ଟି ଦଳ 104ଟି ମ୍ୟାଚ୍ ଖେଳିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ରେ 12ଟି ଦଳ ଅଂଶଗ୍ରହଣ କରୁଥିବାବେଳେ 7ଟି ସ୍ଥାନରେ 33ଟି ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜୀ ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ ମୋହଦ ଫାଇନାଲ୍ରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ଆସନ୍ତା 14 ତାରିଖରେ ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର ଶ୍ରୋତାବନ୍ଧୁ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଗ୍ରୀଷ୍ମ ସକାଳ ହେଲେ ବିଭିନ୍ନ ପ୍ରକାର ଚମ୍ପା ଜାତୀୟ ଫୁଲ

ମଧୁମାଳତୀ ତରାଟ ଟଗର ମଲ୍ଲୀର ବାସ୍ନା ଆଉ ସୌନ୍ଦର୍ଯ୍ୟ ଆମ ପରିବେଶରେ ରହିଛି। ମନ୍ଦାର ଗଛରେ ତ ଫୁଲ ଭରପୁର ହୋଇ ଫୁଟୁଛି। ଏସବୁ ଭିତରେ ରାସ୍ତାକଡ଼ ଶ୍ମଶାନ ଅଞ୍ଚଳ କେନାଲ କୂଳ ପଡ଼ିଆରେ ଆପଣ ଦେଖିବାକୁ ପାଉଥିବେ ଚେକା ଚେକା ପତ୍ର ବିଶିଷ୍ଟ ବୁଦାଳିଆ ଗଛରେ ଛୋଟ ଛୋଟ ମୋଟା ପାଖୁଡ଼ାର ପେନ୍ଥା ପେନ୍ଥା ଫୁଲର ସମ୍ଭାର, ଯାହାକୁ କହନ୍ତି ଅରଖ ଫୁଲ। ଟିକିଏ ନିରେଖି ଅନୁଧ୍ୟାନ କଲେ ଜାଣିପାରିବେ ଗୋଟିଏ କଡ଼ା ଗନ୍ଧ ଦେଇଥାଏ ଏଇ

0: ଘରେ ବିଷାକ୍ତ ଜନ୍ତୁ ତଥା ବାହ୍ୟକୁ ଉପଦୃଷ୍ଟିରୁ ନିସ୍ତାର ମିଳେ ବୋଲି କାହାରି କାହାରି ଦାଣ୍ଡ ଦୁଆର ମୁହଁରେ ଏହି ଗଛ ଦେଖିବାକୁ ମିଳେ। ଏ ତ ଗଲା ଅନୁଭୂତି ପ୍ରସୂତ ଧାର୍ମିକ ବିଶ୍ୱାସର କଥା। ତା ଛଡ଼ା ପ୍ରକୃତି ସବୁ ଉଦ୍ଭିଦ ମାନଙ୍କ ଭିତରେ ଭିନ୍ନ ଭିନ୍ନ ଗୁଣ ଭରି ଦେଇଛି, ଯାହା ପ୍ରାଣୀ ଜଗତର କଲ୍ୟାଣରେ ଆସିପାରିବ। ହଁ, ବିଜ୍ଞାନ ତାକୁ ଉଦ୍ଭିଦର ରାସାୟନିକ ଗୁଣ ବୋଲି କହେ, ହେଲେ ସେଇ ଗୁଣ ଯେ ପ୍ରକୃତିର ସୃଷ୍ଟି ବୋଲି ଆମେ ମାନିବାକୁ ବାଧ୍ୟ। ତେବେ ପୁରାତନ ଭାରତୀୟ ଚିକିତ୍ସା ପଦ୍ଧତିରୁ ବର୍ତ୍ତମାନର ଉନ୍ନତ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀରେ ଏହି ଅରଖ ଗଛର ପ୍ରତିଟି ଅଂଶ ବିଭିନ୍ନ କାମରେ ଲାଗିଥାଏ। ଆଜିର କାର୍ଯ୍ୟକ୍ରମରେ ଏ ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ବାସୁଦେବ ପ୍ରଧାନ।
1: ଆମେ ସମସ୍ତେ ପ୍ରାୟ ଅରଖ ଗଛ ସହିତ ପରିଚିତ, ତେବେ ଇଏ ଗୋଟେ ଏମିତି ଫୁଲ ଗଛ, ତାର ଅନେକ ଔଷଧୀୟ ପ୍ରୟୋଗ ରହିଛି। ସାଧାରଣ ଭାବରେ ମୁହଁରେ ବିଭିନ୍ନ ପ୍ରକାର ଦାଗ ସୃଷ୍ଟି ହୋଇଥାଏ, ତାକୁ ଦୂର କରିବା ପାଇଁ ମୁହଁ ଟିକେ ପରିଷ୍କାର କରିଦେବେ। ସଫା କରିସାରିବା ପରେ ହଳଦୀ ଏବଂ ଅରଖ ପତ୍ରକୁ ବାଟିକି ମୁହଁରେ ପ୍ରଲେପ ଦିଅନ୍ତୁ, ଅତି କମରେ 10-15 ମିନିଟ ରଖନ୍ତୁ। ଦେଖିବେ କିଛି ଦିନ ପରେ ଏ ଅଭ୍ୟାସରେ ପକେଇଲେ କଣ ହବ, ମୁହଁରେ ଯଦି ଦାଗ ସୃଷ୍ଟି ହୋଇଥିବେ ଆପଣଙ୍କ ସାଙ୍ଗେ ଚାଲିଯିବ। ସେହିଭଳି ଆଜିକାଲି ଗୋଟେ ସାଧାରଣ ରୋଗ ହେଉଛି ଅର୍ଶ ସମସ୍ୟା। ଅର୍ଶ ସମସ୍ୟା ସାଧାରଣତଃ ଆମର ବଂଶଗତ କାରଣ ବା ବଂଶଜ କାରଣରୁ ହୁଏ, ତଥାପି ଆଜିକାଲି ଆପଣ ହେରିଡିଟିରେ ଥାଉ ନଥାଉ ଆମର ଜୀବନଶୈଳୀ ବଦଳୁଛି, ତେଲ ମସଲା ଅଧିକା ଖାଉଛେ, ଉପଯୁକ୍ତ ପରିମାଣରେ ପାଣି ପିଉନେ, ଅର୍ଶ ସମସ୍ୟା ଗୋଟେ ସାଧାରଣ ହେଇଯାଇଛି। ତେବେ ବାହ୍ୟ ଅର୍ଶ ଯୋଉଟା ଏକ୍ସଟର୍ନାଲ ପାଇଲ୍ସରେ ଆମେ ଆକୁ ପ୍ରୟୋଗ କରିପାରିବା। ଅଳ୍ପ ମାତ୍ର ଅଫିମ ଏବଂ ଅରଖ କ୍ଷୀର ମିଶେଇ ଗୋଟେ ଛୋଟିଆ ପେଷ୍ଟ ଟିକେ କରିଦିଅନ୍ତୁ। ଅର୍ଶ ବଳିରେ ଦିନକୁ 2 ଥର ଯଦି ଲଗେଇବେ, 6-7 ଦିନ ଲଗାନ୍ତୁ ବା 15 ଦିନ ଲଗାନ୍ତୁ, ଦେଖିବେ ସେ ଯୋଉ ମାସ ଯୋଉ ବଢିକି ଥିବ, ଯୋଉ ବଳିଟି ଥିବ, ସେ ଆପଣ ଚାହିଁ ଝଡି ପଡିବ କିମ୍ବା ସେ ଆଗକୁ ବଢିବନି, ସେଠି ସେ ବିଲୋପ ହେଇଯିବ। ଆଉ ଗୋଟେ ହେଲା, ଗୋଟେ ସାଧାରଣ ଭାବରେ ଲକ୍ଷର ଯେତେ ଯତ୍ନ ନେଲେ ମଧ୍ୟ ବେଳେବେଳେ କଣ କଣ ରଖା ହେଇଯାଏ, ତେଣୁ ସେଠି କଣ କରିବେ, ଯୋଉ ଅରଖ କ୍ଷୀର ତୁରନ୍ତ ଅରଖ ପତ୍ର ଛିଡାନ୍ତୁ, କ୍ଷୀର ବାହାରିବ ତାକୁ ନଖ ଉପରେ ପକାନ୍ତୁ, ଦିନକୁ 3 ଥର ପକାନ୍ତୁ। ଏ ଦେଖିବେ କଣ ନଖା ଯୋଉ ସୃଷ୍ଟି ହେଉଛି, କଣ ନଖା କାରଣ ଯନ୍ତ୍ରଣା ସୃଷ୍ଟି ହେଉଛି ଆପଣ ଚାହିଁ ଚାଲିଯିବ। ଆଉ ଗୋଟେ ଅତୀତରେ ବହୁତ ପରିମାଣର ଓଡ଼ିଶା ଦେଖା ହଉଥିଲା ଗୋଦର ବା ଫାଇଲାରିସିସ୍ ଦେଖା ହଉଥିଲା, ଏବେ ଧୀରେ ଧୀରେ କମିଗଲାଣି। ତେବେ ବିଶେଷ କରି ବାଲେଶ୍ୱରରୁ ଗଞ୍ଜାମ ଯାଏ ଏଇ ରୋଗୀ ଆମେ ଟିକେ ଅଧିକା ପାଇଥାଉ, ସେଠି ଛୋଟିଆ ପରାମର୍ଶ ଦେବି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବେ, କିନ୍ତୁ ଗୋଟିଏ କାମ କରିବି, ତାର ଯୋଉ ଅରଖ ଗଛର ମୂଳ ତାକୁ ଆଣନ୍ତୁ, ପରିଷ୍କାର କରିଦିଅନ୍ତୁ, ବାଟି ଦିଅନ୍ତୁ, ଗୋଦର ଗୋଟେ ଯୋଉ ସୋଇଲିଂ ଥିବ ସେ ତାକୁ ଲେପ ଦିଅନ୍ତୁ, ଦେଖିବେ ଧୀରେ ଧୀରେ ଧୀରେ ସୋଇଲିଂଟା ମଧ୍ୟ କମିବ। ଆଉ ଗୋଟେ ସାଧାରଣ ଭାବରେ ବା ଅସମୟରେ ଆପଣ ଦାନ୍ତ ବିନ୍ଧୁଛି ପାଖରେ କୌଣସି ଔଷଧ ନାହିଁ, ଗୋଟିଏ କାମ କରିବି, ଅରଖ କ୍ଷୀରକୁ ଟିକେ ଆଣନ୍ତୁ, ଘରେ ଯୋଉ ଲୁଣ ଥିବ ସେଇ ଯୋଉ ଖାଇବା ଲୁଣ ବି ତାକୁ ପ୍ରୟୋଗ କରିବେ, ଟିକେ ମିଶେଇ ଦିଅନ୍ତୁ, ମିଳେକି ଦାନ୍ତ ମାଢିରେ ମସାଜ କରନ୍ତୁ ବା ଆପଣଙ୍କ ଯୋଉ କ୍ୟାରିଜ ଟିଥ୍ ରହିଛି ତାପରେ ଲଗେଇ ଦିଅନ୍ତୁ, ଦେଖିବେ ବିନ୍ଧା ଆପଣଙ୍କର କମିଯିବ, ଦେଖିବେ ସେ ଲାଳଡ଼ାକ ବାହାରି ବାହାରକୁ ଚାଲିଯିବ, ଦାନ୍ତ ବିନ୍ଧା ବି କମିଯିବ। ଆଉ ଗୋଟିଏ ସାଧାରଣ ରୋଗ ଆଜିକାଲି ଦେଖା ହଉଛି ଧବଳ କୁଷ୍ଠ ବା ଧଳା ଛଉ ଲିକୋଡର୍ମା, ବହୁତ ମାନସିକ ଆଘାତ ଦେଇଥାଏ, ଏଟା ସହଜରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନବା ଆମେ ଔଷଧ, କିନ୍ତୁ ବାକୁଜି ଚୂର୍ଣ୍ଣ ତ ଆପଣଙ୍କର ଯୋଉ ଅରଖ କ୍ଷୀର ଆଉ ଗୋଟେ ହଉଛି ହରିତାଳ, ଆକୁ ନେଇକି ଗୋଟିଏ ପେଷ୍ଟ କରିଦେବେ, ପେଷ୍ଟ କରିକି ଯୋଉ ପାର୍ଟରେ ଆପଣଙ୍କର ଧଳା ଛଉ ସୃଷ୍ଟି ହେଇଛି ତାକୁ ଦିନକୁ 2 ଥର ଲଗାନ୍ତୁ, ଦେଖିବେ ଧୀରେ ଧୀରେ ଧଳା ଛଉଟା ଦୂର ହେଇଯିବ। ପଡ଼ିଗଲେ କଣ କଲେ କୌଣସି ଜାଗାରେ ଆଘାତ ଲାଗିଲା, ସହଜ ଉପାୟରେ ଆମେ ଏଇ ଆଘାତକୁ ଦୂର କରିପାରିବା। ଆପଣଙ୍କ ପାଖରେ ଅରଖ ପତ୍ର ଅଛି, ବେଗୁନିଆ ପତ୍ର ଅଛି, ଗବ ପତ୍ର ଅଛି, ଏ ତିନୋଟି ସଂଗ୍ରହ କରନ୍ତୁ। ସଂଗ୍ରହ କରି କଣ କରିବେ, ପନିକି ହଉ ବା ଛୁରୀରେ କାଟିକି ଟୁକୁଡା କରିଦିଅନ୍ତୁ, ତାକୁ ଆପଣଙ୍କର ପାଖରେ ଥିବା ଜଡ଼ା ତେଲ ଟିକେ କଡେଇ ରଖିକି ଟିକେ ଉଷୁମ କରିଦିଅନ୍ତୁ, ଟିକେ ପାକ କରିଦିଅନ୍ତୁ, ଯୋଉଠି ଆଘାତ ଲାଗିଛି ତାକୁ ଯଦି କପଡ଼ାରେ ବାନ୍ଧିଦେବେ, ଦେଖିବେ ଧୀରେ ଧୀରେ ଆପଣଙ୍କର ସ୍ୱେଲିଂ ଥିଲେ ମଧ୍ୟ ଦୂର ହେଇଯିବ, କୌଣସି ପେନ୍ କିଲରର ଆବଶ୍ୟକତା ନାହିଁ। ମୋଟାମୋଟି କହିବାକୁ ଚାହିଁବି ଯେ ଏ ଗୋଟିଏ ବିଶ୍ୱ ବୃକ୍ଷ ବୋଲି ଆୟୁର୍ବେଦ କହିଛି, ତେଣୁ ତାକୁ ପ୍ରୟୋଗ କଲାବେଳେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ, କାରଣ ତାର ମାତ୍ରା କେତେ, ପ୍ରାୟ ବାହ୍ୟ ପ୍ରୟୋଗରେ ଆପଣମାନେ ସହଜରେ ବ୍ୟବହାର କରିପାରିବେ, ନିଜେ ନିଜେ କୌଣସି ବହି ପଢି କାହାର ପରାମର୍ଶ ନେଇକି ଅନ୍ତ ପ୍ରୟୋଗ ବା ଇଣ୍ଟରନାଲ ୟୁଜ୍ କରନ୍ତୁ।
0: ଏଥର ଗାଁର କଥା, ଗାଁ ଆଉ ମା ଦୁଇଟି ଶବ୍ଦ ସବୁ ମଣିଷଙ୍କ ପାଇଁ ଖୁବ୍ ଆକର୍ଷଣୀୟ। ସତରେ ଜନ୍ମ ମାଟି ତ ସବୁଠୁ ବେଶି, ଯେତେ ଆରାମଦାୟକ ବିଛଣା ଥାଉ ପଛକେ ମା କୋଳ ପାଖରେ ସେସବୁ ତୁଚ୍ଛ। ସେମିତି ଜନ୍ମ ମାଟି ଗାଁ ନିବିଡ଼ ଭାବ ରହିଥାଏ ତା ସହିତ, ଯେତେ ସବୁ ଜାଗା ବୁଲିଲେ ଦେଖିଲେ ଯୋଉଠି ରହିଲେ ବି ଜନ୍ମ ମାଟି ଗାଁ ପାଖରେ ସେସବୁ ଏତେ ଆପଣାର ମନେ ହେଇ ନପାରେ। ଆଜିର କାର୍ଯ୍ୟକ୍ରମରେ ଶୁଣିବା ଜଣେ ଗୃହିଣୀ ଶାଶୁଘରେ ରହି ମଧ୍ୟ ତାଙ୍କର ଜନ୍ମଭୂମି ଗାଁ କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ସଦର ବ୍ଲକର ସହରପୁରକୁ ଯେମିତି ମନେ ପକାନ୍ତି।
2: ନମସ୍କାର, ମୁଁ ମମତା ମୁଦୁଲି, ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡାରେ ମୋ ଜନ୍ମସ୍ଥାନ। କଟକ କେନ୍ଦ୍ରାପଡା ରାସ୍ତାରେ ଗଲାବେଳେ ବାଲିଆ ଛକ ପଡେ, ସେଇଠୁ 1 କିଲୋମିଟର ଡାହାଣକୁ ଗଲେ ପଡିବ ମୋ ଗାଁ ସହରପୁର। ଉନ୍ନତ ସମତଳ ଭୂମି ପରିବେଷ୍ଟିତ

ତ ଆମ ଗାଁ ସହରପୁର ସବୁବେଳେ ସବୁଜିମାରେ ଭରା। ବିଭିନ୍ନ ଫୁଲ ଫଳରେ ଶୋଭା ପାଉଥିବା ବୃକ୍ଷରାଜି ସାଙ୍ଗକୁ ଋତୁ ଅନୁଯାୟୀ ଧାନ, ବିରି, ମୁଗ, କୋଳଥ ଓ ଅନ୍ୟାନ୍ୟ ଫସଲରେ ହସି ଉଠେ ଆମ ଗାଁ। ଗାଁରେ ବିଭିନ୍ନ ଜାତିର ଲୋକେ ମିଳିମିଶି ଭାଇଚାରାର ସହ ବାସ କରନ୍ତି। ଠାକୁର ଅଭିରାମ ପରମହଂସଙ୍କୁ ଆମ ଗାଁର ଲୋକେ ଇଷ୍ଟଦେବ ରୂପେ ମାନିଥାନ୍ତି। ଆହୁରି ଗାଁରେ ମନ୍ଦିର, ମନ୍ଦିରମାନଙ୍କରେ ଦେବାଦେବୀ ଓ କାଳରୁ ପୂଜା ପାଇ ଆସିଛନ୍ତି। ସମସ୍ତ ହିନ୍ଦୁ ପର୍ବପର୍ବାଣୀ ଉତ୍ସାହର ସହିତ ଏଠାରେ ପାଳନ କରାଯାଇଥାଏ। ଏହି ଜିଲ୍ଲାର ପ୍ରସିଦ୍ଧ ଲୁଣା ନଈ ଆମ ଗାଁ ନିକଟରେ ବହିଯାଇଛି। ଲୋକମାନେ ଚାଷ କାମ ସହ ନଦୀରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି। ଏହି ଗାଁର ଲୋକ ସଂଖ୍ୟା ପ୍ରାୟ 1500। ଏମାନଙ୍କ ମଧ୍ୟରୁ ପ୍ରାୟ 20-25% ଲୋକ ସରକାରୀ ବେସରକାରୀ ସଂସ୍ଥାରେ କାମ କରିବା ସହିତ ସହରମାନଙ୍କରେ ରୁହନ୍ତି, କିନ୍ତୁ ପର୍ବପର୍ବାଣୀ ମେଳା ମହୋତ୍ସବରେ ଗାଁକୁ ଆସି ଯୋଗ ଦେଇଥାନ୍ତି। ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଉଚ୍ଚଶିକ୍ଷା ପାଇଁ ପିଲାମାନେ କେନ୍ଦ୍ରାପଡ଼ା ସହରକୁ ଯାଇଥାନ୍ତି। ଯୋଗାଯୋଗ ପାଇଁ ପକ୍କା ରାସ୍ତା, ବିଦ୍ୟୁତ୍ ଓ ଜଳ ଯୋଗାଣ ସୁବନ୍ଦୋବସ୍ତ ଆମ ଗାଁରେ ଅଛି। ନିକଟସ୍ଥ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଆମର ହେଉଛି କେନ୍ଦ୍ରାପଡ଼ା ସହର। କେବେ କେମିତି କଳି ଛକଡ଼ା ମନାନ୍ତର ଗାଁର ଲୋକମାନଙ୍କ ମଧ୍ୟରେ ଘଟିଲେ ସେସବୁ ଗାଁରେ ହିଁ ସମାଧାନ ହୁଏ। ସରଳ ମନ ଆମ ଗାଁର ଲୋକମାନେ, ସୁସ୍ଥ ମୋ ଗାଁର ପରିବେଶ, ଜୀବନରେ କେବେ ମୁଁ ଭୁଲି ପାରିବିନି। ପ୍ରଣାମ ମୋ ଜନ୍ମ ମାଟି ସହରପୁର ଗାଁକୁ।

0: ଆଜି ସାରା ବିଶ୍ୱରେ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ପ୍ରକୃତରେ ଏହା ସମଗ୍ର ବିଶ୍ୱର ସମସ୍ୟା। ଏହି ଦିବସ ପାଳନ ପ୍ରଥମେ 2002 ମସିହାରେ ଆରମ୍ଭ କରାଯାଇଥିଲା, ଯାହାର ଲକ୍ଷ୍ୟ ଥିଲା ଶିଶୁ ଶ୍ରମିକ ସମସ୍ୟା ପ୍ରତି ଧ୍ୟାନ ଦେବା ଏବଂ ଏହାକୁ ଦୂର କରିବାର ଉପାୟ ଖୋଜିବା। ବଢ଼ିବା ବୟସରେ ମୁଣ୍ଡ ଉପରେ ବୋଝ ନେଇ ମାନସିକ ଶାରୀରିକ ଯନ୍ତ୍ରଣା ପାଇବାରୁ ଶିଶୁମାନଙ୍କୁ ନିସ୍ତାର ଦେବା, ସେମାନଙ୍କୁ ଶିକ୍ଷା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବା। ତେବେ ଆଜି ଦିବସ ଅବସରରେ ସଂକ୍ଷିପ୍ତରେ କୁହନ୍ତି ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ।
1: ଶିଶୁ ଶ୍ରମିକ ନିରୋଧ ଦେଶରେ ଆଇନ ଆସିଲା 1986 ମସିହାରେ। ସେଥିରେ ଯୋଉ ବ୍ୟବସ୍ଥା ଥିଲା ସେଥିରେ 14 ବର୍ଷ ପର୍ଯ୍ୟନ୍ତ ପିଲା କୌଣସି ଶ୍ରମିକ ଭାବରେ କାମ କରିପାରିବେ ନାହିଁ। ପରବର୍ତ୍ତୀ ସମୟରେ ସେଇଟା ହେଲା ଯେ ଚାଇଲ୍ଡ ଲେବର ଆଣ୍ଡ ଆଡୋଲସେଣ୍ଟ ଆକ୍ଟ ଯୋଉ ସଂଶୋଧନ ହେଲା, 14 ବର୍ଷ ପର୍ଯ୍ୟନ୍ତ ପିଲା ମଧ୍ୟ ତାଙ୍କୁ ନିରୋଧ କରାଗଲା ବା ସେମାନେ ମଧ୍ୟ ଶିଶୁ ଶ୍ରମିକ ଭାବରେ କାର୍ଯ୍ୟ କରିପାରିବେ ନାହିଁ। ଯୋଉ ସର୍ବଶିକ୍ଷା ଅଭିଯାନକୁ ଇଣ୍ଟ୍ରୋଡ୍ୟୁସ୍ କରାଗଲା, ସବୁ ପିଲା ଶିକ୍ଷିତ ହେବେ ଏବଂ 14 ବର୍ଷ ପର୍ଯ୍ୟନ୍ତ ଏନ୍ଫୋର୍ସ କରାଗଲା ପାଠ ପଢିବା ପାଇଁ, ମାଗଣା ଶିକ୍ଷା ବ୍ୟବସ୍ଥା କରାଯାଇଛି ସରକାରଙ୍କ ପକ୍ଷରୁ। ସବୁଠୁ ବଡ କଥା ହଉଛି ଯେଉଁମାନେ କାର୍ଯ୍ୟରେ ଲଗେଇବେ ସେଥିପାଇଁ ଆଇନରେ ବ୍ୟବସ୍ଥା ହେଇଛି ଯେ 50,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ତାଙ୍କ ଉପରେ ଲାଗୁ କରାଯିବ ଏବଂ 2 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ଅଛି। ସେ ଅଫିସର ହୁଅନ୍ତୁ, ରାଜନୀତିଜ୍ଞ ହୁଅନ୍ତୁ ବା ସାଧାରଣ ଲୋକ ହୁଅନ୍ତୁ ବା ଡାକ୍ତର ହୁଅନ୍ତୁ ଇଞ୍ଜିନିୟର ହୁଅନ୍ତୁ, ସମସ୍ତଙ୍କ ପାଇଁ କୌଣସି ହୋଟେଲ ବଜାରରେ କାମ କରନ୍ତୁ ବା ଘରେ କାମ କରନ୍ତୁ, ଏଭଳି 14 ବର୍ଷ ନୁହଁ 18 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟ କାମ କରିପାରିବେ ନାହିଁ।
0: ଆସନ୍ତୁ ଶିଶୁ ଶ୍ରମିକ ଭଳି ଏକ କଳଙ୍କିତ ପ୍ରଥାକୁ ହଟେଇବା ପାଇଁ ଆମେ ସମସ୍ତେ ସହଯୋଗର ହାତ ବଢ଼େଇବା। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
2: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକା ଅଜିତ୍ର ସନ୍ତୋଷ ଶୁଣାଇବା। ଶିଶୁ ଶ୍ରମିକ ପଥର ଉଚ୍ଛେଦ ପାଇଁ ଜାତୀୟ ପଦକ୍ଷେପ କହିଛନ୍ତି ବେଣୁଧର ସେନାପତି।
3: ପ୍ରଥମେ ଆମେ ବୁଝିବା ଶିଶୁ ଶ୍ରମ କ'ଣ। ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁସାରେ ଶିଶୁ ଶ୍ରମ ହେଉଛି ଏଭଳି ଏକ କାର୍ଯ୍ୟ ଯାହା ପିଲାମାନଙ୍କୁ ସେମାନଙ୍କ ଶୈଶବ, ସେମାନଙ୍କର କ୍ଷମତା ଓ ସେମାନଙ୍କର ମର୍ଯ୍ୟାଦାରୁ ବଞ୍ଚିତ କରିଥାଏ। ବିଭିନ୍ନ ଦେଶ ଏବଂ ସଂଗଠନ ଏଥିପାଇଁ ଭିନ୍ନ ଭିନ୍ନ ବୟସ ସୀମା ସ୍ଥିର କରିଛନ୍ତି। ଯଦି ଆମେ ଭାରତ କଥା କହିବା, ତେବେ ଭାରତରେ 14 ବର୍ଷରୁ କମ୍ ବୟସର ପିଲାମାନେ କୌଣସି କମ୍ପାନୀ, କୌଣସି ଶିଳ୍ପ କିମ୍ବା କୃଷି ବା ଅନ୍ୟାନ୍ୟ କ୍ଷେତ୍ରରେ ଯଦି ମାନସିକ କିମ୍ବା ଶାରୀରିକ ଶ୍ରମ କରନ୍ତି ତେବେ ତାହାକୁ ଶିଶୁ ଶ୍ରମ ବୋଲି ଧରାଯିବ। ଦ୍ୱିତୀୟରେ ଯଦି ଆମେ ଜାତିସଂଘ କଥା କହିବା, ତେବେ 18 ବର୍ଷରୁ କମ୍ ବୟସର ପିଲାମାନେ ଯଦି କୌଣସି କାମ କରନ୍ତି ତେବେ ସେମାନଙ୍କର ଶାରୀରିକ ମାନସିକ ବିକାଶକୁ ବାଧାପ୍ରାପ୍ତ କରେ, ସେମାନଙ୍କ ଶିକ୍ଷାକୁ ବାଧାପ୍ରାପ୍ତ କରେ, ତେବେ ସେମାନେ ଏହାକୁ ଶିଶୁଶ୍ରମ ଶ୍ରେଣୀର ଅନ୍ତର୍ଭୁକ୍ତ କରିଛନ୍ତି। ଏବେ ଆମେ ଦେଖିବା ଆମ ଦେଶ ଭାରତ ଶିଶୁ ଶ୍ରମ ନିରୋଧ କ୍ଷେତ୍ରରେ କ'ଣ କ'ଣ ପ୍ରଚେଷ୍ଟା କରିପାରିଛି। ଆମ ଦେଶ ଭାରତବର୍ଷରେ ସମ୍ବିଧାନର ଧାରା 15(3), ଧାରା 21(a), ଧାରା 23 ଓ 24 ଓ ଧାରା 39 ମଧ୍ୟ ପିଲାମାନଙ୍କୁ

0: ଶିକ୍ଷା ସମାନତା ଓ କାର୍ଯ୍ୟରୁ ନିବୃତ୍ତି ପାଇଁ ଅଧିକାର ଦେଇଛି। ଶିକ୍ଷାକୁ ଏକ ମୌଳିକ ଅଧିକାର ଭାବେ ଗ୍ରହଣ କରିବାକୁ ଏହାକୁ ସମ୍ବିଧାନର ଧାରା 21 କରେ ଲିପିବଦ୍ଧ କରି 14 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଗ୍ରହଣର ବ୍ୟବସ୍ଥା କରିଛି। ଏଥିସହିତ ଶିଶୁମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ 2010 ପ୍ରଣୟନ କରିଛି। ଶିଶୁ ଶ୍ରମ ନିରୋଧ ଆଇନ 1986କୁ ସଂଶୋଧନ କରି 2016 ଏକ ନୂତନ ସଂଶୋଧିତ ଅଧିନିୟମ ପ୍ରଣୟନ କରିଛି। ଏହି ଅଧିନିୟମ ଅନୁସାରେ 14 ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁଙ୍କୁ ଶ୍ରମରେ ନିଯୁକ୍ତି ଦିଆଯାଇପାରିବ ନାହିଁ। 15ରୁ 18 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ କର୍ମରେ ନିଯୁକ୍ତି ଦେଲେ ସରକାରଙ୍କ ତତ୍ତ୍ୱାବଧାନରେ ସେମାନଙ୍କ ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦେବାକୁ ପ୍ରାବଧାନ କରାଯାଇଛି। କୌଣସି ବିପଦସଂକୁଳ କାର୍ଯ୍ୟରେ 18 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ନିଯୁକ୍ତି ଦିଆଯିବାକୁ ଏହି ଅଧିନିୟମରେ ବାରଣ କରାଯାଇଛି। ଏହି ଆଇନର ଖିଲାପକାରୀଙ୍କୁ 2 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ଜୋରିମାନା ଓ ଶିଶୁ ଶ୍ରମିକ ନିଯୁକ୍ତି ଦେଇଥିବା ପ୍ରତିଷ୍ଠାନକୁ ସିଲ୍ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏତଦ୍ବ୍ୟତୀତ ପ୍ରତି ଜିଲ୍ଲା ସ୍ତରରେ ଟାସ୍କଫୋର୍ସ ବନାଇ ଶ୍ରମରେ ନିଯୁକ୍ତି ପାଇଥିବା ପିଲାଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରିବାର ବ୍ୟବସ୍ଥା ମଧ୍ୟ ଏହି ଆଇନର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ କିଶୋର ନ୍ୟାୟ ଆଇନ 2015 ଧାରା 79 ଓ ବନ୍ଧୁଆ ଶ୍ରମିକ ବ୍ୟବସ୍ଥା ନିରୋଧ ଆଇନ 18 ବର୍ଷରୁ କମ୍ ବୟସ ଶିଶୁଙ୍କୁ ନିଯୁକ୍ତି ଦେବାକୁ ନିଷେଧ କରିଛି। ଶ୍ରମିକ ଭାବେ ନିଯୁକ୍ତି ପାଇଥିବା ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସର୍ବନିମ୍ନ ମଜୁରୀ ଆଇନ ଆଧାରରେ ପିଛିଲା ମଜୁରୀ ପ୍ରଦାନ, 1996 ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଆଧାରରେ 20,000 ଟଙ୍କା, ଶିଶୁ ଶ୍ରମ ନିରୋଧ ସଂଶୋଧିତ ଅଧିନିୟମ 2016 ଆଧାରରେ 10,000ରୁ 50,000 ଟଙ୍କା, ଶିଶୁ ଚାଲାଣ ହୋଇଥିଲେ 1,50,000 ଟଙ୍କା, ଶିଶୁଟି ବନ୍ଧୁଆ ଶ୍ରମିକ ହୋଇଥିଲେ 1,00,000ରୁ 3,00,000 ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେଇ ପୀଡ଼ିତ ଶିଶୁକୁ ଉପଯୁକ୍ତ ଥଇଥାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଶିଶୁମାନଙ୍କୁ ସ୍କୁଲ ୟୁନିଫର୍ମ, ମାଗଣା ବହି, ବେସରକାରୀ ବିଦ୍ୟାଳୟରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା, ଅନୁସୂଚିତ ଜାତି ଓ ଜନଜାତି ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଭତ୍ତା, ବାଣିଶ୍ରୀ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା, ବିଦ୍ୟାଳୟକୁ ଆସିବା ପାଇଁ ରିକ୍ସା ଭଡ଼ା ସହାୟତା, ଅସହାୟ ଶିଶୁମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ର, ମାଗଣା ହଷ୍ଟେଲ ବ୍ୟବସ୍ଥା, ଶିଶୁମଙ୍ଗଳ ସମିତି ମାଧ୍ୟମରେ ମାସିକ 4,000 ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ସହାୟତା, ପିତୃମାତୃହୀନ ପିଲାଙ୍କ ଉଚ୍ଚଶିକ୍ଷା ନିମନ୍ତେ ଗ୍ରୀନ୍ ପ୍ୟାସେଜ୍ ଯୋଜନା ଇତ୍ୟାଦି ସରକାରଙ୍କର ବହୁବିଧ ଯୋଜନା ମାଧ୍ୟମରେ ପିଲାମାନଙ୍କୁ ସ୍କୁଲ ଶିକ୍ଷା ପ୍ରତି ଆକୃଷ୍ଟ କରାଯାଉଛି। ଏହା ବ୍ୟତୀତ ଜାତୀୟ ସ୍ତରର ସ୍ୱେଚ୍ଛାସେବୀ ସଂଗଠନମାନେ ମଧ୍ୟ ବହୁବିଧ କାର୍ଯ୍ୟଧାରା ମାଧ୍ୟମରେ ଶିଶୁଶ୍ରମ ରୋକିବାରେ କିଛି ମାତ୍ରାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଶିଶୁଶ୍ରମ ଭଳି ଏକ ସାମାଜିକ କଳଙ୍କିତ ପ୍ରଥାକୁ ଦେଶରୁ ସମ୍ପୂର୍ଣ୍ଣ ଲୋପ କରିବାକୁ ହେଲେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଜିଲ୍ଲା ଶିଶୁ ଶ୍ରମିକ ଟାସ୍କଫୋର୍ସ, ପୋଲିସ, ବେସରକାରୀ ଅନୁଷ୍ଠାନ, ଶ୍ରମ ଅଧିକାରୀ, ସ୍କୁଲ ଶିକ୍ଷକ, ଚାଇଲ୍ଡ ହେଲ୍ପଲାଇନ୍ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମିଶି କର୍ମକ୍ଷେତ୍ରରେ ନିଯୁକ୍ତି ପାଇଥିବା ପିଲାମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରିବା ସଙ୍ଗେ ସଙ୍ଗେ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଶିଶୁ ଶ୍ରମିକ ନିଯୁକ୍ତିଦାତାଙ୍କୁ ରେଡ୍ କାର୍ଡ ଦେଖାଇବା ଓ ଆମ ଶିଶୁମାନଙ୍କ ସୁରକ୍ଷା ପାଇଁ ସଚୋଟ ଭାବେ କାର୍ଯ୍ୟ କରିବା।
1: କଥିକରି ଶୁଣିଲେ ଶିଶୁ ଶ୍ରମିକ ପଥର ଉଚ୍ଛେଦ ପାଇଁ ଜାତୀୟ ପଦକ୍ଷେପ କହିଲେ ବେଣୁଧର ସେନାପତି, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: আচ্ছা

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝୀ। ଶିଳ୍ପୀଙ୍କ କଣ୍ଠରେ ଭକ୍ତିଗୀତ ଗୌର ପଟ୍ଟନାୟକଙ୍କ ରଚନା। କାର୍ଯ୍ୟକ୍ରମର ପ୍ରଥମ ଗୀତ ଜଗତର ନାଥ ଆହେ ଜଗନ୍ନାଥ ପ୍ରଣାମ କରୁଛି ନାହିଁ, ଏ ସୃଷ୍ଟି ତୁମର ଆହା କି ସୁନ୍ଦର ତୁଳନା ତାହାର ନାହିଁ।

ସେ ବି ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତନୟା ଘେନମ ପ୍ରଣତିମାକୁ ଦେବୀ ପଦ୍ମାଳୟା।

ସେବି ସେ ଶ୍ରୀ ଗାଇଛନ୍ତି, ଗୋଲାପ ଫୁଲରେ ମହକ ଭରି କଣ୍ଟକିଆଁ ଦେଲ, ପଳାଶ ଫୁଲକୁ ସୁନ୍ଦର କରି ସୁବାସ କାଢ଼ି ନେଲ, ବିଚିତ୍ର ତୁମର ଖେଳ। ଗୀତ ରଚନା କୋର ପଟ୍ଟନାୟକ।

ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। ସେଲ୍ଫିତ୍ ଲି ରବୀନ୍ଦ୍ର କୁମାର ମହାପାତ୍ର, ସରୋଜନ ଯୋଜନା ସଙ୍ଗୀତ ପରିଚାଳନା ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ କୁମାର ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶିଖର ମହାପାତ୍ର, ରବିନାରାୟଣ

0: ପାରିକ ପ୍ରିୟରଞ୍ଜନ ମହାନ୍ତି ମନୋଜ କୁମାର ଦୈତା ଆଶିଷ ରଞ୍ଜନ ମହାପାତ୍ର
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଏକ ବିଶେଷ ସୂଚନା ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ଏଥିରେ ବିଷୟ ରହିଛି ସୁସ୍ଥ ବାୟୁବୃଦ୍ଧି ସହ ଯୋଗାଭ୍ୟାସ ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ପାତ୍ର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303416 ଏବଂ 06712303419 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ତା'ର ଉତ୍ତର ପାଇପାରିବେ ଶ୍ରୋତାମାନଙ୍କୁ ଏଠି ଆଉଥରେ ବିଷୟ ସମ୍ପର୍କରେ କହି ରଖୁଛୁ ବିଷୟଟି ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ ଶ୍ରୋତାବନ୍ଧୁମାନେ ଏ ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ ସୂଚନାଟି ଏତିକିରେ ଶେଷ ହେଲା

ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତ ଗୀତରଚନା ନିମାଇ ଚରଣ ଦାସ, ସଙ୍ଗୀତ ମୋହିତ ଚକ୍ରବର୍ତ୍ତୀ।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଭକ୍ତି ଗୀତ। ଶୁଣନ୍ତୁ ଏକ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 52ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଏହି ଛନ୍ଦରେ ଅବତାରୀ ଜଗନ୍ନାଥଙ୍କୁ ମନେ ପକାଇ ଅବତାର ଶ୍ରୀରାମଙ୍କ କଥା କହୁଛନ୍ତି ଭଞ୍ଜକବି। ତୀର୍ଥରାଜ ସମୁଦ୍ରରେ ଜଗନ୍ନାଥଙ୍କ ବାସ ହେତୁ ରାମାବତାରରେ ସେ ସବୁ ତୀର୍ଥ ବୁଲିଲେ। ଗୟାରେ ପହଞ୍ଚି ଫଲ୍ଗୁ ନଦୀ ତୀରରେ ସୀତା ବାଲିରେ ପିଣ୍ଡ ଦିଅନ୍ତେ କରପ୍ରସାରୀ ଦଶରଥ ଗ୍ରହଣ କଲେ ଓ ତରିଗଲେ। ସୀତାଙ୍କୁ ଦେଖି ସେ ତୀର୍ଥରେ ଥିବା ବ୍ରାହ୍ମଣମାନେ ମନେ କଲେ, ଏ ବିଟ ପୁରୁଷମାନେ ବିଟପିଙ୍କୁ ନେଇ ପଳାଉଛନ୍ତି। ସୀତାଙ୍କ ଅଞ୍ଚଳ ଧରି ଟାଣିଲେ ସେମାନେ, ଖଡ୍ଗରେ ସୀତାଙ୍କ ଅଞ୍ଚଳ କାଟି ଦୁର୍ବୃତ୍ତଙ୍କଠାରୁ ମୁକ୍ତ କଲେ ପ୍ରଭୁ। ଉତ୍କଳର ଚନ୍ଦ୍ରଭାଗା ନଦୀ କୂଳରେ ବାଲୁକାରେ ଶିବମୂର୍ତ୍ତି କରି ପୂଜିଲେ, ତାହା ବର୍ତ୍ତମାନର ବରାଳ ବାଲୁକେଶ୍ୱର। କେବେ ନ ରୁଷୁଥିବା ସୀତାଙ୍କ ସହ ଋଷିକୁଲ୍ୟା ତୀରରେ ବିନୋଦ ବା ଆନନ୍ଦ ବିହାର କଲେ ଶ୍ରୀରାମ। ଇକ୍ଷାକୁ ବଂଶୀୟ ରାମ ଇକ୍ଷାକୁ ବା ଲାଉକୁ ଶିବ ଭାବେ ସ୍ଥାପନ କଲେ, ତାହା ବର୍ତ୍ତମାନ ଗଞ୍ଜାମର ତୁମ୍ବେଶ୍ୱର। ଅତ୍ରି ଆଶ୍ରମରେ ଅନସୂୟା ସୀତାଙ୍କୁ ଅମ୍ଳାନ ଶାଢ଼ିଦେଲେ, ରଜକ ଦ୍ୱାରା ଧୂଆ ନ ହୋଇ ତାହା ଅଗ୍ନିରେ ଧୌତ ହେଲା। ଦଣ୍ଡକାରଣ୍ୟରେ ଏଇଭଳି ବିହାର କଲାବେଳେ ଋଷିବୃନ୍ଦ ଦେଖିଲେ କୋଟିଏ ଦେହ ବା କାମ ଗୋଟିଏ ଦେହ ବହିଛି। ଭାବିଲେ, ବିଧାତା ଆମକୁ ନାରୀ କରି ଦିଅନ୍ତା ଓ ଏ କୋଦଣ୍ଡ ବା ଧନୁ ଧାରଣକାରୀ ଆମର ବର ହୁଅନ୍ତେ, ବ୍ରହ୍ମ ପଦବୀ ପାଇ କି ଲାଭ, ଆମେ କିଭଳି କାମିନିବେଶ ଧରିବା, ନିର୍ମାଣ ବ୍ରହ୍ମଙ୍କୁ ଛାଡ଼ି ପୁରୁଷ ବେଶୀ ବ୍ରହ୍ମଙ୍କଠାରେ ନିଜକୁ ନାରୀ ଭାବେ ସମର୍ପିତ କରିବାକୁ ଇଚ୍ଛା କରି ସଖାଙ୍କୁ ସଖୀ ବୋଲି କହିଲେ, ନିଜର ଜଟାକୁ ବେଣି ବୋଲି ଭାବିଲେ, ତା ଦେହରେ ଫୁଲ ଖୁସିଲେ। ପୂର୍ବ ବର୍ଣ୍ଣିତ ଭାବଗ୍ରାହୀ ରାମ ତାଙ୍କ ଭାବ ଜାଣି କହିଲେ, ତୁମେ ଦ୍ୱାପରରେ ବଲ୍ଲବୀ ବା ଗୋପାଳୁଣୀ ହେବ, ବ୍ରଜରେ ରାସ ହେବ।

ଶୁଣିଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 52ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ମମତା ରାଣୀ ସାହୁ, ରାମହରି ଦାସ ଏବଂ ସଙ୍ଗୀତା ଗୋସାଇଁ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ୱାନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା, କିନ୍ତୁ ତା ପୂର୍ବରୁ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00 11:00 ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା ଅଗଣାକୁ ଆପଣମାନଙ୍କୁ ସାଦରେ ସ୍ୱାଗତ ଶ୍ରୋତା ବନ୍ଧୁ। ଶ୍ରୋତା ବନ୍ଧୁ କୁହନ୍ତୁ ତ, ସକାଳୁ ସକାଳୁ ଯଦି ସେମିତି କିଛି କଥା ମନକୁ ଆନ୍ଦୋଳିତ କଲା, ମାନେ କିଛି ସେମିତି ମନକୁ ଆନ୍ଦୋଳିତ କଲା ପରେ କିଛି ଦୃଶ୍ୟ ଯଦି ଆଖି ଦେଖିବାକୁ ପାଇଲା, ତେବେ ଦିନ ତମାମର ସମୟଟି କେମିତି ଯିବ? ଭଲରେ

ନା ପ୍ରଶ୍ନର ସେଇ ଦୋଛକି ମଧ୍ୟରେ, ଅବା ସେଇ ଦୃଶ୍ୟଟି ବାରମ୍ବାର ମନକୁ ଆସି କାହିଁକି କ'ଣ ପାଇଁ ଏମିତି ଘଟିଲା, ହୃଦୟ କଷ୍ଟ ପାଇବ। ହଁ, ଏମିତି ଦୃଶ୍ୟ ଦେଖିଲେ ହୃଦୟକୁ ତ କଷ୍ଟ ଲାଗିବ, କିନ୍ତୁ ଯଦି ଆମେ ସମୟ ଥାଉଥାଉ ତାର କିଛି ଉପଚାର କରିପାରିଲେ, ସେଇ ପ୍ରଶ୍ନର ସମାଧାନ କାଢ଼ିପାରିଲେ, ତେବେ କେମିତି ହୁଅନ୍ତା। ଗୀତ ଗୀତିକାର କଥା ହେବା ଆଗକୁ।

ଦୁନିଆ ତାକୁ କଂସା ପିତଳ କହିଲେ କଣ ହେବ? ସିଏ ମା ପାଇଁ ପରା ଖାନ୍ତି ସୁନା, ସେ ଗଳାର ମାଳା। ସେଇ କଷ୍ଟକୁ ସେ ବୁଝିପାରି ମା ତା ଦେହରୁ ଝାଳ ପୋଛି ଦେଉଥାଏ, ଶୈଶବର କଷ୍ଟକୁ ଉପଲବ୍ଧି କରିପାରୁଥାଏ, ପୋଛି ଦେଉଥାଏ ବାରମ୍ବାର। ସେ ତା ବୟସର ସେଇ ସୁଖ ଯାହା ସେ ପାଇବା କଥା ତାକୁ ମା ନ ଦେଇପାରୁଥିଲେ ମଧ୍ୟ ସେଇ କଷ୍ଟ ମଧ୍ୟରେ ଦେଇଥାଏ ତାର ସ୍ନେହ, ତାର ଭଲ ପାଇବା। ସେ ଏତିକି ତ ଚାହେଁ, ଆଦର ସ୍ନେହରେ ବଢ଼ି ସେ ହେଉ ଏକ ଭଲ ମଣିଷ। ଏମିତି ସୂର୍ଯ୍ୟକୁ ଦେଖିଦେଇ ଇଚ୍ଛା ହେଉଥିଲା ପିଲାଟିକୁ ଡାକି ଆଣି ପଙ୍ଖା ପାଖରେ ବସାଇ ତାକୁ ଟିକେ ଥଣ୍ଡା ପାଣି ପିଆଇ ଦେବାକୁ। କୋଉଠି ନା କୋଉଠି ତା ମନରେ ବି କିଛି ଆଶା ଥିବ। ସେ କ'ଣ ଅଧିକାର ନାହିଁ, ତାର କ'ଣ ଅଧିକାର ନାହିଁ ଉତ୍ତମ ସ୍ୱାସ୍ଥ୍ୟର, ଶିକ୍ଷାର, ସ୍ନେହର, ଆଦରର, ଆଉ ତା ପାଇଁ ଉପଲବ୍ଧ ଥିବା ସମସ୍ତ ସୁବିଧାର ଅଛି। ଖାଲି ତାକୁ ଛୁଣି ଜଣେଇବା ଦରକାର, ତାକୁ ହାତ ଧରି ଟାଣି ଆଣି ବାଟ ଦେଖାଇବା ଦରକାର। କୋଉଠି ସେ ମୋଳିଯିବା ଆଗରୁ ତାର ଦାୟିତ୍ୱ ଆମ ସମସ୍ତଙ୍କର, ନୁହେଁ କି?

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ହ୍ୟାଲୋ
4: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।

0: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
0: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
2: ସାର୍ 2 ଲକ୍ଷ
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
0: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଶିଶୁ ନିଷ୍ପାପ, ନିରୀହ, ଛଳ କପଟ ସେ ବୁଝେନି, ସ୍ନେହ ଆଦରରେ ଆଉଜିଏ ସେ ପାଖକୁ। ତାର ଦରଟି କଥାରେ ମନ ପୂରିଯାଇ ତାର ମନଖୋଲା ହସରେ ନିମିଷକେ ଭରି ନିଏ ସେ ନିଜ ମନକୁ। ସବୁ ଦୁଃଖ ସିଏ ହରଣ କରେ, କୁହାଯାଏ ସିଏ ପରା ଭଗବାନଙ୍କ ରୂପ। ଶିଶୁର ହସରେ ହସେ ଏ ଆକାଶ, ଏ ସାରା ଦୁନିଆ, ତାର ଆଖିରେ ଝିଲମିଲ ଭବିଷ୍ୟତର ରୂପରେଖ। ତାର ଶୈଶବ ସୁରକ୍ଷିତ ରହୁ, ତାହା ଆମ ସମସ୍ତଙ୍କ ଦାୟିତ୍ୱ। ସବୁ ବିପଦଠୁ ତାକୁ ଦୂରେଇ ରଖିବା, ଚାଲନ୍ତୁ ନା ସଂକଳ୍ପ କରିବା, ଆମେ ଦାୟିତ୍ୱ ନେବା, ସୁରକ୍ଷିତ ଶୈଶବ ଆମର ଦାୟିତ୍ୱ ବୋଲି ଏଇ କଥା ମନକୁ ବୁଝେଇଦେବା। କଣ ଠିକ୍ ନା?

ତା ଆଖିରେ ନିଦ ଆସିଲେ ସତେ ଯେମିତି ଲାଗେ ସେ ଶାନ୍ତ, ସେ ନିରବ। ସେ ଉଠି ପଡ଼ିଲେ ଏ ଅଗଣାରେ ଖେଳିଯିବ ସେ ଦୁଷ୍ଟାମୀର ବାତାବରଣ, ଆଉ ତା ସହ ମନ ଚାହିଁବ ଆଉ ଟିକେ ଦୁଷ୍ଟ ହେବାକୁ। ଶୈଶବ ହେଉଛି ଜୀବନର ସେଇ ଅଧ୍ୟାୟ ଯେଉଁଠି ଥାଏ ନିର୍ମଳ ମନ, ନିଷ୍କପଟ, ପୁଣି ଅସୀମ ଆଶା। ଭାଙ୍ଗି ଗଢ଼ିବାର ସୃଜନଶୀଳ ଫର୍ଦ୍ଦ ହେଉଛି ଶୈଶବ। କିନ୍ତୁ ଶ୍ରୋତବନ୍ଧୁ, ସବୁ ଶୈଶବ କ'ଣ ସୁରକ୍ଷିତ? ସମାଜରେ ଏମିତି ଫର୍ଦ୍ଦ ଆମେ ଦେଖୁଛେ, ଏମିତି ଦିନ ମଧ୍ୟ ଆମେ ଦେଖୁଛେ ଯେଉଁଠି ଏ ଶୈଶବ କେତେବେଳେ ଅତ୍ୟାଚାର ହେଉଛି ତ କେତେବେଳେ ସହୁଛି ଅନେକ କଷ୍ଟ, ନିର୍ଯାତନା। ସେ ଆର୍ଥିକ ଅବସ୍ଥା ହେଉ ଅବା ପରିବାରର ସ୍ଥିତି, କାରଣ ଯାହା ବି ହେଉ ନା କାହିଁକି, କୋଉଠି ନା କୋଉଠି ଏ ଶୈଶବ ଆଘାତ ପାଉଛି। ଆଖି ଦେଖି ମଧ୍ୟ ମନ ନୀରବ ରହୁଛି, କାହାକୁ ଡରିକି ହେଉ ବା କାହା ପ୍ରଲୋଭନରେ ହେଉ ମନ ଚୁପ୍ ରହୁଛି। କିନ୍ତୁ ଏହା କ'ଣ ଏକ ସୁସ୍ଥ ସମାଜର ଦାୟିତ୍ୱ ନୁହେଁ ନା? ସମସ୍ତଙ୍କୁ ଏ ଶୈଶବକୁ ସୁରକ୍ଷା ଦେବାକୁ ପଡ଼ିବ, ଆଗକୁ ଆସିବାକୁ ପଡ଼ିବ, ତାଙ୍କ ପାଇଁ ନିଜର ଦୁଇ ଶବ୍ଦ, ମନର ସେ ଆବିଳତାକୁ ପୁଣି ପରିପ୍ରକାଶ କରିବାକୁ ପଡ଼ିବ। ଆଜିର ଦିନ କହୁଛି ଏଇ କଥା।

ସିଏ ଏଇ ସମାଜର ଭବିଷ୍ୟତ। ଅଶ୍ରୋତା ବନ୍ଧୁ, ସିଏ ସୁନ୍ଦର ଭବିଷ୍ୟତର ଚିତ୍ର। ଉତ୍ତମ ଶିକ୍ଷା, ସଂସ୍କାର, ପୁଣି ପୁଷ୍ଟିକର ଖାଦ୍ୟ, ଉତ୍ତମ ପରିବେଶ ତା ମନର ମଧ୍ୟରେ ଭରିଥାଏ ମହକ। ଶୈଶବମାନେ କାଗଜ ଡଙ୍ଗା, ବର୍ଷାର ପାଣି, ମାର କୋଳ, ବାପାଙ୍କ ସ୍ନେହ, ଜେଜେ ଜେଜେମା ଆଇ ଅଜାଙ୍କର ଭରସାର କାହାଣୀ ସିଏ। ଶୈଶବମାନେ ଗାଁ ଦାଣ୍ଡରେ ଦୌଡ଼ିବା, ପ୍ରଜାପତି ପଛରେ ଗୁଡ଼ାଇବା, ଆଉ ସେ ଦୂର ଆକାଶର ଜହ୍ନକୁ ହାତ ମୁଠାରେ ରଖିବାର ଇଚ୍ଛା କରିବା। ପ୍ରତ୍ୟେକ ଶିଶୁଙ୍କ ଆଖିରେ ଥାଏ ଅଜସ୍ର ସ୍ୱପ୍ନ, ସେହି ସ୍ୱପ୍ନକୁ ଟିଣା ଦେବା ଆମ ସମସ୍ତଙ୍କର ଦାୟିତ୍ୱ। କିନ୍ତୁ ଟିକେ ଭାବନ୍ତୁ ନା, ଯେଉଁ ସମୟରେ ଶିଶୁ ହାତରେ ବହି ଥିବା କଥା, ତା ସ୍ୱପ୍ନରେ ଥିବା କଥା ନୂଆ ଆକାଶ, ଖେଳିବା ବୟସରେ ସିଏ ଖେଳେନି, ସେ ମୁଣ୍ଡରେ ମୁଣ୍ଡାଇ ଅନେକ ଚିନ୍ତା, ଦାୟିତ୍ୱ, କର୍ମର ଭାର, ଖେଳ, ସାଙ୍ଗସାଥି, ମେଳ, ହସଖୁସିରେ ସେ କେତେବେଳେ ରହିବ, ସେ କଥା ବୁଝିବା ପୂର୍ବରୁ ତାର ଜିଜ୍ଞାସୁ ମନରୁ କେମିତି କେଜାଣି ଉଭେଇ ଯାଏ ସେଇ ଭଲ ପାଇବା, ସେଇ ଆଶା, ସେଇ ଅଭିଳାଷ। କିନ୍ତୁ ଶ୍ରୋତାବନ୍ଧୁ, ଏହା କ'ଣ ଆମର ଦାୟିତ୍ୱ? ତା ଶୈଶବକୁ ସୁରକ୍ଷା କ'ଣ ଆମେ ଦେଇପାରିବନି? ଦେଇପାରିବା, ଆମେ ଚାହିଁଲେ ସବୁ ସମ୍ଭବ ହୋଇପାରିବା। ଚାଲନ୍ତୁ ନା, ତାର ସାଙ୍ଗ ହୋଇ, ସାଥିଟିଏ ହୋଇ, ତା ସହ ଆମେ କିଛି ସମୟ ବିତେଇବା।

ଗୀତ ଗୀତିକା ଅଗଣାରେ ଆଜି ସେହି କୁନି ସଜବୁଠା କଳିକାମାନଙ୍କର କଥା, ଯେଉଁମାନଙ୍କ ହାତରେ ଖେଳନା ବଦଳରେ କାମର ଭାର, ପାଠ ସ୍କୁଲ ସ୍ୱପ୍ନ ତାଙ୍କ ପାଇଁ, ଦାରିଦ୍ର୍ୟର କଷାଘାତରେ ହେଉ ବା ସମୟର ଦାରୁଣ୍ୟତାରେ ଭବିଷ୍ୟତ ପଡ଼ୁଛି ବଳି। ଥରୁଟିଏ ଆଖି ଉଠାଇ ଦେଖନ୍ତୁ ନା ତାର ସେହି ଚେହେରାକୁ, ଇଚ୍ଛା ନଥାଇ ମଧ୍ୟ କାମ କରିବାରେ ବ୍ୟସ୍ତ ତାର ସେହି ଦରଟି ଆଖିକୁ, ଓଠରେ ଲିଭି ଯାଉଥିବା ସେ ହସକୁ, ଅଭିଶପ୍ତ ହେଇପାରେ କି ଶୈଶବ କେବେ? ଭାରି କଷ୍ଟ ଲାଗେ ଏସବୁକୁ ଦୃଶ୍ୟକୁ ଦେଖିଦେଲେ। ଆଜି ବି ଆଖି ଆଗରେ ପଡ଼େ ଏମିତି ଦୃଶ୍ୟ ଯାହା କରେ ମନକୁ ଆନ୍ଦୋଳିତ। କିନ୍ତୁ ଆଜି ବିଶେଷ ଦିବସରେ ଇଚ୍ଛା ହୁଏ ଏସବୁକୁ ପୁଣି ଥରେ ଲେଉଟେଇ ଦେଖିବାକୁ, ସମସ୍ତଙ୍କ ଆଗରେ ଟିକେ ମନ ଭରି ଖୋଲି କହିବାକୁ। କାହିଁକି କହିଲେ, ଏହି ସମାଜରେ ସେହି ଶିଶୁମାନେ ହିଁ ହେଉଛନ୍ତି ଆମର ଭବିଷ୍ୟତ। ଆମେ ଯଦି ତାଙ୍କୁ ଶିକ୍ଷା ସଂସ୍କାର ନ ଦେଇ ଆଗକୁ ନ ବଢ଼େଇବା, ତେବେ କୁହନ୍ତୁ ତ ତାଙ୍କ ସୁରକ୍ଷାର ଚିନ୍ତା କିଏ କରିବ? ତାଙ୍କୁ ଅସୁରକ୍ଷିତ ଯେଉଁଠି ଆମେ ଦେଖିବା, ଯଦି ଆମେ ସେଠି ପ୍ରଶ୍ନ ନ କରିବା, ତେବେ ଆମେ କ'ଣ ଏ ଦେଶର ସୁନାଗରିକ ବୁଲାଇବା? ନୁହେଁ ନା? ଶିଶୁର ହାତରେ ଥାଉ ପୁସ୍ତକ, ସ୍ୱପ୍ନରେ ଥାଉ ନୂଆ ଆକାଶ, ନୂଆ ଆଶା, କାମର ଭାର ନୁହେଁ। ଖେଳର ସାଥୀ ହେବା ଚାଲନ୍ତୁ, ତା ହସରେ ଭରିଯାଉ ଆମ ସମସ୍ତଙ୍କର ଘର ଅଗଣା, ଏଇ ସାରା ଦୁନିଆ ସଂସାର।

ଶ୍ରୋତବନ୍ଧୁ ଥରେ ଟିକେ ଭାବନ୍ତୁ ନା, ଏହା ଏକ ଚିନ୍ତାର କାରଣ ନୁହେଁ। କାମୁକମାନଙ୍କର ପାଶବିକତା ପାଖରେ ବଳି ପଡ଼ୁଛି ନିଷ୍ପାପ କଳିକା। ଦୁନିଆକୁ ବୁଝିବା ପୂର୍ବରୁ ଅନ୍ଧାରୀ ମୂଲକରେ ହଜିଯାଉଛନ୍ତି ଏହି ଆଗାମୀ ପିଢ଼ିମାନେ। ଚାଲନ୍ତୁ ନା ଏହି ଶୈଶବକୁ ସୁରକ୍ଷିତ କରିବା, ସୁରକ୍ଷା ରଖିବା ପାଇଁ ଆମେ ସମସ୍ତେ ପଣ କରିବା। ଶୈଶବ ଜୀବନର ସବୁଠୁ ସୁନ୍ଦର ଋତୁ। ଏହି ସମୟରେ ତାକୁ ଦରକାର ସ୍ନେହ, ଶିକ୍ଷା, ଖେଳକୁଦ, ପୁଣି ସୁରକ୍ଷା। କିନ୍ତୁ ଲୋଭୀ ମଣିଷର ଲୋଲୁପ ଦୃଷ୍ଟି ପଡ଼ିଯାଉଛି ତାଙ୍କ ଉପରେ, ବର୍ତ୍ତି ପାରୁନାହାନ୍ତି ନିଷ୍ପାପ କଳିକା ଆଇନକୁ ଆଖିଠାର ମାରି। ଏଠି ଚାଲିଛି ଏମିତି କାମ ଯାହା ହୃଦୟକୁ କଷ୍ଟ ଦେଉଛି। ହଁ ଶ୍ରୋତା ବନ୍ଧୁ, ଚାଲନ୍ତୁ ସେହିମାନଙ୍କୁ ସୁରକ୍ଷା ଦେବା ଯେଉଁମାନେ ଏହି ଶ୍ରମିକ ଭାବେ କାମ କରୁଛନ୍ତି। ଆମେ ନଜରକୁ ଆଣିବା ସେମାନଙ୍କ ପାଇଁ ସ୍ୱରକୁ ଆଗକୁ ବଢ଼ାଉଥିବା ସେହିମାନଙ୍କ ପାଖରେ।

Basanti, no dance in front of these dogs. Basanti, no dance.

ଶ୍ରୋତାବନ୍ଧୁ, ଯେଉଁଠି ଆଖିକୁ ଆସୁଛି ଏହି ପ୍ରକାର ଶିଶୁମାନଙ୍କର କଥା, ଥରୁଟିଏ ନିଜର ହୃଦୟର କଥା ଶୁଣି ସ୍ୱରୋତ୍ତୋଳନ କରନ୍ତୁ ନା। କରାଯାଇଥିବା ସମସ୍ତ ନିୟମକୁ ଥରୁଟିଏ ସମସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ ଚେଷ୍ଟା କରନ୍ତୁ ନା। ଧାରା 363 ଅନୁଯାୟୀ ନିରୁଦ୍ଦିଷ୍ଟ ପିଲାଙ୍କ ସମସ୍ତ କେସ୍ ରେଜିଷ୍ଟର ହେବ। ଆଗରୁ ରହିଥିବା ନିରୁଦ୍ଦିଷ୍ଟ ପିଲାଙ୍କ ସୂଚନା ଆଉ ଷ୍ଟେସନ ଡାଏରୀରେ ସୀମିତ ରହିବା ନାହିଁ। ଏଗୁଡ଼ିକ ନେଇ ତୁରନ୍ତ ଏଫ୍ଆଇଆର୍ ତୟାର କରାଯିବ। ନିରୁଦ୍ଦିଷ୍ଟ ପିଲାଙ୍କୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଏ ପ୍ରକାର ଅନେକ ନିୟମ ରହିଛି। ନିୟମ ରହିଛି ଧାରା 374 ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ତା ଇଚ୍ଛା ବିରୁଦ୍ଧରେ ଜୋର ଜବରଦସ୍ତ କୌଣସି କାର୍ଯ୍ୟ କରାଇବା ଦଣ୍ଡନୀୟ। ଶିଶୁଶ୍ରମ ଆଇନ 1986 ଅନୁଯାୟୀ 18 ବର୍ଷରୁ କମ୍ ପିଲାଙ୍କୁ କୌଣସି ପ୍ରକାର ବିପଜ୍ଜନକ କାମ ତଥା ଅସ୍ୱସ୍ତିକର ଓ ଅସ୍ୱାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରାଇବା ଦଣ୍ଡନୀୟ ଅପରାଧ ଜାଣୁଛି, କିନ୍ତୁ ବେଳେବେଳେ ଶ୍ରୋତାବନ୍ଧୁ ଅଣଦେଖା ହୋଇଯାଉଛି। ନୁହେଁ, ଆଉ କରିବା ନାହିଁ। ଚାଲନ୍ତୁ ପଣ କରିବା, ଶପଥ ନେବା, ଶୈଶବକୁ ସୁରକ୍ଷିତ ରଖିବା।

0: ବୋଧେ ଆସୁଯିବା ଏ ନା ଭୂତଟେ ବୋଧେ
1: ଚାଲ ଚାଲ ଘରକୁ ପଳେଇବା
0: ହଁ ଚାଲ ଚାଲ
1: ଚାଲ
0: ହଁ ହଁ ଚାଲ ଚାଲ ପଳେଇଯିବା
1: ମାଲୁ ମୁଁ ଆମ ଘରକୁ ପଳେଇଯାଏ
2: ଆଶ୍ଚର୍ଯ୍ୟ ମାନେ ମତେ ଦେଖି ଏମିତି ଡରିଗଲା କାହିଁକି ମୁଁ କଣ ଭୂତ ନା ପେଟ ସେଇଟା ବୋଧେ ଭାବିଥିବେ ବିଚାରି ଗାଁର ସରଳ ନିଷ୍ପାପ ଝିଅ ଗୁଡା ଆଧୁନିକ ସହରୀ ମଣିଷର ଜଟିଳତା ସେମାନଙ୍କୁ ଛୁଇଁନି ଟିକେ ଶୁଣନ୍ତୁ ଟିକେ ଶୁଣିବେ ଦେଖନ୍ତୁ ମୁଁ ଏକରାକୁ ବିପଦରେ ପଡ଼ି ଏଠାକୁ ଆସିଛି ଦୟାକରି ଦରଜାଟା ଟିକେ ଖୋଲିବେ ଦେଖନ୍ତୁ ସେ କଥା ପରେ ମୋତେ ଆଗ ଗୋଟେ ଗ୍ଲାସ୍ ପାଣି ଦିଅନ୍ତୁ ଶୋଷରେ ତଣ୍ଟିଟା ଅଠା ଅଠା ହେଇଯାଉଛି
0: ପାଣି ଗ୍ଲାସ୍ ହଉ ହଉ ଏଇଠି ବସନ୍ତୁ ମୁଁ ପାଣି ଆଣୁଛି ପାଣି ନିଅନ୍ତୁ
2: ଧନ୍ୟବାଦ
3: ବୋଲି କହୁଥିଲୁ ମା କିଏ ତମେ ବାବୁ
4: ମୁଁ ଜଣେ ବିଦେଶୀ
3: ବିଦେଶୀ ଏତେ ରାତିରେ ଘର କୋଉଠି
4: ଘର ତ ମୋର ବାଲେଶ୍ୱର ଟାଉନ ମୁଁ ଆମ ଖମାରଗାଁ ମଧୁପୁର ଯାଇଥିଲି ଆଜି ଘରକୁ ଫେରୁଛି
3: ହଁ କଣ କହୁଛ ତାହେଲେ

0: ଏଇ ରାତିଟା ପାଇଁ କୋଉଠି ଟିକେ ଆଶ୍ରୟ, ସକାଳୁ ଉଠି ମୁଁ ଚାଲିଯିବି।
1: ଆଚ୍ଛା ଆଚ୍ଛା, ତମେ ତେବେ ଏଇ ଗାଁ ଦାଣ୍ଡେ ଦାଣ୍ଡେ ଯାଅ, ଗାଁ ସେ ମୁଣ୍ଡରେ ଜ୍ୱର, ଜ୍ୱର ସେ ପାଖେ ଗୋଟେ ବଡ଼ ବନ୍ଧ ତିଆରି ହଉଛି, ଦିନ ରାତି ମାଟି କାମ ଚାଲିଛି, ସେଇଠିକି ଗଲେ ଠିକାଦାରଙ୍କ ପାଖରେ ରାତିଟା ରହିଯିବ।
0: ଜ୍ୱର ପୁଣି ଜ୍ୱର ସେ ପାଖରେ। ଆଚ୍ଛା
1: କଣ ଡରି ଯାଉଛୁ କି ବାବୁ?
0: ହଁ ମାନେ।
1: ଆଚ୍ଛା ଆଚ୍ଛା, ରାତି ତ ପାଇବାକୁ ଆଉ ବେଶୀ ଡେରି ନାହିଁ, ତମେ ଆସ ଆସ ଭିତରକୁ ଆସ।
0: ବହୁତ ଧନ୍ୟବାଦ ଆଜ୍ଞା। ମୋ ସାଇକେଲଟା ସେଇ ଚୌତରା ଆଗକୁ ଥିବା ନଡ଼ିଆ ଗଛ ପାଖରେ ରହିଗଲା, ସେଇଠି ରଖିଦେଇ ଏପଟକୁ ଚାଲି ଚାଲି ଆସୁଥିଲି ତ।
1: ଠିକ ଅଛି, ତମେ ଯାଇ ନେଇ ଆସ, ଦାଣ୍ଡପିଣ୍ଡାରେ ତମ ସାଇକେଲ ରଖିଦେଇ ଘର ଭିତରେ ଆସି ବିଶ୍ରାମ ନିଅ। ଉର ଉର।
2: କାନ୍ତରାଜୀ ବାବୁ
3: କିଏ?
2: ମୁଁ ଯିବି କୁଆଡେ ଲୋ ମା, ଏ ଦାଣ୍ଡରେ ତ ଖାଲି ଆଜି ଗୋପଲୀଳା ଲାଗିଛି।
3: ଗୋପଲୀଳା ସେଇଟା କଣ କିଲୋ ମଣି ବାପା?
2: ମୋ ମୁଣ୍ଡ ଖାଇବ ବାବୁ, ସତ କହିଲ
3: ମାନେ ଜ୍ୱର କୂଳରୁ ଝିଅମାନଙ୍କ ଗୀତ ଶୁଣିକି ଲୁଚି ଛପି ଆସିଲା ଭଳିଆ ଆସିଥିଲି, ହେଲେ ଏଠି ଆସି ଦେଖୁଛି ସବୁ ଶୂନଶାନ।
2: ଏ ଘର କାହାର ଜାଣ?
3: କାହାର?
2: କାଲି ଯାହାକୁ ଗାଧୁଆ ତୁଠରେ ଦେଖି ଆଜି ତମ ଆଖିରେ ନିଦ ନାହିଁ।
3: ସତରେ ଏଇଟା ଉର୍ବଶୀର ଘର? ଏ ସାଇକେଲ ତେବେ କାହାର? କିଏ ଆସିଛି?
2: ଭୂତ।
3: ଭୂତ?
1: ଉର ଉର। ଆରେ ବାହାରେ କାହାର ପାଟି ଶୁଭୁଛି ମା, କିଏ କିଏ କହି କେହି ତ ନାହାନ୍ତି। ଜ୍ଞାନେନ୍ଦ୍ର ବାବୁ ତମେ ଶୋଇପଡ, ଭୋର ହେଲେ ମୁଁ ତମକୁ ଉଠେଇଦେବି।
3: ମଣି ବାପା ଏ ଜ୍ଞାନେନ୍ଦ୍ର କିଏ କିଲୋ?
2: ମୁଁ ଭଲ କରି ଜାଣେ ମଦନ ବାବୁ, ଏଇ ନାଁରେ ତାଙ୍କର କେହି ହେଲେ ବନ୍ଧୁ ବାନ୍ଧବ ନାହାନ୍ତି।
3: ତାହେଲେ
2: ତମେ ଯଦି ହେମନ୍ତ ଦେବ ବାବୁ, ତମରି ପାଇଁ ମୁଁ ନିଆଁକୁ ଡେଇଁବି, ରାତି ନ ପାଉଣୁ ଏମିତି ସୂତ୍ର ଖଞ୍ଜି ଦେବି ଯେ କାନ ଗୋଇ ଆସି ଉର ବାପର ମହତ ଦିକଡ଼ାର କରିଦେଇଯିବ,
3: ସେଥିରେ ମୋର ଲାଭ।
2: କୋଉ ବୁଦ୍ଧିରେ ଏତେ ପଇସା ରୋଜଗାର କରୁଛ ବା? ଆସ
3: କୁଆଡେ
2: କେ, ସିଏ ତ ଆଜି ତାଙ୍କ ଘରେ କୁଣିଆ ହେଲେଣି, ତମେ ଆସ ମୋ ଘରେ କୁଣିଆ ହବ, ତମର ଲାଭ କଣ ହବ ସେଇଠି ବୁଝାଇ ଦେବି। ଆସୁନ ଆସ ବା।
3: ହଉ ଚାଲ।
4: ବାପା ତୁମେ ବୁଝୁନ କାହିଁକି?
1: ତୁନିହ କୁଆଡରୁ ଗୋଟାଏ କିଏ ତାକୁ ଘରକୁ ଡାକି ଆଣି ମୁଁ ଅକଲ ଶିଖିଛି, ତାରି ପାଇଁ ସବୁ ନିନ୍ଦା ସବୁ ଅପବାଦ, ତାରି ପାଇଁ କାନ ଗୋଇ ମତେ ଦାଣ୍ଡର ଭିକାରୀ କରିଥାନ୍ତା, ଲୋକମାନେ ବାର କଥା ତାରି ପାଇଁ କହୁଛନ୍ତି।
4: ଏଥିରେ ଜ୍ଞାନଙ୍କର ଦୋଷ କଣ ବାପା?
1: ନା ଜ୍ଞାନର ଦୋଷ କାହିଁକି ହବ, ଦୋଷଟା ମୋର, ଦୋଷ ମଦନର, ଆମେ ଅଥଳ ଦରିଆରେ ଭାସୁଥିଲା ବେଳେ ସେ ଆମକୁ କୂଳରେ ଲଗେଇଛି ଯେତେବେଳେ।
4: ତମେ ତାହେଲେ ଜାଣୁଛ ବାପା ଯେ ଆମେ ଠିକ କୂଳରେ ଲାଗିଯାଇଛେ?
1: ଆଚ୍ଛା ଏତେ କଥା ତ କହିପାରୁଛୁ, ଗୋଟାଏ ବିବାହ ଯୋଗ୍ୟ ଝିଅର ବାପ କୌଣସି କୂଳ କିନାରା ଖୋଜି ଖୋଜି ପାଉନି, ଏ ଚିନ୍ତା ତୋ ମନକୁ ଆସୁନି? ମଦନ ମତେ ଜବାବ ଦେଇଛି, ଭଲ ବର ଭଲ ଘର ଦେଖି ସେ ତତେ ବାହା କରିଦେବ, ଆଉ ତୁ ଏଣେ ଛାଡ଼ ଛାଡ଼ ଛାଡ଼। ବୁଝିଲୁ ମା, ମଣିଷ ସବୁକିଛି ଛାଡ଼ିପାରେ, ହେଲେ ତା ମଣିଷ ପଣିଆକୁ ଛାଡ଼ି ପାରିବନି, ଜାଣି ଜାଣି ମୁଁ ନିମଖରମ ହେବିନି। ଏଇ କୋଳରେ ତୁ ବଢ଼ିଛୁ, ଏଇ କୋଳରେ ମଦନ ବି ବଢ଼ିଛି, ଏତେ ଅବିଶ୍ୱାସ କଲେ କଣ ଦୁନିଆ ଚଳେ? ଏଥିରେ ମଣିଷ ତ ମଣିଷ, ନିଜେ ଭଗବାନ ବି ଅସନ୍ତୁଷ୍ଟ ହେବେ।
4: ଭଗବାନଙ୍କ କଥା ଥାଉ ବାପା, ତାଙ୍କ ଅପେକ୍ଷା ମଣିଷ ଉପରେ ତମର ତ ବେଶୀ ବିଶ୍ୱାସ, ରୁମାଲଟା କରିନି ବୋଲି ତମେ ଏତେ କଥା କହିଯାଉଛ ବାପା? ହଉ କାଲି ମୁଁ ରୁମାଲ ତିଆରି କରି ମଦନ ବାବୁଙ୍କ ପାଇଁ ପଠେଇଦେବି, ତମେ ଯାଅ। ଆଶ୍ଚର୍ଯ୍ୟ, ବାପା କେମିତି ବୁଝିପାରୁନାହାନ୍ତି, କୋଉଠି ଜ୍ଞାନ ଆଉ କୋଉଠି ମଦନ, ଦୁହିଁଙ୍କର ତୁଳନା ହେଇପାରେ ନା। ସେଦିନ ଆମ ଘରୁ ସକାଳେ ଜ୍ଞାନ ଗଲାବେଳେ ମୁଁ କବାଟ କଣରେ ଠିଆ ହେଇଥାଏ, ତାଙ୍କର ସେଇ ସୁନ୍ଦର କେଇପଦ କଥା ବରାବର ମୋ ମନକୁ ଆସୁଛି।
0: ଯିବା ପୂର୍ବରୁ ଆପଣଙ୍କ ସହିତ ଥରେ ଦେଖା କରିବାର ଭଦ୍ରତା ମୋର ନାହିଁ ବୋଲି ଆପଣ

0: ନିଶ୍ଚୟ ଭାବୁଥିବେ, କିନ୍ତୁ ଦେଖା ଯେତେବେଳେ ହେଇଯାଇଛି ଦୋଷ ଆପଣ ଦେଲେ ବି ମୁଁ ଦୁଃଖ କରିବିନି। ଆସୁଛି, ନମସ୍କାର।
1: ନମସ୍କାର।
2: କଣ ହେଇଛି ତମର, ଚିନ୍ତାରେ ପୁରା ହଜି ଯାଇଛ?
1: ଆପଣ କେତେବେଳେ?
2: ମୁଁ ତମ ଘରକୁ ଯେତେବେଳେ ଆସିଛି ଏଇ ସଞ୍ଜବେଳେ ହିଁ ତ ଆସିଛି।
1: ବାପା
2: ଚାଲିଗଲେଣି, ମୁଁ ଦେଖିଛି।
1: ମୁଁ ତାକୁ ଡାକୁଛି।
2: ଡାକିବାର ହେଇଥିବ ତ ମୁଁ ନିଜେ ଡାକିଥାନ୍ତି।
1: ଆପଣ କଣ ବସିବେ?
2: ତା ଅର୍ଥ ତମେ ମତେ ଏଠୁ ଚାଲିଯିବାକୁ କହୁଛ?
1: ନା ନା ନା, ମୁଁ କଣ କହୁଥିଲି କି ବାପା ଆପଣଙ୍କ ବନ୍ଧ କାମ ପାଖକୁ ଯାଇଛନ୍ତି।
2: ତା ତ ମୁଁ ଜାଣେ।
1: ଆପଣ ଗାଁକୁ ଯାଇଥିଲେ ନା? ଆପଣ ତ ଫେରିଲେଣି, ମୁଁ ଯାଇ ବାପାଙ୍କୁ ଡାକି ଆଣୁଛି।
2: ମୁଁ ଫେରି ଆସିବି ବୋଲି ଜାଣିଶୁଣି ତମ ବାପାଙ୍କୁ ସେଠିକି ପଠେଇ ଦେଇଛି।
1: କାହିଁକି?
2: ତୁ ଜାଣେ ହେଇନି।
1: କାଲି କରିଦେବି।
2: ନାଇଁ, ଅସମ୍ଭବ, ଏ ଜନ୍ମରେ ବି ପାରିବନି।
1: ଆପଣ ବିଶ୍ୱାସ କରନ୍ତୁ,
2: ମୁଁ ଠିକ ଜାଣିଛି। ଗୋଟାଏ ହାତରେ କନା ଆଉ ଗୋଟେ ହାତରେ ଛୁଞ୍ଚି ଥିବା ବେଳେ ମନ ଭିତରେ ତମର ଅଙ୍କି ମାରିବ ଜ୍ଞାନେନ୍ଦ୍ର, ଫଳରେ ସିଲେଇ ତ ହବନି, ହାତରେ ଖାଲି ଛୁଞ୍ଚି ଫୁଟିବାଟା ହିଁ ସାର ହବ।
1: ଆପଣ କଣ କହୁଛନ୍ତି?
2: ଦେଖ, ମୁଁ ଚପଳମତୀ ସ୍କୁଲ ପିଲା ନୁହେଁ କି ତମେ ଏକାନ୍ତ ସରଳା କିଶୋରୀ ନୁହଁ। ଆମ ଦୁହିଁଙ୍କ ଅବସ୍ଥା ଆମେ ଦୁହେଁ ଠିକ୍ ବୁଝିପାରୁଛେ। ପ୍ରଥମ କଥା ହେଉଛି, ଜ୍ଞାନେନ୍ଦ୍ରକୁ ଦେଖିବା ମାତ୍ରେ ତମେ ତାକୁ ଭଲ ପାଇ ବସିଛ, ଅଥଚ ସେଇ ଜ୍ଞାନେନ୍ଦ୍ର ପାଇଁ ତମ ନାଁରେ ଗାଁ ସାରା କଳଙ୍କର ନାଗରା ଡିବି ଡିବି ହେଇ ବାଜୁଛି। ତାପରେ ମୋ ସହିତ ପ୍ରଥମ ଦେଖାରେ ମୋ ପ୍ରତି ତମ ମନରେ ଜାଗିଛି ବିରାଗ, ହଁ ହୁଏତ ଘୃଣା, ଅଥଚ ମୋର ଯୋଗୁଁ ତମେ କାନ ଗଇ କବଳରୁ ରକ୍ଷା ପାଇଛ। କଣ ମିଛ କହିଲି?
1: ବାପା କେତେବେଳେ ଆସିବେ କେଜାଣି?
2: କହିଛି ତ ଆସିବେନି। ତମେ ଠିକ ବୁଝିପାରୁଛ ଯେ ଏ ଘରେ ତମ ଆଉ ମୋ ଛଡ଼ା ଆଉ କେହି ନାହାନ୍ତି।
1: ବୁଝିଛି ବୁଝିଛି ବୋଲି କହୁଛି, ଆପଣ ଚାଲି ଯାଆନ୍ତୁ।
2: ଚାଲି ଯିବି ମୁଁ ଏଠୁ? ବଢିଆ କଥା ତମେ କହୁଛ ତ, ଚାଲିଯିବି
1: କହୁଛି ପରା, ଆପଣ ଚାଲି ଯାଆନ୍ତୁ।
2: ଆଚ୍ଛା ଉର୍ବଶୀ, ମୋ ଉପକାରର ମୁଁ କଣ ଏଇ ପ୍ରତିଦାନ ପାଇ ବୋଲି ଏଠିକି ଆସିଥିଲି?
1: ମତେ କ୍ଷମା କରନ୍ତୁ, ମୁଁ କିଛି ବୁଝିପାରୁନି।
2: ବୁଝି ପାରୁନା ମାନେ ମତେ ତମକୁ ବୁଝେଇ ଦେବାକୁ ପଡିବ ତାହେଲେ?
1: ବୁଝେଇବା ଦରକାର ନାହିଁ, ଆପଣ ଆସିପାରନ୍ତି।
2: ଦେଖ ଉର୍ବଶୀ, ମୁଁ ଏକା ଏକା ଯିବିନି, ଦୁହେଁ ସାଙ୍ଗ ହେଇକି ଯିବା। ତମ ବାରି ପାଖ ତୋଟାରେ ମୋ ଗାଡ଼ିଟା ଅଛି, ଆସ କୁଆଡ଼େ ଟିକେ ବୁଲି ଆସିବା।
1: ନା ନା, ମୁଁ ଯିବିନି, ମୁଁ ଯିବିନି।
2: ଯିବନି, ଆସ, ଡେରି ହେଉଛି ଉର୍ବଶୀ, ତମ ବାପା ଫେରିବା ଆଗରୁ ଆମକୁ ଫେରିବାକୁ ପଡିବ। ଚିତ୍କାର କରି ଲୋକଙ୍କୁ ଡାକିବାକୁ ଚାହୁଁଛ? ବେଶ, ସେମାନେ ଆସି ଏଇ ମୁହୂର୍ତ୍ତରେ ଦେଖିବେ ମୁଁ ଅଛି ତମ ପାଖରେ, ପର ମୁହୂର୍ତ୍ତରେ ଜାଣିବେ ତମ ବାପାଙ୍କୁ ମୁଁ ଅନେକ ଟଙ୍କା ଦେଇଛି ଆଉ ଏବେ ବି ଦଉଛି। ଫଳ କଣଟା ହବ କହିଲ? କଣଟା ହବ?
1: ମଦନ ବାବୁ, ଆପଣ ଆମକୁ ବଞ୍ଚେଇଛନ୍ତି, ପୁଣି ପୁଣି ଆପଣ ଆମକୁ ମାରିଦେବେ। ମୁଁ ଗୋଟେ ହତଭାଗିନୀ ସତ, ହେଲେ ଗୋଟାଏ ପରେ ଗୋଟାଏ କଳଙ୍କର ବୋଝ ବହି, ମୁଁ କଣ ବଞ୍ଚିପାରିବି? କ୍ଷଣକର ଆନନ୍ଦ ପାଇଁ ଗୋଟାଏ ଜୀବନ ଆପଣ ଚିରଦିନ ପାଇଁ ନଷ୍ଟ କରିଦେବେ। ଦୟା କରନ୍ତୁ ମଦନ ବାବୁ, ମତେ ମତେ ଟିକେ ଦୟା କରନ୍ତୁ, ମୋ ଭବିଷ୍ୟତ କଥା ଟିକେ ଚିନ୍ତା କରନ୍ତୁ।
2: କଣ କହିଲ? ଭବିଷ୍ୟତ? ତମର ଭବିଷ୍ୟତ ଚିନ୍ତା ତମ ବାପା ମୋ ଉପରେ ଛାଡ଼ି ଦେଇଛନ୍ତି। ଉର୍ବଶୀ ଆସ, ଏ ମୁହୂର୍ତ୍ତ ଗୁଡାକ ବ୍ୟର୍ଥ କରିବାକୁ ଦିଅନି।
1: ଆପଣଙ୍କ ଗୋଡ଼ ଧରୁଛି ମଦନ ବାବୁ,
2: ମୋ ଗୋଡ଼ ଧରିଲେ ତମକୁ ଗୋଇଠା ମାରିଲା ଭଳି ନିଷ୍ଠୁର ହବା ପାଇଁ ପଛେଇବିନି। ଉର୍ବଶୀ ଉଠ, ଉଠ କହୁଛି, ଉଠ, ଆସ ପାଖକୁ, ଆସ ଆସ ଆସ ପାଖକୁ, ଆସ ଆସ।

0: ମଣିଅପା, କଥାଟା ତାହେଲେ ପ୍ରଘଟ ହେଇଗଲାଣି ନାଇଁ?
1: ସେଠିକି ପରୁଆ ନାହିଁ ମୋ ବାବୁ, ଦୋଷଟା ସେ ଜ୍ଞାନ ନାଁରେ ଯାଇଛି।
0: ସତରେ ନା କଣ?
1: ଦେଖୁନ କାନ୍ତରାଣୀ ବାବୁ, ଏମିତି ସୂତ୍ର ଖଞ୍ଜି ଦେଲି ଯେ କାନ ଗୋଇ ମନ ଘଡ଼ିକେ ଫାଟିଗଲା ନା। ଆଉ ଉର ଯଦି ଛୁଆ ପିଲାର ମା ହୁଏ ନା, ଦୋଷଟା ଯିବ ସେଇ ଜ୍ଞାନ ନାଁରେ। ଘରେ ତ ବାପଟା ମୁଣ୍ଡରେ ହାତ ଦେଇ ବଇଛି, ସାଇ ପଡ଼ିଶା ଲୋକେ ଛିଇ ଛାକରା କରୁଛନ୍ତି।
0: ଓହୋ ରକ୍ଷା, ମୁଁ ଜାଣେ ପରା ମୋ ମଣି ଅପା ଥିଲେ ମୋର କୋଉଥିରେ କିଛି ଅସୁବିଧା ହବନି। ଏ ମଣି ଅପା କଣ ଟଙ୍କା ପଇସା ଦରକାର ଥିଲା ବୋଲି କହୁଥିଲୁ ପରା?
1: ହଁ, ତମେ ତ ମତେ ଜାଣି ଚଳେଇଛ, ତମ ଛଡା ମୋର କିଏ ଅଛି? ଜାଣିବ ମା ପେଟର ଭାଇ।
0: ହଁ ଏ 50 ଟଙ୍କା ରଖ, ତୁ ଯା ମଣି ଅପା, ମଝିରେ ମଝିରେ ତା ଖବର ଟିକେ ଆଣିକି ମତେ ଦଉଥବୁ।
1: ହଉ ବାବୁ ହଉ। ଖବର ଆଉ କଣ ଦେବି ଯେ, ସେଇଟା କନିଅର ମଞ୍ଜିକି ବିଷ ଫିଷ ଖାଇଦେଲାଣି କି କଣ। ଯାଉଛି।
0: ବିଷ ଖାଇଦବ ତାହେଲେ ମୁଁ ତ ବଡ ଅସୁବିଧାରେ ପଡିବି। କିଏ କିଏ ସେଠି?
2: ମୁଁ ଉର୍ବଶୀ, କିନ୍ତୁ ବିଷ ଖାଇ ମରିନି ମଦନ ବାବୁ, ମରି ପଞ୍ଚିବାର ଅଭିନୟ କରୁଛି।
0: ଉର୍ବଶୀ
2: କଣ ମୋର ଆଉ ଅଛି? ଏ ମୁହଁ ମୁଁ ଆଉ କାହାକୁ ଦେଖିବି? ସେଥିପାଇଁ ଲୁଚି ଲୁଚି ଏଠିକି ଆସିଛି।
0: କିନ୍ତୁ କାହିଁକି
2: କାହିଁକି?
0: ହଁ
2: ଆପଣ ଏ ପ୍ରଶ୍ନ ପଚାରି ପାରୁଛନ୍ତି?
0: ହଁ
2: ଆପଣ ଜାଣିନାହାନ୍ତି ମୁଁ କାହିଁକି ଆସିଛି।
0: ଓ ବୁଝିଗଲି ବୁଝିଗଲି, ମତେ ବିବାହ କରିବାର ଦାବି ନେଇ ତମେ ଆସିଛ, ଏଇଆ ନା?
2: ବିବାହ କରିବାର ଦାବି? ହଁ ବିବାହ କରିବାର ଦାବି।
0: ଷ୍ଟ୍ରେଞ୍ଜ, ରିଅଲି ଷ୍ଟ୍ରେଞ୍ଜ। ତମେ ତ ମତେ ଭଲ ପାଉନି, ଜ୍ଞାନେନ୍ଦ୍ର ତମ ମନର ପୁରୁଷ ପ୍ରେମିକ।
2: ମୁଁ ଭଲ ନ ପାଇଲେ ବି ଆପଣ ତ ମତେ ଭଲ ପାଆନ୍ତି।
0: ଓ ୟେସ୍, ମୁଁ ତମକୁ ଭଲ ପାଏ। ମୋ ଭଲ ପାଇବାଟା ଗୋଟାଏ ଖାଲି ଉପଭୋଗ, ସେଇଟା ତ ସରିଛି। ଆଉ ତମ ସନ୍ତାନର ପିତା ହଉଛି ଜ୍ଞାନ, ମୁଁ ନୁହଁ।
2: ତମେ ଏତେ ନିଚ,
0: ଚିତ୍କାର କରି କିଛି ଲାଭ ହବନି ଉର୍ବଶୀ। ମନେ ରଖ, ଏ ବିବାହ କେବେ ବି ହେଇପାରିବନି। ତମେ ଫେରିଯାଅ ଉର୍ବଶୀ, ୟେସ୍ ବି ଆଉଟ୍।
2: ମଦନ ବାବୁ
0: ହଁ ତମେ ଚାଲିଯାଅ, ଗୋଟାଏ ଦୁଃସ୍ୱପ୍ନକୁ ବାସ୍ତବ ବୋଲି କେବେ ଭାବିବନି ଉର୍ବଶୀ।
2: ମଦନ ବାବୁ କେମିତି ଯିବି, କୁଆଡେ ଯିବି? ମଦନ ବାବୁ ଶୁଣନ୍ତୁ ଶୁଣନ୍ତୁ।

0: ସାର୍ ଆପଣ ଆଜି ଏତେ ଅପସେଟ୍ କାହିଁକି?
1: ହଁ, ମୁଁ ମୋର ସେ ପ୍ରିୟ ଛାତ୍ରଟି କଥା ଭାବୁଛି ଯିଏ ପ୍ରେମରେ ପରାଜିତ ହୋଇ ବିଷ ଖାଇଲା। ତା ହାତ ପାଖରେ ବିଷ ନଥିଲେ ସେ ଯଦି ନିଜକୁ ଏତେ ସହଜରେ ଶେଷ କରିଦେଇ ନଥାନ୍ତା।
0: ତାର ଆତ୍ମହତ୍ୟା ପାଇଁ ସାର୍ ଦାୟୀ ସେଇ ଝିଅଟା।

0: ଯାହା ପାଇଁ ସେ ବିଷ ଖାଇଲା?
1: ନା ନା, ମୁଁ ଖାଲି ଡାକ୍ତର ନୁହେଁ ଭାସ୍କର, ଜଣେ ସାଇକୋ ଆନାଲିଷ୍ଟ। ମନ ସମୀକ୍ଷାରେ ଶକ୍ତି ମୋର ଅଛି। ଏଇଟା ଗୋଟେ ନୈରାଶ୍ୟ, ନିରାଶା ଜର୍ଜରିତ ମଣିଷ ପାଖରେ କଣ ଆଦର୍ଶ ବୋଲି କିଛି ଥାଏ?
0: ସାର୍ ସାର୍ ଚାହାନ୍ତୁ, ଏଇ କରିଡର ଦେଇ ଯୋଉ ଝିଅଟା ପାସ୍ କରିଗଲା ସେଇ ଉର୍ବଶୀ ସାର।
2: ହଁ ସାର୍, ତାର ସେବା ଆଉ ତ୍ୟାଗ ସତରେ ସାର୍ ଆମ ସମସ୍ତଙ୍କୁ ବଡ଼ ଆଶ୍ଚର୍ଯ୍ୟ କରିଦେଇଛି।
1: ଦାଟ୍ସ ଗୁଡ୍, ଦାଟ୍ସ ଗୁଡ୍। ଡକ୍ଟର ଆଉ ନର୍ସ ମାନଙ୍କ ପ୍ରଫେସନକୁ ସେ ତେବେ ଠିକ୍ ବୁଝିଛି। ଆଚ୍ଛା ଜ୍ଞାନ
3: ସାର୍,
1: ତମେ ତାକୁ ଜାଣିଛ?
3: ସାର୍ ମୁଁ,
0: ଆରେ କହୁନୁ,
1: ମୁଁ ତା ବିଷୟରେ ଯାହା ଜାଣିଛି। ଶୁଣ ତାହେଲେ, କୋଉ ଦୂର ମଫସଲରେ ତାର ଘର, ଅବସ୍ଥା ଚକ୍ରରେ ଆସି ସେ ପହଞ୍ଚିଲା ଡକ୍ଟର ମିସେସ୍ ୱିଲସନଙ୍କ ପାଖରେ। ସେ ତାକୁ ପାଖରେ ରଖିଲେ ଆଉ ଭର୍ତ୍ତି କରିଦେଲେ ନର୍ସିଂ ଟ୍ରେନିଂରେ। ତେବେ ତାକୁ ଦେଖି ମୋର ମନେ ହେଉଛି ସେ କାହାର କୁଳବୋଧ ନହିଁ ହସ୍ପିଟାଲରେ ନର୍ସ ହେବାକୁ କାହିଁକି ଆସିଲା।
2: ଏକ୍ଜାକ୍ଟଲି ସାର୍।
4: ସାର୍ ସାର୍, 107 ନମ୍ବର ରୋଗୀର ଅବସ୍ଥା ଖୁବ୍ ସାଂଘାତିକ ସାର୍, ଟିକେ ପ୍ଲିଜ୍ ଆସନ୍ତୁ, ସେ କୋମାରେ ଅଛି।
1: ଚାଲ ସିଷ୍ଟର, ଅକ୍ସିଜେନ ସାଲାଇନ
4: ସବୁ ଚାଲିଛି ସାର୍।
1: ଠିକ୍ ଅଛି, ଚାଲ ଚାଲ ଦେଖିବା।
0: ସାର୍ ଗଲେଣି ଭାରି। ୟୁରେକା ୟୁରେକା!
2: ଆରେ ଆରେ, କଣ ହେଲା ଭାସ୍କର? ଆରେ ଏମିତି କାଇଁ ହଉଛି କହିଲୁ?
0: ପ୍ରଫେସର ଦାସ ଠିକଣା ପ୍ରେସ୍କ୍ରିପସନଟେ ଦେଇଗଲେ ବୋଲି ଜାଣ।
2: କାହାକୁ?
0: ନିପଟ ଓଲୁ କୋଉଠିକାର, ଏତିକି ଜାଣିପାରୁନୁ? ମାନେ ଉର୍ବଶୀ କୁଳବଧୂ ନ ହେଇ ନର୍ସ ହବାକୁ ଆସିଲା କାହିଁକି? ଜ୍ଞାନେନ୍ଦ୍ର ରୋଗର ଏହାଠୁ ବଡ ପ୍ରେସ୍କ୍ରିପସନ ଆଉ କଣ ହେଇପାରେ?
2: ଚମତ୍କାର ଚମତ୍କାର!
3: ଦେଖ ଭାସ୍କର, ତୁ ବେଳେବେଳେ ଏମିତି ସବୁ କଥା କହୁ ଯାହାର କିଛି ମୂଲ୍ୟ ନଥାଏ।
0: ଏଇ ପଙ୍କଜ, ମୁଁ କଣ ମିଛ କହିଲି? ଆମେ କଣ ଦେଖିନୁ ଆଉଟଡୋର ସାମ୍ନା କୁଷ୍ଠ ଯୋଡ଼ା ଗଛ ମୂଳେ ସେ ଗପ ସପ? ବେଳେବେଳେ ନର୍ସିଂ ହଷ୍ଟେଲରେ ଲାଇନ ମାରିବା,
3: ଯେତେ ସବୁ ତୋର ବାଜେ କଥା।
2: କଣ ରାଗିଲ କି ବନ୍ଧୁ? ରାଗ ନା ଜ୍ଞାନ, ଆରେ ସତ କହିଲୁ। ଏଇ ସତ କହିଲୁ ମାନେ ତୁ ଉର୍ବଶୀକୁ
0: ମାନେ ମାନେ ତୋ ହୃଦୟରେ ତା ପ୍ରତି ଟିକେ?
3: ଆଚ୍ଛା ବାବା, ହେଲା ହେଲା, ମୁଁ ତାକୁ ଭଲ ପାଏ। କଣ
2: ହେଲା? ଆରେ ସେଇଆ ତ କହିବୁ, ଏମିତି ଛୁପାରୁସ୍ତଙ୍କ ଭଳି ଆଉଛୁ କାହିଁ କହିଲୁ?
0: ତାହେଲେ ଆଉ ଡେରି କାହିଁକି ଫ୍ରେଣ୍ଡ, ଶାଦୀ ଡେଟ୍ଟା ପକ୍କା କରିନିଅ।
2: ଶୁଭସ୍ୟ ଶୀଘ୍ର।
5: ଉର୍ବଶୀ, ମୋ ସ୍ୱପ୍ନ ଆଜି ସାର୍ଥକ ହେଇଛି, ଦେଖୁଛ ତ? ଆମ ପବିତ୍ର ବନ୍ଧନର ମୁକସାକ୍ଷୀ ଏଇ କୁଳଦୀପ ଜଳୁଛି। ହିନ୍ଦୁ ଘରର କୁମାରୀ କନ୍ୟା ଏଇ ପବିତ୍ର ଦିନଟିକୁ ଅପେକ୍ଷା କରିଥାଏ, କାହିଁକି ଜାଣିଛ? ତାର ଚିର ଇପ୍ସିତ ମଣିଷଟିକୁ ଅର୍ପିଦେବ ତାର କୁମାରୀ ଧର୍ମ। କଣ ହେଲା, କିଛି କହୁନ ଯେ? ଏଇ କଣ ଡରି ଯାଉଛ? ଏ ଘରେ ତ କେବଳ ତମେ ଆଉ ମୁଁ, ଆଉ ତ କେହି ନାହାନ୍ତି। ଏ ଉର୍ବଶୀ, କାହାକୁ ଭୟ କରୁଛ?
4: ଏଇ କୁଳଦୀପ, ଏଇ ଅଗ୍ନିଶିଖା, ଏହାକୁ ସାକ୍ଷୀ ରଖି ଆଜି କଣ ମୁଁ ତୁମକୁ ଦେବି? କଣ ମୋର ଅଛି
5: ଉର୍ବଶୀ?
4: ନା ନା, ଏ ପବିତ୍ର ଲଗ୍ନକୁ ମୁଁ କଳୁଷିତ କରିପାରିବିନି। ମୁଁ କୁଳବୋଧ ହେବାର ଯୋଗ୍ୟ ନୁହେଁ, ମୁଁ କୁମାରୀ ନୁହେଁ
5: ଉର୍ବଶୀ।
4: ଆମର ଏ ବିବାହ ପୂର୍ବରୁ?
5: ନା ନା, ସେମିତି କୁହନି ଉର୍ବଶୀ, ପ୍ଲିଜ ସେମିତି କୁହନି।
4: ଏଇ ପବିତ୍ର ଲଗ୍ନରେ ସବୁ କଥା ତମ ପାଖରେ ଖୋଲି ନ କହିଲେ ମୁଁ ଶାନ୍ତି ପାଇପାରିବିନି। କିନ୍ତୁ କିନ୍ତୁ ମୁଁ କଣ କରିଥାନ୍ତି? ଗୋଟିଏ ଛେଳି ଛୁଆକୁ ହାଣ ମୁହଁକୁ ନେଲାବେଳେ କିଏ ତାକୁ ରକ୍ଷା କରିଥାନ୍ତ? ସେଥିରେ ତାର ଦୋଷ କଣ?
5: ନା ନା ଉର୍ବଶୀ, ସବୁ ସବୁ ମିଛ, ଥରେ ହେଲେ କୁହ ସବୁ ମିଛ। କୁହ ପଛକେ ତମେ ସବୁ ପାପ କରିଛ, ନର ହତ୍ୟା କରିଛ, ବ୍ରହ୍ମ ହତ୍ୟା କରିଛ, କିନ୍ତୁ କିନ୍ତୁ ତୁମେ କୁମାରୀ ନୁହେଁ ବୋଲି କେବେ ହେଲେ କୁହ ନା ଉର୍ବଶୀ।
4: ଆଜି ଯାଏ ସେ ପାପର ବୋଝକୁ ମୁଁ ମୁଣ୍ଡେଇ ଚାଲିଥିଲି।

0: ଆଉ ଗର୍ଭରେ ବି ଧରିଥିଲି। କୁହ କୁହ ନା, ଏସବୁ ଶୁଣିଲା ପରେ
1: ତମେ ତାହେଲେ କୁମ୍ଭାରୀ ନୁହଁ?

0: ଉର୍ବଶୀ, କଣ ଭାବୁଛ?
1: ଏମିତି ଗୋଟେ କୁଆଁରପୁ ନେଇ ରାତିରେ ତମେ ଆମ ଗାଁକୁ ଆସିଥିଲ, ତମ ସହିତ ମୋର ଦେଖା ହେଲା, ତାପରେ ତମେ ମୋତେ ଛାଡ଼ି ଚାଲିଗଲ।
0: ହଁ, ତାପରଠୁ ଆମେ ଅନେକ ଛଡ଼ ଝଞ୍ଜା ସଂଘର୍ଷ ଦେଇ ଗତି କରିଛେ।
1: କଳାମେଘ ଏବେ ଅବସରି ଯାଇଛି, ଝଡ଼ ଝଞ୍ଜା ଚାଲି ଯାଇଛି, ପୁଣି ଥରେ ଜହ୍ନ ହୋଇଛି।
0: ମୋ ମନ ଆକାଶରେ ତମେ ତ ଗୋଟିଏ ଜହ୍ନ। ଏଇ କଣ କହୁଛ?
1: ଆଚ୍ଛା, ତମେ ମତେ ଏମିତି ସବୁଦିନ ଭଲ ପାଉଥିବ ନା? ଏଇ ନୀରବ ରହିଲ ଯେ।
0: ସବୁଦିନ କଣ ବିଶ୍ୱାସ ହଉନି?
1: ହଉଛି।
0: ଏଇ ଦେଖ ନା, ଖୋଲା ଆକାଶରେ ଜହ୍ନଟା କେମିତି ବାଦଲ ସହିତ ଲୁଚକାଳି ଖେଳୁଛି, ଆଉ ମୋ ଜହ୍ନ ତ ମୋ ପାଖରେ ଅଛି। ଆସ ଉର୍ବଶୀ, ମୋ ପାଖକୁ ଆସ।
1: ମୁଁ ତମ ପାଖରେ ତ ଅଛି,
0: ଆହୁରି ପାଖକୁ।
1: ହେଲା
0: ନା, ଆହୁରି ପାଖକୁ।

ଶୁଣିଲେ ନାଟକ ନଷ୍ଟ ଉର୍ବଶୀ। ମୂଳ ମଞ୍ଚ ନାଟକ ଗୋପାଳ ଛୋଟରାୟ, ବେତାରା ନାଟ୍ୟ ରୂପାନ୍ତର ବିଜୟ କୁମାର ଶତପଥୀ, ପରିଚାଳନା ରବୀନ୍ଦ୍ର କୁମାର ଦାସ, ସହଯୋଗିତା ଲଳିତ କାନୁନଗୋ ଏବଂ ନିବେଦିତା ମିଶ୍ର। ବିଭିନ୍ନ ଭୂମିକାରେ ଥିଲେ ଜ୍ଞାନେନ୍ଦ୍ର ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ମଦନ ପ୍ରତାପ କିଶୋର ଦାସ, ପ୍ରଫେସର ଦାସ ଦୀପିନ ଘୋଷ, ପଙ୍କଜ ସନ୍ତୋଷ କୁମାର ନାୟକ, ଶ୍ୟାମ ରବୀନ୍ଦ୍ର କୁମାର ଦାସ, ଭାସ୍କର ତପନ କୁମାର ସାବତ, ମଣି କୁଞ୍ଜଲତା ଦାସ, ଉର୍ବଶୀ ସୁଜାତା ପଟ୍ଟନାୟକ। ଶୁଣନ୍ତୁ ଏକ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର।

କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712301416 ଏବଂ 06712301419 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ତାର ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ କଟକ ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ଅଭିଲିପ୍ସା ପାଣିଗ୍ରାହୀ।

ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ଗୀତାରାଣୀ ଦାସ ଏବଂ ରତିକାନ୍ତ ଶତପଥୀ। ଶିଳ୍ପୀଙ୍କ କଣ୍ଠରେ ସ୍ନେହଲତା ମହାନ୍ତିଙ୍କ ରଚନା।

0: ଏ ବିଷୟ ରହିଛି ବୃଦ୍ଧାବସ୍ଥାରେ ଦେଖାଯାଉଥିବା ବିଭିନ୍ନ ସ୍ନାୟୁରୋଗ ସମସ୍ୟା ଓ ତା'ର ପ୍ରତିକାର ଆଲୋଚନା କରିଛନ୍ତି ଡକ୍ଟର ଆଶୁତୋଷ ରଥ। ମୃଦଙ୍ଗ ବାଦ୍ୟ ପ୍ରଚାର କରିବ ଦିନ ଗୋଟିଏ ବାଜି ଦଶ ମିନିଟ୍ରେ, ପରିବେଷଣ କରିବେ ପ୍ରାଣନାଥ ଜେନା। ନାରୀ ମହଲ ଦିନ ଗୋଟିଏ ବାଜି କୋଡ଼ିଏ ମିନିଟ୍ରେ, ଏଥିରେ ଶୁଣିବେ ଆଲୋଚନା ଶିଶୁ ସୁରକ୍ଷା ଆଇନ। ଏ ସମ୍ପର୍କରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକଙ୍କ ସହ ଆଲୋଚନା। ଗାନ୍ଧି ଚର୍ଚ୍ଚା ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ, ବିଷୟ ରହିଛି ସ୍ୱାବଲମ୍ବନ ଓ ଗାନ୍ଧି ଦର୍ଶନ। ଆଲୋଚନା କରିବେ ମିହିର ପ୍ରତାପ ଦାସ। ଓଡ଼ିଆ କଥାଚିତ୍ରରେ ଗୀତ ଅପରାହ୍ନ ପାଞ୍ଚଟାରେ ଏବଂ ରାତି ସାତଟା ବାଜି ଦୁଇ ମିନିଟ୍ରେ, ଯୁବବଣୀରେ ମହିଳାର ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଛୟାଳିଶତମ ଭାଗ ପ୍ରଚାର କରିବେ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ। ଓଡ଼ିଆ ଆଲବମ୍ ଗୀତ ଶୁଣିବି ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ। ଜିଲ୍ଲା ହାଲଚାଲରେ ଶୁଣିବି ନୟାଗଡ଼ ଜିଲ୍ଲାର ହାଲଚାଲ ରାତି ସାତଟା ବାଜି ପଚିଶ ମିନିଟ୍ରେ। ପଲ୍ଲୀମଞ୍ଚ ପ୍ରଚାର କରିବ ରାତି ସାତଟା ବାଜି ତିରିଶ ମିନିଟ୍ରେ, ବିଷୟ ରହିଛି ମୋ ବଗିଚା। ଏ ସମ୍ପର୍କରେ ଅମୃତା ଦାସଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ରାତି ଆଠଟା ବାଜି ଦୁଇ ମିନିଟ୍ରେ। ଇଂରାଜୀ ଆଲୋଚନା ରାତି ଆଠଟା ବାଜି ତିରିଶ ମିନିଟ୍ରେ, ବିଷୟ ରହିଛି ମ୍ୟାନେଜମେଣ୍ଟ ଇଜ୍ ଏ କି ଟୁ ଡେଭଲପମେଣ୍ଟ। ଆଲୋଚକ ଡକ୍ଟର ମୃତ୍ୟୁଞ୍ଜୟ ଦାସ। ସାମ୍ପ୍ରତିକ ଘଟଣାବଳୀ ଉପରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି ନଅଟା ବାଜି ତିରିଶ ମିନିଟ୍ରେ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଓ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର ବାରବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି ଦଶଟାରେ। ଶୁଣିଲେ ଯେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ପୁଲିସ
5: ମିସ ସୀମା।
4: ଆଜ୍ଞା।
5: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
4: କାହିଁକି? କିନ୍ତୁ
5: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
4: ଡିଜିଟାଲ ଆରେଷ୍ଟ?
5: 1,00,000 ଦିଅନ୍ତୁ, ବଞ୍ଚିଯିବେ।
4: ଏତେ ଟଙ୍କା?
5: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
4: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
6: ହ୍ୟାଲୋ ମମା,
4: ହାଇ।
7: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
9: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶୁଣିଥିଲି କି ଦୁଇଟି ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ଦାସକାଠିଆ ଗୀତ, ପରିବେଷଣ କରିଛନ୍ତି ଲଡ଼ୁ କିଶୋର ଶୁକ୍ଲା ଏବଂ ସତ୍ୟସୁନ୍ଦର ନାୟକ।

0: ଭାଇ ଆ ଦେଶକ୍ତି ଗୋଟେ ବଡ କିଲେ ଜଗତନାଥ ଜଗନ୍ନାଥ ଗୋଟେ ବଡ କି ଲକ୍ଷ ବାଟ ବାଟ ହବା
1: ଠିକ
0: ଘରେ ଘରେ ପୁରେ ପୁରେ ପରିଚିତ ନାଟ୍ୟାଚାର୍ଯ୍ୟ ଗଣକବି ବୈଷ୍ଣବ ମାନେ ଗୋଟିଏ ପଦ ଲେଖିଲେ ଭକ୍ତିପୂତ ସଙ୍ଗୀତ।

ଆଦ୍ୟାଶକ୍ତି ପାଇଁ ଗୋଟିଏ ପଦ କହିଲେ, ଜଗତନାଥ ଜଗନ୍ନାଥଙ୍କୁ ଗୋଟିଏ ପଦ କହିଲେ, ପରେ ଏଣିକି ପୁରାଣ କଥା ଧାଡି କହିବା, ତାହେଲେ ରାମାୟଣ କଥା ଶୁଣିବା ଗୁଣି।

0: ଭାଇ ରାମ କାଜ୍ଞାର ବୀର ସୌମିତ୍ରୀ ନୈମିଷାରଣ୍ୟ ଗଙ୍ଗା କୂଳରେ ସେ ତାଙ୍କୁ ଛାଡି ଦେଇ ପଳେଇ ଆସିଛନ୍ତି। ପୁଅ ଯିଏ 14 ବର୍ଷ ବନବାସିନୀ ଥିଲେ, ଅଯୋଧ୍ୟାରେ କିଛି ଦିନ ପାଇଁ ରାଣୀ ହେଇଥିଲେ, ପୁଣି ବନବାସରେ ଇଏ କୋମଳ ପତ୍ର ଉପରେ ଶୋଇଛନ୍ତି ଜଙ୍ଗଲ ଭିତରେ।
1: ସେ ହଉଛି ବିଧେତା ବିଧାନ।
0: ଏଇଥିପାଇଁ ଅଭିମନ୍ୟୁ ସାମନ୍ତ ସିଂହାର କହିଲେ ନିୟତିର ଗତି।

0: ହଉ
1: ସୀତା ଅଛନ୍ତି ଅନ୍ତଃସତ୍ତ୍ୱା
0: ଆଚ୍ଛା
1: କୋମଳ ପତ୍ରରେ ଶୋଇଥିବା ଅବସ୍ଥାରେ
0: ଠିକ
1: ଗଙ୍ଗାଙ୍କର ଶୀତଳତା ପବନରେ
0: ଆଚ୍ଛା
1: ନିଦ୍ରା ଭାଙ୍ଗି ଯାଇଛି ତାଙ୍କର
0: ହଉ
1: ଦେଖିଲେ ଗୋଟିଏ ପତ୍ର ଲେଖା ହେଇକି ପଡିଛି
2: ମା ଜାନକୀ ପାଠ କଲେ
1: ସେ ପାଠ କଲେ ପତ୍ରକୁ ଲେଖିଛି କିଏ
0: ଆଚ୍ଛା
1: ଏଇଥିପାଇଁ କନକ ନରେନ୍ଦ୍ର ନୃତ୍ୟ ରାମାୟଣ ଗୋଟିଏ ପଦ ଲେଖିଲେ
0: ହେଲା
1: ଜନ ଅପବାଦ।

0: ପରେ ସୀତା ପାଠ କଳେ ଲକ୍ଷ୍ମଣ ଲେଖିଛନ୍ତି
1: ଆଚ୍ଛା
0: ମୋ ଦୋଷ ଧରିବ ନାହିଁ ଜନ ଅପବାଦରେ ରାମ ତମକୁ ତେଜା କରିଦେଇଛନ୍ତି
1: ଠିକ
0: ମୁଁ ତମକୁ ଛାଡିକି ପଳେଇ ଆସିଲି ଆରେ ବାପ ଇଏ ଜନ ଅପବାଦରେ ରାମ ସୀତାଙ୍କୁ ତ୍ୟାଗ କଲେ ନା ୟାର ମୂଳରେ ଆଉ କଣ କାରଣ ଅଛି ପୁଅ ଆହୁରି କାରଣ ଅଛି ଯେତେବେଳେ ରାମଚନ୍ଦ୍ର ରାଜା ହେଇଥିଲେ ରାଜକାର୍ଯ୍ୟରେ ବ୍ୟସ୍ତ ଥିଲେ
1: ଠିକ
0: ରାଜକାର୍ଯ୍ୟ ବ୍ୟସ୍ତ ଥିଲେ

0: ରାମ ବସିଛନ୍ତି ସିଂହାସନ ଉପରେ
1: ଆଚ୍ଛା
0: ଗୋଟେ ମୃତ ସନ୍ତାନ ଧରିକି ଦେବଦତ୍ତ ବ୍ରାହ୍ମଣ ଯାଇ କହିଲା ହେ ରାମ ତମେ ଗୋଟେ ଅସତୀ ନାରୀକି ଗ୍ରହଣ କଲ
1: ଆଚ୍ଛା
0: ତେଣୁ ଅଯୋଧ୍ୟାରେ ବାଳକର ମୃତ୍ୟୁ ନାହିଁ
1: ଠିକ
0: ମୋ ବାଳକ ମଲା କାହିଁକି ଅସତୀ ନାରୀକି ଗ୍ରହଣ କଲ ବୋଲି ମୋ ବାଳକର ଯେ ମୃତ୍ୟୁ ହେଲା ଏଇଥିପାଇଁ ବାଲ୍ମୀକି ଲେଖିଲେ କଣ କହିଲେ ରାମସ୍ୟ ଦୁଷ୍କୃତ କିଞ୍ଚିତ ବିବେଚନା।

0: ଅଯୋଧ୍ୟାରେ ଗୋଟେ ଅଭିଶାପ ଗୁରୁ ଥିଲା।
1: ଆଚ୍ଛା ଆଚ୍ଛା,
0: କାର ଅଭିଶାପ ଗୁରୁ ଥିଲା?
1: ଅଭିଶାପ
0: ଯେତେବେଳେ ରାମ ବାଳିକି ମାରି ଦେଇଛନ୍ତି,
1: ଠିକ
0: ବାଳିର ସ୍ତ୍ରୀ ତାରା ଆସିକି ପହଞ୍ଚିଛି, କହିଲା ହେ ମର୍ଯ୍ୟାଦାବନ୍ତ ରାମ, ମୋ ସ୍ୱାମୀକୁ ତୁମେ ମାରିଦେଲ, ମୋ ଠାରୁ ତୁମେ ବିଚ୍ଛେଦ କରେଇଦେଲ। ଏଇଠି ତାରା କହିଲା, କଣ କହିଲା?
1: କଣ?
0: ଏଇଥିପାଇଁ ନିର୍ବାସିତ ଯୁବରାଜ ଦୁଃସାହସିକ କବି ସମ୍ରାଟ ଭଞ୍ଜ ଲେଖିଲେ ଗୋଟିଏ ପଦ ବୈଦେଶ ବିଳାସରେ। ତାରା କହିଲା, ବିଚ୍ଛେଦ।

0: ଝର ଏକା
1: ବାଲ୍ମୀକି ମହର୍ଷି
0: ଆଚ୍ଛା
1: ଶିଷ୍ୟ ମାନଙ୍କୁ ପଚାରିଲେ କଣ ପକ୍ଷୀ ରବ ନା ଇଏ ପକ୍ଷୀ ରବ ନୁହଁ
0: ନା
1: ଇଏ ଗୋଟେ ଲଳନାର କଣ୍ଠ ସ୍ୱର
0: ଠିକ
1: ସେ ଶବ୍ଦକୁ ବାରି ଆସି ପହଞ୍ଚିଛନ୍ତି ସୀତାଙ୍କ ପାଖରେ
0: ଆଚ୍ଛା ଆଚ୍ଛା
1: ସେ ଶବ୍ଦକୁ ଅନୁସରିବା

ଯିଏ ସୀତାଙ୍କୁ ଧରି ଜନକର ଝିଅ ବୋଲି ଆଶ୍ରମକୁ ନେଇ ଆସିଛନ୍ତି, ଆଶ୍ରମରେ ରଖିଛନ୍ତି। ଋଷିକୁମାରୀ ମାନଙ୍କୁ କହିଲେ ଜନକ ତନିଆ ଜାନକୀ ସୀତା କିଛି ଖାଇନଥିବ ଗର୍ଭବତୀ, ତାକୁ କିଛି ଫଳ ଦିଅ ଖାଇବା ପାଇଁ। ଋଷିକୁମାରୀ ଫଳ ଦେଉଛନ୍ତି ଖାଇବା ପାଇଁ। ଏଇଥିପାଇଁ ମେହର ଲେଖିଲେ ଗୋଟିଏ ପଦ, ଦିନ ଯାକ କରି।

0: ଭାଇରେ
1: ହଉ
0: ଯୋଡ଼ିଏ ସନ୍ତାନକୁ ଜାତ କରେଇଛନ୍ତି, ଜାତ କରିଛନ୍ତି ସୀତା।
1: ଆଚ୍ଛା
0: ଜନ୍ମ ହେଇଛନ୍ତି ଯୋଡ଼ିଏ ସନ୍ତାନ,
1: ଠିକ।
0: ଋଷି କୁମାରୀ ମାନେ ଆନନ୍ଦ ହେଲେ, ସୀତା ଆନନ୍ଦିତା ହେଲା, ବାଲ୍ମୀକି ମଧ୍ୟ ଆନନ୍ଦ ହେଲେ।
1: ଆଚ୍ଛା ଆଚ୍ଛା
0: ପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ବଢିଲେ,
1: ଠିକ।
0: କେମିତି ବଢିଲେ?
1: କେମିତି
0: ଅମ୍ବିକା ବିଳାସରେ ବ୍ରଜନାଥ ବଡ଼ ଦିନା ଲେଖିଲେ ଗୋଟେ ପଦ, ଅନିୟମରେ ଲେଖିଲେ
1: ହେଲା
0: ଅତି ସୁଧମ।

0: ଜନକ ତନିଆ ଜାନକୀ ସୀତା କହିଲେ
1: ଆଚ୍ଛା
0: ଗୋ ସଖୀ ଏଇଟା ହଉଛି ମୋର କର୍ମର ଦୋଷ
1: ଠିକ
0: ମୋ ସ୍ୱାମୀକୁ ଦୋଷ ଦିଅ ନାହିଁ
1: ନା
0: ମୁଁ ଆତ୍ମସମୀକ୍ଷା କରୁଛି।

0: ଏଥିପାଇଁ
1: ମୋ ଜୀବନରେ ଅନେକ ଦୋଷ ମୁଁ କରିଛି
0: ଠିକ ଠିକ
1: କେତେ ଦୋଷ କରିଛି ସଖୀ ମାନଙ୍କୁ କହିଲେ ଜୀବନରେ ମୁଁ 6 ଦୋଷ କରିଥିବାରୁ ଆଜି ସ୍ୱାମୀଙ୍କ ଠାରୁ ମୁଁ ବିଚ୍ଛେଦ ହେଇଛି ସ୍ୱାମୀ ମତେ ତ୍ୟାଗ କରିଛନ୍ତି
0: ଠିକ
1: 6 ଦୋଷ କଣ
0: କଣ
1: ସୀତା କହିଲେ ସଖୀ ମାନେ ଯେତେବେଳେ ଆମେ ସ୍ୱାମୀ ସ୍ତ୍ରୀ ଲକ୍ଷ୍ମଣଙ୍କୁ ଧରି ବନବାସ ଆସିଲୁ ସେତିକି ବେଳେ ମୋ ଶାଶୁ କହିଥିଲେ ଏଇଥି ପାଇଁ ଭଞ୍ଜ କହିଛନ୍ତି ବୈଦେଶ ବିଳାସରେ ସୀତାଙ୍କୁ କହିଛନ୍ତି ଶାଶୁ କହିଲେ କଣ କହିଲେ
0: କଣ
1: ବିପିନ ଅରେ ପିନ

0: ତା କହିଲେ ସଖିଲୋ
1: ଆଚ୍ଛା
0: ମୋ ଶାଶୁ କହିଥିଲେ ଅପୂର୍ବ ଦ୍ରବ ଦେଖି ମାଗିବୁନୁ
1: ଠିକ
0: ଇଏ ପ୍ରଥମ ଦୋଷ କଲି ଅପୂର୍ବ ଦ୍ରବ ଦେଖି ମାଗିଲି ଦ୍ୱିତୀୟ ଦୋଷ କଣ
1: କଣ
0: ସ୍ୱର୍ଣ୍ଣ ମୃଗକୁ

0: ସୀତା କହିଲେ ଗୋ ସଖୀ ଇଏ ଛଅ ଗୋଟି ଦୋଷ ମୋ ଜୀବନରେ କରିଥିବାରୁ
1: ଆଚ୍ଛା
0: ରାମଙ୍କ ଠାରୁ ମୁଁ ବିଚ୍ଛେଦ ହେଇଛି, ମୋ ସ୍ୱାମୀ ମତେ ତ୍ୟାଗ କରିଛନ୍ତି, ବିଧି ମତେ ବିଚ୍ଛେଦ କରେଇଛନ୍ତି, କିନ୍ତୁ ହେଲେ ସୁଦ୍ଧା
2: ମୁଁ ମୂର୍ଛି ପାରୁନି ସଖୀ,
0: ସେ ରାମଙ୍କୁ ମୁଁ ମୂର୍ଛି ପାରୁନି, ମୋ ସ୍ୱାମୀ କେ ମୂର୍ଛି ପାରୁନି।
2: ନା
0: କୁହ କଣ କହିଲେ ସୀତା
2: କଣ
0: ଜେଣେ ଦେଲେ ଚାହିଁ।

0: ସୀତା କହିଲେ ସଖିଲୋ
1: ହଁ
0: କୀଟ ପତଙ୍ଗ ସ୍ଥାବର ଜଙ୍ଗମ ଫୁଲ ଫଳ ଜଙ୍ଗଲକୁ ଯୁଆଡେ ଦେଖୁଛି
1: ଆଚ୍ଛା
0: ମୋ ସ୍ୱାମୀ ରୂପକୁ ମୁଁ ଦେଖୁଛି
1: ଠିକ
0: ମୋ ସ୍ୱାମୀକି ମୁଁ ଭୁଲି ପାରିବି ନାହିଁ ଓରେ ଅନତି ଦୂରରେ ବାଲ୍ମୀକି ମହର୍ଷି ଏ କଥା ଶୁଣୁଥିଲେ ସୀତା ମନ କଥା ଜାଣିପାରିଲେ ମୋ ମା ଚାହୁଁଛନ୍ତି ସୀତେ ରାମଙ୍କ ସହିତ ଭେଟ ହେବା ପାଇଁ ଯଥାଶୀଘ୍ର ମୁଁ ମିଳନ କରେଇବି ଯାଇକି ପହଞ୍ଚିଲା ସୀତାଙ୍କ ପାଖରେ
1: ଠିକ
0: ସୀତା ମନ କଥା

ବାଲ୍ମୀକି ମହର୍ଷି କହିଲେ ଗୋ ମା, ଆଜିଠାରୁ ତୁ ବ୍ରତ କରିବୁ, 9 ଦିନ ବ୍ରତ ହବ। ଅଯୋଧ୍ୟା ସରୋବରରୁ ନୀଳପଦ୍ମ କୁଶ ତୋଳିକି ଆଣିବ। ପ୍ରଥମ ଦିନ 9ଟି, ଦ୍ୱିତୀୟ ଦିନ 18ଟି, ତୃତୀୟ ଦିନ 27ଟି, ଏମିତି କ୍ରମାଗତରେ ନୀଳପଦ୍ମ ଆସିବ। 9 ଦିନରେ ତୋ ବ୍ରତ ପୂରଣ ହବ, ରାମଙ୍କ ସହିତ ତୋର ସେଦିନ ମିଳନ ହବ। ବ୍ରତ ଆରମ୍ଭ ହେଲା। ସବୁଦିନ ପଦ୍ମ ତୋଳି ଅଯୋଧ୍ୟା ସରୋବରରୁ କୁଶ ମାଙ୍କୁ ନେଇକି ଦିଅନ୍ତି, ସେ ବ୍ରତ କରନ୍ତି। ଏମିତି ବାପା ଠିକ।

କୁଶ ନଅ ଦିନ ପ୍ରଭାତରୁ ଅଯୋଧ୍ୟା ସରୋବର ଫୁଲ ତୋଳୁଛି, ନୀଳ ପଦ୍ମ ରାମ ବାର୍ତ୍ତା ପାଇ ପହଞ୍ଚନ୍ତି, ଦେଖିଲେ ଏ ସୁନ୍ଦର ପୁଅଟିଏ ପଦ୍ମ ତୋଳୁଛି, ତାକୁ ମନା କଲେ ତୁ ପଦ୍ମ ତୋଳିନା, ଯେତେବେଳେ ମନା ନ ମାନିଲା ରାଗରେ ବାଣ ମାରିଛନ୍ତି କେଶେ ରାମଚନ୍ଦ୍ର। ଇଏ ତ ଧନୁର୍ବିଦ୍ୟା ଶିଖିଥିଲେ ବାଲ୍ମୀକ ଠାରୁ କୁଶ, ଇଏ ପା କଣ ଛାଡିବା ପୁଅ, ଇଏ ବି ବାଣ ପ୍ରହାର କରିଛନ୍ତି, ରାମକୁଶଙ୍କର ଯୁଦ୍ଧ ହେଇଯାଇଛି। କେମିତି ଯୁଦ୍ଧ ହେଇଛି, ଦୁଇ ଜଣ

0: ଦକ୍ଷିଣ କରେ ରହିଲା କଆସି
1: ରାମ ଜୟ ହରି ରାମ ଜୟ ନବଦ୍ରୁବା ଦଳ ଶ୍ୟାମ ଜୟ।
0: ଦୁଇ ଜଣ ଭିତରେ ଯୁଦ୍ଧ ହେଇଯାଇଛି।
2: ଆଚ୍ଛା ଆଚ୍ଛା,
0: ଯେତେବେଳେ ଯୁଦ୍ଧ ହେଇଯାଇଛି ବାପରେ, ଇଏ ଜୈତ୍ର କଙ୍କଣ ରାମକର କଣ ଦକ୍ଷିଣ କରରୁ ଖସି
2: ଆଚ୍ଛା
0: କୁଶର ଦକ୍ଷିଣ କରେ ରହିଗଲା।
2: ଠିକ ଠିକ,
0: ଅତୀତର ସ୍ମୃତି ରାମଙ୍କର ମନେ ପଡିଲା।
2: ଆଚ୍ଛା ଆଚ୍ଛା,
0: ଅଗସ୍ତି ଋଷି ଦେଇଥିଲେ ଏ କଙ୍କଣଟି ଜୈତ୍ର କଙ୍କଣ, କହି ଥିଲେ ତମରି ସନ୍ତାନ, ତମ ଔରସ ଜାତ ସନ୍ତାନ ଦକ୍ଷିଣ କରରେ
2: ଠିକ
0: ଇଏ କଙ୍କଣଟି ଯାଇକି ଦିନେ ରହିବ।
2: ଆହା,
0: ରାମ ଯୁଦ୍ଧ ବନ୍ଦ କରି ବିଚାର କରୁଛନ୍ତି, ଇଏ କଣ ମୋର ଔରସ ଜାତ ସନ୍ତାନ, ଇଏ କଣ ମୋରି ପୁଅ,
2: ପ୍ରକୃତରେ
0: ଇଏ କିଏ ସେ, ବିଚାର କରୁଛନ୍ତି ରାମ।
2: ପ୍ରଶଂସା କଲେ,
0: ପ୍ରଶଂସା କଲେ ପୁଅ, ଓଡ଼ିଆ ପାଣି ପବନରେ ବଢି ଓଡ଼ିଆ ଜାତି କି ଅର୍ଘ୍ୟ ଦେଇଥିଲେ ଓଡ଼ିଶା ମାଟିରେ, ଯୁଗ ସୃଷ୍ଟି କରିଥିଲେ ରାଧାନାଥ ରାୟ ଗୋଟିଏ ପଦ ଲେଖିଲେ।
2: ଠିକ ଠିକ,
0: କଣ ଲେଖିଲେ ପୁଅ, ବିଚାର କରୁଛନ୍ତି।
2: ଆହା,
0: କେଡ଼େ ଭାଗ୍ୟବତୀ ହୋଇ।

0: ବାପରେ ମାକୁ ପ୍ରଶଂସା କଲା, ସେ ପୁଅକୁ ପ୍ରଶଂସା କଲା।
1: ଆଚ୍ଛା ଆଚ୍ଛା
0: କୁହ, ପଦ୍ମ ତୋଳିକି ନେଇକି ଯାଉଛନ୍ତି କୁଶ ଆଗେ ଆଗେ, ରାମଚନ୍ଦ୍ର ପଛେ ପଛେ ଯାଉଛନ୍ତି, ବାଲ୍ମୀକି ଆଶ୍ରମରେ ଯାଇକି ପହଞ୍ଚି ଯାଇଛନ୍ତି, ନଅ ଦିନ ପୂର୍ଣ୍ଣ ହେଇଯାଇଛି, ପଦ୍ମ ଦେଇଛନ୍ତି ରାମଙ୍କ ପଦ୍ମରେ, ପଦ୍ମ ଦେଇଛନ୍ତି ସୀତା, ବାଲ୍ମୀକି ଠିଆ ହେଇଛନ୍ତି, ରାମ ସୀତାଙ୍କର ମିଳନ ହେଇଛି, ଏଠି ବାଲ୍ମୀକି ଖୁସି ହେଇଛନ୍ତି, ସୀତା ଖୁସି ହେଇଛନ୍ତି, ରାମ ଖୁସି ହେଇଛନ୍ତି, ଏବଂ ଲବକୁଶ ବି ଖୁସି ହେଇଛନ୍ତି। କୁହ ପୁଣି, ଯୋଉଠି ମିଳନ ସେଇଠି ମାନେ ବିଚ୍ଛେଦ, ଯୋଉଠି ବିଚ୍ଛେଦ ସେଇଠି ପୁଣି ମିଳନ, ନିହାତିରେ ନୀତି କିଏ।

ଶୁଣୁଥିଲେ ଦାସକାଟିଆ ଗୀତ ପରିବେଷଣ କଲେ ଲଡ଼ୁକିଶୋର ଶୁକ୍ଳା ଏବଂ ସତ୍ୟସୁନ୍ଦର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଶ୍ରୋତାବନ୍ଧୁ ନମସ୍କାର, ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ। ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଆଜି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କେଉଁଠୁ ଆସିଛି ଏବଂ କିଏ ପଠାଇଛନ୍ତି। ଏସ୍ଏମ୍ଏସ୍ଟି ଆସିଛି କାନ୍ତୋଲ ଆଠଗଡ଼ରୁ। ପଠାଇଛନ୍ତି ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଶ୍ରୋତାବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ମାନବାଭିମାନ କଥାଚିତ୍ରରେ ଭୁବନେଶ୍ୱରୀ ମିଶ୍ର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇରୁ। ସୋମନାଥ ଭାଇ ଜୟ ଜଗନ୍ନାଥ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି ଜିତ୍ କଥା ଚିତ୍ରରେ କୁମାର ସାନୁ ଏବଂ

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ପଠାଇଛନ୍ତି ନାରାୟଣ ପ୍ରଧାନ, ବି ବରହମପୁର, ବଗୁଡ଼ା ଗଞ୍ଜାମରୁ। ନାରାୟଣ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ଅଭିନନ୍ଦନ। ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ରାଜକୁମାର କଥାଚିତ୍ରରେ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ନାରାୟଣ ଭାଇ, ଶୁଣି ନିଅନ୍ତୁ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଏସ୍ଏମ୍ଏସ୍ ପହଞ୍ଚିଛି, ପଠାଇଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗରୁ ମେସେଜ୍ଟି ଆସିଛି, ପଠାଇଛନ୍ତି ସୋନାଲିକା ଏବଂ ମିତାଲି। ଶ୍ରଦ୍ଧା ଭଉଣୀ, ଆପଣମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ଅନେକ ଅନେକ ଶୁଭେଚ୍ଛା ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଚାନ୍ଦିନୀ ଆଉ ମିଶୁ କଥାଚିତ୍ରରେ କୁମାର ବାପି ଏବଂ ସୁଦୀପ୍ତା ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତା ଭଉଣୀ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ଏସ୍ଏମ୍ଏସ୍ଟି ଆସି ପହଞ୍ଚିଛି, ପଠାଇଛନ୍ତି ତନୁଶ୍ରୀ ସାହୁ ଏବଂ ପ୍ରୀତିସ୍ମିତା ସାହୁ। ଏସ୍ଏମ୍ଏସ୍ଟି ଆସିଛି ଟିକରା ଟାଙ୍ଗି କଟକରୁ, ଲେଖିଛନ୍ତି ନମସ୍କାର ଏବଂ ଜୟ ଜଗନ୍ନାଥ। ଶ୍ରୋତା ଭଉଣୀ, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ନମସ୍କାର ଏବଂ ଜୟ ଜଗନ୍ନାଥ। ଆପଣ ଆଜି ଅନୁରୋଧ କରିଛନ୍ତି ହମ୍ ଆପ୍ କିହେ କୋନ୍ କଥା ଚିତ୍ରରେ ଏସ୍ପି ବାଲସୁବ୍ରମଣ୍ୟମ୍ ଗାଇଥିବା ଗୀତଟି ଶୁଣିବାକୁ, ପେହେଲା ପେହେଲା ପ୍ୟାର। ତାହେଲେ ଶ୍ରୋତା ଭଉଣୀ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଟୁକୁ ଏବଂ ଲିଜା। ବାଙ୍କିରୁ ଆସିଛି ମେସେଜ୍ଟି। ଟୁକୁ ବାବୁ ଏବଂ ଲିଜା ମ୍ୟାଡାମ୍, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା। ଆପଣ ପ୍ରତିଦିନ ଆମକୁ ଗୀତ ଶୁଣିବା ପାଇଁ ଅନୁରୋଧ କରିଥାନ୍ତି। ଆଜି ଆପଣ ଅନୁରୋଧ କରିଛନ୍ତି ହିସାବ ନିକାଶ କଥାଚିତ୍ରରେ ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ। ଆସିଛି ଏକା ଯିବି ମୁଁ ଏକା, ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଏହି ସୁନ୍ଦର ଗୀତଟି।

ପରେ ପରେ ଏସଏମଏସଟି ଆସିଛି କୋର୍ଟ ଛକ ଧବଳଗିରି ଯାଜପୁର ରୋଡ୍ ଯାଜପୁରରୁ ଆସିଛି ପଠାଇଛନ୍ତି ମହାଦେବ ସାହୁ ଆପଣ ଅନୁରୋଧ କରିଛନ୍ତି ଅମଡ଼ାବାଟ କଥାଚିତ୍ରରେ ନିର୍ମଳ ମିଶ୍ର ଏବଂ ସାଥୀମାନେ ଗାଇଥିବା ଗୀତଟି ଶୁଣିବା ପାଇଁ ଜୀବନ ଯମୁନାରେ ତାହେଲେ ଶ୍ରୋତାବନ୍ଧୁ ଶୁଣିନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଅରୁଣ କୁମାର ବେହେରା, କଳ୍ପନା ସାହୁ, ଝରଣା ବେହେରା, ଘାସିବର ଜେନାପୁର ଯାଜପୁରରୁ। ଶ୍ରଦ୍ଧାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଦଣ୍ଡାବଳଙ୍ଗା କଥାଚିତ୍ରରେ ଅକ୍ଷୟ ମହାନ୍ତି ଏବଂ ସାଥୀମାନେ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଏସଏମଏସଟି ପଠାଇଛନ୍ତି ବିଜୟ କୁମାର ଦାସ, ଅସ୍ମିତା ଦାସ, ମାମୁନି ଏବଂ ପୂଜା, ଗ୍ରାମ ସୌରୀ, ପୋଷ୍ଟ ମହାସିଂହପୁର, ବହୁଗ୍ରାମ, କଟକରୁ। ଆପଣ ଅନୁରୋଧ କରିଛନ୍ତି ବଳିଦାନ କଥାଚିତ୍ରରେ ଏସ ଜାନକୀ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଗୀତଟିଏ।

0: ନମସ୍କାର। ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ବୃଦ୍ଧାବସ୍ଥାରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ବା ରୋଗ ଭିତରୁ ସ୍ନାୟୁ ରୋଗ ଅନ୍ୟତମ। ଅନେକ ସମୟରେ ଏହା ସହଜରେ ଜଣାପଡ଼ି ନଥାଏ। ତେବେ ଏହି ସ୍ନାୟୁ ରୋଗ କ'ଣ, ଏହାର ଲକ୍ଷଣଗୁଡ଼ିକ କ'ଣ, ଏହା ସମ୍ପୂର୍ଣ୍ଣ ଆରୋଗ୍ୟ ସାଧ୍ୟ କି, ଏମିତି କିଛି ପ୍ରଶ୍ନର ଉତ୍ତର ପାଇବାକୁ ଚେଷ୍ଟା କରିବା ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ, ଯେଉଁଥିରେ ଆଲୋଚନାର ବିଷୟ ରହିଛି ବୃଦ୍ଧାବସ୍ଥାରେ ଦେଖାଯାଉଥିବା ବିଭିନ୍ନ ସ୍ନାୟୁ ରୋଗ ସମସ୍ୟା ଓ ତାର ପ୍ରତିକାର। ଆଲୋଚନା କରିଛନ୍ତି ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ରଥ। ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ବୟସ ବଢ଼ିବା ସଙ୍ଗେ ସଙ୍ଗେ ଧୀରେ ଧୀରେ ମଣିଷର ମନେ ରଖିବା ଶକ୍ତି କମିଯାଏ, ତାର ଶାରୀରିକ କ୍ଷମତା ମଧ୍ୟ କମିଯାଏ, ସେମିତି ସ୍ନାୟୁଗତ ସମସ୍ୟା ବି ବିଭିନ୍ନ ପ୍ରକାର ଦେଖାଯାଏ। ତେବେ ଏହି ସ୍ନାୟୁଗତ ସମସ୍ୟା କ'ଣ ଏବଂ କେତେ ପ୍ରକାରର ସେ ବିଷୟରେ ପ୍ରଥମେ ଟିକେ କୁହନ୍ତୁ।
1: ବୟସ୍କ ବା ବୃଦ୍ଧାବସ୍ଥାରେ ଯେଉଁ ସ୍ନାୟୁଗତ ରୋଗ ଗୁଡ଼ିକ ଦେଖାଯାଏ, ଏକ୍ସାମ୍ପଲ ଯେମିତିକି ଡିମେନ୍ସିଆ, ପାର୍କିନସନ୍ସ ଡିଜିଜ୍, ଆଉ ଷ୍ଟ୍ରୋକ୍, ବ୍ୟାକେକ୍, ଅନ୍ୟ ଜାଗାର ନେକ୍ ପେନ୍, ହେଡେକ୍, ତା ଭିତରୁ କିନ୍ତୁ ମୋଷ୍ଟ ପ୍ରମିନେଣ୍ଟ ହେଉଛି ଡିମେନ୍ସିଆ, ଷ୍ଟ୍ରୋକ୍ସ, ପାର୍କିନସନ୍ସ। ଏଗୁଡ଼ା ନର୍ମାଲି ଆମେ ଓଲ୍ଡ ଏଜ୍ ସାଙ୍ଗରେ ହିଁ ଆସୋସିଏଟ୍ କରୁ। ଯେମିତିକି ଅଧିକାଂଶ ପେସେଣ୍ଟସ୍ ମାନେ ତ ଏଥିପାଇଁ ବହୁତ ଡିଲେ ତାଙ୍କର ହୁଏ ମେଡିକାଲ ଆଟେନସନ୍ ସିକ୍ କରିବା ପାଇଁ, କାହିଁକିନା ଇଟ୍ ଇଜ୍ ନର୍ମାଲି ଆଜ୍ୟୁମ୍ଡ କି ବୟସର ଲକ୍ଷଣ, ଏଥିରେ ଡାକ୍ତର ଦେଖିବାର କ'ଣ ଅଛି।
0: ତେବେ ଏଇ ଯୋଉ ସ୍ନାୟୁଗତ ସମସ୍ୟା ଗୁଡ଼ିକ କଥା କହିଲେ, ଯେମିତି ଡିମେନ୍ସିଆ, ପାର୍କିନସନ୍ ବା ଆଲଜାଇମର, ଏସବୁ ବିଷୟରେ ପ୍ରଥମେ ଆପଣ କୁହନ୍ତୁ ଯେ କାହିଁକି ବୟସ୍କମାନଙ୍କଠାରେ ଏହି ରୋଗ ଅଧିକା ଦେଖାଯାଉଛି।
1: ନର୍ମାଲି ଏମିତି ତ ଡିମେନ୍ସିଆ ଆଉ ପାର୍କିନସନ୍ ଷ୍ଟ୍ରିକ୍ଟଲି ଓଲ୍ଡ ଏଜ୍ର ଡିଜିଜ୍ ନୁହେଁ, ୟଙ୍ଗ ଏଜ୍ରେ ବି ଆସିପାରିବ, ବହୁତ ଗୁଡ଼ା ଅନ୍ୟ ଫ୍ୟାକ୍ଟର୍ସରେ ଆସିପାରିବ, ବାକି ପ୍ରାଇମେରିଲି ଓଲ୍ଡ ଏଜ୍ରେ ହିଁ ଦେଖାଯାଏ। ତାର କାରଣ ହେଉଛି ଓଲ୍ଡ ଏଜ୍ରେ ଯେମିତି ଅନ୍ୟ ବଡିଲି ଫଙ୍କସନ୍ସ ଧୀରେ ଧୀରେ ତାଙ୍କର କାପାସିଟି ହରାଇ ବସନ୍ତି, ଠିକ୍ ସେହିଭଳିଆ ଆମର ବ୍ରେନ୍, ଆମର ନର୍ଭସ୍ ସିଷ୍ଟମ୍ର ଅନ୍ୟ ପାର୍ଟସ୍ ଗୁଡ଼ାକ ବି ଧୀରେ ଧୀରେ ତାଙ୍କର ଫଙ୍କସନାଲିଟି ହରାଇ ବସନ୍ତି। ତ ତା ସାଙ୍ଗରେ ଆମେ ଯେମିତି ଧର ବ୍ରେନ୍ର ଫଙ୍କସନ୍ କମିଲା କି ଧର ଆମେ ଗୋଟେ ନ୍ୟୁରୋ ଡିଜେନେରେଟିଭ୍ କଣ୍ଡିସନ୍, ଯୋଉଟାକୁ ନ୍ୟୁରୋ ଡିଜେନେରେସନ୍ ମାନେ ନର୍ଭର ଡିଜେନେରେସନ୍ ବା ତାର ଏଜିଂ ବା ତାଙ୍କର ବୃଦ୍ଧାବସ୍ଥା ଯୋଗୁଁ କ'ଣ କ'ଣ ବେମାରୀ ଦେଖାଯିବ। ତ ଲୋକର ଗୋଟେ ବୁଦ୍ଧି ବା ବ୍ରେନ୍ଟା ଯେତେବେଳେ ସୁସ୍ଥ ଅବସ୍ଥା ଥିଲାବେଳେ ସେ ଯେଉଁ ଯେଉଁ କାମ ତା ବ୍ରେନ୍କୁ ଇସ୍ତେମାଲ କରିପାରୁଥିଲା, ତ ସେଗୁଡ଼ା ବୟସ ହେବା ସାଙ୍ଗରେ ତାର କ୍ଷମତା ସେଟା କମିଯାଏ। ଯେମିତିକି ଜିନିଷ ମନେ ରଖିବା, ଗୋଟେ ଜାଗାକୁ ଯାଉଛି ସେ ଜାଗାର ବାଟେ ମନେ ରଖିବା, ପଇସା ପତ୍ର ହିସାବ କିତାବ କରିବା, ଗୋଟେ ଡିସିଜନ୍ ମେକିଂ କାପାବିଲିଟି, ଆପ୍ରୋପ୍ରିଏଟ୍ ସିଚୁଏସନ୍ରେ ବିହେଭ୍ କେମିତି କରିବ, ତ ଏ ସବୁ ଜିନିଷ କଗ୍ନିସନ୍ ଭିତରେ ଯାଏ। ତ ଡିମେନ୍ସିଆର ମାନେ ଖାଲି ଭୁଲିବା ନୁହଁ, ଗୋଟେ ଲୋକର ଇନ୍ ଟୋଟୋ ଯାହା ତାର ବ୍ରେନ୍ ଯୋଉ ଯୋଉ କାମ ପାଇଁ ସେ ୟୁଜ୍ କରେ ସେ ସବୁଥର କମିବା ଡିମେନ୍ସିଆରେ ଯାଏ। ତ ଏ ସବୁର ଆରମ୍ଭ ଏମିତି ନାହିଁ କି ଗୋଟେ ଭୁଲିବାରୁ ଆରମ୍ଭ ହେଲା, ଏମିତି ହେଇପାରେ ଗୋଟେ ଲୋକ ଭଲ ଭାବରେ ବିହେଭ୍ କରୁଥିଲା, ସବୁ କରୁଥିଲା, ସୋସିଆଲି ଆପ୍ରୋପ୍ରିଏଟ୍ ବିହେଭିଅର୍ ଥିଲା, ଏବେ ସିଏ ଇନ୍ଆପ୍ରୋପ୍ରିଏଟ୍ଲି ବିହେଭ୍ କରୁଛି, ଯୋଉ ଜାଗାରେ ରାଗିବା କଥା ନୁହେଁ ରାଗୁଛି, ଯୋଉ ଜାଗାରେ କାହାକୁ ଗାଳି କରିବା କଥା ନୁହେଁ ତାଙ୍କୁ ଗାଳି କରୁଛି, ବା ଧରନ୍ତୁ ଏଇ ଜାଗାରୁ ଏଇ ଜାଗା ଯିବା ପାଇଁ ତାକୁ ଏତିକି ସମୟ ଲାଗୁଥିଲା, ଏଇ କାମ କରିବା ପାଇଁ ଏତିକି ସମୟ ଲାଗୁଥିଲା, ଏବେ ସେଇ କାମ କରିବା ପାଇଁ ଅଧିକା ସମୟ ଲାଗୁଛି। ସିଡି ଆରାମସେ 3-4 ସିଡି ଷ୍ଟେୟାର କେସ୍ ଚଢ଼ି ଯାଉଥିଲେ, ଏବେ ଗୋଟେ ଫ୍ଲାଇଟ୍ ଚଢ଼ିବା ପାଇଁ ଏତେ ଦିକ୍କତ ଲାଗିଲାଣି। ଏ ସବୁ ସେଇ ଓଲ୍ଡ ଏଜ୍ର ପାର୍ଟ ହିସାବରେ ଆସେ, ତେଣୁ କରିକି ଓଲ୍ଡ ଏଜ୍ରେ ଆମେ ନ୍ୟୁରୋଲୋଜିକାଲ ଡିଜିଜେସ୍ ଅଧିକା ଦେଖିବାକୁ ପାଉ।
0: ତେବେ ଏଇ ଯୋଉ ବୟସ୍କମାନଙ୍କଠାରେ ଦେଖାଯାଉଥିବା ଯୋଉ ସ୍ନାୟୁଗତ ସମସ୍ୟା ବା ରୋଗ ଅଛି, ତାର ଲକ୍ଷଣ କ'ଣ ସବୁ ରହିଛି?
1: ଏବେ ଯେମିତି ଆମେ

0: ଡିସକସ୍ କଲେ କି ବହୁତ ସାରା ପ୍ରକାରର ନ୍ୟୁରୋ ଡିଜେନେରେଟିଭ ବା ନ୍ୟୁରୋଲୋଜିକାଲ କଣ୍ଡିସନ୍ ଅଛି ଯୋଉଟା ଓଲ୍ଡ ଏଜ୍ରେ ଦେଖାଯାଏ, ତେଣୁକରି ସମସ୍ତଙ୍କ ଲକ୍ଷଣ ସେହି ହିସାବରେ ଅଲଗା ଅଲଗା ରହିବ।
1: ଆପଣ ଯେମିତି କହିଲେ ଯେ ସ୍ନାୟୁଗତ ରୋଗ ଭିତରେ ଡିମେନ୍ସିଆ ଗୋଟିଏ, ତେବେ ଏହି ଡିମେନ୍ସିଆର କାରଣ କ'ଣ ଏବଂ ଏହାର ଲକ୍ଷଣ କ'ଣ?
0: ଡିମେନ୍ସିଆର ପ୍ରଥମ ଲକ୍ଷଣକୁ ଆସିବା, ତ କ'ଣ ହେଲେ ଜାଣିବା ଡିମେନ୍ସିଆ? ତ ଯେମିତି ପ୍ରଥମେ କହିଥିଲି କି ଡିମେନ୍ସିଆ ମାନେ କେବଳ ଭୁଲିବା ନୁହଁ।
1: ଆଜ୍ଞା,
0: ଗୋଟେ ବ୍ରେନ୍ର ଇନ୍ ଟୋଟୋ ସବୁ ଫଙ୍କସନ୍ ଯେତିକ, ଯେମିତିକି ଆମର ସେମିତି ଡେଫିନିସନ୍ରେ ତ ଗୁଡ଼ାଏ ସବୁ ଆମେ ଡୋମେନ୍ସ ବୋଲିକି ୟୁଜ୍ କରୁ, ତ ସେଭଳିଆ ମେମୋରି ଡୋମେନ୍ ଅଛି, ମାନେ ଯେମିତି ଜିନିଷ ମନେ ରଖିବା, କୋଉ ଟାଇପ୍ର ଜିନିଷ ମନେ ରଖିବା, ତା ଭିତରୁ ହେଇପାରେ ଯେମିତିକି ଜିନିଷ କୋଉଠି ଥୋଇଲି, ଏଇ ଜିନିଷଟା ଏଇଠି ରଖା ହେଲା, ଏଇ ଜିନିଷଟା ଏଇଠି ରଖା ହେବ, ନେକ୍ସଟ ଜିନିଷ ହେଉଛି ଏଇ ଜାଗାକୁ ଯିବାର ବାଟ କ'ଣ, ସେ ଜାଗାକୁ ଯିବାର ବାଟ ଯେମିତିକି ଜଣେ ମାର୍କେଟ ଯିବ, ମାର୍କେଟଟା ସେ କେମିତି କୋଉ ହିସାବରେ ଯାଉଥିଲା, ଏବେ କେମିତିକା ଯାଉଛି, ଘରେ ଅନ୍ୟ ଅନ୍ୟ ରୁମ୍ ଗୁଡ଼ାକ କୋଉ ଡିରେକ୍ସନ୍ ଅଛନ୍ତି, ସେ ଡିରେକ୍ସନ୍ର ମ୍ୟାପିଂ ବ୍ରେନ୍ର ହେବା। ଏବଂ ଆମେ ଯେମିତି ଗୋଟେ ନୂଆ ଜାଗାକୁ ଗଲା ପରେ ଥରେ ଖଣ୍ଡ ଜାଗା ବୁଲିଦେଲା ପରେ ସେ ଏରିଆଟା ଆମକୁ ଯେମିତି ମନେ ରହିଯାଏ, ତ ସେମିତିକା ନୂଆ ଜାଗାକୁ ଗଲା ପରେ ମଧ୍ୟ ସେମିତି ସେ ଏରିଆର କୋଉ ଜାଗାରେ କ'ଣ ଅଛି ସେଟା କୋଉ ହିସାବରେ ମନେ ରହୁଛି, ବହୁତ ଇଜିଲି ସେ ଜାଗାରେ ସେ ହଜିଯାଉଛନ୍ତି। ସେମିତି ଯୋଉ ଜିନିଷ ଆଗରୁ ଧର ଯୋଉ ଡିସିଜନ୍ ମେକିଂ ସେ ଆଗରୁ ବହୁତ ଇଜିଲି କରୁଥିଲେ, ଏବେ ସେ ଟୋଟାଲି ସେଥିରେ ଡିସ୍ଇଣ୍ଟରେଷ୍ଟେଡ୍ ଅଛନ୍ତି କି ଟୋଟାଲି ସେ ଡିସିଜନ୍ ମେକିଂ କାପାବିଲିଟି ଆଉ ନାହିଁ। ଯୋଉ ପଇସା ପତ୍ର ହିସାବ କିତାବ କଥା ଆଗେ ଜଣେ ବହୁତ ଇଜିଲି ବୁଝୁଥିଲା, ଏଇଟା ଏଇଠି ଖର୍ଚ୍ଚ ହବ, ଏଇଟା ଏଇଠୁ ଆସିବ, ଟୋଟାଲି ସେଥିରେ ଆଉ ଇଣ୍ଟରେଷ୍ଟ ନିଅନ୍ତିନି ବା ସେ ଜିନିଷ କରିବାରେ କେପେବୁଲ୍ ରୁହନ୍ତିନି। ଏମିତିକା ସବୁ କଗ୍ନିଟିଭ ଆମର ଡୋମେନ୍ସର କୌଣସି ବି ଇଏରେ ଯଦି ଆମର କ୍ଷତି ଘଟେ ସେଟାକୁ ଆମେ ଡିମେନ୍ସିଆ ବୋଲି ଧରିବା। ତ ଯେମିତି ଆ ଭିତରୁ ବହୁତ ମାଇନର ସିମ୍ପଟମ୍ସ ବି, ଯେମିତି ଆପଣ ଦେଖିଲେ କି ଜଣଙ୍କର ଜଷ୍ଟ ବିହେଭିୟର ବି ଚେଞ୍ଜ ହେଲାଣି, ଗୋଟେ ଟାଇପ୍ର ଖାଇବା ସେ ପସନ୍ଦ କରୁଥିଲେ ଏବେ ସେ ଟାଇପ୍ର ଖାଇବା ସେ ଆଉ ପସନ୍ଦ କରୁନାହାନ୍ତି, ଖାଇବା ଶୈଳୀ ବଦଳି ଗଲେଣି, ଭାତ ଡାଲି ତରକାରୀ ଥୁଆ ହେଇଛି ଜଣେ କେମିତି ତାକୁ ଆପ୍ରୋଚ୍ କରେ, ଡାଲି ଆଉ ଭାତଟେ ଗୋଳେଇବ, ତା ସାଙ୍ଗରେ ଲଗେଇ ଖାଇବା, ଗୋଟେ ତରକାରୀଟେ ଟିକେ ଖାଇଲା, ଭଜାଟେ ଟିକେ ଖାଇଲା, ଏବେ ସେମିତି ନ କରିକି ସେ ସବୁଯାକ ସେ ମିଶେଇକି ଏକଦମ ଗୋଟିଏ ଗୋଳିଆ ଘାଣ୍ଟିଆ କରିକି ତାକୁ ଖାଉଛନ୍ତି। ଆଗେ ଖାଇଲା ବେଳକୁ ପୁରା ନିଟ୍ ଆଣ୍ଡ କ୍ଲିନ୍ ତରିକାରେ ଖାଉଥିଲେ, ଏବେ ଖାଇଲା ବେଳକୁ ତାକୁ ହାମ୍ପୁଡ଼ିକି ଖାଉଛନ୍ତି, ଡ୍ରେସ୍ ଅସନା କରିଦେଲେଣି। ଏଇଭଳିଆ ଛୋଟ ଛୋଟ ଜିନିଷ ଅଛି ଯୋଉଟାକୁ ଆମେ ପିକ୍ କରିପାରିବା। ଏଠି କିନ୍ତୁ ଏଇ ଜିନିଷ ମନେ ରଖିବାର ଆବଶ୍ୟକ ଅଛି ଯେ ହଁ ଖାଲି ବୟସ ହେଇଗଲାଣି ବୋଲିକି ଏ ଜିନିଷ ହେଇଗଲାଣି ସେମିତି ଭାବିକି ଆଜ୍ୟୁମ୍ କରିକି ବସିଗଲେ ଆମେ ଡିଜିଜ୍କୁ ବଢ଼ିବାକୁ ଦେବା।
1: ଆଜ୍ଞା, ତେବେ ଏଇ ଯୋଉ ଲକ୍ଷଣ କଥା ଆପଣ କହିଲେ, ସେଇ ପ୍ରାରମ୍ଭିକ ଲକ୍ଷଣ ଗୁଡିକ ଦେଖିଲା ପରେ ତାର ଚିକିତ୍ସା କ'ଣ ରହିଛି?
0: ଫାର୍ଷ୍ଟ ତ ହେଉଛି ଆମେ ଧରନ୍ତୁ ନିୟରେଷ୍ଟ ଆମର ଯୋଉ ନ୍ୟୁରୋଲୋଜିଷ୍ଟ ହଉ କି ସ୍ନାୟୁ ରୋଗ ବିଶେଷଜ୍ଞ ଅଛି ତାଙ୍କୁ ଦେଖା କରିବା, ଦେଖା କରିକି ଆମକୁ ଯୋଉ ବି ଜିନିଷ ଆବ୍ନର୍ମାଲ ଲାଗିଲା ଆମେ ସେ ଜିନିଷ ବିଷୟରେ ଡିସକସ୍ କରିବା କି ଏଇଟା ଏଇଟା ଗୋଟେ ଅସୁବିଧା ଲାଷ୍ଟ 3 ମାସ ହେଲା କି 6 ମାସ ହେଲା ଦେଖାଯାଉଛି, କାରଣ କ'ଣ? ତ ଯେମିତିକି ଆ କାରଣ ନ୍ୟୁରୋ ଡିଜେନେରେସନ୍ ହେଇପାରିବ, ଯେମିତିକି ବ୍ରେନ୍ର ଶୁଖିବା ଯୋଗୁଁ କି ଷ୍ଟ୍ରୋକ୍ ଯୋଗୁଁ ହେଇଛି କି ଆଉ ଧର କୌଣସି କେମିକାଲ ଡେଫିସିଏନ୍ସି ଯୋଗୁଁ ହେଇଛି, କ'ଣ ହେଇଛି ସେଟା ସିଏ ଯିଏ ସ୍ନାୟୁ ରୋଗ ବିଶେଷଜ୍ଞ ସେ ଡିସାଇଡ୍ କରନ୍ତୁ ଆଉ ତାଙ୍କର ଇନ୍ଭେଷ୍ଟିଗେଟ୍ କରିକି ବାହାର କରନ୍ତୁ। ତ ସେଇ ହିସାବରେ ଯୋଉ କଣ୍ଡିସନ୍ ଅଛି, ଧରନ୍ତୁ ଡିମେନ୍ସିଆ ବିଷୟରେ ଭାବିବା, ଯୋଉ ଡିମେନ୍ସିଆ କଣ୍ଡିସନ୍ ଅଛି ଯୋଉଟା ଟ୍ରିଟେବଲ୍ କଜେସ୍, ତ ସେଗୁଡ଼ା ଆଟ୍ଲିଷ୍ଟ ଅର୍ଲି ଆଟେନ୍ସନ୍ ପାଇଲେ ଭଲରେ ଟ୍ରିଟ୍ ହେଇପାରିବେ। ବହୁତ ଗୁଡ଼ା କଣ୍ଡିସନ୍ ଅଛନ୍ତି ସେମାନେ ଡିଲେ ସାଙ୍ଗରେ, ମାନେ ଧରନ୍ତୁ ବହୁତ ଦିନ ହେଇଗଲା ଆଟେନ୍ସନ୍ ପାଇବା ଯୋଗୁଁ, ତ ସେ କେସ୍ରେ ସେମାନେ ରିଭର୍ସିବଲ୍ ରୁ ଇରିଭର୍ସିବଲ୍ ଫେଜ୍କୁ ଏଣ୍ଟର କରିଯାନ୍ତି। ତେଣୁ କରିକି ଯେତେବେଳେ ବି ଆମେ ଏଟା ଡାଉଟ୍ କରିବା, ନୋ ମ୍ୟାଟର ହାଉ ଅର୍ଲି ହାଉ ଲେଟ୍, ଡାଉଟ୍ କଲା ମାନେ ନ୍ୟୁରୋଲୋଜିଷ୍ଟକୁ ଦେଖେଇବା ଆଉ ତାଙ୍କ ସହିତ ଆମେ ଡିସ୍କସ୍ କରିବା।
1: ତେବେ ଡିମେନ୍ସିଆର କ'ଣ କୌଣସି ପ୍ରକାର ଭେଦ ରହିଛି?
0: ଡିମେନ୍ସିଆର ବହୁତ ପ୍ରକାରର କ୍ଲାସିଫାଏ କରିବାର ତରିକା ଅଛି। ମୁଁ ପର୍ସନାଲି ଭାବେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଟ୍ରିଟେବଲ୍ ଭର୍ସେସ୍ ଅନ୍ଟ୍ରିଟେବଲ୍ ବା ରିଭର୍ସିବଲ୍ ଭର୍ସେସ୍ ଇରିଭର୍ସିବଲ୍ କଜେସ୍ ଅଫ୍ ଡିମେନ୍ସିଆ, ମ୍ୟାନେଜମେଣ୍ଟ ପଏଣ୍ଟ ଅଫ୍ ଭ୍ୟୁରୁ ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ, କାହିଁକିନା ଏଇଟା ହିଁ ଜାଣିବାଟା ସବୁଠୁ ଇମ୍ପୋର୍ଟାଣ୍ଟ କି ଏଇ ଯୋଉ ଡିମେନ୍ସିଆ ଅଛି ଏଇଟା ଟ୍ରିଟେବଲ୍ ବା ରିଭର୍ସିବଲ୍ ନା ରିଭର୍ସିବଲ୍ ନୁହଁ, କାହିଁକିନା ସେଇ ପାର୍ଟଟା ହିଁ ଆମେ ଯଦି ଡିଫରେନ୍ସିଏଟ୍ କରିପାରିବା, ଧର ଗୋଟେ ରିଭର୍ସିବଲ୍ ଡିମେନ୍ସିଆଟାକୁ ଆଟ୍ଲିଷ୍ଟ ତାକୁ ପ୍ରୋଗ୍ରେସ୍ କରିବାକୁ ଦେବା ନେଇ ରିଭର୍ସିବଲ୍ ଫେଜ୍ ଯାଏ, ସେ ଯେତେ ଅର୍ଲି ଟ୍ରିଟମେଣ୍ଟ ପାଉ ତାର ନର୍ମାଲ ଲାଇଫ୍କୁ ସେ ଫେରିକି ଆସିପାରୁ। ତେଣୁ କରିକି ଏଇ ହିସାବରେ ଏଇଟା ଫାର୍ଷ୍ଟ ଗୋଟେ କାଇଣ୍ଡ ଅଫ୍ କାଟେଗରାଇଜେସନ୍, ଆହୁରି ବହୁତ ପ୍ରକାର ଅଛି କି ଯେମିତି ଡିମେନ୍ସିଆ ଅଛି ପ୍ରାଇମେରୀ ବା ନ୍ୟୁରୋ ଡିଜେନେରେଟିଭ୍ ଡିମେନ୍ସିଆ, ସେକେଣ୍ଡାରୀ ଡିମେନ୍ସିଆ, ନ୍ୟୁରୋ ଡିଜେନେରେଟିଭ୍ ମାନେ ବ୍ରେନ୍ର ଶୁଖିବା ଯୋଗୁଁ ଯୋଉଟାକି ଏଜ୍ ବଢ଼ିବା ଯୋଗୁଁ ହେଉଛି, ସେମିତିକା ସେକେଣ୍ଡାରୀ ହେଇପାରିବ, ଯେମିତି ସେକେଣ୍ଡାରୀ ଗୋଟେ ଷ୍ଟ୍ରୋକ୍ ହେଲା ଜଣକୁ ଷ୍ଟ୍ରୋକ୍ ଯୋଗୁଁ ହେଲା, ଡ୍ରଗ୍ ଇଣ୍ଡ୍ୟୁସ୍ଡ ଗୋଟେ କେତେଟା ପର୍ଟିକୁଲାର ଟାଇପ୍ ଅଫ୍ ମେଡିକେସନ୍ସ ଅଛି, ମେଡିକେସନ୍ ମାନେ କଗ୍ନିଟିଭ୍ ଇମ୍ପେୟାରମେଣ୍ଟ କରିପାରିବେ, କେତେଟା ଟାଇପ୍ର ଇନ୍ଫେକ୍ସନ୍ସ ଅଛି ସେ ଇନ୍ଫେକ୍ସନ୍ ମାନେ ଡିମେନ୍ସିଆ କରିପାରିବେ, ତ ଏଇ ଟାଇପ୍ର ବି କାଟେଗରାଇଜେସନ୍ ଅଛି।
1: ଆଜ୍ଞା, ତେବେ ଅନେକ ସମୟରେ ଆମେ ଦେଖିଛୁ କୁହାଯାଏ ଯେ ଲୋକଟିକୁ ଆଲଜାଇମର ରୋଗ ହେଇଛି, ତେବେ ଏଇ ଆଲଜାଇମର ରୋଗଟି କ'ଣ?
0: ଆଲଜାଇମର ହେଉଛି ଗୋଟେ ପର୍ଟିକୁଲାର

0: ଟାଇପ୍ ଅଫ୍ ଡିମେନ୍ସିଆ
1: ଆଜ୍ଞା,
0: ଆଉ ଏଟା ହେଉଛି ଗୋଟେ କାଇଣ୍ଡ ଅଫ୍ ନ୍ୟୁରୋ ଡିଜେନେରେଟିଭ୍ ଡିମେନ୍ସିଆ। ତା ମାନେ ହେଉଛି ଏଟା ବି ୟୁଜୁଆଲି ବ୍ରେନ୍ ର ଶୁଖିବା ବା ବ୍ରେନ୍ ର ପାର୍ଟିକୁଲାର କେତେଟା ଏରିଆଜ ର ଆଟ୍ରୋଫି ବା ଶୁଖିବା ଯୋଗୁଁ ହେଉଛି। ଜେନେଟିକ୍ କଜେସ୍ ଅଛି, ନନ୍ ଜେନେଟିକ୍ କଜେସ୍ ମଧ୍ୟ ଅଛି। ତାକୁ ଡାଇଗ୍ନୋଜ୍ କରିବାର କ୍ଲିନିକାଲ କ୍ରାଇଟେରିଆ ଏଣିକି ତ ବହୁତ ଗୁଡ଼ାଏ ବାୟୋପ୍ସି ମାର୍କର୍ସ ବି ଆସିସାରିଲେଣି ଯୋଉଟାକୁ ଏଟା ୟୁଜ୍ କରାଯାଇପାରିବ ଡାଇଗ୍ନୋସିସ୍ ପାଇଁ। ବେସିକାଲି ଏଟା ଗୋଟେ ପ୍ରକାରର ଡିମେନ୍ସିଆ। ଏ ରୋଗର ଲକ୍ଷଣ ଏଥିରେ ହେଉଛି ପ୍ରଥମ ଜିନିଷ ଯୋଉଟା ଆମେ ଦେଖୁ ଭୁଲିବା ଏବଂ ଜାଗା ବା ମ୍ୟାପିଂ ଆମେ ଯୋଉଟାକୁ ଜିଓଗ୍ରାଫିକାଲ ଇଏ ଗୁଡାକ ସେଇଟା ଭୁଲିବା। ଲୋକ ଯୋଉଟାକି ନର୍ମାଲ ଆମେ ଅର୍ଲିଅର ଦେଖୁ କି କୋଉଠି ରଖିଲେ ଭୁଲିଗଲେ, କୋଉଠି ଥୋଇଲେ ଭୁଲିଗଲେ, ବାରମ୍ବାର ସେ ଜିନିଷ ହେଉଛି। ଏମିତି ତ ଏମିତି ନର୍ମାଲ ଲାଇଫରେ ଆମେ ବହୁତ ଦେଖୁ, ଆମେ ବି ନିଜେ ବହୁତ ଥର ବହୁତ କିଛି ଭୁଲିଯାଉ, କିନ୍ତୁ ଏଟା କେତେ ଫ୍ରିକ୍ୱେନ୍ସିରେ ହେଉଛି ଏବଂ ତାଙ୍କ କେସେସରେ ସେ ଯେମିତି ଦିନକୁ କମସେ କମ 10-15 ଜିନିଷ ସେମିତିକା ଥୋଇକି ଭୁଲି ଯାଉଛନ୍ତି, ଆଉ ସେ ଭୁଲିବାଟା ମାନେ ତାଙ୍କର ଲାଇଫ ଆଫେକ୍ଟ କରୁଛି। ଯେମିତିକି ଆପଣ ରେୟାରଲି ଗୋଟେ ଜିନିଷ ଥୋଇଲେ ଭୁଲିଗଲେ, ଧର ଚାବିଟା ଥୋଇଲେ ଭୁଲିଗଲେ, କିନ୍ତୁ ଖୋଜିଲେ 5 ମିନିଟ ଭିତରେ ପାଇଗଲେ, ସିଏ ଆଉ ସେଠିକୁ ପାଉନାହାନ୍ତି, ଲାଇଫ ଡିଷ୍ଟର୍ବଡ ହେଇଗଲାଣି ଜଷ୍ଟ ବିକଜ ଅଫ୍ ଦ ସେକ୍ କି ବହୁତ ଗୁଡ଼ା ଜିନିଷ ସେ ଭୁଲିବା ଷ୍ଟାର୍ଟ କରିଲେ, ସେତେବେଳେ ଏଟାକୁ ଗୋଟେ ଡିମେନ୍ସିଆର ଭୁଲା ବୋଲିକି ବା ଆଲଜାଇମର୍ସ ର ଭୁଲା ବୋଲିକି ଆମେ କନସିଡର କରିପାରିବା।
1: ଆଜ୍ଞା, ତେବେ ଆପଣ ଆଉ ଗୋଟିଏ ରୋଗ କଥା ମଧ୍ୟ, ସ୍ନାୟୁଗତ ସମସ୍ୟା କଥା କହୁଥିଲେ, ସେଇଟି ହେଲା ପାର୍କିନସନ୍। ତେବେ ଏଇ ରୋଗଟି କ'ଣ?
0: ପାର୍କିନସନ୍ ହେଉଛି ଗୋଟେ କଣ୍ଡିସନ୍, ଯେମିତି ପାର୍କିନସନ୍ ଆମେ ପାର୍କିନସନିଜମ୍ କୁ ଗୋଟେ ବ୍ରଡ୍ ଟର୍ମ ହିସାବରେ ଦେଖିବା, ତ ପାର୍କିନସନିଜମ୍ ର କେତେଟା କ୍ୟାରେକ୍ଟର୍ସ ଅଛି, ଏଇଟା ଏଇଟା ହେଲେ ପାର୍କିନସନିଜମ୍ ବୋଲି କହିବା। ତା ଭିତରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଯୋଉଟା ଫିଚର ସେଟା ହେଉଛି ଆମେ ବ୍ରାଡିକାନିସିଆକୁ, ବ୍ରାଡିକାନିସିଆର ମାନେ ହେଉଛି ସ୍ଲୋନେସ୍ ଇନ୍ ମୁଭମେଣ୍ଟ, ମାନେ ଲୋକ ଯୋଉ କାର୍ଯ୍ୟ ଯାହା ବି କିଛି କରୁଥିଲା ସେସବୁ ସ୍ଲୋ ହେଇଯିବା। ଚାଲିବାର ସ୍ଲୋନେସ୍ ହେଇପାରେ, ଖାଇବାର ସ୍ଲୋନେସ୍ ହେଇପାରେ। ଗୋଟେ ସେଭିଙ୍ଗ ଜଣେ କରୁଥିଲା, ଆଗେ 5 ମିନିଟ ଲାଗୁଥିଲା, ଏବେ ସେଟାକୁ କରିବା ପାଇଁ ତାକୁ 15 ମିନିଟ ଅଧଘଣ୍ଟା ଲାଗିଲାଣି, ସେଟା ହେଇପାରେ। ତ ଏମିତି ଅଲମୋଷ୍ଟ ସବୁ ଟାଇପ୍ର କାମରେ ସେ ସ୍ଲୋନେସ୍ଟା ଲକ୍ଷ୍ୟ ହେବା ଷ୍ଟାର୍ଟ ହେଇଯିବ। ତା ସାଙ୍ଗରେ ହାତ ଥରିବା, ଗୋଟେ ବେଣ୍ଟ ପୋଶ୍ଚର ଆସିଯିବା, ଛୋଟ ଛୋଟ ଷ୍ଟେପ୍ସ ପକେଇକି ଚାଲିବା ଏବଂ ଚାଲିଲା ବେଳେ ଟିକେ ବାଲାନ୍ସ ହରାଇ ବସିବା, ଚାଲିଲା ବେଳେ ଲାଗିବା କି କାଳେ ପଡ଼ିଯିବ କି, ସବୁ ଜିନିଷ ସେ ପାର୍କିନସନ୍ସ ବା ପାର୍କିନସନିଜମ୍ର ଆମ୍ବିଟରେ ଯାଏ। ଠିକ ସେଭଳିଆ ପାର୍କିନସନିଜମ୍ ବି ବହୁତ ଗୁଡ଼ା କାରଣ ଯୋଗୁଁ ହେଇପାରିବ।
1: ତେବେ ସେ କାରଣ ଗୁଡ଼ିକ କ'ଣ?
0: ପାର୍କିନସନିଜମ୍ ଆଉ ପାର୍କିନସନ୍ସ ବା ଡିମେନ୍ସିଆ ଏମାନେ ମାନେ ବହୁତ ଅଲଗା ଅଲଗା ନୁହନ୍ତି। ପ୍ରାୟ କେସେସରେ ଯେଉଁମାନଙ୍କୁ ପାର୍କିନସନ୍ସ ଥାଏ ସେମାନେ ଆଗକୁ ଯାଇକି ଡିମେନ୍ସିଆ ଡେଭଲପ୍ କରନ୍ତି, ଆଉ ଡିମେନ୍ସିଆ ବି ଯେଉଁମାନଙ୍କର ଥାଏ ବହୁତ ଜଣ ତା ଭିତରୁ ଆଗକୁ ଯାଇକି ପାର୍କିନସନ୍ସ ଡେଭଲପ୍ କରନ୍ତି। ବହୁତ ଗୁଡ଼ାଏ କାରଣ ଆଙ୍କର ଆଉ ଆଙ୍କର ସିମିଲର ଥାନ୍ତି, ଯେଉଁ କ୍ଲାସିଫିକେସନ୍ ସେଠି ୟୁଜ୍ କଲେ ସେଇ କ୍ଲାସିଫିକେସନ୍ ଏଠି ମଧ୍ୟ ଲାଗୁ ହୁଏ। ଆମେ ସେଇଭଳିଆ ରିଭର୍ସିବଲ ଇରିଭର୍ସିବଲ କଜେସ୍କୁ ଯାଇପାରିବା, ସେକେଣ୍ଡାରୀ କଜେସ୍ ପ୍ରାଇମେରୀକୁ ଯାଇପାରିବା। ପ୍ରାଇମେରୀ ମାନେ ନ୍ୟୁରୋ ଡିଜେନେରେଟିଭ୍ କଣ୍ଡିସନ, ସେକେଣ୍ଡାରୀ ମାନେ ଯେମିତି ଡ୍ରଗ୍ ଇଣ୍ଡ୍ୟୁସ୍ ହେଲା, ପୋଷ୍ଟ ଷ୍ଟ୍ରୋକ୍ ହେଇଗଲା, ଯେମିତି ପୋଷ୍ଟ ଇନ୍ଫେକ୍ସିୟସ୍ ହେଇଗଲା, ଅଟୋ ଇମ୍ୟୁନ୍ କଣ୍ଡିସନ୍ ହେଇଗଲା, ତ ଏଇଭଳିଆ କାଟେଗରାଇଜେସନ୍ ତାକୁ ମଧ୍ୟ କରାଯାଇପାରିବ।
1: ଆଜ୍ଞା, ଏଇ ଯୋଉ ସ୍ନାୟୁଗତ ରୋଗ ରହିଛି ତା ଭିତରୁ କିଛିଟା କୁ ଆମେ ପୁଣି ପରିବର୍ତ୍ତନ କରିପାରିବା ବା ତାକୁ ସେ ଲୋକକୁ ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରାଇ ଆଣିବା ର ସମ୍ଭାବନା ରହିଛି। ତେବେ ସେଇ ଯୋଉ ଫେରାଇ ଆଣିବାର ରହିଛି ସେଇଟା କେତେବେଳେ ସମ୍ଭବ ହୋଇଥାଏ?
0: କେତେ ପର୍ଟିକୁଲାର ରିଭର୍ସିବଲ କଜେସ୍ ଅଫ୍ ଡିମେନ୍ସିଆ ଯୋଉଟା ଅଛି ସେଠି ଆମେ ସେଟାକୁ ରିଭର୍ଟ ବ୍ୟାକ୍
1: ଭଲ କରିପାରିବା,
0: ମାନେ ପୁରା ବ୍ୟାକ୍ ଟୁ ନର୍ମାଲ କରିହେବ ବା ଆମେ କହିପାରିବା ନିୟର ବ୍ୟାକ୍ ଟୁ ନର୍ମାଲ। ସେଥିରେ ଦୁଇଟା ଟାଇପ୍ର ଆସିବ, ଗୋଟେ ହେଉଛି ଗୋଟେ ପିରିୟଡ୍ ଅଫ୍ ଟ୍ରିଟମେଣ୍ଟ ପରେ ପେସେଣ୍ଟ ନର୍ମାଲାଇଜ୍ କରିଯିବ, ତାପରେ ତାକୁ ଆଉ ଟ୍ରିଟମେଣ୍ଟର ଆବଶ୍ୟକତା ପଡ଼ିବନି। ସେଟା ବହୁତ ରେୟାର, ବହୁତ କମ୍ ଟାଇପ୍ ଅଫ୍ ପାର୍କିନସନ୍ସ, ୟୁଜୁଆଲି ମୋଷ୍ଟଲି ଡ୍ରଗ୍ ଇଣ୍ଡ୍ୟୁସ୍ଡ ଯଦି ହେଇଥିବ କିମ୍ବା ସିଭିୟର ହାଇପୋନାଟ୍ରିମିଆ ବା ସୋଡିୟମ୍ ବହୁତ କମିଗଲେ ବେଳେବେଳେ ପାର୍କିନସନ୍ ସିମ୍ପଟମ୍ ଦେଖାଯାଏ, ସୋଡିୟମ୍ କରେକ୍ସନ୍ କଲାପରେ ଅଲମୋଷ୍ଟ 90-95% ଠିକ୍ ହେଇଯାନ୍ତି। ତ ସେଇ ଟାଇପ୍ର ବହୁତ କମ୍ ଛାଡ଼ିଦେଲା ବେଳେ ଯୋଉ ଆମ ନର୍ମାଲ ବା ଅଧିକାଂଶ ଯୋଉ ଇଡିଓପାଥିକ୍ ପାର୍କିନସନ୍ସ ବୋଲି ଯୋଉଟା ଆମେ କହୁ, ତ ଇଡିଓପାଥିକ୍ ପାର୍କିନସନ୍ସରେ କ'ଣ ହୁଏ, ଡିଜିଜ୍ ୱିଥ୍ ଟାଇମ୍ ପ୍ରୋଗ୍ରେସ୍ କରିବ ହିଁ। ଆମେ ମେଡିକେସନ୍ସ ଦେଇକି ଡିଜିଜ୍ ମ୍ୟାନେଜ୍ କରିପାରିବା,
1: ନିୟନ୍ତ୍ରଣ କରିକି ରଖିପାରିବା,
0: ମାନେ ଲୋକକୁ ଡିଜିଜ୍ ଅଛି କିନ୍ତୁ ୱିଥ୍ ମେଡିକେସନ୍ସ ସିଏ ଗୋଟେ ନର୍ମାଲ ଲାଇଫ
1: ବଞ୍ଚିପାରିବ।
0: ଡିଜିଜ୍ ଯଦିଓ ୱିଥ୍ ଟାଇମ୍ ବଢ଼ିବ, ତ ୱିଥ୍ ଟାଇମ୍ ଆମର ଧରନ୍ତୁ ମେଡିକେସନ୍ସ ଧୀରେ ଧୀରେ ତା ମଧ୍ୟ ବଢ଼ିବ। ଆଉ କେତେଟା ଟାଇପ୍ ଅଫ୍ ପାର୍କିନସନ୍ସ ଆଉ ଡିମେନ୍ସିଆ ଅଛି କି ନୋ ମ୍ୟାଟର ୱାଟ୍ ୱି ଡୁ ସେମାନେ ୱିଥ୍ ଟାଇମ୍ ପ୍ରୋଗ୍ରେସ୍ କରିବେ ଆଉ ମେଡିସିନ୍କୁ ରେସ୍ପଣ୍ଡ ମଧ୍ୟ କରନ୍ତି
1: ନାହିଁ। ତେବେ ସେ କ୍ଷେତ୍ରରେ କ'ଣ କରାଯାଏ?
0: ସେ କ୍ଷେତ୍ରରେ ବେସିକାଲି ଲାଇଫ ଷ୍ଟାଇଲ ଚେଞ୍ଜେସ୍, ଫିଜିଓଥେରାପି, କେତେଟା ମେଡିକେସନ୍ସ ଆମେ ୟୁଜ୍ କରୁ ଯୋଉମାନେ କି ମାନେ ଧରନ୍ତୁ ଆମେ ପାର୍କିନସନ୍ସ ଭଳିଆ ୟୁଜ୍ଫୁଲ୍ ନହେଲେ ବି କିଛି ହଦ୍ ତକ୍ ଡିଜିଜ୍କୁ ମଡିଫାଇ କରିପାରନ୍ତି।
1: ଯେମିତି ପାର୍କିନସନ୍ ରୋଗକୁ ମଧ୍ୟ କେତେକ କ୍ଷେତ୍ରରେ ପୁଣି ଆରୋଗ୍ୟ

0: କରାଯାଇପାରେ, ସେମିତି ଡିମେନ୍ସିଆ ଏବଂ ଆଲଜାଇମରକୁ ମଧ୍ୟ କ'ଣ ଆରୋଗ୍ୟ କରିହେବ?
1: ହଁ, ସେମିତି ଯଦି ରିଭର୍ସିବଲ କଜ୍ ଅଫ୍ ଡିମେନ୍ସିଆ ହେଇଥିବ ତାହେଲେ କେତେଟା ଯୋଉ ରିଭର୍ସିବଲ କଜେସ୍ ଅଛନ୍ତି ତାଙ୍କୁ ଟ୍ରିଟ୍ କରିକି ବ୍ୟାକ୍ ଟୁ ନର୍ମାଲ ଅର୍ ନିୟର ବ୍ୟାକ୍ ଟୁ ନର୍ମାଲ କରିହୁଏ।
0: ଏଇ ରୋଗ ଗୁଡ଼ିକ କ'ଣ ବଂଶଗତ?
1: ସବୁ ପ୍ରକାରର ଡିମେନ୍ସିଆ ପାର୍କିନସନ୍ ସେମାନେ ବଂଶଗତ ନୁହନ୍ତି, କେତେଟା ପର୍ଟିକୁଲାର ଟାଇପ୍ସ ଅଛନ୍ତି ବଂଶଗତ ଥାନ୍ତି। ଆମେ ସମସ୍ତଙ୍କ କ୍ଷେତ୍ରରେ ଏଟା ବଂଶଗତ ଅଛି ବୋଲିକି ଭାବୁନା। ଯେମିତିକି ଆପଣ ଦେଖିଲେ ଗୋଟେ ଫ୍ୟାମିଲିରେ ତିନି ଚାରି ଜଣ ଆଫେକ୍ଟେଡ୍ ଅଛନ୍ତି, ବହୁତ ୟଙ୍ଗ ଏଜ୍ରୁ ପାର୍କିନସନ୍ସ ବା ଡିମେନ୍ସିଆ ଷ୍ଟାର୍ଟ ହେଇଯାଉଛି, ତ ସେଭଳିଆ କେତେଟା କେସେସ୍ରେ ଆମେ ଏଟା ଡାଉଟ୍ କରୁ କି ଏଟା ବଂଶଗତ ହେଇଥାଇପାରେ। ତ ସେ କେସେସ୍ରେ ଆମେ ଜେନେଟିକ୍ ଷ୍ଟଡିଜ୍ ପଠାଉ। ତ ଜେନେଟିକ୍ ଷ୍ଟଡିଜ୍ ବେସିସ୍ରେ ଧରନ୍ତୁ ଗୋଟେ ପର୍ଟିକୁଲାର ଟାଇପ୍ ଅଫ୍ ଆଲଜାଇମର୍ସ ବା ଅନ୍ୟ କୌଣସି ଟାଇପ୍ ଅଫ୍ ଡିମେନ୍ସିଆ ବାହାରିଲା, ତ ଧରନ୍ତୁ ତାର ଗୋଟେ କାଟାଗରାଇଜେସନ୍ ଥିବ କି ଏଇ ପର୍ଟିକୁଲାର ଡିଜିଜ୍ଟା ଫ୍ୟାମିଲିରେ ଏଇ ଟାଇପ୍ର ସ୍ପ୍ରେଡ୍ କରେ, ଭବିଷ୍ୟତ ଅଫ୍ସ୍ପ୍ରିଙ୍ଗସ୍ ମାନଙ୍କରେ ଏଇ ପରସେଣ୍ଟେଜ୍ରେ ଦେଖାଯାଏ, ତ ସେ କେସ୍ରେ ଆମେ ସବସିକ୍ୱେଣ୍ଟ ଜେନେରେସନ୍ସକୁ ସେ ଟାଇପ୍ର ଜେନେଟିକ୍ କାଉନ୍ସିଲିଂ ଦିଆଯାଏ।
0: ଆଜ୍ଞା, ତେବେ ଏଇ ଯୋଉ ରୋଗ ବିଷୟରେ କେବଳ ଲକ୍ଷଣ ଦେଖିକି ଜାଣିହେବ ନା ଆ ପାଇଁ କିଛି ପରୀକ୍ଷା ନିରୀକ୍ଷା ମଧ୍ୟ ରହିଛି?
1: ପରୀକ୍ଷା ଅଛି, ଯେମିତିକି ଡିମେନ୍ସିଆ ଅଛି ଇଜ୍ ଏ କ୍ଲିନିକାଲ ଡାଇଗ୍ନୋସିସ୍।
0: ଆଜ୍ଞା,
1: ତ କ୍ଲିନିକାଲ ଡାଇଗ୍ନୋସିସ୍ର ମାନେ ଅଛି, ଧରନ୍ତୁ ଆପଣ ହେଉଛନ୍ତି ସେ ପେସେଣ୍ଟର ରିଲେଟିଭ୍, ଆପଣ କ'ଣ ତ ଦେଖିକି ବା ତାର କିଛି ଲକ୍ଷଣ ଦେଖିକି ଆପଣ ଲାଗିଲା କିଛି ଗୋଟେ ପ୍ରୋବ୍ଲେମ୍ ଅଛି, ଆପଣ ନେଇକି ନେକ୍ସଟ ତାଙ୍କୁ ନ୍ୟୁରୋଲୋଜିଷ୍ଟକୁ ଦେଖେଇଲେ, ତ ନ୍ୟୁରୋଲୋଜିଷ୍ଟ ତାକୁ ଡାଇଗ୍ନୋସ୍ କଲେ ବା ତାଙ୍କୁ ଲାଗିଲା କି ଏଟା ଗୋଟେ କେସ୍ ଅଫ୍ ଡିମେନ୍ସିଆ ପାର୍କିନସନ୍ସ କଗ୍ନିଟିଭ୍ ଇମ୍ପେୟାରମେଣ୍ଟ ଯାହା ବି, ସେ ତାର କାରଣ ଖୋଜିବା ପାଇଁ ଇନ୍ଭେଷ୍ଟିଗେସନ୍ କରିବେ। ଡିମେନ୍ସିଆ ଅଛି ନା ନାହିଁ, ପାର୍କିନସନ୍ସ ଅଛି ନା ନାହିଁ, ସେଟା ଜାଣିବା ପାଇଁ ଲ୍ୟାବ୍ ଟେଷ୍ଟ ଅଛି ତାର କାରଣ ଖୋଜିବା ପାଇଁ। ବହୁତ ଥର ଆମେ ଧରନ୍ତୁ ଜଣଙ୍କୁ ସିଟି ବା ଏମ୍ଆର୍ଆଇ ଦେଖୁଛୁ, ଏମ୍ଆର୍ଆଇରେ କି ସିଟିରେ ଆସିଲା କି ବ୍ରେନ୍ ବହୁତ ଶୁଖିଗଲାଣି, ତ ଏଟା ସବୁବେଳେ ନେସେସରୀ ନୁହେଁ କି ହଁ ବ୍ରେନ୍ ଶୁଖିଗଲାଣି ବୋଲି ଲୋକକୁ ଡିମେନ୍ସିଆ ହେଇଯାଇଥିବ। ତ ଏଟା ବହୁତ ଷ୍ଟ୍ରିକ୍ଟଲି ସେମିତି କୋରୋବୋରେଟ୍ କରେନି କି ହଁ ଭୁଲିଗଲାଣି ବ୍ରେନ୍ ଏତେ ଶୁଖିଯାଇଥିବ। ତେଣୁକରି ଫାର୍ଷ୍ଟ ଷ୍ଟେପ୍ ହେଉଛି କ୍ଲିନିକାଲ ଡାଇଗ୍ନୋସିସ୍, ଫାର୍ଷ୍ଟ କ୍ଲିନିକାଲ ଡାଇଗ୍ନୋସିସ୍ ପରେ ତାପରେ ଆସିବ କାରଣ ଖୋଜିବା ପାଇଁ ଆମର ଇନ୍ଭେଷ୍ଟିଗେସନ୍ସ।
0: ଏଇ ଯୋଉ ଟେଷ୍ଟ ସବୁ କରାଯାଏ ସେଗୁଡ଼ିକ କ'ଣ?
1: ଇନିସିଆଲ ଟେଷ୍ଟ ଆମେ ଇମେଜିଂ ହିଁ କରୁ, ଧରନ୍ତୁ ଏମ୍ଆର୍ଆଇଟେ ହଉ, ସିଟି ସ୍କାନ୍ଟେ ହଉ, ପେଟ୍ ସ୍କାନ୍ ହଉ, ତାପରେ ଆସିଲେ ଆମର କେତେଟା ଲାବୋରେଟୋରୀ ଟେଷ୍ଟ, ବ୍ଲଡ୍ ଟେଷ୍ଟ ହେଇପାରିବ, ଇଲେକ୍ଟ୍ରୋଲାଇଟ୍ ହେଇପାରିବ, ଯେମିତି କହିଲେ ସୋଡିୟମ ପୋଟାସିୟମ, ତାର ଷ୍ଟେଜ୍ ୱାନ୍ ଷ୍ଟେଜ୍ ଟୁ ଷ୍ଟେଜ୍ ଥ୍ରୀ ଯାଏଁ ଏମିତିକା ଇନ୍ଭେଷ୍ଟିଗେସନ୍ ଅଛି। ଆଉ ଏଇ ରିଭର୍ସିବଲ ଭର୍ସେସ୍ ଇରିଭର୍ସିବଲ ଡିଫରେନ୍ସିଏଟ୍ କରିବା ପାଇଁ ଆକ୍ଚୁଆଲି ଗୋଟେ ବହୁତ ୱାଇଡ୍ ଆରିଆ ଅଫ୍ ଇନ୍ଭେଷ୍ଟିଗେସନ୍ ଥାଏ, ତ ଇମେଜିଂ, ବ୍ଲଡ୍ ଆଉ ଇଜିସ୍ ମାନେ ନ୍ୟୁରୋଫିଜିଓଲୋଜି ସବୁ ଯାକ ଟାଇପ୍ ଅଫ୍ ଇନ୍ଭେଷ୍ଟିଗେସନ୍ ୟୁଜ୍ କରିହେବ, ଏଇଟା କୋଉ ଟାଇପ୍ର କାରଣ କ'ଣ କ'ଣ ସେଥିରେ ଆମେ ଜାଣିପାରିବା।
0: ଅନେକ ସମୟରେ ବି ଜୀବନଶୈଳୀ ଦ୍ୱାରା ମଧ୍ୟ ସ୍ନାୟୁଗତ ରୋଗ ହେବାର ସମ୍ଭାବନା ରହିଛି କି?
1: ହଁ, ଖାଲି ଡିମେନ୍ସିଆ ପାର୍କିନସନ୍ସ ନୁହେଁ, ଧରନ୍ତୁ ଆମର ବହୁତ କମନ୍ଲି ଓଲ୍ଡ ଏଜ୍ ଗୁଡ଼ା ଦେଖିବାକୁ ପାଉ ଷ୍ଟ୍ରୋକ୍, ଷ୍ଟ୍ରୋକ୍ ପରେ ବି ପାର୍କିନସନ୍ସ ଆଉ ଡିମେନ୍ସିଆ ହୁଏ, ଏଇଟା ବହୁତ କମନ୍ଲି ଦେଖାଯାଏ। ଅଧିକାଂଶ ଆମେ ଉପରି ପ୍ରାକ୍ଟିସ୍ରେ ଯୋଉ ପାର୍କିନସନିଜମ୍ ଆଉ ଡିମେନ୍ସିଆ ବା କଗ୍ନିଟିଭ୍ ଇମ୍ପେୟାରମେଣ୍ଟ ପେସେଣ୍ଟସ୍ ଦେଖୁ, ସେମାନେ ଷ୍ଟ୍ରୋକ୍ର ପେସେଣ୍ଟସ୍ ହେଇଥାନ୍ତି। ଏକ ତ ଲାଇଫ୍ଷ୍ଟାଇଲ୍ ଚେଞ୍ଜେସ୍, ଯେମିତିକି ଗୋଟେ ଗୁଡ୍ ପ୍ରପର୍ 6 to 8 hours ଅଫ୍ ସ୍ଲିପ୍, ଆକ୍ଟିଭ୍ ମୋବାଇଲ୍ ଲାଇଫ୍ଷ୍ଟାଇଲ୍ ମାନେ ଆଟ୍ଲିଷ୍ଟ 30 minutes to 1 hour ଅଫ୍ ଡେଲି ମୋବିଲିଟି, ତା ସାଙ୍ଗରେ ଯେମିତି ଆମର ଆଲକୋହଲ ସ୍ମୋକିଂ
0: ନିଶାଦ୍ରବ୍ୟ
1: ଗୁଡ଼ାକର ୟୁଜ୍ ଯେତେ କମ୍ କରିବା, ଏଟା ଷ୍ଟ୍ରୋକ୍ର ପ୍ରିଭେନ୍ସନ୍ ଅଟକେଇ ପାରିବ। ତ ତା ସାଙ୍ଗରେ ଷ୍ଟ୍ରୋକ୍ ଅଟକିଲା ମାନେ ମାନେ ତାଙ୍କ ଯୋଗୁଁ ଯୋଉ ପାର୍କିନସନିଜମ୍ ଆଉ ଡିମେନ୍ସିଆର ବର୍ଡନ୍ କମ୍ କରିବେ। ବାକି ଯୋଉମାନଙ୍କୁ ଧରନ୍ତୁ ଆମର ଏ ନ୍ୟୁରୋ ଡିଜେନେରେଟିଭ୍ ଟାଇପ୍ ଅଫ୍ ଡିମେନ୍ସିଆ ବା ପାର୍କିନସନ୍ସ ବି ଅଛି, ତ ସେମାନେ ବି ଯଦି ଏଇ ଜିନିଷ କରୁଛନ୍ତି ଆଟ୍ଲିଷ୍ଟ ତାଙ୍କର ଡିଜିଜ୍ ପ୍ରୋଗ୍ରେସନ୍ ସ୍ଲୋ କରାଯାଇପାରେ, ତାଙ୍କର ଡ୍ରଗ୍ ଉପରେ ଡିପେଣ୍ଡେନ୍ସି ଟିକେ କମିଯାଇପାରେ। ବହୁ ଜଣଙ୍କର ଦେଖାଯାଏ ଜବ୍ରେ ଥାନ୍ତି, ରିଟାୟାର କଲା ପରେ ସଡନ୍ଲି ସେମାନେ ସାଙ୍ଗେ ସାଙ୍ଗେ କ'ଣ କରନ୍ତି, ପୁରା ସବୁଯାକ ମେଣ୍ଟାଲ ଆଉ ଫିଜିକାଲ ୱାର୍କରୁ ୱିଡ୍ର କରିଯାଆନ୍ତି, ଘରେ ବସନ୍ତି, କିଛି କରନ୍ତିନି, ଯିବା ଆସିବା ଟୋଟାଲ ବନ୍ଦ କରିଦିଅନ୍ତି। ସେମିତିଆ କେସେସ୍ରେ ଦେଖାଯାଏ ବହୁତ ରାପିଡ୍ଲି 6 months 1 year ଭିତରେ ସେମାନଙ୍କର କଗ୍ନିଟିଭ୍ ଇମ୍ପେୟାରମେଣ୍ଟ ଏଗୁଡ଼ା ଦେଖାଯିବା ଷ୍ଟାର୍ଟ ହେଇଯାଏ। ତେଣୁକରି ସେ କ୍ଷେତ୍ରରେ ସେଭଳିଆ ଲୋକ ସେମାନେ ପୁରା ୱିଡ୍ର ହେଇକି ଘରେ ବସିବା କଥା ନୁହଁ, ସେମାନେ ଫିଜିକାଲି ଆକ୍ଟିଭ୍ ରହିବା ଦରକାର, ମେଣ୍ଟାଲି ଆକ୍ଟିଭ୍ ରହିବା ଦରକାର, ସୋସିଆଲ ଗ୍ୟାଦରିଂସରେ ରହିବା ଦରକାର, ଏସବୁ ହେଲେ କଗ୍ନିଟିଭ୍ ଇମ୍ପେୟାରମେଣ୍ଟ ଟିକେ ସ୍ଲୋ ଡାଉନ୍ କରାଯାଇପାରିବ।
0: ତେବେ ଏଇ ଯୋଉ ଷ୍ଟ୍ରୋକ୍ କଥା ଆପଣ କହୁଛନ୍ତି, ବର୍ତ୍ତମାନ ସମୟରେ ତ ଦେଖାଯାଉଛି ଯେ ବୟସ ବଢିବା ସଙ୍ଗେ ସଙ୍ଗେ ଅନେକ ଲୋକଙ୍କର ଷ୍ଟ୍ରୋକ୍ ହେଉଛି, ତା ପଛରେ କ'ଣ କାରଣ ରହିଛି?
1: ଷ୍ଟ୍ରୋକ୍ର ଆମେ କାରଣ ଏମିତି ଡିସାଇଡ୍ କରୁ କି ଷ୍ଟ୍ରୋକ୍ର ରିସ୍କ ଫ୍ୟାକ୍ଟର୍ସ ଥାଏ।
0: ଆଜ୍ଞା,
1: ଏଜ୍ ଗୋଟେ ରିସ୍କ ଫ୍ୟାକ୍ଟର, ଆଲକୋହଲ ଗୋଟେ ରିସ୍କ ଫ୍ୟାକ୍ଟର, ସ୍ମୋକିଂ ଗୋଟେ ରିସ୍କ ଫ୍ୟାକ୍ଟର, ରିସ୍କ ଫ୍ୟାକ୍ଟର ଭିତରୁ କେତେଟା ମଡିଫାଏବୁଲ କେତେଟା ନନ୍ ମଡିଫାଏବୁଲ ଅଛି। ଜଣଙ୍କର ଏଜ୍ଟାକୁ ଆମେ ମଡିଫାଏ ତ କରିପାରିବାନି, ଏଜ୍ ଅଛି ବଢିବ,
0: ତ
1: ଏଜ୍ ଇଜ୍ ଏ ରିସ୍କ ଫ୍ୟାକ୍ଟର, ତା ମାନେ ଏଜ୍ ବଢିବା ସାଙ୍ଗରେ ଷ୍ଟ୍ରୋକ୍ ହେବାର ଚାନ୍ସେସ୍ ବେଶୀ ହେବ। ମଡିଫାଏବୁଲ ମାନେ ଜଣେ ଆଲକୋହଲ

0: ନଉଛି ବହୁତ ହେଭି ଆମାଉଣ୍ଟ ଅଫ୍ ଆଲକୋହଲ ରେଗୁଲାର ବେସିସ୍ରେ ନଉଛି ବା ସ୍ମୋକିଂ ଦିନକୁ 2-3 packs ଦିନକୁ ସାରି ଦଉଛି ବହୁତ ଲମ୍ବା ସମୟ ହେଲା ନଉଛି ତ ସେଟା ଯଦି ସେ ବନ୍ଦ କରିଦିଏ ତ ଅଭିୟସ୍ଲି ତାର ଷ୍ଟ୍ରୋକ୍ ହେବାର ରିସ୍କ କମିବ ତ ଆମେ ନମ୍ବର ଅଫ୍ ରିସ୍କ ଫ୍ୟାକ୍ଟର୍ସ କମେଇଲେ ଷ୍ଟ୍ରୋକ୍ ହେବାର ରିସ୍କ କମେଇ ପାରିବା
1: ଆଜ୍ଞା ଡାଇବେଟିସ୍ ବା ମଧୁମେହ ମଧ୍ୟ ସ୍ନାୟୁକୁ ବହୁତ ପ୍ରଭାବିତ କରିଥାଏ ଏହା କେମିତି କରିଥାଏ ଏବଂ ଏହାକୁ ଆମେ ରୋକିବା କେମିତି
0: ଡାଇବେଟିସ୍ର ମୋଷ୍ଟ କମନ୍ ଯୋଉ ମେକାନିଜମ୍ ଥାଏ ଆଡଭାନ୍ସଡ୍ ଗ୍ଲାଇକେସନ୍ ଏଣ୍ଡ ପ୍ରଡକ୍ଟ ସୁଗର ଯେତେ ସମୟ ଯାଏ ଅନକଣ୍ଟ୍ରୋଲ ରହିବ ଏମାନେ ନ୍ୟୁରୋଲୋଜିକାଲ ଡିଜେନେରେସନ୍ କରାନ୍ତି ତେଣୁ କରିକି ଡାଇବେଟିସ୍ର ଗୋଟେ ଲୋକ ଯାହାର ସୁଗର ବହୁତ ୱେଲ୍ କଣ୍ଟ୍ରୋଲ୍ଡ ଅଛି ତ ସିଏ ମେ ବି 30-35 years ପରେ ମଧ୍ୟ ଆଫ୍ଟର ଡାଇଗ୍ନୋସିସ୍ ଅଫ୍ ଡାଇବେଟିସ୍ ଏସବୁ ଜିନିଷରୁ ମୁକ୍ତ ଥାଇପାରେ ଇନ୍ କମ୍ପାରିଜନ୍ ଟୁ ସେ ଲୋକ ଯାହାର ଏଟା କିଛି ବି କଣ୍ଟ୍ରୋଲ୍ରେ ନାହିଁ ତ ତାଙ୍କର ଷ୍ଟ୍ରୋକ୍ ହଉ ପାର୍କିନସନ୍ସ ହଉ ଡିମେନ୍ସିଆ ହଉ ଏଟା ଆସିବାର ଚାନ୍ସେସ୍ ଆର୍ ଅର୍ଲିୟର୍
1: ସେମିତି ଉଚ୍ଚ ରକ୍ତଚାପ
0: ବିଲକୁଲ ହାଇପରଟେନସନ୍ ସାଙ୍ଗରେ ମଧ୍ୟ ସେଇଆ ଗୋଟେ ୱେଲ୍ କଣ୍ଟ୍ରୋଲ ହାଇପରଟେନସନ୍ ଲୋକର ଏସବୁ ଜିନିଷ ଡେଭଲପ୍ କରିବାର ଚାନ୍ସେସ୍ ଅଭିୟସ୍ଲି କମ୍ ରହିବ ଇନ୍ କମ୍ପାରିଜନ୍ ଟୁ ସମନ୍ ଯାହାର କି ବ୍ଲଡ୍ ପ୍ରେସର ମେଡିକେସନ୍ସ ନେଉନାହାନ୍ତି ବେସ୍ଲାଇନ୍ ବ୍ଲଡ୍ ପ୍ରେସର ସବୁବେଳେ ବଢ଼ିକି ରହୁଛି
1: ତେବେ ଅଲଗା ଏମିତି କିଛି ରୋଗ ଅଛି ଯୋଉଥିରେ କି ଲୋକଙ୍କୁ ସାରା ଜୀବନ ପାଇଁ କି ଔଷଧ ସେବନ କରିବାକୁ ପଡ଼ିଥାଏ ସେ କ୍ଷେତ୍ରରେ ମଧ୍ୟ ଏହି ରୋଗ ଦେଖାଯିବାର ସମ୍ଭାବନା ରହିଛି କି
0: କ୍ୟାନ୍ସର ପେସେଣ୍ଟସ୍ ମାନେ ତ ଡେଫିନେଟ୍ଲି ସେମାନେ ହାଇ ରିସ୍କ ଫର୍ ଷ୍ଟ୍ରୋକ୍ ତାଙ୍କର ଟେଣ୍ଡେନ୍ସି ଥାଏ ଇଜିଲି ବ୍ଲଡ୍ କ୍ଲଟ୍ କରିବାର ଆଉ ମେଲିଗ୍ନେନ୍ସି ଗୋଟେ ରିସ୍କ ଫ୍ୟାକ୍ଟର ହିସାବରେ ଧରାଯାଏ ସିଭିୟର ଆଟାକ୍ ଅଫ୍ ଆସ୍ଥମା ଆଉ ତାର ବହୁତ ଡିଲେ ହେଇଗଲା ମେଡିକାଲ ଆଟେନସନ୍ ସିକ୍ କରିବାରେ ତ ସେ କେସ୍ରେ ହାଇପକ୍ସିଆ ବା CO2 ରିଟେନସନ୍ରେ ଯାଇପାରନ୍ତି ସେ କ୍ଷେତ୍ରରେ ନ୍ୟୁରୋଲୋଜିକାଲ କମ୍ପ୍ଲିକେସନ୍ସ ଦେଖାଯାଏ
1: ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ ଅନେକ ନିଦ୍ରାହୀନତାର ଶିକାର ହେଉଛନ୍ତି ତେବେ ଏହି ନିଦ୍ରାହୀନତା ଯୋଗୁଁ ମଧ୍ୟ କ'ଣ ମସ୍ତିଷ୍କ ଉପରେ ଏହାର ପ୍ରଭାବ ରହିଛି ଏବଂ ଏହାଦ୍ୱାରା ମଧ୍ୟ ଏହି ସ୍ନାୟୁଗତ ରୋଗ ହେବାର ସମ୍ଭାବନା ରହିଛି କି
0: ବିଲକୁଲ ଗୋଟେ ଭଲ 6-8 hours ଅଫ୍ ସ୍ଲିପ୍ ଇଜ୍ ଭେରି ଏସେନ୍ସିଆଲ ଫର୍ ବ୍ରେନ୍ ହେଲ୍ଥ ଡିମେନ୍ସିଆ ହଉ ଷ୍ଟ୍ରୋକ୍ ହଉ କି ଆପଣ ପାର୍କିନସନ୍ସ ହଉ କି କିଛି ବି ନ ହଉ ଗୋଟେ ନର୍ମାଲ ଲୋକର ବି ବ୍ରେନ୍ ଆପ୍ରୋପ୍ରିଏଟଲି ଆଡିକୁଏଟଲି ଫଙ୍କସନ୍ କରିବା ପାଇଁ ଗୋଟେ ଗୁଡ୍ ଆମାଉଣ୍ଟ ଅଫ୍ ସ୍ଲିପ୍ ୱିଥ୍ ଅ ପ୍ରପର ସ୍ଲିପ୍ ହାଇଜିନ୍ ଇଜ୍ ଭେରି ଏସେନ୍ସିଆଲ କି ନାହିଁକି ଆଜି ମୋର ଇଚ୍ଛା ହେଲା ମୁଁ ରାତି 8 ଶୋଇପଡ଼ିବି 2 ଉଠିବି କାଲି ମୁଁ 11 ଶୋଇବି ସକାଳ 9 ଉଠିବି ତ ସ୍ଲିପ୍ ହାଇଜିନ୍ର ମାନେ ହେଉଛି ଗୋଟେ ପର୍ଟିକୁଲାର ଟାଇମ୍ରେ ଗୋଟେ ପର୍ଟିକୁଲାର ପ୍ଲେସ୍ରେ ଗୋଟେ ସ୍ଲିପ୍ର ଡିସିପ୍ଲିନ୍ ମେଣ୍ଟେନ୍ କରିବା ସ୍ଲିପ୍ର ଡିସିପ୍ଲିନ୍ ଇଜ୍ ମୋର ଇମ୍ପୋର୍ଟାଣ୍ଟ ଦେନ୍ ଦ ଆୱାର୍ସ ଅଫ୍ ସ୍ଲିପ୍ ମାନେ ଆପଣ ଶୋଉଛନ୍ତି 8-9 hours କିନ୍ତୁ ସ୍ଲିପ୍ର କୌଣସି ଡିସିପ୍ଲିନ୍ ନାହିଁ ଆଜି 8 କାଲି 11 କାଲି 12 କାଲି 2 ଯେତେବେଳେ ସେତେବେଳେ ଶୋଇଲେ ଇମିଡିଏଟଲି ଇଟିଂ ବିଫୋର୍ ସ୍ଲିପ୍ ଏକ ତ ସ୍ଲିପ୍ ଇମ୍ପେୟାର କରିବ ହିଁ କରିବ ତାପରେ ଏଇ ଯୋଉ ଟାଇପ୍ର ଖାଇବା ଖାଇଲେ ସ୍ଲିପ୍ ବେଳେ ସେଗୁଡ଼ା ଭଲସେ ମେଟାବୋଲାଇଜ୍ ବି ହେବନି ତ ଟକ୍ସିନ୍ସ ତିଆରି କରିବ ତ ସେଇ ହିସାବରେ ସ୍ଲିପ୍ ଇଜ୍ ନନ୍ ନେଗୋସିଏବଲ୍
1: ଥରେ ଜଣକୁ ଏଇ ରୋଗ ହେଇଗଲା ପରେ ତାର ଚିକିତ୍ସା କରିବା ସହିତ ଆମେ ତାର କେମିତି ଯତ୍ନ ନେବା ଯାହାଦ୍ୱାରା କି ଏହି ରୋଗଟି ଅଧିକା ବଢ଼ିବ ନାହିଁ
0: ସବୁ ଡିଜିଜ୍ର ଟିକେ ଷ୍ଟ୍ରାଟେଜି ଅଲଗା ରହିବ ଯେମିତିକି ଧରନ୍ତୁ ଷ୍ଟ୍ରୋକ୍ ପେସେଣ୍ଟସ୍ ମାନେ ଯୋଉମାନେ ଧରନ୍ତୁ ଫିଜିକାଲି ଡେବିଲିଟେଟେଡ୍ ଅଛନ୍ତି ବା ମୋଷ୍ଟ ଅଫ୍ ଦ ସମୟ
1: ବିଛଣାରେ
0: ସ୍ପେଣ୍ଡ କରୁଛନ୍ତି ତାଙ୍କ କେସ୍ରେ ରେଗୁଲାର ଫିଜିଓଥେରାପି ବେଡ୍ ସୋର୍ସ ଚେକ୍ କରିବା ଫିଜିସିଆନ୍କୁ ଦେଖେଇକି ତାଙ୍କର ବ୍ଲଡ୍ ସୁଗାର ଆଉ ପ୍ରେସର କଣ୍ଟ୍ରୋଲରେ ରଖନ୍ତୁ ତାଙ୍କର ଯୋଉ ଯଦି ସେମାନେ ବ୍ଲଡ୍ ଥିନର୍ସ ଉପରେ ଅଛନ୍ତି କିମ୍ବା ଆଣ୍ଟିଆରିଥମିକ୍ ଏଜେଣ୍ଟସ୍ ଉପରେ ଅଛନ୍ତି ସେଗୁଡ଼ା ମେଡିସିନ୍ସ ଯେମିତି ସେ ରେଗୁଲାର ନେଉଥିବେ ଆଉ ଡିମେନ୍ସିଆ ପେସେଣ୍ଟସ୍ ଅଛନ୍ତି ଯଦି ଡିମେନ୍ସିଆ ପେସେଣ୍ଟସ୍କୁ କେମିତି ଆମେ ମେଣ୍ଟାଲି ଷ୍ଟିମୁଲେଟିଭ୍ ଆଟ୍ମୋସ୍ଫିୟର ରଖିପାରିବା ସେ ଯେମିତି ନିଜେ ହଜି ନ ଯାଆନ୍ତୁ ସେମିତିକା କ୍ଷେତ୍ରରେ GPS ଟ୍ରାକର୍ସ ଆସେ ଗଳାରେ ଗୋଟେ ନେକଲେସ୍ ଟାଇପ୍ର ଦିଆଯାଇପାରେ ଅଣ୍ଟାରେ ବାନ୍ଧିବା ପାଇଁ ଦିଆଯାଇପାରେ ସେଟା ୟୁଜ୍ କରାଯାଇପାରିବ ଆଉ ବେସିକାଲି ରିମାଇଣ୍ଡର୍ସ ମଲ୍ଟିପୁଲ ଜାଗାରେ ଇନ୍ ଦ ରିଟର୍ନ ଫର୍ମସ୍ ରହିପାରିବ ଆଉ ପାର୍କିନସନ୍ସରେ ସେଇଭଳିଆ ଯେମିତିକି ତାଙ୍କର ବାଲାନ୍ସ ଇସ୍ୟୁଜ୍ ଅଛି ତ ଘରେ ବାଲାନ୍ସ ଯୋଗୁଁ ଟ୍ରିପ୍ ହେଇକି ପଡ଼ିଲା ପରେ ଯୋଉ ଇଞ୍ଜୁରିଜ୍ ହେଇପାରେ ତ ସେଭଳିଆ ନ ହେଲା ଭଳିଆ ଆଟ୍ମୋସ୍ଫିୟର ତାଙ୍କୁ ରଖିବା ହାର୍ମଫୁଲ୍ ଅବଜେକ୍ଟସ୍ ତାଙ୍କୁ ଦୂର ରଖିବା ତାଙ୍କୁ ଗ୍ରାଉଣ୍ଡ ଫ୍ଲୋର୍ରେ ରଖିବା ଯୋଉଠିକି ଆଟ୍ଲିଷ୍ଟ ବେଶୀ ଷ୍ଟେୟାର୍ ଚଢ଼ିବାକୁ ନ ପଡ଼ୁ ଆଉ ତାଙ୍କୁ ରେଗୁଲାରଲି ୱାକ୍ କରାନ୍ତୁ ଫିଜିଓଥେରାପି କରାନ୍ତୁ ସୋସିଆଲ ଲାଇଫ୍ ଗୋଟେ ଯଦି ଦେଇପାରିବେ ଆମର ବହୁତ ଗୁଡ଼ା କ୍ଲବ୍ସ ବି ଅଛି ସେମାନେ ସେଥିର ମେମ୍ବର୍ସ ହେଇପାରିବେ ପେସେଣ୍ଟସ୍ ମାନେ ହେଉଛନ୍ତି ତାଙ୍କୁ କନଷ୍ଟାଣ୍ଟ ଆଟେନସନ୍ ଦରକାର ପଡ଼େ ଧରନ୍ତୁ ସ୍ଟୁଲ୍ ପାସ୍ କଲେ କ୍ଲିନ୍ କରିବା ପରିସ୍ରାଟା ବୁଝିବା ବାର ବାର ସାଇଡ୍ ଚେଞ୍ଜ କରିବା ଫିଡିଂ କରେଇବା ତାଙ୍କୁ ଏ ଜାଗାରେ ପେନ୍ ହେଲାଣି ଧର ପେନ୍କୁ ଆପଣ ଆସିକି ମାଲିସ୍ କଲେ ଇଏ କଲେ ଏଇ ମାନେ ବହୁତ କନଷ୍ଟାଣ୍ଟ ଆଟେନସନ୍ ଦେଇ ଯିଏ ମେନ୍ଲି ରେସ୍ପନ୍ସିବଲ୍ ଥାନ୍ତି ଆଟେନସନ୍ ଦେବାରେ ତାଙ୍କ କେସ୍ରେ କେୟାର୍ ଗିଭର୍ ବର୍ନଆଉଟ୍ ଦେଖାଯାଏ ଗୋଟେ ଟାଇପ୍ର ଚିଡ଼ଚିଡ଼ାପନ୍ ଡିପ୍ରେସନ୍ ଆଉ ଇଏ ତାଙ୍କଠେ ପଳେଇ ଆସେ ତ ତ

0: ଚେଷ୍ଟା କରିବା କି ଘରେ ଯଦି ମଲ୍ଟିପଲ ଲୋକ ଅଛନ୍ତି ମିଶିକି ଏଟା ଡିଭାଇଡ କରିକି କରନ୍ତୁ।
1: ଏହିସବୁ ରୋଗରେ ଫିଜିଓଥେରାପିର କିଛି ଭୂମିକା ରହିଛି କି?
0: ଫିଜିଓଥେରାପି ଡେଫିନେଟଲି ଷ୍ଟ୍ରୋକର ରିକଭରି ଫାଷ୍ଟ କରେ। ଫିଜିଓଥେରାପି ପାର୍କିନସନ୍ସର କେସ୍ରେ ତାଙ୍କୁ ବାଲାନ୍ସ ଶିଖେଇବା, କୋଉ ନୂଆ ଟାଇପ୍ର ପୋଷ୍ଚର ସେ ୟୁଜ୍ କରିବେ, କେମିତି ନିଜକୁ ଷ୍ଟ୍ରେଟ୍ ଚାଲିବା ପାଇଁ ସେ ରିମାଇଣ୍ଡ କରିପାରିବେ। ପାର୍କିନସନ୍ସରେ ଗୋଟେ ପର୍ଟିକୁଲାର ଫେନୋମେନା ଥାଏ ଫ୍ରିଜିଂ, ଫ୍ରିଜିଂକୁ କେମିତି ଓଭରକମ୍ କରିପାରିବେ, ଏସବୁ ଫିଜିଓଥେରାପି ଅନ୍ୟ ଡିଭାଇସେସ୍ ଦ୍ୱାରା ଚେଞ୍ଜ କରିହେବ।
1: ଆଜ୍ଞା, ସେମାନଙ୍କ ପାଇଁ କିଛି ବିଶେଷ ଖାଦ୍ୟ ରହିଛି ଯୋଉଟା ଖାଇବା ଦ୍ୱାରା ସେମାନେ ସୁସ୍ଥ ରହିବେ?
0: ଫାଇବର ରିଚ୍ ଡାଏଟ୍, ଭେଜିଟେବଲ୍ସ ୟୁଜ୍ କରନ୍ତୁ, ରେଡ୍ ମିଟ୍ସ, ଫ୍ୟାଟ୍ସ ଏଗୁଡ଼ା ଆଭଏଡ୍ କରିପାରିଲେ ବେଟର। ସଲ୍ଟ ହଉ, ସୁଗର ହଉ, ଆଡିସନାଲ ଆମାଉଣ୍ଟ ନିଜ ଖାଇବାରେ ନ ୟୁଜ୍ କରନ୍ତୁ।
1: ତେବେ ସାଧାରଣତଃ ଜଣେ କେତେ ମାତ୍ରାରେ ଲୁଣ ଖାଇବା ଦରକାର?
0: ଧରନ୍ତୁ ଜଣେ ହାଇପରଟେନ୍ସିଭ ଅଛି, ଷ୍ଟ୍ରୋକ୍ ହେଇଯାଇଛି, ବେଡ୍ ବାଉଣ୍ଡ ଅଛି, ତା କେସ୍ରେ ଲୁଣଟା ପୁରା ବନ୍ଦ କରିଦେବେନି। କାହାଦ୍ୱାରା ଗୋଟେ ପ୍ରୋବ୍ଲେମ ଦେଖାଯାଏ, କ'ଣ ହାଇପୋନାଟ୍ରିମିଆ ହେଇଯାଏ। ହାଇପୋନାଟ୍ରିମିଆ ମାନେ ବ୍ଲଡ୍ରେ ସୋଡିୟମ ଲେଭଲ୍ସ କମିବା ଯୋଗୁଁ ପ୍ରୋବ୍ଲେମ ଦିଶିବା ଷ୍ଟାର୍ଟ ହେଇଯାଏ। ଆମକୁ ସୋଡିୟମ କମ୍ କରିବା ପାଇଁ ଲୁଣ କମ୍ ପକେଇବାର ଅଛି, ଲୁଣ ପୁରା ବନ୍ଦ କରିବାର ନାହିଁ। ଲୁଣ ହେଉଛି ବଡି ପାଇଁ ଗୋଟେ ବହୁତ ଏସେନ୍ସିଆଲ କେମିକାଲ, ସେମିତି ଚିନି ଆଭଏଡ୍ କଲେ ଭଲ। ଧରନ୍ତୁ ଚା ଆପଣ ରେଗୁଲାର ପିଉଛନ୍ତି, ଡାଇବେଟିକ୍ ନୁହନ୍ତି, ତ ଆପଣ ଏମିତି ବିନା ଚିନିବାଲା ଚା ନେଲେ କିଛି ହାର୍ମ ହେବନି, ତ ଦ୍ୟାଟ୍ସ ଏ ଗୁଡ୍ ପ୍ରାକ୍ଟିସ ଟୁ ଡେଭଲପ୍। ସବୁ 70 ଇୟର ଏଜ୍ର ଲୋକ ସ୍ଲୋ ନୁହନ୍ତି, ସବୁ 70 ଇୟର ଏଜ୍ର ଲୋକ ଭୁଲି ଯାଉନାହାନ୍ତି, ସବୁ 80 ଇୟର ବୟସ୍କ ଲୋକ ଏକା ଭଳିଆ ଦେଖାଯାଆନ୍ତିନି କି ଏକା ଭଳିଆ କାମ କରନ୍ତିନି। ତେଣୁ କରିକି ଯଦି ଗୋଟେ 85 ଇୟର ଓଲ୍ଡ ଲୋକ ବି ଭୁଲି ଯାଉଛି ବା ହାତ ଥରୁଛି ବା ବାଲାନ୍ସ ଇସ୍ୟୁଜ୍ ତାକୁ ସେ ବୟସରେ ନୂଆ ଆସିବା ଷ୍ଟାର୍ଟ କରୁଛି, ଏଟାକୁ ଏଜ୍ର ପ୍ରୋବ୍ଲେମ ବୋଲି ଭାବିକି ବା ଏଜ୍ ଯୋଗୁଁ ହେଉଛି ବୋଲି ଭାବିକି ଡିସ୍ରିଗାର୍ଡ କରନ୍ତୁନି, ଆପଣ ଡକ୍ଟରକୁ ଦେଖାନ୍ତୁ।
1: ବୃଦ୍ଧାବସ୍ଥାରେ ଦେଖାଯାଉଥିବା ବିଭିନ୍ନ ସ୍ନାୟୁଗତ ରୋଗ, ଏହାର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଅନେକ ପରାମର୍ଶ ଦେଲେ, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ବୃଦ୍ଧାବସ୍ଥାରେ ଦେଖାଯାଉଥିବା ବିଭିନ୍ନ ସ୍ନାୟୁ ରୋଗ ସମସ୍ୟା ଓ ତାର ପ୍ରତିକାର ସମ୍ପର୍କରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ରଥଙ୍କ ସହ ଆଲୋଚନା। ଶ୍ରୋତବନ୍ଧୁ, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛୁ।

ଶୁଣୁଥିଲେ ଡାକ୍ତରଙ୍କୁ ପଚାରି ବୁଝିବା। ପ୍ରଯୋଜନାରେ ଥିଲେ ପ୍ରଜ୍ଞାପାରମିତା ସାହୁ, ଉପସ୍ଥାପନାରେ ଥିଲେ ନିର୍ମାଲ୍ୟ ଓଝା।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं विशाल शर्मा। प्रधानमंत्री नरेंद्र मोदी ने कहा है कि वित्तीय समावेशन और उद्यमिता

0: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। କଥାରେ ଅଛି, ଶିଶୁ ହସିଲେ ଦୁନିଆ ହସିବ। କିନ୍ତୁ ଏହି କୋମଳମତି ଶିଶୁ ଅନେକ ସମୟରେ ନିର୍ଯାତିତ ହେବାର ଖବର ଆମେ ବିଭିନ୍ନ ଗଣମାଧ୍ୟମରୁ ପ୍ରତିଦିନ ପାଇଥାଉ। ତେଣୁ ଏହି ଶିଶୁମାନଙ୍କର ସୁରକ୍ଷା ପାଇଁ ଆଇନରେ ଅନେକ ପ୍ରକାରର ବ୍ୟବସ୍ଥା ରହିଛି, କିନ୍ତୁ ଜନସାଧାରଣ ସେ ସମ୍ପର୍କରେ ଅଜ୍ଞା ଥିବାରୁ ପ୍ରକୃତରେ ସଠିକ୍ ଭାବେ ଆଇନର ସହାୟତା ପାଇପାରିନଥାନ୍ତି। ତେଣୁ ଆମେ ସମସ୍ତେ ଜାଣିବା ଉଚିତ ଶିଶୁମାନଙ୍କ ସୁରକ୍ଷା ନିମିତ୍ତ ଆଇନରେ କ'ଣ କ'ଣ ସବୁ ବ୍ୟବସ୍ଥା ରହିଛି, କେମିତି ସେମାନେ ସମାଜରେ ସୁରକ୍ଷିତ ଜୀବନଯାପନ କରିପାରିବେ, ସେ ସମ୍ପର୍କରେ ଜାଣିବା ପାଇଁ ଆସନ୍ତୁ ଶୁଣିବା ଆଲୋଚନା ଶିଶୁ ସୁରକ୍ଷା ଆଇନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ।
1: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶାରୀରିକ ତଥା ମାନସିକ ସ୍ତରରେ ବିକଳାଙ୍ଗ ହୋଇପଡ଼ିଥିବା ଅସହାୟ ଶିଶୁମାନଙ୍କ ପ୍ରତି ଗଭୀର ଭାବେ ଚିନ୍ତା ପ୍ରକଟ କରି ମିଳିତ ଜାତିସଂଘ 1956 ଡିସେମ୍ବର 11 ତାରିଖରେ ଗଠନ କଲେ ୟୁନିସେଫ, ଗୋଟିଏ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ। ପୃଥିବୀର ସମସ୍ତ ଦେଶଗୁଡ଼ିକୁ ସଂଗଠିତ କରି ମାନବିକତା ଦୃଷ୍ଟିକୋଣରୁ ଦେଶର ଭବିଷ୍ୟତ ତଥା ଆଗାମୀ ପିଢ଼ି ଶିଶୁମାନଙ୍କର ଯତ୍ନ, ସୁରକ୍ଷା ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ସଂକଳ୍ପର ସହ କାର୍ଯ୍ୟ କରିବା ପାଇଁ ତତ୍ପରତା ପ୍ରକାଶ କରି କାର୍ଯ୍ୟାରମ୍ଭ କରିଥିଲେ। ଦୈବୀ ଦୁର୍ବିପାକ, ଜାତୀୟ ବିତ୍ପାତ ଅଥବା ଜରୁରୀକାଳୀନ ପରିସ୍ଥିତିର ଅସୁରକ୍ଷିତ, ଅବହେଳିତ, ଅସହାୟ ଶିଶୁମାନଙ୍କର ଯତ୍ନ, ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ତଥା ସାମଗ୍ରିକ ବିକାଶ ପାଇଁ ଉଦ୍ବେଗ ପ୍ରକାଶ କରି ଅନଗ୍ରସର ତଥା ଅପହଞ୍ଚ ଜାଗାରେ ପହଞ୍ଚି ଶିଶୁମାନଙ୍କର ଯତ୍ନ, ସୁରକ୍ଷା ଦିଗରେ ସହଯୋଗର ହାତ ବଢ଼ାଇବାର ପ୍ରାଥମିକତା ହିଁ ୟୁନିସେଫ। ଏକମାତ୍ର ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ଯିଏ ବିଶ୍ୱରେ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରି ଶିଶୁମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, କଲ୍ୟାଣ ତଥା ସାମଗ୍ରିକ ବିକାଶ ଦିଗରେ ଅହରହ ଚିନ୍ତା ପ୍ରକଟ କରି ନିଷ୍ଠାର ସହିତ କାର୍ଯ୍ୟକାରୀ ଚାଲିଛି। ଆମ ଦେଶ ଭାରତବର୍ଷରେ ବହୁ ବିଳମ୍ବରେ ଏଭଳି ଅସୁରକ୍ଷିତ, ଅନଗ୍ରସର, ଅସହାୟ, ଅନାଥ ଶିଶୁମାନଙ୍କର ଯତ୍ନ ସୁରକ୍ଷା ଆଇନ ଆସିଲା 2000, ପୁଣି ସଂଶୋଧନ ଆଇନ ଆସିଲା 2006, ପୁଣି ତାକୁ ସଂଶୋଧନ କରାଯାଇ 2015 ଆଇନ ଆସିଲା। ଏଥିରେ ଆମୂଳଚୂଳ ପରିବର୍ତ୍ତନ କରାଗଲା। ଅବହେଳିତ ଶିଶୁମାନଙ୍କର ଯତ୍ନ, ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଆଇନ କଡ଼ାକଡ଼ି କରାଯାଇଛି। ଅସୁରକ୍ଷିତ, ଅସହାୟ ଶିଶୁମାନଙ୍କୁ ଉଦ୍ଧାର କରିବା, ତାଙ୍କର ଆପତ୍ତି ଅଭିଯୋଗ ଆଦି ଧୈର୍ଯ୍ୟର ସହିତ ଶୁଣିବା ପାଇଁ ଓଡ଼ିଶାରେ ପ୍ରାୟ 19 ଚାଇଲ୍ଡ ଲାଇନ୍ ଦିନରାତି 24x7 ଅର୍ଥାତ୍ ସପ୍ତାହର 7 24 ଘଣ୍ଟା କାର୍ଯ୍ୟ କରୁଛି। ସବୁ ପୋଲିସ ଷ୍ଟେସନରେ ଶିଶୁ ଓ ମହିଳା ଡେସ୍କ ଗୁଡ଼ିକୁ ଯତ୍ନ, ସୁରକ୍ଷା, ସ୍ୱାର୍ଥ ଏବଂ କଲ୍ୟାଣ ପାଇଁ ଚଳଚଞ୍ଚଳ କରାଯାଇଛି।

ଥାନାରେ ପ୍ରତ୍ୟେକ ପୋଲିସ ଷ୍ଟେସନ ମାନଙ୍କରେ ଶିଶୁ ମହିଳା ଡେସ୍କ କାମ କରୁଛି। ଅବହେଳିତ ଅସୁରକ୍ଷିତ ଅସହାୟ ନାବାଳିକ ନାବାଳିକା ମାନଙ୍କର ସ୍ୱାର୍ଥ ସୁରକ୍ଷା ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରତି ଜିଲ୍ଲାରେ ଶିଶୁ କଲ୍ୟାଣ ଅଧିକାରୀଙ୍କ ସହିତ ମାନେ ଡିସିପିଓ ତାଙ୍କୁ କୁହାଯାଉଛି ଡିସିପିଓ ତା ସହିତ ଶିଶୁ ସୁରକ୍ଷା ଅଧିକାରୀ ଅଣ ଆନୁଷ୍ଠାନିକ ଶିଶୁ ସୁରକ୍ଷା ଅଧିକାରୀ ଶିଶୁ କଲ୍ୟାଣ ଆଇନ ଅଧିକାରୀ ସାମାଜିକ କର୍ମୀ ଇତ୍ୟାଦି କାର୍ଯ୍ୟରତ। ଏଥିସହିତ ଶିଶୁ କିଶୋର ଯତ୍ନ ସୁରକ୍ଷା ଆଇନ ଧାରା 27 ଅନୁଯାୟୀ ଶିଶୁ ମଙ୍ଗଳ କମିଟି ସଦସ୍ୟମାନଙ୍କୁ ପ୍ରଥମ ଶ୍ରେଣୀ ବେଞ୍ଚ ଅଫ୍ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତି ଜିଲ୍ଲାରେ ଏହା କାର୍ଯ୍ୟରତ। ଯେଉଁଠି 18 ବର୍ଷ ପୂରିନଥିବା ଶିଶୁ ଅନାଥ ଅସୁରକ୍ଷିତ ଅବହେଳିତ ନାବାଳକ ନାବାଳିକା କିଶୋର କିଶୋରୀମାନଙ୍କ ଆପତ୍ତି ଅଭିଯୋଗ ଧୈର୍ଯ୍ୟର ସହିତ ଶୁଣି ଥଇଥାନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଆଇନ ଅନୁମୋଦିତ ଆଦେଶ ପ୍ରଦାନ କରନ୍ତି ଏବଂ ଏହି ଆଦେଶରେ କୌଣସି ତ୍ରୁଟି ବା ବ୍ୟତିକ୍ରମ ରହିଯାଇଥିଲେ ସଂଶୋଧନ ଅଥବା ରିଭ୍ୟୁ କରିବାର କ୍ଷମତା ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲା ଜଜ୍ମାନଙ୍କ ଉପରେ ନ୍ୟସ୍ତ ହୋଇଛି। ଯେଉଁ ନାବାଳକ ନାବାଳିକାମାନେ କୌଣସି ଆପତ୍ତିଜନକ ଅଥବା ଅପରାଧ ସହିତ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସଂଶ୍ଳିଷ୍ଟ ନଥିବେ ବା ଥିବେ ତେବେ ତାଙ୍କ କଥା ଭଲ ଭାବେ ଶୁଣି ବୁଝି ବିଚାର କରି ସୁଚିନ୍ତିତ ମତାମତ ପ୍ରତି ଜିଲ୍ଲାରେ ଶିଶୁ କଲ୍ୟାଣ ବୋର୍ଡ ଅଥବା ପିଲାଙ୍କ ଶିଶୁ ଅଦାଲତରେ ବିଚାର ବିମର୍ଶ କରାଯାଇ ନ୍ୟାୟସଙ୍ଗତ ପରାମର୍ଶ ଦିଆଯାଇଥାଏ। ନିଃଶୁଳ୍କ ଆଇନ ପରାମର୍ଶ ଦିଆଯିବା ପାଇଁ ଆଇନ ଅନୁମୋଦିତ ଆଦେଶ ପ୍ରଦାନ କରାଯାଇଥାଏ ଏବଂ ଏଥିପାଇଁ ଲିଗାଲ ଏଡ୍ ସର୍ଭିସ ଅଥରିଟି ମଧ୍ୟ ରହିଛନ୍ତି ଏସବୁ କାର୍ଯ୍ୟ ତଦାରଖ କରିବା ପାଇଁ। ଶିଶୁ ମଙ୍ଗଳ କମିଟି ଅଥବା ନିର୍ଦ୍ଦିଷ୍ଟ ପୋଲିସ ଷ୍ଟେସନର ସୁପାରିଶ ଅଥବା ଜିଲ୍ଲା ଆଇନ ସହାୟତା ବୋର୍ଡର ସୁପାରିଶ ବଳରେ ପୀଡ଼ିତ ପୀଡ଼ିତାମାନଙ୍କର ଥଇଥାନ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାର ସୁଯୋଗ ମଧ୍ୟ ରହିଛି ଏବଂ ସେଥିପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। ଏସବୁ ସତ୍ତ୍ୱେ ଏଭଳି ଶିଶୁମାନଙ୍କର ଯତ୍ନ ସୁରକ୍ଷା ଶିକ୍ଷା ସ୍ୱାସ୍ଥ୍ୟ ରକ୍ଷଣାବେକ୍ଷଣ କଲ୍ୟାଣ ଚିକିତ୍ସା ସମସ୍ତ ସର୍ବାଗ୍ରେ ଏ ଦେଶ ଏ ଆଦେଶକୁ ରିଭ୍ୟୁ କରିବା ନିର୍ଦ୍ଦିଷ୍ଟ ପରାମର୍ଶ ଦେବା ସବୁ ଷ୍ଟେକ୍ ହୋଲ୍ଡରମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ଭାରତ ବର୍ଷରେ ପ୍ରତି ରାଜ୍ୟର ହାଇକୋର୍ଟରେ 3 ଜଣ ବିଚାରପତିଙ୍କୁ ନେଇ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଖଣ୍ଡପୀଠ ଗଠନ କରାଯାଇଛି। ଏଥିସହିତ ବର୍ଷର ବିଭିନ୍ନ ସମୟରେ ରାଜ୍ୟ ଶିଶୁ ଓ ମହିଳା ବିଭାଗ ଶିଶୁ ସୁରକ୍ଷା ଆୟୋଗ ୟୁନିସେଫ ଚାଇଲ୍ଡ ଲାଇନ୍ ଇତ୍ୟାଦି ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଅସହାୟ ଅନାଥ ଶିଶୁମାନଙ୍କର କଲ୍ୟାଣ ଯତ୍ନ ଏବଂ ସୁରକ୍ଷା ଏବଂ ତାଙ୍କର ଅଗ୍ରଗତି ଦିଗରେ ସଯତ୍ନ କାର୍ଯ୍ୟରତ। ସରକାରଙ୍କର ଆଭିମୁଖ୍ୟ ଓ ଆଇନକୁ ଆଖିଆଗରେ ରଖି ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ରୂପାୟିତ କରନ୍ତି। କାର୍ଯ୍ୟରତ ଥିବା ସମସ୍ତ ପୃଷ୍ଠପୋଷକମାନଙ୍କୁ ପ୍ରଶିକ୍ଷିତ କରାନ୍ତି। ଅନାଥ ଅସହାୟ ଅସୁରକ୍ଷିତ ପିଲାମାନଙ୍କର ଯତ୍ନ ସୁରକ୍ଷା ସହାୟତା ଲାଳନ ପାଳନ ତଥା ଥଇଥାନ ପାଇଁ ଶିଶୁ କିଶୋର ଯତ୍ନ ସୁରକ୍ଷା ଆଇନ 2015 ବଳବତ୍ତର ରହିଛି। ଅସୁରକ୍ଷିତ ଅସହାୟ ଶିଶୁମାନଙ୍କୁ ଚିହ୍ନଟ କରି ଜିଲ୍ଲା ଶିଶୁମଙ୍ଗଳ କମିଟି ପାଖରେ ହାଜର କରାଇବା ଏବଂ ତାହାର ସାମଗ୍ରିକ ବିକାଶ ଯତ୍ନ ସୁରକ୍ଷା ଖାଦ୍ୟପେୟ ଚିକିତ୍ସା ତଥା ଶିକ୍ଷା ଦିଗରେ ଶିଶୁମଙ୍ଗଳ କମିଟି ଆଦେଶ ପ୍ରଦାନ କରନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନେ ଅହର କାର୍ଯ୍ୟରତ। ବାଧ୍ୟତାମୂଳକ ଶିକ୍ଷା ଆଇନ 2009 ମୁତାବକ ଅସୁରକ୍ଷିତ ଅସହାୟ ଅଣଦେଖା ପିଲାମାନଙ୍କୁ 14 ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ଖାଦ୍ୟପେୟ ସୁରକ୍ଷିତ ଢଙ୍ଗରେ ତାଙ୍କର ବାସସ୍ଥଳୀ ବ୍ୟବସ୍ଥା କରାଯାଇଛି। ଆବଶ୍ୟକସ୍ଥଳେ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟ ଗ୍ରହଣ ନିମନ୍ତେ ମାସିକ 2000 ଟଙ୍କା ପ୍ରୋତ୍ସାହନ ଭତ୍ତା ପିଲାମାନଙ୍କୁ ଦିଆଯାଉଛି। ଆମ ଦେଶରେ ବାଲ୍ୟ ବିବାହ ନିୟନ୍ତ୍ରଣ ଆଇନ 1938 ଏବଂ ସଂଶୋଧିତ ଆଇନ 2006 ମୁତାବକ ଦରିଦ୍ର ଅନଗ୍ରସର ଅପଠୁଆ ପିଲାଙ୍କର ନିରକ୍ଷରତା ଏବଂ କୁସଂସ୍କାରକୁ ଦୂର କରିବା ପାଇଁ ଏ ଆଇନ ବଳବତ୍ତର ରହିଛି। ଶିଶୁ ଯୌନ ନିର୍ଯାତନା ଆଇନ 2012 ମୁତାବକ 18 ବର୍ଷରୁ କମ୍ ବୟସ୍କ ନାବାଳିକାଙ୍କ ସହ ଯୌନ ସମ୍ପର୍କକୁ ନିଷେଧ କରାଯିବା ସହ ବଳାତ୍କାର ଭାବେ ବିବେଚିତ କରାଯାଏ। ଭାରତବର୍ଷର ବିଭିନ୍ନ ହାଇକୋର୍ଟଙ୍କ ସମେତ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ରାୟରେ 18 ବର୍ଷରୁ କମ୍ ବୟସ୍କ ନାବାଳିକା ପତ୍ନୀଙ୍କ ସହିତ ଯୌନ ସମ୍ପର୍କକୁ ନିଷେଧ କରାଯାଇଛି। ଏହାକୁ ପ୍ରୋତ୍ସାହିତ କରୁଥିବା ସହଯୋଗ କରୁଥିବା ଯୌନ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ଯୌନ ପିପାସୁମାନଙ୍କୁ ଅପରାଧୀ ଭାବେ ବିବେଚନା କରାଯାଇ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ଏପରିକି ଜେଲ୍ ଦଣ୍ଡ ଏବଂ ଜୋରିମାନା ଉଭୟ ମଧ୍ୟ ରହିଛି। ନାବାଳକ ନାବାଳିକା ପୋକ୍ସୋ ଆଇନରେ ପୀଡ଼ିତ ପୀଡ଼ିତାମାନଙ୍କୁ ଅନୁକମ୍ପାମୂଳକ ସାହାଯ୍ୟ ପାଇବାର ବ୍ୟବସ୍ଥା ସରକାର କରିଛନ୍ତି। ଡାକ୍ତରୀ ଚିକିତ୍ସା ନଥିପତ୍ର ଏତଲା ତଥା ପୋଲିସର କେସ୍ ଡାଏରୀ ଏବଂ ଜିଲ୍ଲା ଶିଶୁମଙ୍ଗଳ କମିଟିର ଅଧିକାରୀଙ୍କ ଅନୁସନ୍ଧାନ ରିପୋର୍ଟ ଇତ୍ୟାଦି ତଥ୍ୟକୁ ଭିତ୍ତି କରି ଶିଶୁମଙ୍ଗଳ କମିଟି ଶିଶୁ କିଶୋର ନ୍ୟାୟିକ ବୋର୍ଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁଯାୟୀ

ନାବାଳିକା ମାନଙ୍କ ଯତ୍ନ, ସୁରକ୍ଷା, ଶିକ୍ଷା ତଥା କଲ୍ୟାଣ ତଥା ଥଇଥାନ ନିମନ୍ତେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ସରକାରଙ୍କ ତରଫରୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଶିଶୁ ଶ୍ରମିକ ନିରୋଧ ଆଇନ ଏବଂ ଶିଶୁ କିଶୋର ଯତ୍ନ ସୁରକ୍ଷା ଆଇନ 2015 ମୁତାବକ 18 ବର୍ଷ ପର୍ଯ୍ୟନ୍ତ କୌଣସି ନାବାଳକ ନାବାଳିକାଙ୍କୁ କୌଣସି ପରିସ୍ଥିତିରେ ଘରୋଇ କାର୍ଯ୍ୟ ହେଉ, ହୋଟେଲ କିମ୍ବା କଳକାରଖାନା, ଦୋକାନ ବଜାର, ନିର୍ମାଣ କାର୍ଯ୍ୟ, ନିର୍ମାଣ ଶ୍ରମିକ ଭାବରେ, ଯାତ୍ରା ଦଳ ଅଥବା ସର୍କସ୍ ଦଳରେ ହେଉ,

0: ଦୋକାନ ବଜାର, ନିର୍ମାଣ କାର୍ଯ୍ୟ, ନିର୍ମାଣ ଶ୍ରମିକ ଭାବରେ, ଯାତ୍ରା ଦଳ ଅଥବା ସର୍କସ୍ ଦଳରେ ହେଉ, କିମ୍ବା କୌଣସି ବିପଦ ସଂକୁଳ ସ୍ଥାନରେ କାର୍ଯ୍ୟରେ ଅଥବା କୌଣସି କ୍ଷେତ୍ରରେ ନିଯୁକ୍ତି କିମ୍ବା ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ଅଟେ। ଶିଶୁର ସ୍ଥିତି କିମ୍ବା ପରିଚୟ ନଷ୍ଟ ହେଲା ଭଳି କୌଣସି କାର୍ଯ୍ୟରେ କୌଣସି ବ୍ୟକ୍ତି ତାଙ୍କୁ ଲଗେଇ ପାରିବେ ନାହିଁ, କିନ୍ତୁ ତାଙ୍କୁ ବ୍ୟବହାର କରି ଅର୍ଥ ଉପାର୍ଜନ କରିପାରିବେ ନାହିଁ। ଏହି ଆଇନ ବାରମ୍ବାର ସଂଶୋଧିତ ହୋଇ ଜେଲ୍ ଓ ଜରିମାନା ଉଭୟ ଦଣ୍ଡରେ ଦଣ୍ଡିତ ହେବେ। ଶିଶୁ ଚାଲାଣ ନିରୋଧ ଆଇନ ମୁତାବକ ଶିଶୁମାନଙ୍କୁ କୌଣସି ପ୍ରକାର ପ୍ରଲୋଭନ ଦେଖାଇ ଅଥବା ଜୋର ଜବରଦସ୍ତ କୌଣସି ଅନୈତିକ କାର୍ଯ୍ୟରେ ଲଗେଇବା, ବ୍ୟବହାର କରିବା ଠୋସ୍ ପ୍ରମାଣ ମିଳିଲେ ଆଇନ ଅନୁଯାୟୀ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଶିଶୁ କିଶୋର ଯତ୍ନ ସୁରକ୍ଷା ଆଇନ 2015 ଏବଂ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ 1969 ମୁତାବକ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କୌଣସି ବ୍ୟକ୍ତି କୌଣସି ଶିଶୁ ସନ୍ତାନ, ନାବାଳକ ଓ ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ ଏବଂ ଏହି ଆଇନ ମୁତାବକ ପୋଷ୍ୟ ସନ୍ତାନ ଜଣକ ଆଇନ ଅନୁମୋଦିତ ସମସ୍ତ ମାନ୍ୟତା ତଥା ଅଧିକାର ପାଇବେ, ନଚେତ ପୋଷ୍ୟ ସନ୍ତାନଟି ତାର ନିଜର ଆତ୍ମପରିଚୟ ଅଧିକାର ହରାଇବ। ସେଥିପାଇଁ ଭାରତ ସରକାରଙ୍କ ତରଫରୁ kara.nic.in ସର୍ବଭାରତୀୟ ସ୍ତରରେ ୱେବସାଇଟ୍ ଖୋଲାଯାଇଛି ଏବଂ ଯେକୌଣସି ବ୍ୟକ୍ତି ଯଦି କୌଣସି ପ୍ରକାର ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥାନ୍ତି ତାହେଲେ ସେହି kara.nic.in ଆବେଦନ କରିପାରିବେ।
1: ଶୁଣିଲେ ଆଲୋଚନା ଶିଶୁ ସୁରକ୍ଷା ଆଇନ, ଏ ସମ୍ପର୍କରେ ଆଲୋଚନା କରିଥିଲେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ। ହଁ ଭଉଣୀ, କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ, ବିଛୁଆତି ଦୁଇପତ୍ରରୁ କୁଣ୍ଡାଇ ହୁଏ, ଅର୍ଥାତ୍ ମଣିଷର ସୁଗୁଣ ତାର ବ୍ୟକ୍ତିତ୍ୱକୁ ପ୍ରଶଂସା ଭାଜନ କରିଥାଏ ତ ପୁଣି ତାର ଦୁର୍ଗୁଣ ତାକୁ ନିନ୍ଦିତ କରିଥାଏ। ଏମିତିରେ ଦେଖିବାକୁ ଗଲେ ସତ୍ୟ, ଅହିଂସା, ଦୟା, କ୍ଷମା, କରୁଣା, ଧୈର୍ଯ୍ୟ, ସହନଶୀଳତା, ତ୍ୟାଗ ଭଳି ସୁଗୁଣ ମଣିଷକୁ ମହତ୍ତର କରିଥାଏ। ସେଇଥିପାଇଁ ଜୀବଜଗତରେ ମଣିଷ ନିଜର ଏହିସବୁ ମହତ୍ ଗୁଣ ଯୋଗୁଁ, ତା'ର ମଣିଷପଣିଆ ଯୋଗୁଁ ଶ୍ରେଷ୍ଠ ଜୀବର ମାନ୍ୟତା ପାଇଛି। ବିଚାରଶୀଳତା, ବନ୍ଧୁତ୍ୱ, କର୍ତ୍ତବ୍ୟବୋଧ, ସ୍ନେହ, ଶ୍ରଦ୍ଧା ପରି ଅନେକ ମାନବିକ ଗୁଣ ତା'ର ସାମାଜିକ ଜୀବନକୁ ସମୃଦ୍ଧ କରେ। ତେବେ ଅନେକ ସମୟରେ ତା' ଭିତରେ ଥିବା ସ୍ୱାର୍ଥପରତା, ଅଭିମାନ, ଅହଂକାର, ଈର୍ଷା, ଦ୍ୱେଷ, ପରଶ୍ରୀ କାତରତା, କ୍ରୋଧ ପରି କେତେକ କ୍ଷତିକାରକ ଅଭିଗୁଣ ବେଳେବେଳେ ତା'ର ବିଚାରବୁଦ୍ଧି ଆଉ ବିବେକକୁ ନଷ୍ଟ କରି ତା'ର ବ୍ୟକ୍ତିଗତ ଏବଂ ସାମାଜିକ ଜୀବନକୁ କଳଙ୍କିତ କରିଥାଏ। ତେବେ ଆସନ୍ତୁ ଏହି କ୍ରମରେ ଶୁଣିବା ଆଲୋଚନା ମାନବିକ ଗୁଣର ଯଥାର୍ଥ ପରିପ୍ରକାଶ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବ୍ରହ୍ମାକୁମାରୀ ଦେବସ୍ମିତା।
2: ଆଜିର ସଂସାରରେ ଯାହା ସବୁ ଅଘଟଣ, ଲଢ଼େଇ, ଝଗଡ଼ା ହେଉଛି ତାର ମୂଳ କାରଣ କିଛି ନା କିଛି ଗୁଣର ଅଭାବ। ଗୁଣ ଆଧାରରେ ଜଣେ ମନୁଷ୍ୟ ଅନ୍ୟ ଜଣେ ମନୁଷ୍ୟଠାରୁ ଭିନ୍ନ। ଏହି ଗୁଣ ଓ ଅବଗୁଣକୁ ନେଇ କିଏ ଦେବତା ତ କିଏ ଅସୁର ପାଲଟି ଯାଉଛି। କିନ୍ତୁ ସାଧାରଣ ମାନବ ହିସାବରେ ଆଜିର ମଣିଷ ତାର ମାନବିକତାକୁ ହରାଇ ବସିଲାଣି। ତା ଭିତରେ ଥିବା ଦୟା, କ୍ଷମା, ସତ୍ୟତା, ସରଳତା, ସହନଶୀଳତା ଆଦି ଗୁଣଗୁଡ଼ିକୁ ବର୍ତ୍ତମାନ ସମୟରେ ଅଦରକାରୀ ବୋଲି ଭାବି ନେଇଛି। କାରଣ ଆଧୁନିକ ଜୀବନଶୈଳୀର ପ୍ରଭାବରେ ଆଜି ସେ ଅନ୍ଧ ହୋଇଯାଇଛି। ତେଣୁ ଆଜି ଏହି ଗୁଣର ଅଭାବରୁ ପରିବାର ଭାଙ୍ଗିଯାଉଛି, ସମ୍ବନ୍ଧରେ ଖୁସି ନାହିଁ। ପ୍ରକୃତରେ ମଣିଷ ତା ଜୀବନରେ କ'ଣ ଚାହେଁ? ଜୀବନରେ ଖୁସି, ପରିବାରରେ ଶାନ୍ତି, ସମାଜରେ ଏକତା, ଏହା ତ ଚାହିଁଥାଏ ନା? ଏସବୁ କେଉଁଠି ମିଳିବ ଓ କେମିତି ମିଳିବ? ଏସବୁକୁ ପାଇବାକୁ ହେଲେ ପ୍ରଥମେ ଆମକୁ ଗୁଣର ଆବଶ୍ୟକତାକୁ ବୁଝିବା ସହିତ ଅନୁଭବ କରିବା ଏବଂ ତାକୁ ଜୀବନରେ ବ୍ୟବହାରରେ ପରିପ୍ରକାଶ କରିବା। କାରଣ ଆମେ କରୁଥିବା ପ୍ରତ୍ୟେକ କର୍ମର କିଛି ନା କିଛି ଫଳ ମିଳିଥାଏ। କର୍ମଫଳକୁ ନେଇ ବ୍ୟକ୍ତି ତା ଜୀବନରେ ସୁଖ ବା ଦୁଃଖ ଅନୁଭବ କରିବା ସହିତ ସମାଜକୁ ମଧ୍ୟ ତାହା ଦେଇଥାଏ। ଆମେ ସମସ୍ତେ ଆଜି ବିଶ୍ୱର ଅବସ୍ଥା ସହ ପରିଚିତ। ସମସ୍ତେ ଏକ ମୂଲ୍ୟନିଷ୍ଠ ସମାଜ ବା ବିଶ୍ୱର ପରିକଳ୍ପନା କରୁଛନ୍ତି। ସମସ୍ତେ ଚାହୁଁଛନ୍ତି ବିଶ୍ୱ ପରିବର୍ତ୍ତନ, କିନ୍ତୁ ବିଶ୍ୱ ପରିବର୍ତ୍ତନ ସେତେବେଳେ ସମ୍ଭବ ଯେତେବେଳେ ମାନବ ମାନବିକ ଗୁଣର ଯଥାର୍ଥ ପରିପ୍ରକାଶ କରିବ, ଅର୍ଥାତ୍ ମାନବ ଭିତରେ ଥିବା ଶାଶ୍ୱତ ଗୁଣ ଯଥା ସହନଶୀଳତା, ସନ୍ତୁଷ୍ଟତା, ତ୍ୟାଗ, ନମ୍ରତା, ମଧୁରତା ଇତ୍ୟାଦି ଗୁଣକୁ ତା'ର ନୀତିଦିନିଆ ଜୀବନରେ ପ୍ରତିଫଳିତ କରିବ। ଦିବ୍ୟ ଗୁଣ ଭିତରେ ଏକ ମହାନ ଗୁଣ ହେଲା ସହନଶୀଳତା। ସହନଶୀଳତା ଅର୍ଥ ସାଧାରଣ ଭାବେ ଆମେ ଏହା ବୁଝିଥାଉ ଯେ କୌଣସି କଥାର ପ୍ରତିକ୍ରିୟା ନ କରିବା। ବହୁତ ସମୟରେ ଆମେ ପ୍ରତିକ୍ରିୟା ନ କରି ସହନ କରିଥାଉ।

କରିଥାଉ, କିନ୍ତୁ ଭିତରେ ଭିତରେ କଷ୍ଟ ଅନୁଭବ କରିଥାଉ। ବାସ୍ତବରେ ଏହା ସହନଶୀଳତା ନୁହେଁ, କାରଣ କୌଣସି ବି ଗୁଣ ନିଜକୁ ବା ଅନ୍ୟକୁ କଷ୍ଟ ଦେଇନଥାଏ, ବରଂ କଷ୍ଟରୁ ମୁକ୍ତି ଦେଇଥାଏ। ତେବେ ସହନଶୀଳତା ଭଳି ଗୁଣ ଦ୍ୱାରା ଆମେ ଦୁଃଖୀ କେମିତି ହେବା? ପ୍ରକୃତରେ ବିପରୀତ ପରିସ୍ଥିତି, ଅନୁଚିତ ବ୍ୟବହାର, ଅସ୍ୱାଭାବିକ ଘଟଣା ପ୍ରତି ତୁରନ୍ତ ପ୍ରତିକ୍ରିୟାଶୀଳ ନ ହୋଇ ତାକୁ ସହଜରେ ସ୍ୱୀକାର କରିବା ତଥା ପରବର୍ତ୍ତୀ ସମୟରେ ତାର ସମାଧାନ ଖୋଜିବା ହିଁ ବାସ୍ତବରେ ସହନଶୀଳତା। ସହନଶୀଳତାର ସମ୍ବନ୍ଧ ଅନ୍ୟମାନଙ୍କ ସହିତ ନୁହେଁ, ବରଂ ବ୍ୟକ୍ତି ପରିସ୍ଥିତିର ବାରମ୍ବାର ଚିନ୍ତା ଓ ବର୍ଣ୍ଣନା କରିବା ଦ୍ୱାରା ଉତ୍ପନ୍ନ ଦୁଃଖରୁ ନିଜକୁ ମୁକ୍ତ କରିବା। ବ୍ୟକ୍ତି ବା ବ୍ୟକ୍ତିର ସ୍ୱଭାବ ସଂସ୍କାରକୁ ପରିବର୍ତ୍ତନ କରିବାର ଶୁଭ ଭାବନା ରଖି ଉଚିତ ସମୟରେ ରାୟ ଦେବା, କିନ୍ତୁ ପରିବର୍ତ୍ତନ ନ ହେଲେ ଅଭିମାନ ବା ଅପମାନର ଭାବନା ନ ଆଣି ଯିଏ ଯେମିତି ତାକୁ ସେହିଭଳି ସ୍ୱୀକାର କରି ଦୁଃଖୀ ନ ହୋଇ ବରଂ ତା ପ୍ରତି ଶୁଭ ଭାବନା ରଖିବା ହିଁ ସହନଶୀଳତା। ଯେଭଳି ଘୃଣା ଏବଂ ଦ୍ୱେଷ ନ କରି ଅନ୍ୟର ବ୍ୟବହାରକୁ ସ୍ୱୀକାର କରିଲେ ମନୁଷ୍ୟର ମନ ତଳକୁ ଖସିବା ପରିବର୍ତ୍ତେ ଉର୍ଦ୍ଧାଭିମୁଖୀ ହୋଇଥାଏ, ତା ସହ ଅନ୍ୟର ଭଲ ଭାବିଲେ ନିଜର ଭଲ ହୋଇଥାଏ। ଅନ୍ୟର ଖରାପ କର୍ମକୁ ନ ଦେଖି ଯିଏ କୁକର୍ମ, ଦୁଃଖ, ଅଶାନ୍ତିର ଅଗ୍ନିରୁ ନିଜକୁ ବଞ୍ଚାଇ ରଖେ ତାକୁ ଶୀତଳତାର ବରଦାନ ପ୍ରାପ୍ତ ହୁଏ, ଯାହାଦ୍ୱାରା ସେ ଅନେକଙ୍କୁ ଶାନ୍ତି ଦେବାର କର୍ତ୍ତବ୍ୟ କରି ନିଜର ଭାଗ୍ୟକୁ ଶ୍ରେଷ୍ଠ କରିପାରିଥାଏ। ତେଣୁ ସହନଶୀଳତା ଦ୍ୱାରା ହିଁ ମନୁଷ୍ୟ ନିଜ ମାର୍ଗର ଅନେକ କଷ୍ଟ, ବିଷମତା, ଝଡ଼ ତୋଫାନ, ଆଲୋଚନା ଇତ୍ୟାଦିକୁ ପାର କରି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ ଏବଂ ବିଜୟ ତାର ସ୍ୱାଗତ କରିଥାଏ। ବହୁତ ସମୟରେ ମନରେ ଆସିଥାଏ ଯେ ସବୁବେଳେ କଣ ମୋତେ ହିଁ ସହନ କରିବାକୁ ପଡ଼ିବ, ବା ମୁଁ କଣ ସବୁବେଳେ ସହୁଥିବି। ସବୁବେଳେ ଫଳନ୍ତି ଗଛକୁ ଲୋକମାନେ ଫଳ ଆଶାରେ ପଥର ପକାନ୍ତି, ଶୁଖିଲା ଗଛକୁ ନୁହେଁ, ଆଉ ଗଛ ସେହି ପଥର ମାଡ଼କୁ ସହି ଆମକୁ ମିଠା ଫଳ ଦେଇଥାଏ। ଠିକ୍ ସେହିପରି ଦିବ୍ୟ ଗୁଣଧାରୀ ବ୍ୟକ୍ତିଠାରେ ହିଁ ସମସ୍ତେ ଶୁଭ ଇଚ୍ଛା ବା ଫଳର ଆଶା ରଖି ନିଜର କୌଣସି ବି ଭାବ ବ୍ୟକ୍ତ କରିଥାନ୍ତି, କିନ୍ତୁ କୌଣସି ରାଗୀ ବା ଚିଡ଼ିଚିଡ଼ିଆ ସ୍ୱଭାବର ବ୍ୟକ୍ତି ପାଖରେ ନୁହେଁ। ସହନଶୀଳ ବ୍ୟକ୍ତି ସମସ୍ତଙ୍କର ମିତ୍ର ହୋଇଥାଏ। ତେଣୁ କଥାରେ ଅଛି, କହିଲା ବାଲା ବଡ଼ ନୁହେଁ, ସହିଲା ବାଲା ବଡ଼। ଯଥାଶକ୍ତି ପରିଶ୍ରମ କରିବା ପରେ ବି ମନୁଷ୍ୟ ଯାହା କିଛି ପ୍ରାପ୍ତ କରେ ସେତିକିରେ ତୃପ୍ତ ହେଉଥିବା ମଣିଷକୁ ହିଁ ସବୁବେଳେ ସନ୍ତୁଷ୍ଟତା ମିଳିଥାଏ। ଯିଏ ଇଚ୍ଛାରୁ ମୁକ୍ତି ପାଇଛି ତାର ହିଁ ସବୁ ଇଚ୍ଛା ସ୍ୱତଃ ପୂର୍ଣ୍ଣ ହୋଇଥାଏ। ଏହାର ଅର୍ଥ ଏହା ନୁହେଁ ଯେ ଆମେ ଉନ୍ନତିର କାମନା ନ କରିବା, କିନ୍ତୁ ଉନ୍ନତି ପାଇଁ ପ୍ରଚେଷ୍ଟା କରିବା ପରେ ଯାହା ବି ଫଳ ମିଳୁ ତାକୁ ସହଜରେ ସ୍ୱୀକାର କରିବା ହିଁ ସନ୍ତୁଷ୍ଟତା। ଏହାଦ୍ୱାରା ଅସଫଳତା ପାଇଁ ଅନ୍ୟକୁ ଦୋଷ ନ ଦେଇ ବା ନିଜେ ଦୁଃଖୀ ନ ହୋଇ ନିଜର ଶକ୍ତିକୁ ପୁନଃ ସଫଳତା ପ୍ରାପ୍ତ କରିବାରେ ବିନିଯୋଗ କରିଥାଏ, ଏବଂ ଯଦି ସଫଳତା ମିଳେ ସେଥିରେ ଅହଂକାର ବା ଅଭିମାନ ନ କରି ଉନ୍ନତିର ସମସ୍ତ ଶ୍ରେୟ ପ୍ରଭୁଙ୍କୁ ଅର୍ପଣ କରିଦେବା ହିଁ ସନ୍ତୁଷ୍ଟତା। ତେଣୁ ସନ୍ତୁଷ୍ଟତା ଏଭଳି ଏକ ଭଣ୍ଡାର ଯାହାକୁ ପ୍ରାପ୍ତ କଲେ ବ୍ୟକ୍ତି ସ୍ୱୟଂକୁ ସବୁବେଳେ ଭରପୁର ଅନୁଭବ କରିଥାଏ। ସନ୍ତୁଷ୍ଟ ସିଏ ରହିପାରେ ଯିଏ ଏହା ମାନିଥାଏ ଯେ ସେ ସର୍ବଶକ୍ତିର ଭଣ୍ଡାର, ପରମାତ୍ମାଙ୍କର ସନ୍ତାନ, ଭବିଷ୍ୟତରେ କୌଣସି ବି ବସ୍ତୁ ତା ପାଇଁ ଅପ୍ରାପ୍ତ ନୁହେଁ। ମନୁଷ୍ୟକୁ ଯାହା କିଛି ପ୍ରାପ୍ତ ହୋଇଥାଏ ତାହା ତାର ପରିଶ୍ରମ ଏବଂ ଭାଗ୍ୟର ଫଳ, ଆଉ ତାଠାରୁ ଅଧିକ ଇଚ୍ଛା କରିବା ବ୍ୟର୍ଥ। ଇଚ୍ଛାର ଦାସୀ ସବୁଠାରୁ ବଡ଼ ଦାସୀ, ତେଣୁକରି ସେ ଇଚ୍ଛାର ଦାସୀ ହେବା ପରିବର୍ତ୍ତେ ସର୍ବଦା ଚିନ୍ତାମୁକ୍ତ ବାଦଶାହ ହୋଇଥାଏ। ସାଧନର ଇଚ୍ଛା ନ କରି ସାଧନାରେ ଲିପ୍ତ ରହିବା ହିଁ ତ୍ୟାଗ। ଅନ୍ୟକୁ ସୁଖୀ କରିବା ପାଇଁ ନିଜ ସୁଖର ଚିନ୍ତା ନ କରିବା ଏହା ତ୍ୟାଗର ଲକ୍ଷଣ। ପ୍ରଭୁଙ୍କ ଚିନ୍ତନରେ ମଗ୍ନ ରହିବା ପାଇଁ ଅନ୍ୟ ସବୁ ପ୍ରକାର ଆକର୍ଷଣରୁ ଦୂରରେ ରହିବା ହିଁ ତ୍ୟାଗର ମାର୍ଗକୁ ଆପଣେଇବା। ଯିଏ ମନରୁ ତ୍ୟାଗ କରେ ସେ ପାଏ, ଯିଏ ମନରେ ଧରି ରଖେ ସେ ସେହି ବସ୍ତୁ ଦ୍ୱାରା ହିଁ ଜାବୁଡ଼ି ହୋଇ ରହେ। ତ୍ୟାଗୀ ବ୍ୟକ୍ତିଠାରେ ଦାନୀ, ମହାଦାନୀ, ବରଦାନୀ ହେବାର ଶକ୍ତି ଆସିଥାଏ। ଯିଏ ପ୍ରଭୁଙ୍କ ସ୍ନେହରେ ସବୁକିଛି ଅର୍ପଣ କରିଦିଏ ସେ ପ୍ରଭୁଙ୍କ ସ୍ନେହରେ ସବୁକିଛି ପାଇଥାଏ। ତ୍ୟାଗୀ ବ୍ୟକ୍ତିକୁ ଏହି ଜୀବନରେ ସେ ସମସ୍ତ ସୁଖ ପ୍ରାପ୍ତ ହୁଏ ଯାହା ପଦାର୍ଥର ପଛରେ ଗୋଡ଼ାଉଥିବା ବ୍ୟକ୍ତିକୁ ପ୍ରାପ୍ତ ହୁଏ ନାହିଁ। ଯେତେବେଳେ ମନୁଷ୍ୟ ମାନ, ଅଭିମାନ, ଅହଂକାର, ତୋର ମୋର ଭେଦଭାବକୁ ତ୍ୟାଗ କରିଦିଏ ସେତେବେଳେ ସମସ୍ତେ ତାକୁ ସ୍ନେହ ଅର୍ପଣ କରନ୍ତି। ନିଜ ଭିତରେ ଯୋଗ୍ୟତା, ସାମର୍ଥ୍ୟ ତଥା ସାଧନ ସମ୍ପନ୍ନ ଥାଇ ମଧ୍ୟ ତାର ଅହଙ୍କାର ନ କରିବା, ତାଦ୍ୱାରା ଲୋକଙ୍କ ଉପରେ ଚାପ ନ ପକାଇବା ହିଁ ନମ୍ରତା। ଏହିଭଳି ନମ୍ରତା ମନୁଷ୍ୟର ମାର୍ଗରେ ଥିବା ସମସ୍ତ ବିଘ୍ନ ଦୂର କରିଥାଏ। ନମ୍ରତା ମନୁଷ୍ୟର ଦୁର୍ବଳତାର ସୂଚକ ନୁହେଁ, ବରଂ

ତାହାର ମହାନତାର ପ୍ରତୀକ। ଯିଏ ଅନ୍ୟମାନଙ୍କ ପାଖରେ ମଥାନତ କରିଥାଏ ସେହି ବିଶ୍ୱରେ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହୋଇଥାଏ। ତେଣୁ ସ୍ନେହ ଓ ନମ୍ରତା ଏଭଳି ଅମୋଘ ଅସ୍ତ୍ର ଯାହାଦ୍ୱାରା ମନୁଷ୍ୟ ଦେବପଦ ପ୍ରାପ୍ତ କରିପାରିଥାଏ। ସମସ୍ତଙ୍କୁ ମଧୁର ବଚନରେ ଅଭିବାଦନ କରିବା, ମଧୁର ବଚନ ଦ୍ୱାରା ବାର୍ତ୍ତାଳାପ କରିବା ଆଉ କିଛି ଅନୁଚିତ କାର୍ଯ୍ୟ ହେଲେ ମଧ୍ୟ ଶାଳୀନତାର ପ୍ରୟୋଗ କରିବା ହିଁ ମଧୁରତା ରୂପୀ ଗୁଣକୁ ଧାରଣ କରିବା। ମଧୁରତା ମନୁଷ୍ୟର ସଜ୍ଜନତା, ସହିଷ୍ଣୁତା, ବିଶାଳ ହୃଦୟ ଏବଂ ଉଚ୍ଚ ବ୍ୟକ୍ତିତ୍ୱର ପ୍ରତୀକ। ମଧୁରତା ଦ୍ୱାରା ହିଁ ମନୁଷ୍ୟ ଅନ୍ୟକୁ ନିଜର କରିପାରିଥାଏ। ଏହା ଏଭଳି ଏକ ଅସ୍ତ୍ର ଯାହାଦ୍ୱାରା ସମ୍ମୁଖରେ ଥିବା ବ୍ୟକ୍ତିକୁ ନିରସ୍ତ୍ର କରିଦିଏ। ମନୁଷ୍ୟର ମନକୁ ଜିତିବା ପାଇଁ ଯଦି କିଛି ଉପାୟ ଅଛି ତେବେ ତାହା ହେଲା ମଧୁରତା ଓ ନମ୍ରତା। ସ୍ନେହ ବା ପ୍ରେମ ବିନା ମଧୁରତା ଆସିବ ନାହିଁ, ଆଉ ନିଃସ୍ୱାର୍ଥତା ବିନା ସ୍ନେହ ହୋଇପାରିବ ନାହିଁ। କଲ୍ୟାଣ ଭାବନା ବିନା ନିଃସ୍ୱାର୍ଥ ଭାବ ଆସିବ ନାହିଁ, ଏହା ସତ୍ୟ। ସ୍ଥାୟୀ ମଧୁରତା ଯୋଗାବସ୍ଥାର ସୂଚକ, କାରଣ ମହୁ ଫେଣାରୁ ଆସେ। ମଧୁର ରସ ମଧୁର ଫଳରୁ ପ୍ରାପ୍ତ ହୁଏ, ସୁଗନ୍ଧ ସୁରଭିଯୁକ୍ତ ପୁଷ୍ପରୁ ପ୍ରାପ୍ତ ହୁଏ। ସେହିପରି ଅଲୌକିକ ମଧୁରତା, ମଧୁରତାର ଉତ୍ସ ପରମାତ୍ମାଙ୍କଠାରୁ ହିଁ ପ୍ରାପ୍ତ ହୋଇଥାଏ। ମଧୁରତାରେ ସନ୍ତୁଷ୍ଟତା ଓ ଶାନ୍ତି ଲୁଚିକରି ଥାଏ। ଯେମିତିକି କୁଆ ଓ କୋଇଲିର ରୂପ ଏକା ହେଲେ ମଧ୍ୟ ଜଣେ ସମସ୍ତଙ୍କ ପ୍ରିୟ ତ ଅନ୍ୟ ଜଣେ ନୁହେଁ, ତାର କାରଣ ହେଉଛି ମଧୁର ବାଣୀ। ଯଦି ମନୁଷ୍ୟକୁ ମନୁଷ୍ୟ ପସନ୍ଦ ଓ ପ୍ରଭୁ ପସନ୍ଦ ହେବାର ଅଛି ତେବେ ମନୁଷ୍ୟକୁ ମୃଦୁଭାଷୀ ଏବଂ ପ୍ରସନ୍ନ ବଦନ, ହସ ହସ ଚେହେରାର ଆବଶ୍ୟକ ଅଛି। କାହିଁକିନା ମଧୁରତା ଓ ସମ୍ମାନପୂର୍ବକ ବ୍ୟବହାର କରିଲା ବାଲା ହିଁ ସମ୍ମାନର ସହିତ ସ୍ୱର୍ଗରେ ସ୍ଥାନ ପାଇଥାଏ। ସହଜ ଶବ୍ଦରେ ଯଦି କହିବା, ସରଳତା ଅର୍ଥାତ୍ ସତ୍ୟତା ଓ ସ୍ୱଚ୍ଛତା। ଯେମିତି ଆଜିକାଲି ଶୁଦ୍ଧତା ଉପରେ ବହୁତ ଧ୍ୟାନ ଦିଆଯାଉଛି, ଯେମିତିକି ଜଳର ଶୁଦ୍ଧତା, ଶରୀରର ଶୁଦ୍ଧତା, ଏମିତି ଅନେକ, ସେହିଭଳି ସରଳତା ଆମ ବ୍ୟବହାରର ଶୁଦ୍ଧିକରଣ କରିଥାଏ, ଆମ ବ୍ୟବହାରକୁ ପାରଦର୍ଶୀ କରିଥାଏ। ସାଧାରଣ ଭାବରେ ଆମର ସ୍ୱଭାବ ବା ବ୍ୟବହାର ସମ୍ମୁଖରେ ଥିବା ବ୍ୟକ୍ତିର ବିଶେଷତା, ଗୁଣ ବା ଅବଗୁଣ କିମ୍ବା ତା ଦ୍ୱାରା କରାଯାଇଥିବା ବ୍ୟବହାର ଉପରେ ଆଧାରିତ ହୋଇଛି। ଯଦି ସମ୍ମୁଖରେ ଥିବା ବ୍ୟକ୍ତି ଆମକୁ ଅନୁକୂଳ ବ୍ୟବହାର କରୁଛନ୍ତି ତେବେ ଆମର ବ୍ୟବହାର ତା ପ୍ରତି ଭଲ ହେଉଛି, କିନ୍ତୁ ଯଦି ସେ ଆମ ହିସାବରେ ବ୍ୟବହାର କରୁନାହାନ୍ତି ତେବେ ଆମର ବ୍ୟବହାର ବଦଳି ଯାଉଛି। ଦେଖାଯାଏ ଯେ ଯଦି ଦିନରେ ଆମେ 10 ଜଣଙ୍କ ସହିତ ମିଶୁଛନ୍ତି, ଆମର ବ୍ୟବହାର 10 ଥର ଅଲଗା ଅଲଗା ପ୍ରକାରର ହୋଇଥାଏ। ସମ୍ମୁଖ ବ୍ୟକ୍ତି ତ ବଦଳୁଛନ୍ତି, ତା ସହିତ ଆମର ବ୍ୟବହାର ମଧ୍ୟ 10 ଥର ବଦଳୁଛି। ଆଉ ଏହି ଅଦଳ ବଦଳ ଖେଳରେ ଆମେ ସ୍ୱୟଂ ଭୁଲିଯାଉ ଯେ ଆମର ବାସ୍ତବିକ ସ୍ୱଭାବ କ'ଣ। ଯଦି ଆମେ ନିଜେ ଏତେ ଅଡୁଆରେ ତେବେ ପରିଣାମ କ'ଣ ହେବ? ପ୍ରାୟ ସମସ୍ତଙ୍କ ମୁଖରୁ ଏକଥା ବାହାରେ, ମୋତେ କେହି ବୁଝୁନାହାନ୍ତି, ମୋର ଭାବକୁ କେହି ବୁଝୁନାହାନ୍ତି। ଏସବୁର ମୂଳ କାରଣ ସ୍ୱଭାବରେ ସରଳତାର ଅଭାବ। ଆମର ମନ ଅନ୍ୟର ଗୁଣ ବା ଅବଗୁଣ ଆଧାରରେ ବ୍ୟବହାର ନ ହେଉ, ଅନ୍ୟର କର୍ମର କାଳିମା ଆମର ମନର ଶ୍ୱେତ ବସ୍ତ୍ରକୁ ମଇଳା ନ କରୁ, ଆମର ବ୍ୟବହାର ଆମର ଆତ୍ମିକ ଗୁଣ ଉପରେ ଆଧାରିତ ହେଉ, ଏହା ହିଁ ସରଳତା। ଉଦାହରଣ ସ୍ୱରୂପ, ଆପଣଙ୍କୁ ଯଦି କେହି ଅପଶବ୍ଦ କହିଦେଉଛି ଏବଂ ସେହି ବ୍ୟକ୍ତି ଯଦି ଭବିଷ୍ୟତରେ ଦେଖାହେଉଛି ତେବେ ଆମର ସ୍ୱଭାବ ତା ପ୍ରତି ସେହିଭଳି ହୋଇଯାଉଛି, କାରଣ ତା ଦ୍ୱାରା କୁହାଯାଉଥିବା ଅପଶବ୍ଦ ମନ ଭିତରେ ରହିଯାଇଥାଏ। ସିଏ ମୋତେ ଏମିତି କହିଥିଲା, ସେ ମୋତେ କ'ଣ ଭାବିଲା କି, ମୁଁ ବି କମ୍ ନୁହେଁ, ଏମିତି ଅନେକ କିଛି। ଏସବୁ ବିଚାର କାରଣରୁ ଆମର ସ୍ୱଭାବ ସେହିଭଳି ହୋଇଯାଇଥାଏ, ଆଉ ଥରେ ବିଗିଡ଼ି ଯାଇଥିବା ସମ୍ବନ୍ଧ ଆମର ସ୍ୱଭାବ ଦ୍ୱାରା ଆହୁରି ବିଗିଡ଼ି ଯାଇଥାଏ। ଯଦି ଏହି ପରିସ୍ଥିତିରେ ଆମେ ବିଚାର କରିବା ଯେ ଏହି ବ୍ୟକ୍ତି ମୋତେ ଯାହା କହିଲା, ବୋଧେ ସେତେବେଳେ ସେ କିଛି ଦୁବିଧାରେ ଥିଲା କିମ୍ବା କୌଣସି କଥାକୁ ନେଇ ଅଶାନ୍ତ ଥିଲା, ସେଥିପାଇଁ ସେ ଏମିତି କହିଦେଇଥିବ, ତେବେ ଆମର ମନ ତାଙ୍କର ଶବ୍ଦ ଦ୍ୱାରା ପ୍ରଭାବିତ ହେବ ନାହିଁ ଓ ଆମର ବ୍ୟବହାର ସମସ୍ତଙ୍କ ପାଇଁ ସମାନ ରହିବ। ତେଣୁ ଯେ ଅନ୍ୟକୁ ବୁଝିବା ଏବଂ ତାଙ୍କ ବ୍ୟବହାରରେ ନିଜକୁ ପ୍ରଭାବିତ ନ କରି ସନ୍ତୁଳିତ ବ୍ୟବହାର କରିବା ହିଁ ସରଳତା। ଛୋଟ ପିଲାକୁ ସବୁବେଳେ ଭଗବାନଙ୍କ ରୂପ ମାନନ୍ତି, କାରଣ ଛୋଟ ପିଲାକୁ କିଛି ବି କୁହନ୍ତୁ, ଗାଳି ଦିଅନ୍ତୁ, ସେ କିଛି ସମୟ ପରେ ସବୁକିଛି ଭୁଲି ସ୍ୱତଃ ହିଁ ପୂର୍ବ ଭଳି ବ୍ୟବହାର କରିଥାଏ, ଏହା ହିଁ ସରଳତା। ତେବେ ଆସନ୍ତୁ ଆମେ ବି ପୁଣି ଛୋଟ ପିଲା ହୋଇ ନିଜର ତଥା ଅନ୍ୟର ଜୀବନକୁ ଖୁସି ଦେଇ ପ୍ରଭୁପ୍ରିୟ ହୋଇଯିବା। ଏହି ଗୁଣକୁ ଜୀବନରେ ଧାରଣ କରିବାର ସବୁଠାରୁ ସହଜ ଉପାୟ ହେଲା ଆମେ

ଆମ ମନକୁ ବାରମ୍ବାର ବୁଝାଇବା। ବ୍ୟକ୍ତି ବା ପରିସ୍ଥିତି ଆମ ହିସାବରେ ଚାଲିବେ ନାହିଁ। ଯଦି ମନ ଅସ୍ଥିର ହୁଏ ତେବେ ଏହି କଥାକୁ ମନେ ପକାଇଲେ ମନ ଧୀରେ ଧୀରେ ଶାନ୍ତ ହୋଇଯିବ। ତେବେ ଆଜି ଆମେ ଯେତେ ସବୁ ଗୁଣ ବିଷୟରେ ଆଲୋଚନା କଲେ ଏ ସମସ୍ତ ଗୁଣର ଭଣ୍ଡାର ହେଲେ ସ୍ୱୟଂ ନିରାକାର କଲ୍ୟାଣକାରୀ ପରମପିତା ପରମାତ୍ମା। ତାଙ୍କୁ ସ୍ମରଣ କଲେ ହିଁ ସମସ୍ତ ଗୁଣକୁ ପ୍ରାପ୍ତ କରିପାରିବା। ତେଣୁ ଯଦି ଆମେ ପ୍ରତ୍ୟେକ କର୍ମ ବ୍ୟବହାରରେ ପରମାତ୍ମାଙ୍କ ସ୍ମୃତିରେ ରହିବା ତେବେ ଆମ ସମସ୍ତଙ୍କ ଜୀବନରେ ମାନବୀୟ ଗୁଣର ପରିପ୍ରକାଶ ହେବା।

ଶୁଣିଲେ ଆଲୋଚନା ମାନବିକ ଗୁଣର ଯଥାର୍ଥ ପରିପ୍ରକାଶ। ଏ ସମ୍ପର୍କରେ ଆଲୋଚନା କରିଥିଲେ ବ୍ରହ୍ମାକୁମାରୀ ଦେବସ୍ମିତା। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ନମସ୍କାର।

0: ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ ଦଶମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା ସ୍ୱାସ୍ଥ୍ୟସେବା ସ୍ୱଚ୍ଛତା ଆବାସ କ୍ରୀଡ଼ା ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି। ଗତ 12 ବର୍ଷରେ ଏନ୍ଡିଏ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ବିଜ୍ଞାନ ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
1: आज भारत विमेन लेड डेवलपमेंट की राह पर चल पड़ा।
2: हमारी सरकार ने महिलाओं के लिए सारे रास्ते खोल दिए।
1: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया। हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया।
2: 3 करोड़ महिलाओं को लखपति दीदी बनाने का जो संकल्प किया था वो पूरा हो चुका है।
0: ଏକ ସଂସ୍କୃତ ଶ୍ଳୋକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ମାତୃଶକ୍ତି ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଶୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି। ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି। ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି। ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 27 ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ମିନିଟ୍ ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ମିନିଟ୍ରୁ 195 ମିନିଟ୍କୁ ବୃଦ୍ଧି କରାଯାଇଛି। ଚଳିତ ମାସ 21 ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2-5 ପରିବର୍ତ୍ତେ ଅପରାହ୍ନ 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ମିନିଟ୍ ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପଭି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 ଫର୍ଦ୍ଦ କାଗଜ ଦିଆଯାଉଥିବା ବେଳେ ଏଣିକି 4 ଫର୍ଦ୍ଦ କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାୟାଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ପୃଷ୍ଠା ଏବଂ ଶେଷରେ ଅନ୍ୟ 2 ପୃଷ୍ଠା ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମଟର ସ୍ପିରିଟ୍ ଏବଂ ଉଚ୍ଚଶକ୍ତିସମ୍ପନ୍ନ ଡିଜେଲ୍ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପଭି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ଦିନ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ଲିଟର ପର୍ଯ୍ୟନ୍ତ ଉଚ୍ଚଶକ୍ତିସମ୍ପନ୍ନ ଡିଜେଲ୍ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

0: ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1650 ଟଙ୍କା ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂହଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍କିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ବ୍ୟକ୍ତ କରି କହିଛନ୍ତି, ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପୀ ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥ ଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ ଦୁଇଟି ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ ଚାରିଦିନିଆ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବାବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026ରେ ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ, ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା, ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତ ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ, ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ବୃଦ୍ଧି, ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ ଦଶମ ସଂସ୍କରଣ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi says government created conducive environment for women in the last 12 years to realize full potential in nation building. Home Minister Amit Shah chairs high level meeting to review preparedness for Sri Amarnath Yatra in New Delhi. Center restricts industries from buying petrol and diesel from retail pumps. United Nations.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ 2 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ, ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର 2 ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
1: କାଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହୋଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ 2 ବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ।

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ 5ଟା 15 ମିନିଟ୍ ଯାଏଁ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134ଟି ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲକାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ। ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15ରୁ 18 ବର୍ଷ ବୟସ୍କ କିଶୋରଙ୍କୁ ବିପଦସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15 ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 ବର୍ଷରୁ କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ଭନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ଘର 1553368 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5ଟି ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଭୂସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ 2,96,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି। ଓର୍ମାସ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।
ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା 3 ଦିନ ଧରି

ବର୍ଷା ଓ ପବନର ସମ୍ଭାବନା ଅଛି। କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ଚଳିତ ମାସ 16 ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା। ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।
1: ଗାନ୍ଧୀ ଚିନ୍ତନ ଓ ଦର୍ଶନର କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚାକୁ ସ୍ୱାଗତ।

ସେଦିନ ସେ କହିଥିଲେ, ମୁଁ ତୁମକୁ ଏକ ତାବିଜ ଦେଉଛି। ଯେତେବେଳେ ତୁମେ କିଛି ସନ୍ଦେହରେ ଅଛ ଏବଂ ତୁମ ଅହଙ୍କାର ତୁମକୁ କାବୁ କରି ନେଇଛି, ତୁମେ ସଙ୍କଟରୁ ମୁକ୍ତି ପାଇଁ ଏହି ତାବିଜର ପରୀକ୍ଷା କରିପାରିବ। ଠିକ ଏମିତି ନିଜେ ଦେଖିଥିବା କୌଣସି ଜଣେ ଗରିବ ଲୋକର ମୁହଁ ମନେ ପକାଅ ଏବଂ ନିଜକୁ ନିଜେ ପ୍ରଶ୍ନ କର, ତୁମେ କରୁଥିବା କାମ ଓ ନେଉଥିବା ନିଷ୍ପତ୍ତି କେତେ ଦୂର ସେ ଗରିବ ଲୋକଟିକୁ ସାହାଯ୍ୟ କରିବ, ତାର ଜୀବନ ଓ ମର୍ଯ୍ୟାଦାକୁ ଏହା କେତେ ଦୂର ସୁରକ୍ଷା ଦେଇପାରିବ।

0: ହଁ ସଦା ବନ୍ଧୁ, ସ୍ୱାଧୀନତା ସଂଗ୍ରାମରେ ସ୍ୱାବଲମ୍ବୀ ବିଚାର ସୃଷ୍ଟି କରିଥିଲା ଜାଗରଣ। ଭାରତୀୟ ଜାତୀୟତାବାଦକୁ ଆଗେଇ ନେବା କ୍ଷେତ୍ରରେ ଏହାର ଭୂମିକା ଥିଲା ଅନନ୍ୟ। ପ୍ରତିଟି ବ୍ୟକ୍ତି, ଗାଁ, ସର୍ବୋପରି ରାଷ୍ଟ୍ର ସ୍ୱାବଲମ୍ବନର ପ୍ରକୃତ ଅର୍ଥକୁ ବୁଝି ସେହି ଅନୁଯାୟୀ କାମ କଲେ ଅନ୍ୟ ଉପରେ ନିର୍ଭରଶୀଳତାକୁ କମାଇ ଆପଣାର ଶକ୍ତିକୁ ଭରପୁର ଉପଯୋଗ କରିପାରିଲେ ପୂରଣ ହୋଇପାରିବ ଗାନ୍ଧିଜୀଙ୍କ ପରିକଳ୍ପିତ ସ୍ୱାବଲମ୍ବୀ ସମାଜର ସ୍ୱପ୍ନ। ଗାଁ ହେଉ ଅବା ସହର, ଯିଏ ଯେଉଁଠି ଥାନ୍ତୁ ନା କାହିଁକି, ସ୍ୱାବଲମ୍ବୀ ହୋଇ ଜୀବନ ବିତାଇବାକୁ ହେଲେ ଆମକୁ ନେବାକୁ ପଡ଼ିବ ସଂକଳ୍ପ। କେବଳ ସଂକଳ୍ପ ନେଲେ ହେବ ନାହିଁ, ସେହି ସଂକଳ୍ପକୁ ଜୀବନରେ ପ୍ରୟୋଗ କରିବାକୁ ପଡ଼ିବ। ହଁ, ଆଜିର ଗାନ୍ଧି ଚର୍ଚ୍ଚାରେ ସେହି କଥା, ସ୍ୱାବଲମ୍ବନର କଥା, ସ୍ୱାବଲମ୍ବନ ଓ ଗାନ୍ଧି ଦର୍ଶନ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ମିହିର ପ୍ରତାପ ଦାସ।
1: ନିଜ ଉପରେ ନିଜେ ବିଶ୍ୱାସ ସ୍ଥାପନ କରି ଅନ୍ୟ ଉପରେ ନିର୍ଭରଶୀଳତା କମାଇବା ସ୍ୱାବଲମ୍ବନର ପ୍ରଥମ ପାହାଚ ବା ପ୍ରଥମ ସର୍ତ୍ତ ଭାବରେ ଗ୍ରହଣ କରାଯାଇପାରେ। ଏହି ପ୍ରସଙ୍ଗରେ ମହାମାନବ ମହାତ୍ମା ଗାନ୍ଧୀ ସବୁବେଳେ ଗୁରୁତ୍ୱ ପ୍ରଦାନ କରି ଆସିଥିଲେ। ଦକ୍ଷିଣ ଆଫ୍ରିକା ପ୍ରହଣୀ କାଳରେ ତାଙ୍କ ଭିତରେ ବର୍ଣ୍ଣ ବୈଷମ୍ୟ ବିରୋଧରେ ଭାବନା ଯେଉଁ ଭାବରେ ପ୍ରସ୍ଫୁଟିତ ହୋଇଥିଲା, ସେହିଭଳି ସ୍ୱାବଲମ୍ବନ ଧାରାକୁ ଆଧାର କରି ସେ ପ୍ରତିଟି କାର୍ଯ୍ୟରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରୁଥିଲେ। ସ୍ୱାବଲମ୍ବନ କେବଳ ଶବ୍ଦଟିଏ ନୁହଁ, ଏହା ବ୍ୟକ୍ତିକୁ, ରାଷ୍ଟ୍ରକୁ, ସମାଜକୁ ସ୍ୱାଧୀନ ଭାବରେ ଜୀବାର, ଅନ୍ୟ ଉପରେ ନିର୍ଭରଶୀଳତା କମାଇବାର ସୁଯୋଗ ଆଣିଦେଇଥାଏ। ଗାନ୍ଧିଜୀଙ୍କ ଜୀବନ ସ୍ୱାବଲମ୍ବୀ ଭାବରେ ଜୀବାର ଓ ଆଦର୍ଶର ଏକ ଅନନ୍ୟ ନିଦର୍ଶନ। ବିଶ୍ୱ ଆଜି ଯେଉଁ ରାସ୍ତାରେ ଆତ୍ମନିର୍ଭରଶୀଳତାକୁ ଆବିଷ୍କାର କରିବାକୁ ଚେଷ୍ଟା କରୁଛି, ସେହି ରାସ୍ତା ଆମକୁ ଗାନ୍ଧିଜୀ ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଇଂରେଜମାନଙ୍କର ଅଣ ଇଂରେଜ ବିଶେଷ କରି ଭାରତୀୟମାନଙ୍କ ପ୍ରତି ଘୃଣା ଓ ନ୍ୟୁନ ଭାବରେ ଦର୍ଶାଇବାର ମନୋବୃତ୍ତିକୁ ଅଙ୍ଗେଇ ନେଇଥିଲେ ଗାନ୍ଧିଜୀ। ସେ ବ୍ରିଟେନରେ ବାରିଷ୍ଟର ପଢ଼ିବା ବେଳେ ଇଂରେଜମାନଙ୍କଠାରେ ଏହି ବିଦ୍ୱେଷୀ ମନ ଦେଖିନଥିଲେ, ଏଣୁ ସେ ଚିନ୍ତା କଲେ ମଣିଷ ଅର୍ଥନୈତିକ ଭାବରେ ସ୍ୱାଧୀନ ହୋଇପାରିଲେ ବା ଦାନା ପାଣି ପାଇଁ ଅନ୍ୟ ପାଖରେ ହାତ ପତାଇବାର ପରିସ୍ଥିତିକୁ ନିବାରଣ କରିପାରିଲେ ଅହଙ୍କାରୀ, ଗର୍ବୀ, ଅତ୍ୟାଚାରୀ ମଣିଷ ସୁଧୁରିଯିବ ବା ତାଠାରୁ ମୁକ୍ତି ମିଳିବ। ଏହି ବିଚାରକୁ ସାକାର କରିବା ପାଇଁ ସେ ଫିନିକ୍ସ ଆଶ୍ରମ କରିଥିଲେ। ବିଭିନ୍ନ ବର୍ଗର ମଣିଷମାନେ ଅନ୍ତେବାସୀ ଭାବରେ ରହି ସେଠାରେ ଶ୍ରମଦାନ କରିଥିଲେ, ଆଶ୍ରମକୁ ଉଣା ଅଧିକେ ସ୍ୱାବଲମ୍ବୀ କରିଦେଇଥିଲେ। ଏହି ସମୟରେ ଗାନ୍ଧିଜୀ ରସ୍କିନ୍ଙ୍କର ଅନ୍ଟୁ ଦ ଲାଷ୍ଟ ପୁସ୍ତକ ପାଇଥିଲେ। ଏହି ପୁସ୍ତକ ତାଙ୍କ ମନକୁ ପାଇଗଲା। ବହିଟିକୁ ସେ ପଢ଼ିସାରି ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ

ତାହାର ନାମ ସର୍ବୋଦୟ ଦେଇଥିଲେ। ତାଙ୍କର ସିଦ୍ଧାନ୍ତ ଗୁଡ଼ିକ ଥିଲା ପ୍ରତ୍ୟେକ ମଣିଷର ମଜୁରୀ ସମାନ ହେବା ଦରକାର। ଦ୍ୱିତୀୟ ସିଦ୍ଧାନ୍ତ ଥିଲା ଜଣେ ମଣିଷ ସମସ୍ତଙ୍କର ମଙ୍ଗଳ ପାଇଁ ମାନସିକତା ରଖିଲେ ବା ଉଦ୍ୟମ କରିଲେ ନିଜର ମଙ୍ଗଳ ସାଧନ ହେବ। ତୃତୀୟ ସିଦ୍ଧାନ୍ତ ଥିଲା ଯେଉଁ ବ୍ୟକ୍ତିମାନେ ପରିଶ୍ରମ କରନ୍ତି, ଶାରୀରିକ ଶ୍ରମ କରନ୍ତି, ସେମାନଙ୍କର ଜୀବନ ସବୁଠାରୁ ଶ୍ରେଷ୍ଠ ଜୀବନ, ସେମାନଙ୍କର ଜୀବନ ସବୁବେଳେ ସୁଖମୟ ହୋଇଥାଏ। ଏହି ଦର୍ଶନକୁ ସଫଳ କରିବା ପାଇଁ ସେ 11ଟି ବ୍ରତ ପ୍ରସ୍ତୁତ କରିଥିଲେ। ସେଗୁଡ଼ିକ ହେଲା ଅହିଂସା, ସତ୍ୟ, ଶ୍ରମଦାନ, ଅଚୌର୍ଯ୍ୟ, ଅସଂଗ୍ରହ, ସ୍ପର୍ଶ ଭାବନା, ସ୍ୱଦେଶୀ, ବ୍ରହ୍ମଚାର୍ଯ୍ୟ, ଅସ୍ୱାଦ, ଅଭୟ, ସର୍ବଧର୍ମ ସମଭାବ। ସେ ଚାହୁଁଥିଲେ ପ୍ରତିଟି ଗ୍ରାମ, ପ୍ରତିଟି ଜନପଦ ଅର୍ଥନୀତିରେ ସ୍ୱାବଲମ୍ବୀ ହେଉ, ଆତ୍ମନିର୍ଭରଶୀଳ ହେଉ, ପଡ଼ୋଶୀ ବସତି ଗ୍ରାମ ସହିତ ସୁସମ୍ପର୍କ ରହୁ, କିନ୍ତୁ ଆପଣାର ବ୍ୟବହାର ସାମଗ୍ରୀ ଯଥାସମ୍ଭବ ନିଜେ ନିଜର ଉତ୍ପାଦନ କରନ୍ତୁ। ଲୋକଙ୍କର ମୁଖ୍ୟ ଜୀବିକା କୃଷି ହେଉ, ଏହା ବ୍ୟତୀତ କୁଟୀର ଶିଳ୍ପ ଓ ହସ୍ତଶିଳ୍ପ ମଧ୍ୟ ଲୋକଙ୍କର ଉପାର୍ଜନର ପ୍ରମୁଖ ସାଧନ ହେଉ। ବୃହତ ଶିଳ୍ପ ଉପରେ ଆବଶ୍ୟକତା ଅନୁସାରେ ଯଥାସମ୍ଭବ କମ୍ ଗୁରୁତ୍ୱ ଦିଆଯାଉ। ବିଜ୍ଞାନର ଉନ୍ନତି ସହିତ ବିଶାଳକାୟ ଯନ୍ତ୍ରକୁ କେବଳ ଶିକ୍ଷା ବା ତାଲିମ ପାଇଁ ତିଆରି କରାଯାଇପାରେ, କିନ୍ତୁ ମୁଖ୍ୟ ଆବଶ୍ୟକ ବସ୍ତୁ ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ତିଆରି କରାଯାଉ। ଏ ପ୍ରସଙ୍ଗ ଆଲୋଚନା ସମୟରେ ଜଣେ ଗାନ୍ଧିଜୀଙ୍କୁ ପ୍ରଶ୍ନ କରିଥିଲେ, ଆପଣ କ'ଣ ଯନ୍ତ୍ର ବା ବିଜ୍ଞାନକୁ ବିରୋଧ କରନ୍ତି? ଗାନ୍ଧିଜୀ ଉତ୍ତର ଦେଇଥିଲେ, ମଣିଷର ଶରୀର ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ଯନ୍ତ୍ର, ତେଣୁ ମୁଁ ଯନ୍ତ୍ରକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ, କିନ୍ତୁ ଅଧିକରୁ ଅଧିକ ସଂଖ୍ୟକ ଲୋକ ମର୍ଯ୍ୟାଦା ସହିତ ରୋଜଗାର ପାଇପାରିବେ, ଏହା ମୋର ଲକ୍ଷ୍ୟ। ସେ ଦେଶ ପରିଚାଳନା ପାଇଁ ଗୋଟିଏ ଇଚ୍ଛାପତ୍ର ଲେଖିଥିଲେ, ସେଥିରେ ସେ ଦେଶର ଅର୍ଥନୀତିର ସୁପରିଚାଳନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ତାଙ୍କର ଅବର୍ତ୍ତମାନରେ ଇଚ୍ଛାପତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବସେବା ସଂଘ ଗଢ଼ା ହେଲା, ଯାହା ସର୍ବଭାରତୀୟ ସର୍ବୋଦୟ ମଣ୍ଡଳ ଭାବରେ ପରିଚିତ। ଏହାର ଦାୟିତ୍ୱ ଗାନ୍ଧିଜୀଙ୍କର ପ୍ରିୟ ଶିଷ୍ୟ ସନ୍ଥ ବିନୋବା ଭାବେଙ୍କୁ ପ୍ରଦାନ କରାଯାଇଥିଲା। ଭାରତକୁ ସ୍ୱାବଲମ୍ବନ ପଥରେ ଆଗେଇ ନେବା ପାଇଁ, ଗାନ୍ଧିଜୀଙ୍କର ପ୍ରଦର୍ଶିତ ମାର୍ଗରେ ଆଗେଇ ନେବା ପାଇଁ ବିନୋବା 18ଟି କାର୍ଯ୍ୟସୂତ୍ର ତିଆରି କରିଥିଲେ। ସେଗୁଡ଼ିକ ହେଲା ସାମ୍ପ୍ରଦାୟିକ ଏକତା, ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ଖଦୀର ପ୍ରସାର, ଗ୍ରାମୋଦ୍ୟୋଗ, ଗ୍ରାମ ସଫେଇ, ମୌଳିକ ଶିକ୍ଷା, ପ୍ରୌଢ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ବିଜ୍ଞାନ, ରାଷ୍ଟ୍ରଭାଷା, ପ୍ରାନ୍ତୀୟ ଭାଷା, ମହିଳା ସଂଗଠନ, ଆର୍ଥିକ ସମତା, କୁଷ୍ଠ ରୋଗୀ ସେବା, କୃଷକ ସଂଗଠନ, ଶ୍ରମିକ ସଂଗଠନ, ଆଦିବାସୀ ସଂଗଠନ ଓ ଛାତ୍ର ସଂଗଠନ। ମଣିଷ ସ୍ୱାବଲମ୍ବୀ କରିବା ପାଇଁ ନିଜକୁ ଶ୍ରମ ଦାନ କରିବ, ଶାରୀରିକ ଶ୍ରମ କରିବ, ତେବେ ଯାଇ ମଣିଷ ସମାଜ ବିକାଶର ମାର୍ଗରେ ଆଗେଇ ପାରିବ ଏବଂ ନିଜକୁ ସ୍ୱାବଲମ୍ବୀ କରିପାରିଲେ ମଣିଷ ଜାତିର ସଭ୍ୟତା ଚିରନ୍ତନ ହୋଇପାରିବ। ଗାନ୍ଧିଜୀଙ୍କର ଆର୍ଥିକ ସାମାଜିକ ଦର୍ଶନରେ ସ୍ୱାବଲମ୍ବନ ଏକ ପ୍ରମୁଖ ମାର୍ଗ। ଭାରତୀୟମାନଙ୍କୁ ସ୍ୱାଧୀନତା ଆନ୍ଦୋଳନ ସମୟରେ ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେଇଥିବା ଗାନ୍ଧିଜୀ ଅନୁଭବ କରିଥିଲେ ଯେ ଦେଶ ବିଦେଶୀ ଶାସନ ଆଉ ବିଦେଶୀ ପ୍ରାୟୋଜିତ ଅର୍ଥନୀତିରୁ ମୁକ୍ତି ପାଇପାରିବ। ସେ ସେଥିପାଇଁ କହୁଥିଲେ ଯେ ପ୍ରତିଟି ଗାଁ ସ୍ୱାବଲମ୍ବୀ ହେଉ, ଗାଁର ଅଧିବାସୀମାନେ ପରିଶ୍ରମ କରି ନିଜେ ସ୍ୱାବଲମ୍ବୀ ହୁଅନ୍ତୁ, ଆପଣାର ଲୋକମାନଙ୍କୁ ଯେଉଁଭଳି ସ୍ୱାବଲମ୍ବୀ କରିପାରିବେ ସେହିଭଳି ଚେଷ୍ଟା କରନ୍ତୁ, ପ୍ରତ୍ୟେକ ବ୍ୟକ୍ତି ନିଜର ଆବଶ୍ୟକତା ପୂରଣ ପାଇଁ ନିଜେ ପରିଶ୍ରମୀ ହେବା ଜରୁରୀ। ଶାରୀରିକ ଶ୍ରମ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ। ଯେତେବେଳେ ଜଣେ ବ୍ୟକ୍ତି ନିଜ ହାତରେ କାର୍ଯ୍ୟ କରି ରୋଜଗାରକ୍ଷମ ହୁଏ ସେ ସ୍ୱାବଲମ୍ବୀ ହୋଇଯାଏ। ଠିକ୍ ସେହିପରି ଗୋଟିଏ ପରିବାର, ଗୋଟିଏ ଗାଁ, ଗୋଟିଏ ରାଷ୍ଟ୍ର ସମସ୍ତେ ପରିଶ୍ରମୀ ହେଲେ ହିଁ ଆମେ ସ୍ୱାବଲମ୍ବୀ ହୋଇପାରିବା, ସ୍ୱାବଲମ୍ବନର ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରିବ। ଏହାଦ୍ୱାରା ଶୋଷଣ କମିଯାଏ, ସମାନତାର ଭାବ ସୃଷ୍ଟି ହୁଏ। ଶୋଷଣ ମୁକ୍ତ ସମାନତା ଯୁକ୍ତ ସମାଜ କେବେ ବି ଅନ୍ୟ ଉପରେ ନିର୍ଭରଶୀଳ ହୁଏ ନାହିଁ, ଅନ୍ୟର ହାତ ଟେକାକୁ ଅପେକ୍ଷା କରେ ନାହିଁ। ସ୍ୱଦେଶୀ ଭାବନା ଏହି ସ୍ୱାବଲମ୍ବନଶୀଳତାର ନୀତି ଭାବରେ ଗ୍ରହଣୀୟ ହୋଇଆସିଛି ଆମ ସମାଜରେ।

0: ତାହାର ଆଦ୍ୟକର୍ତ୍ତା ଥିଲେ ଯୁଗପୁରୁଷ ଗାନ୍ଧିଜୀ। ଚରଖା ଓ ଖଦି ତାଙ୍କର ସ୍ୱାବଲମ୍ବୀ ବିଚାରଧାରାର ପ୍ରତୀକ ଭାବରେ କେବଳ ନୁହେଁ ପ୍ରୟୋଗ ଭାବରେ ପ୍ରତିଟି ଭାରତବାସୀଙ୍କୁ ଆନ୍ଦୋଳିତ କରିଚାଲିଛି। ତାଙ୍କର ସ୍ୱପ୍ନର ଗାଁ ଏକ ସ୍ୱାବଲମ୍ବୀ ଏକକ ଭାବରେ ପରିଗଣିତ ହୋଇପାରୁଛି କି ନାହିଁ ଆଜି ସେ ପ୍ରସଙ୍ଗ ଉଠିବା ସ୍ୱାଭାବିକ। ଆମେ କ'ଣ ଗାଁରେ ଖାଦ୍ୟ ବସ୍ତ୍ର ଓ ଅନ୍ୟାନ୍ୟ ଆବଶ୍ୟକତାକୁ ମେଣ୍ଟାଇ ପାରୁଛେ? ଗାଁ ଠାରୁ ସହର ଯାକେ ଆମେ ସ୍ୱଦେଶୀ ବିଚାରକୁ ସ୍ୱାବଲମ୍ବୀ ଆହ୍ୱାନକୁ କିଭଳି ପୂରଣ କରିପାରୁଛେ ତାହା ହିଁ ବଡ଼ ପ୍ରଶ୍ନ। ସେଦିନ ବିଦେଶୀ ଶାସନକୁ ହଟାଇବାକୁ ଯାଇ ଗାନ୍ଧିଜୀ ଯେଉଁ ସ୍ୱାବଲମ୍ବନ ମନ୍ତ୍ର ଆମକୁ ଦେଇଥିଲେ ତାହାର ପ୍ରୟୋଗ ଆଜି ପ୍ରତିଟି ସ୍ତରରେ ଅନୁଭୂତ ହେଉଛି। ସ୍ୱାବଲମ୍ବନର ପ୍ରକୃତ ଅର୍ଥକୁ ଆମକୁ ବୁଝି ସେହି ଅନୁଯାୟୀ ଆପଣଙ୍କୁ କାର୍ଯ୍ୟ ପ୍ରେରିତ କରିପାରିଲେ ପୂରଣ ହୋଇପାରିବ ଗାନ୍ଧିଜୀଙ୍କର ସ୍ୱପ୍ନ।
1: ଶୁଣୁଥିଲେ ଆଲୋଚନା ସ୍ୱାବଲମ୍ବନ ଓ ଗାନ୍ଧି ଦର୍ଶନ। ଆଲୋଚନା କରୁଥିଲେ ମିହିର ପ୍ରତାପ ଦାସ। ତାଙ୍କ ଜୀବନୀରୁ କିଛି ଶ୍ରୋତାବନ୍ଧୁ। 29 ଜାନୁଆରୀ 1948 ଗୁରୁବାର ଗାନ୍ଧିଜୀ ତାଙ୍କ ଜୀବନର ଶେଷ ଚିଠି ଜଣେ ଆଶ୍ରମ ଅନ୍ତେବାସୀଙ୍କୁ ଲେଖିଥିଲେ। ସେହି ଚିଠିରେ ଗାନ୍ଧିଜୀ ଲେଖିଥିଲେ, ଭାଇ ଶଙ୍କରନ୍, ତୁମର କନ୍ୟା ସୁଲୋଚନାର ସ୍ୱର୍ଗବାସ ଖବର ଚିରଞ୍ଜୀବ କିଶୋରଲାଲ ମୋତେ ଦେଲେ। ମୋର ଏ ବିଷୟରେ ଆଦୌ ଧାରଣା ନଥିଲା। ମୁଁ ତୁମକୁ କ'ଣ ବା ଲେଖିବି, କେଉଁ ସାନ୍ତ୍ୱନା ମୁଁ ତୁମକୁ ଦେଇପାରିବି? ମୃତ୍ୟୁ ତ ଏକ ପ୍ରକୃତ ସଖା, ଏହା କେବଳ ଆମର ଅଜ୍ଞାନତା ଯାହା ଆମକୁ ଦୁଃଖ ଦେଇଥାଏ। ସୁଲୋଚନାର ଆତ୍ମା ଅତୀତରେ ରହିଥିଲା, ଆଜି ମଧ୍ୟ ଅଛି, ଆଉ କାଲିକି ବି ରହିବ। ଅବଶ୍ୟ ମୃତ୍ୟୁ ସହିତ ସୁଲୋଚନା ତାର ଅସଫଳତାଗୁଡ଼ିକୁ ନେଇକରି ଯାଇଛି। ଶଙ୍କରନ୍, ଏକଥା ସବୁବେଳେ ଆମକୁ ମନେ ରଖିବାକୁ ହେବ। ତାର ଶରୀର ସିନା ଏଇ ଧରାଧାମରେ ନାହିଁ, ହେଲେ ତାର ଭଲ ଗୁଣ ସେ ତ ଛାଡ଼ିଯାଇଛି ଆମ ପାଖରେ। ସେହି ଗୁଣ ଆଉ ଭଲ କାମଗୁଡ଼ିକ ଆମେ ଯଦି ମନେ ପକାଇ ପାରିବା, ସେଥିରୁ କିଛି ଆମେ ଆମ ଜୀବନରେ ଲଗାଇ ପାରିବା, ତାହେଲେ ତାହା ହିଁ ହେବ ତା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି। କେବଳ ଶଙ୍କରନ୍ଙ୍କୁ ନୁହେଁ, ଏଭଳି କେଉଁ ପ୍ରସଙ୍ଗ ନାହିଁ ଯେଉଁ ପ୍ରସଙ୍ଗରେ ବାପୁ ଚିଠି ଲେଖିନାହାନ୍ତି। ତାଙ୍କର ପରାମର୍ଶଭାର ଚିଠିକୁ ଚାତକ ଭଳି ଚାହିଁ ରହୁଥିଲେ ତାଙ୍କର ଅନୁଗାମୀ ଆଉ ବନ୍ଧୁମାନେ।

0: କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଲେଖିବେ ଆମର ଠିକଣା ଗାନ୍ଧୀ ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 75301। ଆଜ ପାଇଁ ଏତିକି, ନମସ୍କାର।
1: ଶୁଣୁଥିଲେ ଗାନ୍ଧୀ ଚର୍ଚ୍ଚା। ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ। ଆକାଶବାଣୀ କଟକ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ ପ୍ରସାରଣ ଜାରି ରହିବ।

0: ତମେ ଆଗ ଦିଟା ଖାଇଦିଅ, ମୁଁ ଚାଲିଯିବି, ଆଉ କେବେ ବିରକ୍ତ କରିବାକୁ ଆସିବିନି।
1: ମତେ ଭୋକ ଲାଗୁନି ଫୁଲବନି, କାହିଁକି କେଜାଣି ମୁଁ ଯେମିତି ମୁକ ପାଲଟି ଯାଇଛି। ପାଟି ଖୋଲି ବୋଉ ଡାକିବା ଆଗରୁ ମୁଁ ଥିଲି ମା ଛେଉଣ୍ଡ, ହେଲେ ଆଜି ଆଜି ମୁଁ ବାପା ଛେଉଣ୍ଡ ହେଇଗଲି। ଫୁଲମନି, ମୋର ମୋର ନିଜର ବୋଲି କେହି ନାହାନ୍ତି। ଏତେ ବଡ଼ ଦୁନିଆରେ ମୁଁ ଆଜି ଏକା, ନିହାତି ଏକା।
0: ଏମିତି କଥା କଣ ତୁଣ୍ଡରେ ଧରନ୍ତି? ଏଇ ତ ମୁଁ ତୁମ ପାଖାପାଖି ଅଛି, ତମେ ଆଉ ଏକା ହେଲ କେମିତି? କେଶ ଭାଇ, ଗଲା କଥା ଗଲାଣିରେ, ପଛ କଥା ଭାବି ନିଜ ଉପରେ ଏମିତି ଦାଉ ସାଜୁଛ କାହିଁକି କହିଲ?
1: ବାପାଙ୍କର ଇଚ୍ଛା ଥିଲା ମୁଁ ବହୁତ ପାଠ ପଢ଼ିବି, ହାକିମ ହେବି, ଆମକୁ ଓଡ଼ିଆ କେଳା ଜାତିର ଲୋକଙ୍କୁ ଆଗେଇ ନେବି, ସେମାନେ ଶିକ୍ଷିତ ହେବେ, ଦୁନିଆକୁ ଚିହ୍ନି ଶିଖିବେ। ହେଲେ କିଛି ନ ହଉ, ସେ ଏମିତି ଚାଲିଛି ବୋଲି ମୋର କେବେ ବିଶ୍ୱାସ ନଥିଲା। ଭଗବାନ କଣ ଏତେ ନିଷ୍ଠୁର ହେଇପାରନ୍ତି?
0: ଭଗବାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ କେଶ ଭାଇ, ତୁମ ଭାଗ୍ୟରେ ଯାହା ଲେଖା ଅଛି ସେଇଆ ହବ, ସେ ବିଷୟରେ ଅଯଥା କାହିଁକି ଚିନ୍ତା କରୁଛ ଯେ?
1: ହଜାର ଚେଷ୍ଟା କଲେ ବି ମୁଁ କିଛି ଭୁଲି ପାରୁନି ଫୁଲମନି, ରୋଗ ବୈରାଗ କିଛି ନାହିଁ, ଚଢ଼େଇ ଧରୁ ଧରୁ ହଠାତ୍ ଗଛରୁ ଖସି ପଡ଼ିଲେ ତାପରେ ସବୁ ଶେଷ। ଭାଗ୍ୟହୀନ ଫୁଲମନି, ଶେଷରେ ତାଙ୍କ ପାଟିରେ ପାଣି ମୁଁ ଦେବି ଦେଇପାରିଲି।
0: ଏଇଠି କେଶ ଭାଇ, ତମେ ଯଦି ଏମିତି ହବ ତେବେ ସତ କହୁଛି ଏ ଦୁଆର ବନ୍ଧରେ ମୁଁ ମୁଣ୍ଡ ପିଟିଦେବି। ହଁ, ମୋ ସୁନାଟା ପରା ନ ଖାଇ ନ ପିଇ ତମ ଦେହ କଣ ହେଲାଣି ଦେଖିଲ? ତମେ ଆଗେ ଦିଟା ଖାଇଦିଅ, ପରେ ସେସବୁ କଥା ଭାବିବ।
1: ଆଜି ଖାଇବାକୁ ମୋତେ ଇଚ୍ଛା ନାହିଁ।
0: ଇଚ୍ଛା ଥାଉ କି ନଥାଉ ତମକୁ ଖାଇବାକୁ ପଡିବ, ତମେ ସେଇଠି ବସ, ମୁଁ ତମକୁ ଖୁଇଦେବି।
1: ଫୁଲମନି,
0: ନାଇଁ ନାଇଁ ମୁଁ ଆଉ କିଛି ଶୁଣିବିନି। କେଶ ଭାଇ, ତମେ ମୋ ଉପରେ ରାଗିବ ତ ରାଗ, ହେଲେ ତମକୁ ଖାଇବାକୁ ହବ
1: ମୋ ପାଇଁ। ହେଲେ
0: ଓହୋ, ତମେ ଆଗ ଆ କର ତ,
1: ମତେ ତ ବସେଇ ଉଠେଇ ଦେବୁନି ଦେଖୁଛି। ଆଚ୍ଛା ଆଚ୍ଛା, ମୋ ହାତ ଧୋଇ ଆସେ।
0: ନାଇଁ ନାଇଁ ନାଇଁ, ଆଗେ ମୋ ହାତରୁ ଗୁଣ୍ଡେ ଖାଇସାର, ତାପରେ ନିଜେ ଖାଇବ।
1: ଫୁଲମନି
0: କହୁଛି ପରା ଆ କର।
1: ଆଚ୍ଛା ଝିଅ, ଇଏ ହଉ ଆ କଲି
0: ଶୁଖୁଆ ଚଟଣି ଟିକେ
1: ନିଅ। ଫୁଲମନି, ତୋ ହାତ ଏଇ ପଖାଳ ଭାତ ଆଉ ଶୁଖୁଆ ଚଟଣି ମୋ ପାଇଁ ସରକାର ଅମୃତ। ତୁ ତୁମର ଅତି ଆପଣାର ଫୁଲମନି। ତତେ ସତ କଥା କହିଲେ ତୁ ଏମିତି ତଳୁ କାହିଁକି ମୋ ପ୍ରତି ଦଉଛୁ କହିଲୁ?
0: କେଶ ଭାଇ, ସେମିତି ଚିଡ଼େଇଲେ ନା ମୁଁ ଆସିବିନି କହିଦଉଛି।
1: ତୁ ପୁଣି ଆସିବୁନି, ତୁ ନ ଆସିଲେ ସୂରୁଜ ପଶ୍ଚିମରେ ଉଇବ ବୁଝିଲୁ?
0: ହଉ, ତମେ ଆଗେ ଖାଇଦେଲ, ମୁଁ ଟିକେ ଘରୁ ଆସେ, ବା ସିଆଡ଼େ ଖୋଜୁଥିବ, ତମେ ଖାଇସାରି ମୁଁ ହାତ ଧୋଇ ନବ, ମୁଁ ପରେ ଆସି ସଙ୍କୁଡ଼ି ଉଠେଇ ନେଇଯିବି।
1: ଫୁଲମନି ଶୁଣିଯା, ଶୁଣିଯା ଫୁଲମନି,
0: ପରେ ଆସିଲେ ତମେ ପଛରୁ ଡାକୁନି।

0: ସୋନା ଘରେ ଅଛୁ କି ରେ?
1: ଇଏ ମଲେଇଦା ଓଳିକି ସକାଳୁ ସକାଳୁ କୁଆଡ଼େ ଏମିତି ଚାଲି ଆସିଲ?
0: ତମମାନେ ଯୋଉ ଢଙ୍ଗ ଧରିଲଣି ଆଉ ନ ଆସି ଚାରା ଅଛି?
1: କଣ ହେଲା ମଲେଇଦା?
0: କଣ ଆଉ ହବ, ତମମାନଙ୍କୁ ଆଙ୍ଗୁଠି ଦେଖିଲେ ତମମାନେ ତ ବାହା ଗିଳି ପକେଇବ ଦେଖୁଛି। ଏ ଯୁଗ ପରା ଖରାପ,
1: ଅଠାଟା କିଛି ନ କହି।
0: ଆରେ କହିବା ଯାଏ କଥା ଆଉ ରହିଲା କୋଉଠୁ? ହଁ, ମୁଁ ତ ମୂଳରୁ ଭୁଲ କରିଛି, ଦୋଷ ଆଉ ଦେବି ବି କାହାକୁ। ଆମ ଜାତିର ଝିଅମାନେ ପୁଅମାନଙ୍କ ସାଙ୍ଗରେ ମିଶି ପାଠ ପଢିବା ମନା। ତୁ ତ ଝିଅକୁ ତ ପାଠ ପଢେଇଲୁ,
1: ହେଲେ ତମେ ତ କହିଥିଲ।
0: ମୁଁ କଣ ମନରେ କହିଥିଲି? ଏଇରେ
1: ଫୁଲମଲ୍ଲୀ କଣ କିଛି ଭୁଲ କରୁଛି ମଲେଇଦା?
0: ନାଇଁ, ତାର ଆଉ ଭୁଲ ରହିଲା କୋଉଠି?

0: ଜଙ୍ଗଲରୁ ଫେରି ବିଦେଶ ଯିବ, ସାପ ଖେଳିବ, ଆଣିବ ଚାଉଳ ପଇସା, ତାପରେ ତାପରେ ଏଇ ସନ ଆମର ବାହାଘର ହବ, ହବ ନା? କୁହ, ମତେ କଥା ଦିଅ।
1: ହେଲେ ଫୁଲମଣି, ମୋର ବାପାଙ୍କ ସ୍ୱପ୍ନ, ମୋ ଶପଥ,
0: ସେସବୁ ମିଛ କେଶ ଭାଇ, ସ୍ୱପ୍ନ ପରି ଅବାସ୍ତବ। କୁହ, ଜବାବ ଦିଅ କେଶ ଭାଇ, ଯଦି ତମେ ପାଠ ନ ଛାଡ଼ିବ ତେବେ ଧରି ନିଅ ତମ ଫୁଲମଣି ମରିଯାଇଛି। ହଁ,
1: ତୁ ମୋତେ ଆଉ ଦୁର୍ବଳ କରିଦେ ନା ଫୁଲମଣି, ମୋ ସ୍ୱପ୍ନ ଓ ଶପଥ ତୋ ଲୁହ ଢଳ ଢଳ ଆଖି ଆଖିରେ କେମିତି ଲିଭି ଲିଭି ଯାଉଛି।
0: ମତେ କଥା ଦିଅ କେଶ ଭାଇ, ତମେ ପାଠ ଛାଡ଼ିଦବ, କେଳା ଘରର ପୁଅ ସାପ ନ ଧରି ପାଠ ପଢିଲେ ଅମଙ୍ଗଳ, ମୋ ସାନ କୁହା ମାନିବନି।
1: ହଁ, ତୋ କଥା ମୁଁ ମାନିନେବି ଫୁଲମଣି। ହଁ, ମୁଁ କେଳା ଘରର ପୁଅ, ମୁଁ କାହିଁକି ବାମନ ହେଇ ସ୍ୱର୍ଗକୁ ହାତ ବଢ଼େଇବି, ମୁଁ ସାପ ଧରିବି, ସାପ ଖେଳିବି, ସାପ ଧରିବି, ସାପ ଖେଳିବି, ସାପ ଧରିବି, ସାପ ଖେଳିବି, ସାପ ଧରିବି, ସାପ ଖେଳିବି, ସାପ ଧରିବି, ସାପ ଖେଳିବି। ହଁ, ତୋ କଥାକୁ ମୁଁ ମାନିନେବି ଫୁଲମଣି।

0: ଡେରି ହଉଛି ଫୁଲମଣି, ତୁ ଯଦି ନ ହସିବୁ ନା ତେବେ ପଞ୍ଚୁଭାଇକୁ ସଫା ସଫା ମନା କରିଦେବି, ମୁଁ ଜମା ଯିବିନି।
1: ଏ ଫୁଲମଣି, ଫୁଲମଣି ଟିକେ ହସିଦେ ନା।
0: ମୁଁ ଯାଉଛି ଫୁଲମଣି। ଶୁଣ, ଘର ଆଡ଼େ ଟିକେ ଅନିଶ ରଖିଥିବୁ, କେତେବେଳେ କୋଉ କଥା, ମୁଁ ଯାଉଛି।
2: ହେ ମା ଶିଖର ଚଣ୍ଡୀ, ମୁଁ ତୋ ପାଖରେ କୁକୁଡ଼ା ବଳି ଦେବି, ଭୋଗ ଲଗେଇବି, ତୁ ମୋ କେଶବାଇକୁ ଭଲରେ ଭଲରେ ଫେରେଇ ଆଣ। ମୋର ଧନ ଜନ ସମ୍ପତ୍ତି କିଛି ଲୋଡ଼ା ନାହିଁ, ମୋ କେଶବାଇ ଭଲରେ ରହୁ ମା, କେଶବାଇ ଭଲରେ ରହୁ। ଯାଉଁ ଯାଉଁ ସାତ ଦିନ ହେଇଗଲା, କାହିଁ ଏ ଯାଏ କେହି ତ ଫେରିଲେ ନାହିଁ। କେବେ ତ ସାପ ଧରାଳୀଙ୍କର ଏତେ ଡେରି ହୁଏ ନାହିଁ, ଏଥର କଣ କିଛି ଅଘଟଣ ଘଟିଲା। ହେ ମା ଶିଖର ଚଣ୍ଡୀ, ମୁଁ କେଶବାଇକୁ ଘଣ୍ଟ ଘୋଡ଼େ ରଖିଥା ମା।
3: ଫୁଲମଣି, ଏ ଫୁଲମଣି
2: କିଏ? ଆରେ ପଞ୍ଚୁ ଭାଇ ଭିତରକୁ ଆ, ଏଥର କାହିଁକି ଏତେ ଡେରି ହେଲା, କେଶବାଇ କେତେ ସାପ ଧରି ଫେରିଛି ପଞ୍ଚୁ ଭାଇ? ଆରେ ତମେ କିଛି କହୁନୁ କାହିଁକି, କଣ ହେଇଛି ପଞ୍ଚୁ ଭାଇ?
3: ଏଥର ଅଘଟଣ ଘଟି ଯାଇଥିଲୁ ଫୁଲ, କେଶବ ଫେରିନି, ସେ କୁଆଡେ ଗଲା, କୋଉଠି ରହିଲା, ଆମେ କିଛି ଜାଣିପାରିଲୁ ନାହିଁ।
2: ପଞ୍ଚୁ ଭାଇ ତମେ ମିଛ କହୁଛ, ତୋର କହିଦିଅ ନା ପଞ୍ଚୁ ଭାଇ, ତମେ ମିଛ କହୁଛ।
3: ନା ଫୁଲବନି, ମୁଁ ସତ କହୁଛି। ଆମେ ଜୋରଣ୍ଡା ଜଳପ୍ରପାତ ପାଖରେ ଚାରିଦିନକୁ ଅଲଗା ଅଲଗା ହୋଇ ସାପ ଧରିବା ପାଇଁ ଗଲୁ, କଥା ହେଲା ସଞ୍ଜବେଳକୁ ଗୋଟେ ଜାଗାକୁ ଫେରିବୁ, କଥା ଅନୁସାରେ ସମସ୍ତେ ଫେରିଲୁ, ହେଲେ ଏକା ଫେରିଲା ନାହିଁ କେଶବ। କଣ କରିବୁ, ଅପେକ୍ଷା କଲୁ, ଏଣେ ରାତି ମାଡ଼ି ଆସିଲା, ସେଦିନ ଅସନ ଗଛରେ ଚଢ଼ି ରାତି କାଟିଲୁ, ପରଦିନ ସକାଳୁ ବଣ ସାରା ଖୋଜିଲୁ, ମାତ୍ର କେଶବର ଖୋଜ ଖବର କିଛି ପାଇଲୁ ନାହିଁ। ସେଦିନଟା ତାକୁ ସେମିତି ଖୋଜି ଖୋଜି କଟିଲା, ପରଦିନ ମଧ୍ୟ ଖୋଜା ହେଲା, ହେଲେ କିଛି ଫଳ ହେଲା ନାହିଁ। ଶେଷରେ ଭୋକ ଉପାସରେ ବାଧ୍ୟ ହୋଇ ଆମେ ଫେରି ଆସିଲୁ। ସେ କଥା କିଏ କହିବ, ଏତେ ବଡ ଜଙ୍ଗଲ, ସେଥିରେ ପୁଣି ହାତୀ ବାଘ ଭାଲୁମାନେ ଭର୍ତ୍ତି ହେଇଛନ୍ତି, କିଏ ଜାଣେ କଣ ହେଇଥିବ।
2: କେଶବାଇର ମୋର କିଛି ହବନି ପଞ୍ଚୁ ଭାଇ, ତମେ ଅଶୁଭ କଥା ଥୁଣ୍ଡରେ ଧରନି।
3: ଜନମ ହେଲା ବେଳୁ ମାକୁ ଖାଇଥିଲା, ଯବାନ ବେଳେ ବାପ ଗଲା, ଏବେ ତୋ କଥାରେ ପଡି ସାପ ଧରି ଗଲା ଯେ ଆଉ ତାର ଠିକଣା ମିଳୁନାହିଁ।
2: କେଶବାଇ ଜଙ୍ଗଲ ଭିତରେ କୋଉଠି ଅସୁବିଧାରେ ପଡିଯାଇଛି, ଦେଖ ତମେ ମୋର ଅତି ଆପଣାର ଲୋକ ପଞ୍ଚୁ ଭାଇ, ଏ ବିପଦ ବେଳେ ତମେ ମତେ ଟିକେ ସାହାଯ୍ୟ କର।
3: କି ଉପକାର କରିବି କହିଲୁ, ତୁ ଉପକାର କରିବି ନାହିଁ ତ ଆଉ କରିବି କାହାର।
2: ମୁଁ ରାସ୍ତା ଖର୍ଚ୍ଚ ଦେବି ପଞ୍ଚୁ ଭାଇ, ତମେ ଶିମିଳିପାଳ ଯାଅ, ମୁଁ କେଶବାଇକୁ ଖୋଜି ଆଣ, ଆଉ ଅଧିକା ମୋର କିଛି ଲୋଡ଼ା ନାହିଁ।
3: ତୁ ପାଗଳି ହେଲୁ ଫୁଲମଣି, ଶିମିଳିପାଳ କଣ ଏମିତି ସେମିତି ଜଙ୍ଗଲ, ଅଗନାଗନି ବନସ୍ତ, କିଡ଼ି କିଡ଼ି ପାହାଡ, କେତେ ମୁଣ୍ଡିଆ, କେତେ ଝରଣା, କେତେ ଜୀବଜନ୍ତୁ, ମୁଁ ଏକୁଟିଆ ଯିବି କେମିତି, ଯଦି ସେ ବଞ୍ଚିଥିବ ତେବେ ନିଶ୍ଚୟ ଫେରିବ। ତୁ ଶିଖର ଚଣ୍ଡୀଙ୍କ ପାଖରେ ମୁଣ୍ଡିଆ ମାର, ମୁଁ ଆସେ ତେଣୁ ବୋଉ ଅନେଇ ବସିଥିବ।
2: କେଶବାଇ ତମେ କୋଉଠି ରହିଲ, କେଶବାଇ ଫେରି ଆସ, ଆଉ ତମକୁ ମୁଁ ସାପ ଧରିବାକୁ ପଠେଇବିନି କେଶବାଇ, ତମେ ଫେରି ଆସ, ତୁମ ଫୁଲମଣିର ହାକି ଲୁହ ଦେଖିବାକୁ ତମେ ଫେରି ଆସ କେଶବାଇ, ମୁଁ ଆଉ ପଠେଇବିନି।

0: ଆଲୋକା ପୁରା, ତୁ ତ ଗୁଡୁଗୁଡି ଆଶ୍ରମ ସ୍କୁଲରେ ପାଠ ପଢୁଥିଲୁ, ପୁଣି ମହୁଲ କେନ୍ଦୁ ଚାରକୋଳି ତଳିଆକୁ ଗାଁକୁ ଫେରିଛୁ କାହିଁକି?
1: ଆଉ କଣ କରିଥାନ୍ତି କହିଲୁ, ଘରେ ତ ମୋ ଛଡ଼ା ଆଉ କେହି ନାହାନ୍ତି। ବାପା ଯେତେବେଳେ ବରେଇ ପାଣି ପାହାଡ଼ରୁ ମହୁ ଝୁଣା ଗୋଟେଇ ଚଢ଼େଇ ଧରୁ ଧରୁ ବାଘ ମୁହଁରେ ଗଲା, ବୋଉ ପାଇଁ ବାଧ୍ୟ ହୋଇ ପାଠ ଛାଡ଼ିବାକୁ ପଡ଼ିଲା। ତୁ ତ ଜାଣୁ ବୋଉ

0: ଅଗିଣା ଏକା ଏକା କେମିତି ଚଳିଥାନ୍ତା କହିଲୁ?
1: ତୋରି ପରି ମୋର ବି ଇଚ୍ଛା ଥିଲା ପାଠ ପଢିବା ପାଇଁ, ହେଲେ ବାପା ମତେ ଛାଡ଼ିଲାନି, କହିଲା ସାନ୍ତାର ଝିଅର ପାଠ ପଢିବା କଣ ଦରକାର ଅଛି?
0: ଛାଡ଼, ସିଏ ଆମର ଭାଗ୍ୟ। ହେଇ ଦେଖିଲୁ ଦେଖିଲୁ ଏ ଗଛରେ କେତେ କେନ୍ଦୁ ପାଚିଛି।
1: ତୋ ଖାଲି ଉପରକୁ ଅନେଇଛୁ, ତଳେ ଦେଖିଲୁ କେତେ ପାଚିଲା କେନ୍ଦୁ ଛଡ଼ି ପଡିଛି।
0: ହଁ ତ, କି ମିଠା, ତୁ ବି ଗୋଟେ ଚାଖିନ୍ ଗା।
1: ମତେ ଭୋକ ନାହିଁ କାପୁରା, ଟୋକେରି ନେଇଯିବା, ଘରେ ବସି ମନ ଇଚ୍ଛା ଖାଇବା।
0: ଏ ସିମ୍ଗା ମତେ ଭାରି ଶୋଷ ହେଲାଣି, ଚାଲ ନ ଝରଣାରୁ ଟିକେ ପାଣି ପିଇ ଆସିବା।
1: ହଁ ତତେ ଶୋଷ ହବନି, କେନ୍ଦୁ ଗୁଡା ଖାଉଛୁ, ହଉ ଚାଲ ଚାଲ।
0: ସିମ୍ଗା ଖରା ତାତିରେ ଝରଣା ପାଣି ବି ଗରମ ହେଇଗଲାଣି, ପିଇବା କଣ କହିଲୁ?
1: ଏଇ ଚାଲ ଗଛ ଗଣ୍ଡ ପକଡ଼କୁ ଚାଲ, ପାଣି ଥଣ୍ଡା ଥିବ, ସେଇଠୁ ପିଟି ପିଟି ପାଣି ପିଇବା।
0: ମା ଦେଖିଲୁଣି ସିନ୍ଗା ମଣିଷଟାଏ।
1: ମଣିଷଟାଏ?
0: ହଁ ଲୋ ମଣିଷଟାଏ, ବୋଧେ ପାହାଡ ଉପରୁ ଖସି ପଡିଛି, ଆଇଲୁ ଦେଖିବା।
1: ନାଇଁ ନାଇଁ ନାଇଁ ଚାଲ ପଳେଇବା, ମତେ ଡର ଲାଗୁଛି।
0: ଡରିଛୁ କଣ ଲୋ, ସିଏ କଣ କରି ପକେଇବ ଆମର, ଯଦି କିଛି କରେ ନା ସେ ଝରଣା ଭିତରୁ ପଥର ଉଠେଇ ତା ମୁଣ୍ଡ ଫଟେଇ ଦବା। ତୁ ଆସିଲୁ ମୋ ସାଙ୍ଗରେ, ଦେଖିବା ସେ କିଏ।
1: ହଉ ଚାଲ।
0: ଏ ଦେଖ ସିନ୍ଗା, ମଣିଷଟା ପାହାଡ ଉପରୁ ଖସି ପଡିଛି, ପଥରରେ ପିଟି ହେଇ ମୁଣ୍ଡ ଫାଟି ରକ୍ତ ବାହାରି ଶୁଖି ଯାଇଛି ମୁଣ୍ଡ ଉପରେ, ଗୁଡ଼ାଏ ବାଲି ଉପରେ ମୁଣ୍ଡଟା କେମିତି ରହିଯାଇଛି, ଦେହଟା ପଡିଛି ପାଣି ଭିତରେ, ଗୋଡ ହାତ କଣ ହେଇଛି କି ଜାଣି।
1: କାପୁରା ମଣିଷଟା ମରିଯାଇଛି ନା କଣ, ତା ପାଖକୁ କାଇଁ ଯାଉଛୁ?
0: ରହମ ମୁଁ ଟିକେ ଦେଖେ ବଞ୍ଚିଛି ନା ନାଇଁ।
1: ତୁ ତୋର କଣ କରୁଛୁ କର, ମୁଁ ଏଇଠି ଠିଆ ହେଇଛି।
0: ହଉ ସିନ୍ଦା, ମଣିଷଟା ବଞ୍ଚିଛି, ନିଶ୍ୱାସ ଯାଉଛି, ଟିକେ ଚେଷ୍ଟା କଲେ ବଞ୍ଚିଯିବ। ତୁ ଆସିଲୁ? ହଁ ଗୋଡ ଦିଟା ଟିକେ ଉଠେଇ ଧର, ମୁଁ ତା ମୁହଁରେ ପାଣି ଛାଟେ।
1: କାପୁରା ଏ ଲୋକଟାର ଗୋଟାଏ ଗୋଡ ଭାଙ୍ଗି ନଡ଼ ନଡ଼ ହଉଛି, ଆଉ ବୋଧେ ବଞ୍ଚିବନି।
0: ତୁ ସେମିତି କଥା କହନା ସିନ୍ଗା, ଏମିତି ଜିଅନ୍ତା ମଣିଷଟାକୁ ଆମେ କଣ ଛାଡ଼ିଦେଇ ଚାଲିଯିବା? ନାଇଁ ସିନ୍ଗା, ମହୁଲ ଚାରକୋଳି କେନ୍ଦୁ ଟୋକେ ଏଇଠି ଝରଣା ପାଖରେ ଥାଉ, ଆଉ କେବେ ଆସିଲେ ନବା, ଏ ବଣ ଭିତରୁ ଆମ ଟୋକେ ନବ କିଏ? ତୁ ଟିକେ ସାହାଯ୍ୟ କର, ତାକୁ ଆମ ଘରକୁ ନେଇଯିବା, ବଳିତ ଡାକି ଆଣିବା, ଲୋକଟା କାଳେ ବଞ୍ଚିଯିବ, ଆଉ ଯଦି ନ ବଞ୍ଚେ ତାହେଲେ ପୁଣି ଏ ଝରଣା ପାଣିରେ ଆଣି ଫୋପାଡ଼ି ଦବା। ହଁ ଧର, ହଁ ଆଉ ଆଉ ଟିକେ ଉପରକୁ, ଆଉ ଟିକେ ଉପରକୁ ଧର, ହଁ ଚାଲ ଏଥର ଚାଲ, ଆଉ ଟିକେ ଟିକେ ଧର ସିନ୍ଦା, ପଥର ଘସି ଲୋକଟାର ଗୋଡ଼ ଖଣ୍ଡିଆ ହେଇଯାଉଛି।
1: ଓଃ ତୁ ଟିକେ ରହ ମୋ କାପୁରା, ମୋ ଅଣ୍ଟାଟା କଣ ହେଇଯାଉଛି, ଆ ଟିକେ ଠିଆ ହଉ, ମୁଁ ଟିକେ ବିଶ୍ରାମ ନିଏ।
0: ନାଇଁ ଲୋ ସିନ୍ଦା, ଟିକେ କଷ୍ଟ ନକଲେ ଏଠି ବିଶ୍ରାମ ନେଲେ ଯଦି ଲୋକଟା ମରିଯାଏ ତାହେଲେ ଏତେ ପରିଶ୍ରମ କରି ଆମର ଲାଭ କଣ ହେଲା କହିଲୁ? ଆଉ ଟିକେ ଆଣ୍ଟ କରି ଧର, ତତେ ନେହୁରା ହେଉଛି ସିନ୍ଦା, ଟିକେ ବେଗି ବେଗି ଚାଲେ।
2: ଲୋକଟା କେମିତି ଅଛି ଲୋ କାପୁରା?
0: ଭଲ ଅଛି, ଆଜି ସକାଳୁ ଆଖି ଖୋଲି ଚାହିଁଥିଲା, ମୁଁ ନା ଭାତ ମୁଣ୍ଡ କରି ତା ପାଟିରେ ଦେଇଦେଲି, ଢକ ଢକ କିରି ପିଇଦେଲା, ଏବେ ନିଘୋଳ ନିଦରେ ଶୋଇପଡିଛି।
1: ଯା ହଉ ତୋ ପାଇଁ ଲୋକଟା ବଞ୍ଚିଗଲା,
0: ତୁ ନଥିଲେ ମୁଁ କଣ କରିଥାନ୍ତି ଯେ, ତୋ ପାଇଁ ଲୋକଟା ବଞ୍ଚିଗଲା କହ।
1: ହଉ ହଉ ବହୁତ କହିଲୁଣି, ସାବିତ୍ରୀଙ୍କ ପରି ସତ୍ୟବାନଙ୍କୁ ଯମ ଦେବତାଙ୍କ ଠାରୁ ଛଡେଇ ଆଣିଲୁ, କଣ ଆଉ ଡେରି କାହିଁକି?
0: ଚୁପ, ଏମିତି କଥା କଣ କହନ୍ତି?
1: ରହିଥା ମ, ଆଜିଠାରୁ କାନିରେ ଗଣ୍ଠି ପଇଲା, ଆହା ଲୋ ମୋ ମୌନ ମୁହିଁ।
0: ଯାଉଛି ନା ପୁଣି ଦେଖିବୁ?
1: ଯାଉଛି ଲୋ ଯାଉଛି, ଏଣିକି ନୂଆ ବାବୁ ତ ତୋର, ମୁଁ କାହିଁକି ରହିବି?
0: ତୁ କିଏ ନୂଆ ବାବୁ? ତୋ ପାଇଁ ମୋ ମନରେ କାହିଁକି ଏତେ ସ୍ନେହ, କାହିଁକି ଏତେ ପ୍ରେମ, ତୋ ସାଥିରେ ବା ମୋର ଦେଖା ହେଲା କାହିଁକି? ତତେ ଦେଖି ମୁଁ ନିଜକୁ ଭୁଲି ଯାଇଛି ନୂଆ ବାବୁ, ମୁଁ ଆଉ ମୋର ହେଇନାହିଁ, ମୁଁ ଆଉ କାହାର ହେଇଯାଇଛି, ସିଏ ଆଉ କେହି ନୁହେଁ ନୂଆ ବାବୁ, ସିଏ ତୁ, ସିଏ ତୁ ନୂଆ ବାବୁ, ସିଏ ତୁ।
3: ଆଉ କେତେବେଳେ ମିଟିଂ ଆରମ୍ଭ ହବ?

0: ଏଥିରେ ବସି ରହିବାକୁ ମୋର ଭାରି ଇଚ୍ଛା ଅଛି, ହେଲେ ବାହାଘର ସରୁ, ନହେଲେ ଲୋକ କଣ କହିବେ କହିଲୁ? ତଗେ ଉଠିଲୁ, ଆ ଧର ମୋ ହାତ ଧର, ଚାଲ ଆ।
1: ହଉ ଚାଲ। ତମେ ଫେରି ଆସ କେଶ ଭାଇ।

0: ପାଣି ପାଇଁ ଯାଇଥିଲି ରୋଷେଇ କରିବା ଲାଗି, ତୁମେ ଏମିତି ତରବର ହେଇଥିଲୁ ଫିଙ୍କିବାରେ ଲାଗିଛ କାହିଁକି?
1: ମଲା ପେନ୍ ଖାଇଲେଣି କି? ମୁଁ ଖାଉଥିଲି, ତମର ଡେରି ହବ, ତମେ ନୂଆ ହେଇ ପାହା ହେଇଛ, ତମକୁ କଣ ରୋଷେଇ ଆସୁଥିବ? ମୁଁ ଭାତ ରାନ୍ଧି ଦଉଛି, ତମେ ବସ, ତମ ହାତରେ କଳା ଲାଗିଯିବ।
0: ତମେ ଉଠିଲ ଆଜ୍ଞା, ତମେ ମରଦ ଲୋକ, ରୋଷେଇ କଣ କରିବ?
1: ହଉ ତମେ ରୋଷେଇ କର, ହେଲେ ମୁଁ ତ ବାପାଙ୍କୁ ରୋଷେଇ କରିଦିଏ।
0: ବୋଉ ମରିବା ପରେ ସିନା ତମେ କେତେଦିନ ବାପାଙ୍କୁ ରୋଷେଇ କରି ଦେଇଥିଲ, ଏବେ ତ ମୁଁ ଆସିଲିଣି, ମୁଁ ଏଣିକି ରୋଷେଇ କରିବି। କିନ୍ତୁ ତମେ ଖାଲି ବସିପାରିବନି ତ, ତମେ କେଳା ଘର ପୁଅ, ସାପ ଧରା ସାପ ଖେଳା ଶିଖ, ତାପରେ ଆମେ ବିଦେଶ ଶିଖା। ତମେ ସାପ ଖେଳିବ ଆଉ ମୁଁ ମନୋହରି ଜିନିଷ ବିକିବି, ଡେଉଁରିଆ ବିକିବି, ସୀତା ଶିଖେଇବି, ଆମେ ଘରକୁ ଟଙ୍କା ଆଣିବା, ପଦ୍ମ ପୋଖରୀ ହୁଡ଼ାରେ ତିଆରି ହେଉଥିବା ନୂଆ ଘରେ ରହିବା।
1: ଫୁଲ ଲୋ, ମତେ କଣ ସାପ ଖେଳାଇ ଆସିବ?
0: ତମେ ପୁରା ପୁରୁଷ ପିଲା, ତମେ ଚେଷ୍ଟା କଲେ ସବୁ ଶିଖିପାରିବ। ତମେ ସାପ ଖେଳେ ନ ଶିଖିଲେ ଆମେ ବାପାଙ୍କ ପରେ ଚଳିବ କେମିତି?
1: ମନେ ମୋ ପୁରା କହିଛନ୍ତି ସେ ଟଙ୍କା ଦେବେ, ଆମ ଘରକୁ ଆସି ବୁଝା ସୁଝା କରିବେ।
0: କାହିଁକି ମନେ ମୋ ଆମର କିଏ, ସେ କାହିଁକି ଆମକୁ ପଇସା ଦେବେ? ଆମେ ଟିକେ ରୋଜଗାର କରିବା, ଆମ ଘର ଆମେ ଚଳେଇବା। ମୋ ଦେହ ଠିକ ନିୟମ କରି କୁହ, ତମେ ସାପ ଖେଳି ଶିଖିବ, ହଁ ସାପ ଧରି ଶିଖିବ, ଆଉ କେବେ ମନେ ମୂଷା ପାଖକୁ ଯିବ?
1: ନା ନା ଫୁଲ, ମୁଁ ଆଉ ଯିବି ନାହିଁ। ହେଲେ ଫୁଲ, ମନେ ମୂଷା ଯଦି ମତେ ପୋଖରୀ ଉଡ଼ାରେ ମାରେ?
0: ନାଇଁ ସେ କିଛି କରିପାରେ, ମୁଁ ପୁରା ତମ ପାଖରେ ଅଛି।
1: ହଁ ହଁ, ମୁଁ ସାପ ଧରା ସାପ ଖେଳା ସବୁ ଶିଖିବି, ଭାରି ଭଲ ହବ। ହଁ ହଁ, ଭାରି ଭଲ ହବ।
0: ବାପା ନୂଆ ସାପ ଶିମିଳିପାଳ ଜଙ୍ଗଲରୁ ଯୋଉ ଗତ ବର୍ଷ ଧରିଥିଲେ ସେଇ ସାପକୁ ନେଇ ଖେଳେଇ ଶିଖ, ଖୁବ ବଡ ଅହିରାଜ ସାପ, ଲୋକ ତା ଖେଳ ଦେଖିଲେ ବେଶୀ ପଇସା ଦେବେ।
1: ରାଗ ସାପଟା ତା ପେଢି ପାଖକୁ ଗଲେ କହିଲେ ପହଞ୍ଚି, ନାଇଁ ନାଇଁ ତାକୁ ଖେଳେଇବୁ କିଏ?
0: ଦେଖ ତମେ କେଳା ପିଲା ସାପକୁ ଡରୁଛ, ତାର ତ ବିଷଦାନ୍ତ ଭଙ୍ଗା ଯାଇଛି, ଆଉ କଣ କରିବ ସେ? ତୁମେ ମନରେ ସାହସ ବାନ୍ଧ, ସବୁ ଠିକ ହେଇଯିବ।
1: ମୁଁ ପଦ୍ମ ପୋଖରୀ ଗୁଡାକୁ ଯାଉଛି, ସେଠି ଘର ତିଆରି ହଉଛି ଦେଖିବି।
0: ହଉ ଯା, ଶୁଣ ମୋ କଥା ମନେ ରହିବ।
1: ହଁ ହଁ, ମୁଁ ଯାଉଛି।
0: ହେ ଭଗବାନ।

ପଶ୍ଚିମ ମୌସୁମୀ ବାୟୁ ଅଧିକ ଘନୀଭୂତ ହୋଇ ପୂର୍ବ ଦିଗକୁ ଗତି କରିବାର ଅଧିକ ସମ୍ଭାବନା ଅଛି। ଏହାଫଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସମଗ୍ର ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ସହ

0: ଚାଲ ଆଜି ଆମେ ଉପରଓଳି ବିଦେଶ ବାହାରିଯିବା, ପଇସା ରୋଜଗାର କରିବା, ନହେଲେ ଆମେ ଘରକୁ ସଜାଡ଼ିବା କେମିତି କହିଲ? ତୁମେ ବାପାଙ୍କ ସାପ ତୋଳି ଗୁଡାକ ସଜଡ଼ାସଜଡ଼ି କର, ଝଡ଼ରେ ତ କାନ୍ଥ ତଳେ ଦୁଇଟା ତମ୍ପସାପ ମରିଯାଇଛନ୍ତି, ଅଛନ୍ତି ଆଉ ଦୁଇଟା ଗୋଖର ଆଉ ଗୋଟାଏ ଅଜଗର, ସେଗୁଡାକ ସଜାଡ଼ି ତୁମେ ଭାର କର, ମୁଁ ପଞ୍ଚୁ ଭାଇ ଘରୁ ଗୋବିନ୍ଦ ମୂଷାଟିଏ ମାଗି ଆଣିଛି। ଏମିତି କଣ ଅବାଧ୍ୟ ହୁଅନ୍ତି, ଚେଷ୍ଟା କଲେ ତୁମେ ସବୁ କରିପାରିବ, ତାପରେ କିଛି ଯଦି ଅସୁବିଧା ହୁଏ ମୁଁ ତୋ ତମ ସାଙ୍ଗରେ ଅଛି, ଆଉ ଅସୁବିଧା ପୁଣି କଣ?
1: ଫୁଲ ଆମେ କୁଆଡେ ଯିବା?
0: ଆମେ ଚାଲି ଚାଲି ନନ୍ଦନକାନନ ବାଟେ ନଈ ପାରି ହିଁ କଟକ ଯିବା, ତାପରେ ସେଠୁ ଯାଜପୁର କିମ୍ବା ବାଲେଶ୍ୱର ଆଡେ ବାହାରି ଯିବା।
1: ଡର ଲାଗୁଛି ଫୁଲ, ଏତେ ବାଟ ଭାବିଲା ବେଳକୁ ମୁଁ ହିଂସା ଉଡି ଯାଉଛି।
0: ପୁରୁଷ ପୁଅ ହେଇ ଏମିତି ଡରିଦେ ହବ? ତମେ ଏମିତି ପିଲାଙ୍କ ପରି ହେଲେ ମୁଁ କାହାକୁ ଭରସା କରି ବଞ୍ଚିବି କହିଲ?
1: ମତେ କେମିତି ଲାଗୁଛି, ହେଲେ ମୁଁ ଯେମିତି ଆଉ ଫେରି ଆସିନି, ନା ମୁଁ ଆଉ ଫେରି ଆସିନି, ମୁଁ ମରିଯିବି ଫୁଲ, ମୁଁ ମରିଯିବି, ମତେ ଭାରି ଡର ଲାଗୁଛି।
0: ନାଇଁ ତମକୁ ମୋ ସାଙ୍ଗରେ ଯିବାକୁ ହବ, ମୁଁ କିଛି ଶୁଣିବି। ଚାଲ ତୁମେ ସାପ ପିଢି ସଜାଡ଼ିବ, ମୁଁ ମୋ ପସରା ସଜାଡ଼ିବି,
1: ଉଠ ନାଲ ଫୁଲ। ହେଲେ ତୋ ଛଡ଼ା ମୋର କିଏ ଆଉ ଅଛି କହିଲୁ? ମୁଁ ତୋତେ ଆଉ କିଛି କହିବି ନାହିଁ, ତୁ ଯାହା କହିବି ସେଇଆ କରିବି।
2: ଏଥର ଧର୍ମ କରୁଥା ରେ ପୁଅ, ଧର୍ମ କରୁଥା। ଝାଟି ମାଟି ପୋଲା ଛାଡ଼ି କୋଠା ଘରେ ରହିବା ପାଇଁ ମନ କଲ, ସେଇଥିପାଇଁ ଅକାଳ ପବନ ଆଇଲା, ତମର ଭିଟା ମାଟି ଉଛନ ହେଇଗଲା। ଏବେ ଯାଉ ନା ସେ କୋଠା ଘରେ ରହିବ, ତାପରେ ଭୂମିକମ୍ପ ହେଇ ତମ ସହିତ ପାତାଳକୁ ଏ ମାଟି ଖସି ପଡ଼ିବ। ଆମ 14 ପୁରୁଷ ତ ରାସ୍ତା କଡ଼ରେ ପୋଲା ଭିତରେ ରହିଲେ, ଆମେ କୋଠା ଘରେ ରହିବାକୁ ଚାହିଁଲେ ଭଗବାନ ହଇବେ କେମିତି?
3: ହେଲେ ମନେଇ ମଉସା, ଏ ଝଡ଼ କଣ କେବଳ ପଦ୍ମକେଶରୀପୁରରେ ହେଲା, ଆମ ଓଡ଼ିଶା ରାଇଜଟା ସାରା ପ୍ରାୟ ଏମିତି ହେଇଛି ବୋଲି
2: ବ୍ୟୋମକେଶ ବାବୁ
3: ସେ ତ କିଛି ନାକରା କଥା କହୁନାହାନ୍ତି ମନେଇ ମଉସା।
2: ବୁଝିଲୁ ପଞ୍ଚୁ, ଏ ମୁଣ୍ଡରେ ଯେତିକିଟା ବାଳ ପାଚିଛି ସେତିକି ଦିନ ମୁଁ ଭଗତମାନ କଲିଣି, ଗୋଟି ଗୋଟି ମୁଁ ସମସ୍ତଙ୍କୁ ଚିହ୍ନେ। ଏ ନାଥ ଦାସ କଥା କଣ ହେଲା, କାନ୍ଥ ପଡି ମଲା, ଫୁଲମଣି ମାଇକିଆ ପଦିଆକୁ ନେଇ କୁଆଡେ ଯାଇଛି, କଣ ନା ବିଦେଶ କରିବ।
3: ସେମାନେ ଭଲରେ ରହିଲେ ଆମେ କଣ ଖୁସି ହେବାନି ମନେଇ ମଉସା?
2: ଖୁସିରେ ରହନ୍ତୁ, ଇଏ ମନା କରୁଛି। ହେଲେ ତମେମାନେ ଏ ଝାଟି ମାଟି ପୋଲା ଛାଡ଼ି ଯାଇ କୋଠା ଘରେ ରହିବ, ଇଏ କଥାଟା କାହିଁକି ମତେ ସୁନ୍ଦର ଦୁଶୁ ନାହିଁ?
3: ଯୁଗ ବଦଳି ଯାଇଛି ମନେଇ ମଉସା, ତା ସହିତ ନିଜକୁ ବଦଳିବାକୁ ପଡିବ।
2: କଣ କହିଲା କହୁଛି ଯୁଗ ବଦଳି ଯାଇଛି।
3: ହଉ ଯୁଗ ବଦଳୁଛି କେମିତି ଦେଖିବା, ମୁଁ ଯଦି ସେ କୋଠା ଘର ତୋଳା ବନ୍ଦ ନ କରିଛି ତେବେ ମୋ ନାଁ ବି ମନେଇ ଦାସ ନୁହ ପୁଅ।
0: ଦେଖିଲୁ ନୂଆ ବାବୁ କେଡି ସୁନ୍ଦର ଦିଶୁଛି?
4: ଓ ମାଳି ତାହେଲେ ମୋ ପାଇଁ ମୁଁ ତୋ ବେକ ତ ପୁଙ୍ଗୁଳା ଗୁଣ୍ଠି ସାରି ତୋ ବେକରେ ପକା।
0: ଧୀରେ ନୂଆ ବାବୁ, ମୁଁ ମାଳି ପକେଇଲେ ସମସ୍ତେ ମତେ ଅନେଇବେ, ହସିବେ ଆଉ ଆଖି ଧରିବେ।
4: ମତେ ବି ସେମିତି ଅନ୍ୟମାନେ ଚାହିଁବେ, ହସିବେ, ଆଖି ଧରିବେ।
0: ତୁ ବେକରେ ମାଳି ପକେଇଲେ ମୁଁ ଚାହିଁବି, ମୁଁ ହସିବି ଆଉ ମୁଁ ଆଖି ଧରିବି, ଆଉ କିଏ କାହିଁକି ଏଠିକି ଆସିବ? ନୂଆ ବାବୁ କଣ ଭାବୁଛୁ?
4: ନା ମୁଁ ଭାବୁଥିଲି ତୋ କଥା।
0: ମୋ କଥା?
4: ତୋ କଥା।
0: ମୋ କଥା କଣ ଭାବୁଥିଲି ନୂଆ ବାବୁ?
4: ନାଇଁ ପରେ କହିବି।
0: ଏବେ କହ ନା।
4: ଓହୋ କହିବି ପରା ପରେ କହିବି।
0: ଏ ନୂଆ ବାବୁ, ଅନ୍ୟ ଦିନ ହେଲା ତତେ ଗୋଟେ କଥା ପଚାରିବି ପଚାରିବି ବୋଲି ପଚାରି ପାରିନି, ଆଜି ପଚାରିବି, ସତ କହିବୁ?
4: କଣ ପଚାର।
0: ନୂଆ ବାବୁ, ତୁ ଶିମିଳିପାଳକୁ କାହିଁକି ଆସିଥିଲୁ, କେମିତି ଝରଣା ଭିତରେ ପଡ଼ିଲୁ, କେବେ ତ କହିଲୁନି?
4: ନାଇଁ କାକୁର, ସେ କଥା ମନେ ପଡ଼ିଲେ ମୋତେ ଉଠୁଛି, ମନେ ହଉଛି

0: ଝରଣାରେ ଖସି ପଡ଼ିବା ପୂର୍ବରୁ ତତେ କଣ ବଣୁଆ ହାତୀ ଗୋଡ଼ାଇଥିଲା?
1: ହଁ, ହଳଦୀ ଗଣତି ଗୋଖୋଳ ସାପଟାକୁ ଧରି ମୁଁ ଫେରିଲା ବେଳକୁ ଆଗରେ ଦେଖିଲି ଗୋଟେ ହାତୀ ଛୁଆ। ହାତୀ ଛୁଆଟା ମୋତେ ଦେଖି ଭାବିଲା ମୁଁ ତାକୁ ଧରିବାକୁ ଗୋଡ଼େଇଛି। ସେଇଠୁ ସେ ଦୌଡ଼ିବାକୁ ଆରମ୍ଭ କଲା। ଏଣେ ପଛରେ ମାଇ ହାତୀ ଭାବିଲା ମୁଁ ତା ଛୁଆ ଉପରେ ଆକ୍ରମଣ କରିଛି, ତେଣୁ ପଛରୁ ମାରି

0: କଥା କହିବା ଦରକାର ନୁହଁ ବାବୁ, କେତେ ଜନ୍ମର ଧର୍ମ ବଳରେ ମୁଁ ତତେ ପାଇଲି, ହେଲେ ଦିନକୁ ଦିନ ତୁ ଏମିତି ଚୁପଚାପ କାହିଁକି ହେଇଯାଉଛୁ କହିଲୁ? କଣ ଘର କଥା ମନେ ପଡୁଛି? କଣ ହେଇଛି ତୋର? ଦେହରେ ଖଇଫୁଟା କାଟି ମୁଁ ଏବେ କଣ କରିବି?
1: କାହିଁକି ସେମିତି ହେଉଛି କହିଲୁ? ମୋ ଜ୍ୱର ଆସ୍ତେ ଆସ୍ତେ ଛାଡ଼ିଯିବ, ଯାହାକୁ ମୋତେ ବିରକ୍ତ କରନା।
0: ମୋ ଉପରେ ରାଗିଲେ ନୂଆ ବାବୁ, ତୋର କିଛି ହେଲେ ନା ମୁଁ ମୋଟେ ସହିପାରେନି ନୂଆ ବାବୁ, ମୋତେ ଯେମିତି ଲାଗେ ମୁଁ କଲେଜରେ କିଏ ମୋଠୁ ଛଡ଼େଇ ନେଉଛି।

0: କାପୁରା, ଏ ବଣ କଣ ତତେ ଭଲ ଲାଗୁନି ନୂଆ ବାବୁ?
1: କାପୁରା,
0: ସତ କହ ନୂଆ ବାବୁ, ତୁ କଣ ମୋ ଉପରେ ରାଗିଛୁ?
1: ସେ କଣ କହୁଛୁ ତୁ? ଆଜି ତୋର କଣ ହେଇଛୁ? ଏମିତି ଖାପ ଛଡ଼ା କଥା କହୁଛୁ କାହିଁକି?
0: ତୁ ମତେ ଭଲ ପାଉନି ନୂଆ ବାବୁ?
1: ଛି କାପୁରା, ଏମିତି ପ୍ରଶ୍ନ ପଚାରି ମତେ ଦୁଃଖ ଦେନି। ତୋ ଛଡ଼ା ମୁଁ ଆଉ କାହାକୁ ଭଲ ପାଇପାରିବି? ତୁ ମତେ ଜୀବନ ଦେଇଛୁ।
0: ତୁ ଯଦି ମତେ ଭଲ ପାଉ ତାହେଲେ ମତେ ବାହା ନୂଆ ବାବୁ।
1: ବାହା ହେବି?
0: ମୁଁ ବି କଣ ସ୍ୱପ୍ନ ଦେଖିନାହିଁ କି ସବେ ଗୋଟିଏ ସୁନ୍ଦର ଘର, ତା ଭିତରେ ତମେ ଆଉ ମୁଁ, ତାପରେ ଆମର ଛୋଟ ପୁଅଟିଏ, ତମେ ସାପ ଖେଳେଇବ, ମୁଁ ପସରା ଧରି କେତେ କେତେ ମନୋହରି ଦରବ, ଚେର, ମୂଳ, ଗଦ, ଡେଉଁରିଆ ବିକିବି, ଚିତା କୁଟେଇବି, ପକ୍କା ପିଣ୍ଡା ଦେଖି ଡାକିବି, ଚିତା କୁଟେଇବ ଚିତା, ଏ ତୋ ମା, ଚିତା କୁଟେଇବ ଗୋ ଚିତା।
1: ହେଲେ କାପୁରା, ମୁଁ ଜଣକୁ କଥା ଦେଇଛି, ତୋରି ଭଳି ସେଓ ତ ନେଇ ବସିଥିବ ମୋ ଫେରିବା ବାଟକୁ।
0: ନୂଆ ବାବୁ, ମୋର ଆଣ କହୁଛି କି
1: ସେ ଆମ ଜାତିର ଝିଅ ଫୁଲମଣି।
0: ତୁ ତୁ ତାହେଲେ ମତେ ବାହା ହବୁନି ନୂଆ ବାବୁ? ଆଉ ମୁଁ ବଞ୍ଚିବି କାହିଁକି? ତତେ ମନ ଦେଇସାରିଛି, ଆଉ ମନ ଫେରେଇଲେ ଠାକୁର ଦଣ୍ଡ ଦେବେ, ତା ଅପେକ୍ଷା ବରଂ ଏ ପାହାଡ଼ ଉପରୁ ତଳକୁ ଡେଇଁ ପଡ଼ି ମରିଯିବା ଭଲ।
1: କାପୁରା, ନା କାପୁରା, ନା, ତୁ ତୁ ମତେ ଜୀବନ ଦେଇଛୁ, ନୂଆ ଜୀବନ ଦେଇଛୁ, ମୋ ସେବା କରିଛୁ, ମୁଁ ତତେ ଭୁଲିଯିବି କେମିତି? ବାହା ହେଲେ ତତେ ବାହା ହେବି, ଫୁଲମଣିକୁ ନୁହେଁ।
0: ତୁ ସତ କହୁଛୁ ନୂଆ ବାବୁ?
1: ହଁ କାପୁରା, ମୁଁ ସତ କହୁଛି।
0: ତାହେଲେ ତାହେଲେ ଆସନ୍ତାକାଲି ଆମର ବାହାଘର ହବ, ମୁଁ ଯାଉଛି ଗାଁରେ ଖବର ଦେଇ ଆସେ।
1: ନା କାପୁରା, ବାହାଘର ଏଠି ହବନି, ଆମ ଗାଁ ପର୍ବକେଶରୀପୁରରେ ହବ।

0: କି କେଶବ କିରେ
1: କି ପଞ୍ଚୁ ଭାଇ
0: ଏତେ ଦିନ ଯାଏ କୋଉଠି ଥିଲୁ ତୁ ଏ ତୋ ସାଙ୍ଗରେ ଝିଅ ଟିକେ
1: ଏଇ ଆଦିବାସୀ ଝିଅ କାପୁରା ପାଇଁ ମୁଁ ବଞ୍ଚିଯାଇଛି ପଞ୍ଚୁ ଭାଇ ଭଲ ହେବା ପରେ ଗାଁକୁ ଆସିଛି ତମମାନଙ୍କୁ ଦେଖିବି ଗାଁରେ ରହିବି
0: ଆଉ ଏତେ ଦିନ ପରେ କାହିଁକି ଆସିଲୁ କେଶବ ସାରା ଜୀବନ ତେଣେ ରହିଯାଇଥିଲେ ଭଲ ହେଇଥାନ୍ତା
1: ପଞ୍ଚୁ ଭାଇ
0: ହଁ କେଶବ ତତେ ଅନେଇ ଅନେଇ ଆଖିରୁ ଲୁହ ଗଡ଼େଇ ଫୁଲମଣି ଦିନ କାଟୁଥିଲା
1: ଏ କଣ କହୁଛୁ ପଞ୍ଚୁ ଭାଇ
0: ଶେଷରେ ଫୁଲମଣି ମାଇଚିଆ ପଦ୍ୟକୁ ବାହା ହେଲା
1: ପଦ୍ୟକୁ ବାହା ହେଇ ଫୁଲମଣି ଭଲରେ ଅଛି ତ ପଞ୍ଚୁ ଭାଇ
0: ନା କେଶବ

0: ପଦିଆକୁ ସାଙ୍ଗରେ ଧରି ଫୁଲବାଣୀ ଯାଇଥିଲା ବିଦେଶ କରି। ବିଦେଶରେ ସାପ ଧରୁ ଧରୁ ପଦିଆକୁ ଗୋଖର ସାପ କାମୁଡ଼ିଲା, ସେହି ବିଦେଶରେ ମରିଗଲା।
1: ପଛୁଭେ
0: ଦୁଃଖ କରି ଆଉ ଲାଭ କଣ କେଶବ, ଏବେ ତୁ ଫେରି ଆସିଛୁ, ଫୁଲବାଣୀକୁ ପୁଣି ଥରେ ବାହା ହେଇ ସୁଖରେ ରହ, ତୋ ଦୁଃଖ ଆପେ ଆପେ ଦୂର ହେଇଯିବ।
1: ନାଇଁ ପଞ୍ଚୁଭେ, ମୁଁ କାମ୍ପୁରକୁ କଥା ଦେଇସାରିଛି, ଯଦି ବା ହୁଏ ତେବେ ତାକୁ ହିଁ ବାହାହେବି। ଫୁଲମଲ୍ଲିକ ବୁଝେଇ ସୁଝେଇ ଆଉ କାହା ତାର ଛନ୍ଦି ଦବା।
2: ନମସ୍କାର ମନିମୁ ସାର।
3: ତୁ କିଏ ରେ?
1: ମୁଁ କେଶବ।
3: ଆରେ ଆରେ ଆରେ, ତୁ ଆଜି ଯାଇ କୋଉଠି ଥିଲୁ?
1: ମୋ ସାର୍ ଦୁର୍ଘଟଣାରେ ପଡି ଶିମିଳିପାଳରେ ମରିଯାଇଥାନ୍ତି। ଶେଷରେ
3: ସାଙ୍ଗରେ ଟୋକିଟା କିଏ?
1: ଏ ଆଦିବାସୀ ଝିଅ କାପୁରା, ତାରି ସେବାରେ ମୁଁ ନୂଆ ଜୀବନ ପାଇଲି ମୋ ସାର୍।
3: ଆଚ୍ଛା, ତାକୁ ସାଙ୍ଗରେ ଧରି ଗାଁକୁ କାହିଁକି ଆଇଲୁ?
1: ତାକୁ ବା ହେଇ ଏ ଗାଁରେ ରହିବି।
3: କଣ କହିଲୁ କଣ କହିଲୁ? ଆରେ ତୁ ସାପୁଆ ଖେଳା, ଅନ୍ୟ ଜାତିର ଝିଅକୁ ବା ହେଇ ଏ ଗାଁରେ ରହିବୁ କେମିତି? ଏ ଗାଁରେ ଅନ୍ୟ କୋଉ ଜାତିର ଲୋକଙ୍କର ସ୍ଥାନ ନାହିଁ, ଆଦିବାସୀ ଟୋକି ବା ହବୁ ତ ଏ ଗାଁ ଛାଡ଼।
1: ମୋ ବାପ ଗୋଷ ବାପ ଭିଟାମାଟି ଛାଡ଼ି ମୁଁ କୋଉଠିକୁ ଯିବି ମଉସା? ତୁମେ ପଛେ ଆମ ଡିଅଟା ନିଅ, କିନ୍ତୁ ମତେ ଜାତିରେ ମିଶାଅ, ମୁଁ ଏ ଝିଅକୁ ବାହା ଏ ଗାଁରେ ରହେ।
3: ବଡ ଅସମ୍ଭବ କଥା କହୁଛୁ, ତୁ ଏ ଗାଁ ଛାଡ଼ି ଚାଲିଯା।
1: ମନେ ରଖିଥା ମଉସା, ମୁଁ ଏଇ ଗାଁର ପିଲା, ଏଇ ଗାଁରେ ଆଦିବାସୀ ଝିଅ କାପୁରାକୁ ବିବାହ ରହିବି, ଦେଖିବି ତମେ କେମିତି ମତେ ଗାଁ ମନା କରିଦେବ, ମୋ ଘରକୁ ଦଖଲ କରି ନିଜେ ରହିବ।
3: ଆରେ ଯା ଯା, କାଲିକା ମେଞ୍ଚ ଟୋକା ମତେ ଧମକ ଦଉଛୁ କଣ? ତୋ ଭଳିଆ କେତେ ଟୋକାଙ୍କୁ ମୁଁ ଦେଖିଛି ରେ, କହିଲା କଣ ନା ଘରକୁ ଦଖଲ କରିବି। ଆଜିକାଲି ଯୁଗ ତ ଖରାପ।
1: କେ କେ ଆସୁଛି? କେ କେ ତୁ?
4: ମତେ ଚିହ୍ନି ପାରୁନ କି ସବୁ?
1: କେ ଫୁଲମଣି? ମୁଁ ପଞ୍ଚ ଭାଇ ଠାରୁ ସବୁ ଶୁଣିଛି ଫୁଲମଣି, ତୁ ଦୁଃଖ କରନି, ତୋ କେଶ ଭାଇ ବଞ୍ଚିଛି, ତୁ ସବୁଦିନେ ମୋର ଭଉଣୀ ହିଁ ରହିବୁ। ମୁଁ ତତେ ପୁଣି ହାତକୁ ଦିହାତ କରିଦେବି ଫୁଲମଣି।
4: ମୋ କଥା ତମେ ଚିନ୍ତା କରନି କେଶ ଭାଇ, ମୁଁ ହତ ଭାଗିନି, ତୁମକୁ ସେ ମୂଳିପାଳ ପଠେଇ ହରାଇଥିଲି, ଗେରସ୍ତକୁ ବିଦେଶ ପଠେଇ ମାରିଲି। ମୁଁ ଭଲକ୍ଷଣି କେଳା ଝିଅ, ମୋର ବଞ୍ଚିବା ଦରକାର ନାହିଁ, ତମେ ଭଲରେ ବଞ୍ଚିରୁହ, ମୁଁ ଏତିକି ଚାହେଁ।
1: ଫୁଲମଣି ତୁ ମୋ କଥା କାଟ ଶୁଣୁ।
4: ପଞ୍ଚୁ ଭାଇ ମତେ ସବୁ କହିଲା କେଶ ଭାଇ, ତମ ପାଖରୁ ଫେରି ମନେଇ ଦାସ ଜାତି ଅଣା ସଭା ଡକିଛି।
1: ସେଇଟା ମଣିଷ ନୁହେଲ ଫୁଲମଣି, କେଳା ଜାତିର କଳଙ୍କ, ସେ ମୋ ଘର ଦଖଲ କରିନେଇଛି, ମୁଁ ତା ରକ୍ତ ପିଇଯିବି।
4: କେଶ ଭାଇ ଏ ତୁମେ କଣ କହୁଛ? ଆମ ପାଇଁ ତ ପଦ୍ମ ପୋଖରୀପୁର ପୋଖରୀ ଉଡ଼ାରେ ଘର ତିଆରି ହେଉଛି, ଆଜି ପୁଣି ଗାଁ ଘର ପାଇଁ ଏତେ ମୁହଁ କାହିଁକି? ଭାଉଜ କାପୁରକୁ ନେଇ ତମେ ଏଇ ଗାଁର ପଦ୍ମ ପୋଖରୀ ଉଡ଼ାରେ ନୂଆ ଘରେ ରହିବ, ମୁଁ ରହିବି ତୁମ ଘର ପାଖ ଘରେ।
1: ଫୁଲବନି
3: ଆରେ ଗରିବ ହାଡୁ ହଗୁ ସାମା, ତମେ ସବୁ ଟୋକା ଲୋକ, ଆମ ସାପୁଆ କେଳା ସମାଜର ପିଲା ତମେ, ତମେ ମାନେ କହ ଆମ ସାତ ପୁରୁଷର ବେଉସା ନେଇ ବଞ୍ଚିବା କି ନାହିଁ? ଆମେ ସାପୁଆ କେଳା ହେଇ ସବୁଦିନ ରହିବା କି ନାହିଁ?
5: ଠିକ କଥା କହୁଛ ମଉସା, ଆମେ ସାପୁଆ କେଳା, କେଳା ହେଇ ନ ରହି ଆଉ କଣ ବ୍ରାହ୍ମଣ ହେଇଯିବୁ?
3: ଯଦି ସମସ୍ତେ ଯାହା କୋଠା ଘରେ ରହିବ, ସମସ୍ତଙ୍କ ସାଙ୍ଗରେ ଚଳିବ, ନିଜ ଚଉଦ ପୁରୁଷ ଜୀବିକା ଛାଡି ପାଠ ପଢି ହାକିମ ହବ, ତେବେ ହୁଅ, ମୁଁ ମନା କରିବି କାହିଁକି? କିନ୍ତୁ ହେଇଠି କାଲି ତମେ ନୂଆ ଘରେ ରହିବା ଆଗରୁ ମୁଁ ଏ ଗାଁ ଛାଡି ଚାଲିଯିବି, ମୁଖିଆ ହେଇ ଏକଥା ମୁଁ ଜମା ଦେଖିପାରିବି ନାହିଁ।
5: ଆମେ ତୁମ ଆଗରେ ଜବାବ ଦଉଛୁ ମନେ ମଉସା, ଆମେ ନୂଆ ଘରକୁ ଯିବୁ ନାହିଁ, ଦାନ ଜମି ନେବୁ ନାହିଁ, ଆମ ଗାଁର ପିଲାମାନଙ୍କୁ ପାଠ ପଢିବାକୁ ଆମେ ଛାଡିବୁ ନାହିଁ। ଯଦି କିଏ ଏ କଥାରୁ ବାହାରି ଯାଏ ତେବେ ତାକୁ ଏ ଗାଁରୁ ତଡ଼ିଦେବୁ।
3: ହେଇଠି ଶୁଣ, ଏଗୁଡା ସବୁ ଖାଲି ମୁହଁ ଭୁରୁଡ଼ି, ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?
5: ଆମେ ଆମେ ସମସ୍ତଙ୍କୁ ଘରେ ଘରେ ଯାଇ ମନା କରିବୁ, ଆମେ ସିନା ବନ୍ଦ ହେଇ ରହିବା, କିନ୍ତୁ କେଶବ ଆଉ ଫୁଲମଣିକୁ ବନ୍ଦ କରିବ କିଏ?
3: ହଁ କେଶବ ଅମନା ପିଲା ନୁହେଁ ଯେ, ସିଏ ଆମ କଥା ମାନନ୍ତା, ହେଲେ ତାକୁ ତ ବିଗାଡ଼ି ଦଉଛି ସେ ଆଦିବାସୀ ଟୋକି କାପୁରା। କାପୁରାକୁ କୌଣସି ମତେ ସେ କରିଦେଲେ

0: କପୁରା କପୁରା
1: କିଏ?
0: ମୁଁ ଶ୍ୟାମ କପୁରା, ତୁ ଶୀଘ୍ର ମୋ ସହିତ ଚାଲିଆ।
1: କଣ ହେଲା?
0: ଶିଖର ଚଣ୍ଡୀ ମନ୍ଦିର ପାଖ ଶାଳ ଗଛରେ ଚଢି କେଶବ ଜାଳେଣୀ କାଠ କାଟୁଥିଲା।
1: କୁହ ଶ୍ୟାମ ଭାଇ, କଣ ହେଲା? କଣ ହେଲା ମୁଁ ନୂଆ ବାବୁର?
0: ଗଛରୁ ପଡି ଯାଇ କେଶବର ମୁଣ୍ଡ ଫାଟି ଯାଇଛି।
1: ନୂଆ ବାବୁ ଗଛରୁ ପଡି ଯାଇଛି? ନୂଆ ବାବୁ,
0: ଆରେ ଆରେ ରହ, ଆରେ ରହ, ଯା ହଉ, ଔଷଧ ଠିକ କାମ କରିଛି।

0: ନୂଆ ବାବୁ
1: କିଏ କାପୁର ଆସିଲ କାହାକୁ କେଶବକୁ ଖୋଜୁଛୁ
0: ହଁ ମଉସା କାଇଁ ମୋ ନୂଆ ବାବୁ କଣ ହେଇଛି ତାର
1: ହଁ ହଁ ହେଇ ସେ ପାଖ ଢାଲୁ ଉପରେ ଗଛରୁ ପଡି ଯାଇଛି କେଶବ ଚେତା ଯାଇ ଫେରିନି ମୋ ସାଙ୍ଗରେ ଆ ମୁଁ ଦେଖେଇ ଦଉଛି
0: ମତେ କୁଆଡେ ନେଇଯାଉଛ ମନେ ମଉସା
1: ତୁ ଆମ ସାହିରୁ କେଶବକୁ ଅଲଗା କରି ନେଇଛୁ ଆଉ ଆମେ ତତେ କେଶବ ଠାରୁ ଅଲଗା କରି ଆଣିଛୁ ନୂଆ କରି ଏ ଚନ୍ଦଖା ଜଙ୍ଗଲ ଦେଖେଇବୁ ତତେ ଏ ଜଙ୍ଗଲ ଭିତରେ ଖେଳେଇବୁ
0: ଗୋଟେ ଯିବା

0: କପୁରା ବହୁତ ଡେରି ହେଇଗଲାଣି, କୁଆଡେ ଗଲୁ?
1: 10ଟା ବେଳକୁ ପରେ ମନ୍ତ୍ରୀ ଆସିବେ, ନୂଆ ଘର ପାଇଁ ପଟାପଟା ହବ।
0: କପୁରା କପୁରା କପୁରା କପୁରା
2: ଆଉ କପୁରା ଭାଉଜ କେଉଁ ଡାକୁଛୁ କେଶ ଭାଇ? ମନେ ମୂଷାକୁ ତ ପାରସାରେ ଦି ଘର କରି ହାଣି ଦେଇ କୁଆଡେ ଚାଲି ଯାଇଛି, କାହା ସାରା ଲୋକେ ମନେ ମୂଷା ଘରେ ଜମା ହେଇଛନ୍ତି।
0: କଣ କହୁଛୁ ପୁଣି ମନେ?
1: କପୁରା ମନେ ମୂଷାକୁ ହାଣି ପଳେଇ ଯାଇଛି।
3: ମୁଁ ସକାଳୁ ସକାଳୁ ସବୁ ଖବର ଶୁଣିସାରି ଆସିଛି କେଶବ। ମନେ ଦାସ କୌଶଳ କରି ଗତକାଲି ରାତିରେ କପୁରା ଉପରେ ଅତ୍ୟାଚାର କରିଥିଲା। ଆସନ୍ତାକାଲି ନବନିର୍ମିତ ଗୃହ ଗୁଡ଼ିକୁ ଭାଙ୍ଗି ରୁଜି ମାଟିରେ ମିଶାଇ ଦେବାକୁ ଯୋଜନା କରିଥିଲା। ତାହାରି ପ୍ରତିବାଦ କରି ମନେ ଦାସକୁ ହତ୍ୟା କରିଛି କପୁରା, ଏବଂ ନିଜ ପ୍ରାଣ ବିସର୍ଜନ କରିଛି ଅତ୍ୟାଚାର ବିନାଶ
2: ପାଇଁ। ତମକୁ
3: ଆଉ ଦୁଃଖ କରି ଲାଭ କଣ କେଶବ? ମୁଁ ନିଜେ ଦେଖିଅଛି, ଟ୍ରେନ୍ ଚକା ତଳେ କପୁରାର ମୁଣ୍ଡ ପେଶି ହେଇଯାଇଛି, କିଛି ଦୂରରେ ପଡିଛି ରକ୍ତାକ୍ତ ପାର୍ଶ୍ୱ। ସେ ଦୃଶ୍ୟ ଦେଖିଲେ ତୁ ସହ୍ୟ କରିପାରିବୁନି, ମନକୁ ବୁଝାଇ ମୋ ସହିତ ଫେରିଆ, କପୁରାର ସ୍ମୃତିରେ ନୂତନ ସମାଜ ସୃଷ୍ଟି।
0: ମୁକେଶ ବାବୁ
2: ଏମିତି ଛୋଟ ପିଲାଙ୍କ ପରି ହେଉଛୁ କାହିଁକି କହିଲ?
3: ମୁଁ ସାମାନ୍ୟ ଜଣେ ଆଦିବାସୀ ଝିଅର ସାହସ ଦେଖି ବିସ୍ମିତ ହେଇଛି କେଶବ। ତା ସ୍ମୃତିରେ ମୁଁ ସ୍ୱପ୍ନ ଦେଖିଛି ଏଇ ନୂତନ ଗାଁର।
0: ବାବୁ
3: ଏ ସଂଗ୍ରାମ ଏଇଠି ଶେଷ ହେବନି କେଶବ। ସପୁଆ କେଳା ବସ୍ତିର ଯୁବକମାନଙ୍କର ବୈପ୍ଳବିକ ସାମାଜିକ ବିବର୍ତ୍ତନ ପ୍ରତିନିଧି ହେବୁ ତୁ। ସେମାନେ ଚାହାନ୍ତି ଆମେ ଶିକ୍ଷିତ ହେବୁ, ଅନ୍ୟ ଜାତିର ଲୋକଙ୍କ ସହିତ ମିଶିବୁ, ନୂତନ ସମାଜ ଗଠନ କରିବୁ। କେଶବ ତୁ ହବୁ ସେଇ ନୂତନ ସମାଜ ଗଠନର ପୁରୋଧା।
0: ହେଲେ ବାବୁ
2: କାପୁରା ଭାଉଜ ଯାହା କରିଛି ସେ କଥା ଆମ ସମାଜକୁ ଆଙ୍ଗୁଠି ଦେଖି କହିଦେଉଛି, ନାରୀ ଅବଳା ନୁହେଁ ସବଳା, ସେ ସଂଗ୍ରାମ କରି ଜାଣେ।
0: କାପୁରା ସତ କହୁଛି ପଦ୍ମନୀ, କାପୁରାକୁ କେତେ ଫୁଲି ପାରିବିନି।
3: ଦୁଃଖ କରନା କେଶବ, ସେଇ ଆଦିବାସୀ ଝିଅ କାପୁରାର ସ୍ମୃତି ଉଦ୍ଦେଶ୍ୟରେ ଏଇ ନୂଆ ଗାଁର ନାମ ହେବ କାପୁରା ଗ୍ରାମ। କାପୁରା ବଦଳି ମୋ ସାନ ଭଉଣୀ ସୁମନା ହେବ ତୋର ସ୍ତ୍ରୀ, ଏବଂ ଫୁଲମନିକୁ ବିବାହ କରିବି ମୁଁ ନିଜେ ବେଙ୍କା ସାଚେ। ଆମେ ରହିବା ଏଇ ନୂଆ ଘରେ, ସୃଷ୍ଟି କରିବା ଏକ

0: ବନ୍ଦେ ମାତରମ୍
1: ବନ୍ଦେ ମାତରମ୍।
2: କାଳ ସ୍ୱୟଂ ମୋଠାରୁ ଭୟଭୀତ, ମୁଁ କାଳଠାରୁ ନୁହେଁ। ନିର୍ବାସନର ଗରଳ ପାନ କରି କାଳର କରାଳ ସ୍ତମ୍ଭକୁ ଆନ୍ଦୋଳିତ କରି ମୁଁ ବାରମ୍ବାର ଫେରିଆସିଛି ଏବଂ ଆଜି ବି ଜୀବିତ। ପରାଜୟ ଲଭିଛି ମୃତ୍ୟୁ, ମୁଁ ନୁହେଁ। ଜୟସ୍ତୁତେ ଶ୍ରୀମଙ୍ଗଳେ ଶିବାସ୍ପଦେ ଶୁଭଦେ ସ୍ୱତନ୍ତ୍ରତେ ଭଗବତୀ ତୁହଂ ଯଶୋ ୟତାଂ ବନ୍ଦେ। ସମସ୍ତ ବନ୍ଧୁଗଣ ଯଦି ତିଳକ ଲଗାଇ ସାରିଥାନ୍ତି ତାହେଲେ କାର୍ଯ୍ୟକ୍ରମ ଆରମ୍ଭ କରିବା।
3: ନମସ୍କାର, ମୁଁ ରାଉଜୀ କୃଷ୍ଣ ପାଗେ, ମିତ୍ରମଣ୍ଡଳ ନାସିକର ସଭ୍ୟମାନଙ୍କ ସହ ଫର୍ଗ୍ୟୁସନ୍ କଲେଜ ପୁନାରୁ ଆସିଥିବା ସାବରକର କ୍ଲବର ସଭ୍ୟମାନଙ୍କୁ ସ୍ୱାଗତ କରୁଛି। ଯାହାକି ଆପଣମାନେ ଜାଣନ୍ତି, ବିନାୟକ ଦାମୋଦର ସାବରକର, ଯାହାଙ୍କୁ ଆମେ ଶ୍ରଦ୍ଧାରେ ତାତ୍ୟା ବୋଲି ଡାକୁ, ତାଙ୍କ ପ୍ରସ୍ତାବ କ୍ରମେ ଆଜି ଅଭିନବ ଭାରତ ଗଠନ କରାଯାଇଛି। ଆଜି ଆମେ ସମସ୍ତେ ଅଭିନବ ଭାରତର ସଭ୍ୟ ରୂପେ ଶପଥ ଗ୍ରହଣ କରିବା। ଅଭିନବ ଭାରତର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଦେଶର ସ୍ୱାଧୀନତା ପାଇଁ ସଶସ୍ତ ବିପ୍ଳବ। ବର୍ତ୍ତମାନ ମୁଁ ବିନାୟକ ଦାମୋଦର ସାବରକରଙ୍କୁ ନିଜର ଉଦ୍ବୋଧନ ପ୍ରଦାନ କରିବା ପାଇଁ ଅନୁରୋଧ କରୁଛି।
2: ବନ୍ଧୁଗଣ, ଅଧିକାଂଶ ଲୋକଙ୍କର ଏକମାତ୍ର ଲକ୍ଷ୍ୟ ଥାଏ ଧନ ଉପାର୍ଜନ କରିବା, ନିଜ ପରିବାର ପୋଷଣ କରିବା, ନିଜର କର୍ତ୍ତବ୍ୟ ପାଳନ କରିବା ମଧ୍ୟ ନିହାତି ଆବଶ୍ୟକ। କିନ୍ତୁ ନିଜର ଏବଂ ନିଜ ପରିବାର ବ୍ୟତୀତ ନିଜ ସମାଜ ଏବଂ ଦେଶ ପ୍ରତି ମଧ୍ୟ ଆମର କିଛି କର୍ତ୍ତବ୍ୟ ରହିଛି। ଅଭିନବ ଭାରତର ପରିକଳ୍ପନା ସେହି କର୍ତ୍ତବ୍ୟ ପାଳନ ଉଦ୍ଦେଶ୍ୟରେ କରାଯାଇଛି। ଏବେ ଦରକାର ହେଉଛି ଇଂରେଜମାନଙ୍କ ବିରୁଦ୍ଧରେ ଅସନ୍ତୋଷର ଅଗ୍ନି ପ୍ରଜ୍ୱଳିତ କରିବା ପାଇଁ ରଣହୁଙ୍କାର। ବନ୍ଧୁଗଣ, ସ୍ୱରାଜ ମାଗିଲେ ମିଳେ ନା, ବରଂ ଏହାକୁ ଅଧିକାର ଭାବେ ଛଡ଼େଇ ଆଣିବାକୁ ପଡ଼େ, ଅସ୍ତ୍ର ଉଠାଇ ଯୁଦ୍ଧ କରିବାକୁ ପଡ଼େ।
3: ଇଂରେଜ ବିରୁଦ୍ଧରେ ସଂଗ୍ରାମ ପାଇଁ ଆମେ ପ୍ରସ୍ତୁତ।
2: ଇଂରେଜମାନଙ୍କ ବିରୁଦ୍ଧ କଲେ ଆପଣଙ୍କୁ ନିର୍ବାସିତ କରାଯାଇପାରେ, ଜେଲର କଳା କୋଠରୀରେ ଜୀବନ ବିତେଇବାକୁ ପଡ଼ିପାରେ, ଆପଣଙ୍କ ସାରା ପରିବାରକୁ ସେମାନଙ୍କ କ୍ରୋଧର ଶିକାର ହେବାକୁ ପଡ଼ିପାରେ। ଆପଣମାନେ କ'ଣ ଏସବୁ ପାଇଁ ପ୍ରସ୍ତୁତ? ଏସବୁ ସହି ଯିଏ ସ୍ୱାଧୀନତାର ଦେବୀଙ୍କ ସ୍ତୁତିଗାନ କରିବାକୁ ଚାହାନ୍ତି ସେମାନେ ଆଗକୁ ଆସନ୍ତୁ ଏବଂ ଅଗ୍ନିକୁ ସାକ୍ଷୀ ରଖି ଶପଥ କରି କୁହନ୍ତୁ, ମୁଁ ଅଗ୍ନିକୁ ସାକ୍ଷୀ ରଖି ଶପଥ କରି କହୁଛି ଯେ ଏ ଦେଶର ସ୍ୱାଧୀନତା ହେତୁ ସଶସ୍ତ୍ର ବିପ୍ଳବ ପାଇଁ ମନ ପ୍ରାଣରେ ତତ୍ପର। ସଶସ୍ତ୍ର ବିପ୍ଳବ କରି ମୁଁ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଲଢ଼ିବି।
4: ବୁଝିଲେ ଆପେ, ଫର୍ଗୁସନ୍ ମହାବିଦ୍ୟାଳୟର ସବୁ ଛାତ୍ରାବାସରେ ଖୋଜି ସାରିଲେଣି, ସରକାର ଗଲେ କୁଆଡ଼େ? ତମେ ଖାଲି ଏଇ କେଶରୀ ଖବରକାଗଜକୁ ଧରି ବସ୍ଥା।
5: ଜାଣିଛ ହରିବାବୁ, ତତେ ସକାଳୁ ବିଷ୍ଣୁ ଭଟ୍ଟଙ୍କର ବି କିଛି ଖୋଜ ଖବର ମିଳୁନି। ଆରେ ଥତେ, ଦେଖ ଦେଖ ଦେଖ, ଏଠି ଖବରକାଗଜରେ କଣ ବାହାରିଛି, କାଲି ଯୋଉ ବିଦେଶୀ ବସ୍ତ୍ରର ହୋଲି ପ୍ରଜ୍ୱଳିତ।

0: କରାଗଲା ତା ଉପରେ ପୁରା ଗୋଟାଏ ପୃଷ୍ଠାର ଲେଖା ବାହାରିଛି। ଲୋକମାନ୍ୟ ତିଳକଙ୍କ ସହିତ ସାଭରକର ବି ମଞ୍ଚ ଉପରେ ଥିବା ଫଟୋ ବାହାରିଛି।
1: ଦେଖେ ଦେଖେ ଦେଖେଇଲ ଟିକେ। ଆରେ ବା, ସାଭରକର ଏ ଫଟୋ ଦେଖିଲେ ନା ନାଇଁ?
0: ତାଙ୍କର କିଛି ଖୋଜ ଖବର ମିଳିଲେ ସିନା ପଚାରିବି।
1: ବୁଝିଲ ଆପ୍ତ ଭାଇ, ସାଭରକର ବହୁତ ସାହସୀ, ଥରେ ଯାହା ସ୍ଥିର କଲେ ତାହା କରିକି ଦେଖେଇଦେବେ। ମନେ ଅଛି ପ୍ଲେଗ ମହାମାରୀ ସମୟରେ ଯେତେବେଳେ ନିଜ ସମ୍ପର୍କୀୟମାନେ ରୋଗୀଙ୍କୁ ଛୁଇଁବା ତ ଦୂରର କଥା, ତା ପାଖକୁ ଯିବାକୁ ବି ସଙ୍କୋଚ କରୁଥିଲେ, ସେତେବେଳେ ଏଇ ସାଭରକର ତାଙ୍କ ସାଙ୍ଗସାଥିମାନଙ୍କ ସହ ରୋଗୀ ସେବା କରୁଥିଲେ।
0: ହଁ ଭାଇ, ଥରେ ସେ ଠିକ କଲେ ଯେ ଛାତ୍ରାବାସର ଭୋଜନାଳୟରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଚିତ୍ର ଲଗାଇବେ। ମୁଁ କହିଥିଲି ଯେ ଏଇଟା ଅସମ୍ଭବ, କିନ୍ତୁ ସେ ସେଠି ଶିବାଜୀଙ୍କ ଚିତ୍ର ଲଗାଇ ଅସମ୍ଭବକୁ ସମ୍ଭବ କରି ଦେଖେଇଦେଲେ।
1: ହେ ହେ, ବିଷ୍ଣୁ ଫଟୋ ଆସିଲେଣି। ଆରେ ବିଷ୍ଣୁ ଭାଇ, କଣ ହେଲା ଏତେ ବ୍ୟସ୍ତ କାହିଁକି?
2: ଆରେ ତମେମାନେ ନୋଟିସ ବୋର୍ଡ ଦେଖିଲଣି ନା ନାଇଁ?
0: ନାଇଁ ତ, କଣ ହେଇଛି?
2: ବିଦେଶୀ ବସ୍ତ୍ରର ହୋଲି ଜଳେଇବା, ସେଥିରେ ତିଲକ ମହାଶୟଙ୍କୁ ଡାକିବା ଆଉ ଭାଷଣ ଦେବା ଯୋଗୁଁ ସାଭରକରକୁ ଦଣ୍ଡିତ କରାଯାଇଛି। ନୋଟିସରେ ଲେଖା ହେଇଛି ଯେ ବିଶୃଙ୍ଖଳିତ କାର୍ଯ୍ୟକଳାପ ଯୋଗୁଁ ଆପଣଙ୍କୁ 10 ଟଙ୍କା ଜୋରିମାନା ଦେବାକୁ ପଡିବ ଏବଂ ଛାତ୍ରବାସ ଛାଡ଼ି ଆଜି ହିଁ ଚାଲିଯିବାକୁ ପଡିବ।
1: କଣ କହୁଛ?
2: ପରୀକ୍ଷା ପାଖେଇ ଆସିଲାଣି, ଏମିତି ବେଳରେ କାହାକୁ ଛାତ୍ରବାସରୁ ବାହାର କରିବା ପୁରାପୁରି ଅନ୍ୟାୟ। କ୍ୟାମ୍ପସ ବାହାରେ କିଏ କଣ କଲା, ତା ସହିତ କଲେଜର କି ସମ୍ପର୍କ?
1: ଚାଲ ଚାଲ, ଆମେ ସାଭରକରଙ୍କୁ ଖୋଜିବା।
3: ପ୍ରଣାମ ଲୋକମାନ୍ୟ ମହୋଦୟ।
4: ଯଶସ୍ୱୀ ଭବ, ଆସ ବସ। କେଲକର ମତେ କହୁଥିଲା ଯେ ବିଏ କଲା ପରେ LLB କରିବା ପାଇଁ ତମେ ବମ୍ବେ ଚାଲିଯାଇଛ।
3: ଆଜ୍ଞା।
4: ହେଲେ ବିଦେଶୀ ବସ୍ତ୍ର ଦହନ ପରେ ଫର୍ଗ୍ୟୁସନ୍ କଲେଜ ତମକୁ କଲେଜରୁ ବାହାର କରି ଠିକ କଲାନି। ତା ପୁଣି ପରୀକ୍ଷାରେ ମାତ୍ର କିଛି ଦିନ ପୂର୍ବରୁ କେଶରୀ ଖବରକାଗଜରେ ମୁଁ ଲେଖିଥିଲି, ଏମାନେ ଆମ ଗୁରୁ ନୁହନ୍ତି। ଏଭଳି ଗୁରୁ ଯିଏ ନିଜ ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ ଟିକେ ବି ଚିନ୍ତା କରନ୍ତିନି, ସେମାନେ ଅନ୍ତତଃ ନିଜକୁ ଗୁରୁ କହିବା ଅନୁଚିତ।
3: ହଁ ଆଜ୍ଞା, କେଶରୀରେ ମୁଁ ଆପଣଙ୍କର ସେ ଲେଖା ପଢ଼ିଥିଲି, ସେମାନେ ବି ନିରୁପାୟ, ପ୍ରଶାସନ ହାତରେ ତ ସେମାନେ ମନ୍ଦା।
4: ଠିକ କହୁଛ, ବେଳେବେଳେ ପ୍ରଶାସନର ପ୍ରିୟପାତ୍ର ହେବା ଉଦ୍ଦେଶ୍ୟରେ କିଛି ଲୋକ ବହୁତ ବଡ଼ ଅନିଷ୍ଟ କରିବସନ୍ତି, କିନ୍ତୁ ତମର ସେ ପଦକ୍ଷେପ ଯୋଗୁଁ ବଙ୍ଗ ବିଭାଜନର ପ୍ରସ୍ତାବ ଚାପି ହୋଇଗଲା।
3: ଦେଶର ଅଖଣ୍ଡତା ପାଇଁ ତାହିଁ ତ ହିତକର।
4: ସ୍ୱାଧୀନତା ଆମ ଜନ୍ମଗତ ଅଧିକାର। ସାଭରକର, ତୁମ ଭଳି ଯୁବବର୍ଗଙ୍କ ମନରେ ଭାରତର ସ୍ୱାଧୀନତା ଓ ଅଖଣ୍ଡତା ପାଇଁ ଜଳୁଥିବା ଜ୍ୟୋତିକୁ ଦେଖି ଖୁବ୍ ଭଲ ଲାଗୁଛି, ଖୁବ୍ ଭଲ ଲାଗୁଛି। ଆମେ ନିଶ୍ଚୟ ସ୍ୱାଧୀନ ହବା।
3: ସାରା ଦେଶ ଯଦି ଜାଗ୍ରତ ହେବ ତାହେଲେ ସ୍ୱାଧୀନତା ନିଶ୍ଚୟ ମିଳିବ, ଆଉ ତା ବି ଖୁବ୍ ଶୀଘ୍ର।
4: LLB ପରେ ଆଗକୁ କଣ ଚିନ୍ତା କରିଛ?
3: ମୁଁ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯିବାକୁ ଚାହୁଁଛି। ଇଣ୍ଡିଆନ ସୋସିଆଲିଷ୍ଟରେ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯିବାକୁ ଇଚ୍ଛୁକ ଦୁଇ ଜଣ ଭାରତୀୟ ଛାତ୍ରଙ୍କୁ ଛାତ୍ରବୃତ୍ତି ଦିଆଯିବ ବୋଲି ବାହାରିଛି। ଏହି ବୃତ୍ତି ପୁଣି ପଣ୍ଡିତ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଦ୍ୱାରା ପ୍ରଦାନ କରାଯିବ। ଭାରତୀୟ ଛାତ୍ରମାନଙ୍କ ରହିବା ପାଇଁ ଇଣ୍ଡିଆ ହାଉସ୍ରେ ବ୍ୟବସ୍ଥା ବି ରହିଛି। ଏହି ଛାତ୍ରବୃତ୍ତି ପାଇଁ ଆପଣଙ୍କ ସୁପାରିଶ ପତ୍ର ଗୋଟିଏ ଦରକାର। ଇଏ ହେଉଛି ମୋର ଦରଖାସ୍ତ, ଆଉ ଇଏ ସେ ଖବରକାଗଜର ବିଜ୍ଞାପନ।
4: ଆଚ୍ଛା ଦିଅ, ଦେଖେ କଣ ଲେଖା ହେଇଛି ଦରଖାସ୍ତରେ। ଲେଖା ହେଇଛି, ସ୍ୱାଧୀନତା ହେଉଛି ଦେଶର ହୃତ୍ସ୍ପନ୍ଦନ, ଦେଶର ପ୍ରଶ୍ୱାସ। ପିଲାଦିନୁ ଆଜି ଯାଏଁ ଯଦି ମୁଁ କିଛି ସ୍ୱପ୍ନ ଦେଖିଛି ତାହା ହେଉଛି କେବଳ ସ୍ୱାଧୀନତାର। ଜାଗ୍ରତ ଅବସ୍ଥାର ବି ଯଦି କିଛି ଚିନ୍ତା କରିଛି ତେବେ ତାହା ହେଉଛି କେବଳ ସ୍ୱାଧୀନତାର କଥା। ଦେଶ ସ୍ୱାଧୀନ ନ ହେବା ଦ୍ୱାରା ହେଉଥିବା କ୍ଷତି ଆଉ ସେହି ସ୍ୱାଧୀନତାକୁ ପୁଣି ଥରେ ପାଇବାର ଚିନ୍ତା, ଏହା ହିଁ ମୋ ଚିନ୍ତାଧାରା ଓ ଜୀବନର ଏକମାତ୍ର ଲକ୍ଷ୍ୟ। ବାଃ ବଢ଼ିଆ, ବହୁତ ସୁନ୍ଦର, ବୁଝିଲ? ପଣ୍ଡିତ ଶ୍ୟାମଜୀ କୃଷ୍ଣ ନିଶ୍ଚୟ ତମକୁ ହିଁ ଚୟନ କରିବେ। ଇଣ୍ଡିଆ ହାଉସ୍ ହେଉଛି ଭାରତୀୟ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ। ତୁମ ଅନୁରୋଧ ଯୋଗୁଁ ମୁଁ ଲେଖିଦେଉଛି, କିନ୍ତୁ ତୁମ ପାଇଁ ସୁପାରିଶ ପତ୍ରର କୌଣସି ଆବଶ୍ୟକତା ନାହିଁ। ବିଦେଶୀ ବସ୍ତ୍ର ଦହନ ପରେ ସମସ୍ତେ ତୁମକୁ ଚିହ୍ନି ଗଲେଣି। ଏଇନିଅ ତୁମ ସୁପାରିଶ ପତ୍ର, ଦେଖିନିଅ କିଛି ଯଦି ଭୁଲ ରହିଯାଇଛି। ଆରେ ମନେ ମନେ କଣ ପଢୁଛ, ବଡ଼ ପାଟିରେ ପଢ଼, ମୁଁ ବି ଶୁଣେ।
3: ଆଜ୍ଞା, ଏଇ ଛାତ୍ରବୃତ୍ତି ପାଇଁ ଅନେକ ଆବେଦନ ପତ୍ର ଆସିବାର ସମ୍ଭାବନା ଥିବାରୁ ଜଣେ ବିଶିଷ୍ଟ ଆବେଦକଙ୍କ ଆଡ଼କୁ ଆପଣଙ୍କ ଦୃଷ୍ଟି ଆକର୍ଷିତ କରିବାକୁ ଚାହୁଁଛି। ସେହି ବିପ୍ଳବୀ ଯୁବକ ଜଣକ ହେଉଛନ୍ତି ବିନାୟକ ଦାମୋଦର ସାଭରକର।

0: ସ୍ୱଦେଶୀ କାର୍ଯ୍ୟ ପାଇଁ ତାଙ୍କର ଉତ୍ସାହ ଅଦ୍ୱିତୀୟ। ସେହି କାରଣରୁ ତାଙ୍କୁ ଫର୍ଗ୍ୟୁସନ୍ କଲେଜର ଅଧିକାରୀମାନଙ୍କ କୋପର ଶିକାର ହେବାକୁ ମଧ୍ୟ ପଡ଼ିଥିଲା। ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଏବେ ଯିବାକୁ ଅନୁମତି ଦିଅନ୍ତୁ।
1: ଆଉ ତୁମେ ଶୀଘ୍ର ବାରିଷ୍ଟର ହୋଇ ନିଜ ଦେଶକୁ ଫେରିଆସ ଏବଂ ଦେଶ ପାଇଁ ନିଜ ଯୋଗଦାନ ଦିଅ, ଏହା ହିଁ ମୋର କାମନା। ମୁଁ ଜାଣିଛି ତୁମେ ଜଣେ ପରମ ଦେଶଭକ୍ତ, ତଥାପି ତୁମକୁ ଗୋଟେ କଥା କହିବାକୁ ଚାହୁଁଛି। ସେଇଟା ଗୋଟେ ଭିନ୍ନ ଦୁନିଆ, ଯାହା ବିଳାସ ବ୍ୟସନ ଆଉ କ୍ଷମତାର ଚାକଚକ୍ୟରେ ଭରପୁର। ସେମାନେ ଶାସକ, ଆମେ ଶୋଷିତ। ସେମାନେ ଧନୀ, ଆମେ ଗରିବ। ମନେ ରଖ, ସେମାନେ ଆମକୁ ପ୍ରତାଡ଼ିତ କରିଛନ୍ତି, ସୁବର୍ଣ୍ଣ ବିହଙ୍ଗ କୁହାଯାଉଥିବା ଆମ ମାତୃଭୂମିର ବିଭବକୁ ଲୁଣ୍ଠନ କରିଛନ୍ତି, ଆମ ସଂସ୍କୃତିକୁ ଛିନ୍ଭିନ୍ କରିଛନ୍ତି, ଆମ ଏକତାକୁ ଚୁର୍ମାର କରିଛନ୍ତି। ସେଠିକାର ଚାକଚକ୍ୟରେ ନିଜ ମାତୃଭୂମିକୁ ଭୁଲିଯିବନି, ସେହି କ୍ଷମତା ଆଗରେ କେବେ ବି ମୁଣ୍ଡ ନୁଆଁଇବନି। ଯଦି କେବେ ନିଜକୁ ହତୋତ୍ସାହିତ ମନେ କର, ସେତେବେଳେ କେବଳ ଏତିକି ଭାବିବ ଯେ ସେହି ରାଜାର ମୁକୁଟରେ ଯେଉଁ କୋହିନୂର ହୀରା ଖଞ୍ଜା ଯାଇଛି, ତାହା ତୁମ ନିଜର, କେବଳ ତୁମର। ସେଠି ତୁମ ଆଚରଣ ଇଂରେଜ ଭଳି ହେଉ, କିନ୍ତୁ ତୁମ ଚିନ୍ତାଧାରା ବିଶୁଦ୍ଧ ଭାରତୀୟ ହେବା ଦରକାର।
0: ମୋ ପ୍ରଣାମ ଗ୍ରହଣ କରନ୍ତୁ।
1: ଯଶସ୍ୱୀ ହୁଅ।
2: ସାବରକର, ସାବରକର,
3: ଇଏ
2: ମୁଁ ଭିଭିଏସ୍ ଆୟର।
3: ଓହୋ, ଆୟର, ଆସ ଆସ, ଭିତରକୁ ଆସ।
2: ଆରେ ପାଣ୍ଡୁରଙ୍ଗ ବାପଟ, ତମେ ଏଠି ଲଣ୍ଡନର ଇଣ୍ଡିଆ ହାଉସରେ ସାବରକର କାନ୍ତି?
3: ବନ୍ଦେ ମାତରମ୍।
2: ବନ୍ଦେ ମାତରମ୍।
3: ଏଇଠି ବସ, କହୁଛି। ସାବରକରଙ୍କ ସହ ବାଟରେ ଦେଖା ହେଇଥିଲା, ବୋଧେ କୋଉଠି ଯାଉଥିଲେ। ମତେ କହିଲେ ତମେ ଯାଇ ମୋ ରୁମ୍ରେ ବସ, ମୁଁ କିଛି ସମୟରେ ଆସୁଛି। ଏତିକି କହି ରୁମ୍ ଚାବିଟି ମୋ ହାତକୁ ବଢ଼େଇଦେଲେ ଆଉ ଚାଲିଗଲେ।
2: ପାଠାଗାରକୁ ଯାଇଥିବେ?
3: ଆଉ ସେଠିକି କଣ ପାଇଁ ଯିବେ? 1857 ସ୍ୱାଧୀନତା ସମର ବହିଟା ତ କେବେଠୁ ସରିଗଲାଣି।
2: ଇଟାଲୀର ମହାନ ବିପ୍ଳବୀ ଜୁସେପ୍ ମେଜିନିଙ୍କ ଉପରେ ଯେଉଁ ବହି ଲେଖିଛନ୍ତି, ତାର 2000 କପି ପ୍ରକାଶିତ ହୋଇଥିଲା ଶୁଣିଛି। ମାତ୍ର କିଛି ସମୟ ଭିତରେ ସବୁଯାକ ବିକ୍ରି ହୋଇଗଲା। ଏହି ବହି ସାବରକର ଲୋକମାନ୍ୟ ତିଳକଙ୍କୁ ସମର୍ପିତ କରିଛନ୍ତି।
3: ମେଜିନିଙ୍କ ବିଷୟରେ ଯେମିତି ଶାଣିତ ଶୈଳୀରେ ଲେଖିଛନ୍ତି, ତାକୁ ପଢ଼ିବା ମାତ୍ରେ ନିଜ ମାତୃଭୂମି ପାଇଁ କିଛି ଗୋଟେ କରିଯିବା ପାଇଁ ମନରେ ତୀବ୍ର ଉତ୍କଣ୍ଠା ଜାଗ୍ରତ ହେଉଛି।
2: ଦେଖିବ, 1857ର ସ୍ୱାଧୀନତା ସଂଗ୍ରାମ ବହିଟି ଗୋଟିଏ ମାଇଲ ଖୁଣ୍ଟି ହୋଇ ରହିବ।
3: ହଁ, ଠିକ୍ କଥା। ଯେଉଁ ସଂଗ୍ରାମରେ ହଜାର ହଜାର ବୀରପୁତ୍ର ନିଜ ପ୍ରାଣବଳୀ ଦେଇଥିଲେ, ଇଂରେଜମାନେ ଜାଣିଶୁଣି ସେହି ମହାନ ବିପ୍ଳବକୁ ମାତ୍ର ଗୋଟିଏ ସିପାହୀ ବିଦ୍ରୋହର ଆଖ୍ୟା ଦେଇଦେଲେ।
2: 1857 ବିପ୍ଳବର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ଭାରତୀୟମାନେ ଏଇ ଇଣ୍ଡିଆ ହାଉସରେ ଯେଉଁ ସମାରୋହ ଆୟୋଜନ କରିଥିଲୁ, ସେଥିରେ ମନ ଖୁସି ହେଇଗଲା। ଆଚ୍ଛା ବାପଟ, ତମେ ବୋମା ତିଆରି କରିବା କାଠୁ ଶିଖିଲ?
3: ଜଣେ ରୁଷୀୟ ଲୋକଠୁ। ପ୍ରଥମେ ଏଇଠି ଇଣ୍ଡିଆ ହାଉସରେ ହିଁ ତାକୁ ପ୍ରୟୋଗ କରୁ, ହଠାତ୍ ଦିନେ ଢୋ ହେଇଗଲା। ତାପରେ ଦିନେ ଏଉଠୁ କିଛି ଦୂର ଶୁନଶାନ ପାହାଡ଼ିଆ ଜାଗାକୁ ଯାଇ ସେଠି ବିସ୍ଫୋରଣ କରୁ।
2: ଆଗକୁ କଣ ଚିନ୍ତା କରିଛ?
3: ଚିନ୍ତା କରିଛ ନୁହେଁ, କରାଯାଇ ସାରିଲାଣି। ସମ୍ପୂର୍ଣ୍ଣ ପ୍ରଣାଳୀ ଲେଖି ଭାରତ ପଠେଇଦେଲି, ସେଠି କାମ ଆରମ୍ଭ ହେଇଗଲାଣି।
2: ଏହି ପରା ସାବରକର ଆସିଲେଣି। ବନ୍ଦେ ମାତରମ୍।
0: ବନ୍ଦେ ମାତରମ୍।
2: ଆସ ଆସ, ଆଉ କୁଆଡ଼େ ଚାଲି ଯାଇଥିଲ?
0: ନାଇଁ, 1857ର ସ୍ୱାଧୀନତା ସଂଗ୍ରାମ ଭାରତରୁ ପ୍ରକାଶିତ ହୋଇପାରୁନି, ସେଠି ଛାପାଖାନା ଉପରେ ଚଢ଼ଉ ଚାଲିଛି। ଜର୍ମାନୀରେ ଦେବନାଗରୀ ଲିପିରେ ଛପା ବହିର ବହୁତ ଭୁଲ ରହିଛି, ସେଥିପାଇଁ ସେ ବହି ଇଂରେଜ ଅନୁବାଦ କରି ତାକୁ ପ୍ରକାଶିତ କରିବା ପାଇଁ ଜଣଙ୍କ ହାତରେ ହଲାଣ୍ଡ ପଠାଇ ଦେଇଛି। କାରଣ ହଲାଣ୍ଡ ସ୍ୱାଧୀନ ଦେଶ, ସେଠି ଛାପିବାରେ କିଛି ଅସୁବିଧା ରହିବନି। ଆଉ ତମେ ଦେହ କ'ଣ କଥା ହଉଥିଲ?
3: ବୋମା ତିଆରି ପ୍ରଣାଳୀ ଆଉ ତାକୁ ଭାରତ ପଠାଇବା କଥା କହୁଥିଲେ।
0: ପ୍ରକୃତରେ ବାପଟ ବୋମାର ଉଦ୍ଘାଟନ ପାର୍ଲିଆମେଣ୍ଟ ହାଉସରେ ପକାଇ କରିବାକୁ ଚାହୁଁଥିଲେ।
2: କ'ଣ କହିଲ?
0: ମୁଁ କହିଲି ପାର୍ଲିଆମେଣ୍ଟ ହାଉସରେ କିଛି କରିବା ଆଗରୁ ଇଣ୍ଡିଆ ହାଉସ କଥା ଟିକେ ଚିନ୍ତା କର।
3: ମୋ ମତରେ ପ୍ରତ୍ୟକ୍ଷ ବିରୋଧ ନ କରିବା ଯାଏ ଏ ସରକାରର ଆଖି ଖୋଲିବନି।
0: ମୁଁ ପ୍ରତ୍ୟକ୍ଷ ବିରୋଧର ପକ୍ଷଧର ନୁହେଁ। ଧାରଣା, ରେଳ ରୋକ, କାମ ବନ୍ଦ, ଅସହଯୋଗ ଆନ୍ଦୋଳନ, ଏସବୁରେ କିଛି ହେବ ନାହିଁ। ସରକାର ହାତରେ ଶକ୍ତି ରହିଛି, କ୍ଷମତା ରହିଛି, ଆଖି ପିଛୁଳାକେ ସେ ତୁମକୁ ଦମନ କରିପାରିବେ। ଗୁପ୍ତ ଭାବରେ ସୁନିୟୋଜିତ ବିଦ୍ରୋହ ବରଂ ବେଶି ଫଳପ୍ରଦ ହେବ। ସେ କ୍ଷେତ୍ରରେ ସରକାର ନିରୁପାୟ ହୋଇଯାଏ, କାରଣ କିଏ ତାର ଶତ୍ରୁ ତାହା ହିଁ ସେ ଜାଣିନଥାଏ। ଇତିହାସକୁ ଦେଖ, ଅଧିକାଂଶ ଦେଶରେ ସ୍ୱାଧୀନତା ସଂଗ୍ରାମ ଗୁପ୍ତ ସଂଗଠନମାନଙ୍କ ଦ୍ୱାରା ହିଁ ସଂଗଠିତ ହୋଇଛି।
2: ମୁଁ କାଲି ବି ଆସିଥିଲି ତୁମ

0: ଦେଖା ହେଲାନି?
1: ନାଇଁ, କାଲି ହରନାଥ ସିଂଙ୍କ ସାଙ୍ଗରେ ଲଣ୍ଡନ ଟାୱାରକୁ ଯାଇଥିଲି। ସେଠାକାର ସଂଗ୍ରହାଳୟରେ ଛତ୍ରପତି ଶିବାଜୀଙ୍କ ବାଘ ନଖା ଖୋଜୁଥିଲି।
2: ତାକୁ ପାଇଥିଲେ କଣ କରିଥାନ୍ତେ ଯେ?
1: ସେଠୁ ଉଠେଇ ଆଣିଥାନ୍ତି, ଯେକୌଣସି ମତେ ତାକୁ ନିଜ ଦେଶକୁ ପଠେଇ ଦେଇଥାନ୍ତି, କିନ୍ତୁ ଭାଗ୍ୟକୁ ସେଇଟା ମିଳିଲାନି।
0: ଏବେ ନୂଆ କଣ ଚାଲିଛି?
1: ଅଭିନବ ଭାରତର ସଭ୍ୟ ସଂଖ୍ୟା ବଢ଼େଇବାରେ ଲାଗିଛୁ। ମୁଁ ଆଉ ବାପଟ ପ୍ରତି ଶନିବାର ରବିବାର ଯାଇ ଲଣ୍ଡନ ବାହାରେ ରହୁଥିବା ଭାରତୀୟମାନଙ୍କୁ ଦେଖା କରୁଛୁ। ସେମାନଙ୍କୁ ଅଭିନବ ଭାରତ ବିଷୟରେ କହୁଛୁ ଆଉ ଆମ ସହିତ ସାମିଲ କରୁଛୁ। ଇଂରେଜମାନଙ୍କ ନାକ ତଳେ ଏଇଠି ଇଂଲଣ୍ଡରେ ବିପ୍ଳବୀମାନଙ୍କର ଗୋଟିଏ ସେନା ଗଢ଼ି ସାରିଛୁ। ଆଜି ହିଁ ଭାରତରୁ ଗୋଟିଏ ସୁସମ୍ବାଦ ମିଳିଛି।
2: କଣ ଟିକେ କହିଲ?
1: କହିବି ଯେ ତମେ ଦୁଇ ଜଣ ଟିକେ ପାଟି କରିବନି।
2: ଦେଖ, ପାଟି ପୁରା ବନ୍ଦ।
1: ବାପଟ, ତମ ପରିଶ୍ରମ ଫଳପ୍ରଦ ହୋଇଛି। ବୋମା ତିଆରି ପ୍ରଣାଳୀ ସାରା ଦେଶରେ ପ୍ଲେଗ୍ ଭଳି ମାଡ଼ି ଯାଇଛି। ଠାଏ ଠାଏ ବୋମା ଫୁଟୁଛି।
2: ବାଃ, କଣ ନ କହିଲ ବନ୍ଧୁ!
1: ଆରେ ଇଏ କଣ, ବେଶୀ ଖୁସି ହେବା ଦରକାର ନାହିଁ। ମିଦନାପୁର ବିସ୍ଫୋରଣରେ ମାତ୍ର 5 ଫୁଟ ଗଭୀର ଗାତ ହେଲା।
2: ସେଇ ଗାତରେ ଗୋଟାଏ ଇଂରେଜକୁ ପୋତି ଦେଇଥିଲେ ଭଲ ହେଇଥାନ୍ତା।
1: ଢାକାର ଡିଷ୍ଟ୍ରିକ୍ ମାଜିଷ୍ଟ୍ରେଟ ଏଲେନ୍ ଉପରେ ଗୁଳି ଚାଳନା ହେଲା। କିଙ୍ଗସଫୋର୍ଡର ଗାଡ଼ି ଉପରେ ବୋମା ନିକ୍ଷେପ କରାଗଲା। ବିସ୍ଫୋରଣ ଶବ୍ଦ 3 କିଲୋମିଟର ଦୂରକୁ ଶୁଣାଗଲା। ଦୁଃଖଦ ଖବରଟି ହେଲା ଯେ ବୋମା ଫୁଟେଇଥିବା 2 ଜଣ ଯୁବକ ଧରା ପଡ଼ିଗଲେ। ତାଙ୍କ ଭିତରୁ ଜଣେ ପ୍ରଫୁଲ୍ଲ ଚାନ୍ଦ ଚାକି ନିଜ ପିସ୍ତଲରେ ନିଜକୁ ଗୁଳି କରିଦେଲା। ଆଉ ସେ ଆର ଜଣଙ୍କ ଗର୍ବରେ କହିଲା, ମୁଁ ପ୍ରଫୁଲ୍ଲ ଚାନ୍ଦ ସହିତ ମିଶି ବୋମା ପକାଇଥିଲି। ମୋ ନାଁ ଖୁଦିରାମ ବୋଷ। ବନ୍ଧୁଗଣ, ସ୍ୱାଧୀନତା ଆଉ ବେଶୀ ଦୂର ନୁହେଁ, କାର୍ଯ୍ୟକଳାପ ବଢ଼ିଯାଇଛି, ଆମକୁ ସାବଧାନ ରହିବାକୁ ହେବ। ମେଜିନି ଆଉ 1857ର ସ୍ୱାଧୀନତା ସଂଗ୍ରାମ ବହି ପାଇଁ ସରକାର ମୋତେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ମୋର ପଢ଼ାପଢ଼ି ଶେଷ ହୋଇଯାଇଛି, ବାରିଷ୍ଟର ଡିଗ୍ରୀ ତ ମୋତେ ମିଳିବା ଭଳି ଲାଗୁନି।
2: କାହିଁକି?
1: କାରଣ ଏଠାକାର ସମ୍ରାଟଙ୍କ ନାଁରେ ମୁଁ କେବେ ହେଲେ ଶପଥ ଗ୍ରହଣ କରିପାରିବିନି। ମୋ ନିଷ୍ଠା ରହିଛି ଈଶ୍ୱର ଆଉ ଭଗବତ ଗୀତା ପ୍ରତି। କିଛିଦିନ ପାଇଁ ମୁଁ ଫ୍ରାନ୍ସ ଯାଉଛି।
0: ଫ୍ରାନ୍ସ?
1: ହଁ, ଫ୍ରାନ୍ସ।

0: କାହାର ଚିଠି?
1: ଘରକୁ ଆସିଛି, ଫ୍ରାନ୍ସ ଆସିବା ଦିନ ପାଇଥିଲି।
0: କଣ ଲେଖା ହେଇଛି?
1: ପଢ। ବଡ଼ ଭାଇ ଗଣେଶ ରାଓଜୀ, ଯାହାଙ୍କୁ ଆମେ ବାବାରାଓ ବୋଲି ଡାକୁ, ତାଙ୍କୁ ଅଭିନବ ଭାରତରେ ଦେଶାତ୍ମବୋଧକ କବିତା ଛାପିବା ଯୋଗୁଁ ଦେଶଦ୍ରୋହ ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିନବ ଭାରତର ଅନେକ ସଭ୍ୟ ମଧ୍ୟ ଗିରଫ ହୋଇଛନ୍ତି। 7-8 ଦିନ ପ୍ରବଳ ଜ୍ୱର ହେବା ଯୋଗୁଁ ପୁଅ ପ୍ରଭାକରର ମୃତ୍ୟୁ ହୋଇଯାଇଛି। ନିରଞ୍ଜନ ବାବୁ, ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନ ଏବେ ଜନ ଆନ୍ଦୋଳନ ରୂପ ନେବାକୁ ଯାଉଛି। ଏଇ କିଛିଦିନ ତଳର ନାସିକର ଗୋଟେ କଥା ଆପଣଙ୍କୁ କହୁଛି। ନାସିକର ବିଜୟାନନ୍ଦ ଥିଏଟରରେ ନାଟ୍ୟପ୍ରେମୀମାନଙ୍କ ପ୍ରବଳ ଭିଡ଼ ଥିଲା। ସାରଦା ନାଟକଟି ମଞ୍ଚସ୍ଥ ହେବାକୁ ଥିଲା। ଅତିଥି ଭାବେ ଆସିଥିଲେ କଲେକ୍ଟର ଜ୍ୟାକସନ। ଯେମିତି ଥାର୍ଡ ବେଲ୍ ବାଜିଲା, ହଠାତ୍ ପ୍ରବେଶ ଦ୍ୱାର ଦେଇ ଜଣେ ଯୁବକ ପଶିଲା ଆଉ ପିସ୍ତଲରୁ 3ଟି ଗୁଳି ଜ୍ୟାକସନଙ୍କ ଛାତିକୁ ଲକ୍ଷ୍ୟ କରି ମାରିଦେଲା। ସେ ଯୁବକର ନାଁ ହେଉଛି ଅନନ୍ତ କାହ୍ନେ। ଅଭିନବ ଭାରତର ସଭ୍ୟ ବୈଦ୍ୟ ପୁଲିସର ଯନ୍ତ୍ରଣା ସହି ନ ପାରି କହିଦେଇଛି ଯେ ସେ ପିସ୍ତଲ ଲଣ୍ଡନରୁ ସାୱାରକର ପଠାଇଥିଲେ।
0: ତେଣେ ଇଞ୍ଜିନିୟରିଂ ଛାତ୍ର ମଦନଲାଲ ଧିଙ୍ଗରା ନ୍ୟାସନାଲ ଇଣ୍ଡିଆନ ଆସୋସିଏସନ ବାର୍ଷିକ ଉତ୍ସବରେ ଶହଶହ ଲୋକଙ୍କ ଆଗରେ ସାର କର୍ଜନକୁ ଗୁଳି କରିଦେଇଛନ୍ତି। ଡେଲି ନ୍ୟୁଜ୍ରେ ତାଙ୍କ ସିକ୍ୟୁରିଟି ବି ବାହାରିଛି। ସେ କହିଛନ୍ତି, ମୁଁ ସ୍ୱୀକାର କରୁଛି ଯେ ମୁଁ ଜଣେ ଇଂରେଜର ରକ୍ତରେ ଏହି ଭୂମିକୁ ରକ୍ତରଞ୍ଜିତ କରିବାର ଚେଷ୍ଟା କରିଛି। ଦେଶଭକ୍ତ ଯୁବକମାନଙ୍କୁ ନିର୍ବାସିତ କରିବା, ସେମାନଙ୍କୁ ନିଷ୍ଠୁର ଭାବେ ଫାଶୀଖୁଣ୍ଟରେ ଝୁଲାଇବା, ଏସବୁର ପ୍ରତିଶୋଧ ରୂପେ ମୁଁ ଏହି ଛୋଟିଆ କାମଟି କରିଛି। ଭାରତ ଭୂମିରେ ଯେପର୍ଯ୍ୟନ୍ତ ଇଂରେଜ ରହିଥିବେ, ଆଉ ଜଣେ ବି ହିନ୍ଦୁ ଯଦି ବଞ୍ଚିଥିବ, ସେ ଯାଏଁ ଏ ସଂଗ୍ରାମ ଜାରି ରହିବ। ନିଜ ମାତୃଭୂମିକୁ ନିଜର ରକ୍ତ ଦେବା ଛଡ଼ା ମୋ ପାଖରେ ଆଉ କିଛି ନାହିଁ। ଆତ୍ମବଳି ଦେଇ ମୁଁ ଭାରତ ମାତାର ସନ୍ତାନମାନଙ୍କୁ ଗୋଟିଏ ଶିକ୍ଷା ଦେବାକୁ ଉଦ୍ୟମ କରିଛି। ଠାକୁରଙ୍କୁ ପ୍ରାର୍ଥନା କରୁଛି, ବାରମ୍ବାର ମୋତେ ମୋ ମାତୃଭୂମିରେ ଜନ୍ମ ଦିଅନ୍ତୁ, ଯାହାଫଳରେ ମୁଁ ବାରମ୍ବାର ମୋ ପ୍ରାଣର ଆହୁତି ଦେବାରେ ସଫଳ ହେବି। ବନ୍ଦେ ମାତରମ୍।
1: ଧନ୍ୟ ଧନ୍ୟ ତମେ ପ୍ରିୟ ମଦନଲାଲ ଧିଙ୍ଗରା।

0: ତୁମେ ଧନ୍ୟ। ନିରଞ୍ଜନ ବାବୁ, ମୋତେ ଲଣ୍ଡନ ଯିବାକୁ ହେବ।
1: ସାବରକରଜୀ, ଇଏ କ'ଣ କହୁଛନ୍ତି? ଏତେ ସବୁ ଘଟଣା ପରେ ଯଦି ଲଣ୍ଡନ ଯିବେ, ଆପଣଙ୍କୁ ସେମାନେ ତୁରନ୍ତ ଗିରଫ କରିନେବେ।
0: ପଣ୍ଡିତ ସ୍ୱାମୀଜୀ କୃଷ୍ଣ ଇଣ୍ଡିଆ ହାଉସ୍ ଦାୟିତ୍ୱ ମୋତେ ଦେଇଛନ୍ତି, ଆଉ ପୁଲିସ ଭାବରେ ମୁଁ ଏଠି ଫ୍ରାନ୍ସରେ ବସିଛି।
1: ହଁ, ଏହା ହିଁ ବୁଦ୍ଧିମାନ କାମ। ଫ୍ରାନ୍ସ ଗୋଟିଏ ସ୍ୱାଧୀନ ଦେଶ, ଏଠି ଆପଣ ସୁରକ୍ଷିତ, ଇଂରେଜ ପୁଲିସ ଏଠି ପାଦ ବି ପକେଇ ପାରିବନି।
0: କିନ୍ତୁ ଇଏ ତ କାପୁରୁଷ ପଣିଆ, ଏମିତି କଲେ ବିପ୍ଳବର ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଯିବ। ଆମ ଲୋକେ ସ୍ୱାଧୀନତାର ଯଜ୍ଞ କୁଣ୍ଡରେ ରକ୍ତର ଆହୁତି ଦେଉଛନ୍ତି, ଆଉ ମୁଁ କ'ଣ ଏଠି ଲୁଚି ବସିବି?
1: ସାବରକରଜୀ, ଇଏ ଯୁକ୍ତିତର୍କ କରିବାର ସମୟ ନୁହେଁ। ଯୁଦ୍ଧ ସବୁବେଳେ ସୈନ୍ୟମାନେ ହିଁ ଲଢ଼ିଥାନ୍ତି, କିନ୍ତୁ ତାର ଯୋଜନା ସେନାପତି ହିଁ କରେ। ସେନାପତି ନ ରହିଲେ ସୈନ୍ୟବାହିନୀ ଦିଗହରା ଓ ଉତ୍ସାହ ଶୂନ୍ୟ ହୋଇପଡ଼େ। ଆପଣ ଆମ ନେତା,
0: ସେଇଥିପାଇଁ ତ ମୁଁ ଯିବାକୁ ଚାହୁଁଛି। ନଗଲେ ଲୋକେ ମୋତେ ବିଦ୍ରୁପ କରିବେ। ମୁଁ ଯେଉଁ ବଡ଼ ବଡ଼ କଥା କହୁଛି, ତା କ'ଣ କେବଳ ଅନ୍ୟମାନଙ୍କୁ ପ୍ରରୋଚିତ କରିବା ପାଇଁ ଥିଲା? ଯେଉଁ ବାଟରେ ମୁଁ ନ ଚାଲିପାରିବି, ସେହି ବାଟରେ ଚାଲିବା ପାଇଁ ଅନ୍ୟମାନଙ୍କୁ କେମିତି କହିବି? ନେତାର କାମ ଆଗରେ ଚାଲି ନେତୃତ୍ୱ ଗ୍ରହଣ କରିବା, ଭୟରେ ଲୁଚିବା ନୁହେଁ। ଆମ ଲୋକେ ଜୀବନକୁ ଭୂକ୍ଷେପ ନ କରି ଶତ୍ରୁ ସହିତ ଲଢୁଛନ୍ତି, ହସି ହସି ଫାଶୀ କୁଣ୍ଡରେ ଝୁଲୁଛନ୍ତି, ହେଲେ ମୁଁ ନା ନା ନା ନା, ନିଜ ସେନାଙ୍କୁ ନେତୃତ୍ୱ ଦେବା ପାଇଁ କାଲି ହିଁ ମୋତେ ଲଣ୍ଡନ ଯିବାକୁ ପଡ଼ିବ। ହଁ ହଁ ନିରଞ୍ଜନ ବାବୁ,
1: ଆପଣଙ୍କର ସାହସର ତୁଳନା ନାହିଁ।
2: ସାବରକରଙ୍କୁ ଲଣ୍ଡନରେ ଗିରଫ କରାଗଲା, ସାବରକରଙ୍କୁ ଲଣ୍ଡନରେ ଗିରଫ କରାଗଲା।
3: ସାବରକରଙ୍କୁ ଜଳପଥରେ ଭାରତ ପଠାଇବାକୁ ପ୍ରସ୍ତୁତି ଚାଲିଛି। ସାବରକରଙ୍କୁ ଜଳପଥରେ ଭାରତ ପଠାଇବାକୁ ପ୍ରସ୍ତୁତି ଚାଲିଛି।
4: ବାଟରେ ମାର୍ସେଲିସ୍ ବନ୍ଦର ନିକଟରେ ଜାହାଜରୁ ଡେଇଁ ଫେରାର ହେବାର ସାବରକରଙ୍କର ଉଦ୍ୟମ ବିଫଳ।
2: ଭାରତ ପହଞ୍ଚିବା ପରେ ସାବରକରଙ୍କୁ ନାସିକ ବନ୍ଦୀ ଗୃହକୁ ନିଆଗଲା।
4: ସାବରକରଙ୍କ ଉପରେ ଦେଶଦ୍ରୋହର ମାମଲା ଆରମ୍ଭ ହେଲା। ତାଙ୍କୁ ପ୍ରଥମେ ଏରୱାଡା କାରାଗାର ଆଉ ଏବେ ବମ୍ବେର ଡୋଙ୍ଗରୀ କାରାଗାରରେ ରଖାଯାଇଛି। ଅଦାଲତ ରାୟ ଆଜି ପ୍ରକାଶ ପାଇବ। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍।
0: ମୁଁ କିଏ? ମୁଁ ଜଣେ ଭାରତୀୟ। ମୁଁ ଭାରତ ଜଣେ ଦାୟିତ୍ୱ ସମ୍ପନ୍ନ ନାଗରିକ। ଇଂରେଜମାନେ ଏଠାକାର ନାଗରିକ ନୁହନ୍ତି। ଏହି ଦେଶ ଉପରେ ତାଙ୍କର କୌଣସି ଅଧିକାର ନାହିଁ। ଏହି ଦେଶ ଉପରେ ପ୍ରଥମ ଅଧିକାର ଆମ ଭାରତୀୟମାନଙ୍କର। ସ୍ୱାଧୀନତା ପାଇଁ ଦାବି କରିବା ଆମ ଜନ୍ମଗତ ଅଧିକାର। ଏହା ଯଦି ଆପଣଙ୍କ ଦୃଷ୍ଟିରେ ଅପରାଧ ହୋଇଥାଏ, ତାହେଲେ ହୋଇଥାଉ। ବିନାୟକ ଦାମୋଦର ସାୱରକର ଭାରତର ଜଣେ ବିପ୍ଳବୀ। ଭାରତ ମାତା ସ୍ୱାଧୀନ ହେବା ଯାଏ ସେ ବିପ୍ଳବୀ ହୋଇ ରହିବ, ଏକଥା ମୁଁ ଗର୍ବର ସହ କହୁଛି।
5: ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ। ଅର୍ଡର ଅର୍ଡର
4: ଅର୍ଡର। ଅଭିଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି କୋର୍ଟ ବିନାୟକ ଦାମୋଦର ସାୱରକରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରୁଛି। ଉଭୟ ଅଭିଯୋଗ ପାଇଁ ବିନାୟକ ଦାମୋଦର ସାୱରକରଙ୍କୁ 2 ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ପ୍ରଦାନ କରାଯାଉଛି।
0: ଧନ୍ୟବାଦ। 2 ଅଭିଯୋଗ ପାଇଁ 2 ଆଜୀବନ କାରାଦଣ୍ଡ, ଏହାର ଅର୍ଥ ହେଲା ଆପଣ ମଧ୍ୟ ହିନ୍ଦୁମାନଙ୍କ ଭଳି ପୁନର୍ଜନ୍ମରେ ବିଶ୍ୱାସ କରୁଛନ୍ତି। 2 ଆଜୀବନ କାରାଦଣ୍ଡର ଅର୍ଥ 50 ବର୍ଷ। ପ୍ରଥମ ଦଣ୍ଡ ସରିବା ଆଗରୁ ଯଦି ମୋ ଜୀବନ ଶେଷ ହୋଇଯାଉଛି, ତାହେଲେ ଦ୍ୱିତୀୟ ଦଣ୍ଡ ଭୋଗ କରିବା ପାଇଁ ମୋତେ ପୁଣି ଥରେ ଏହି ପବିତ୍ର ଭୂମିରେ ଜନ୍ମଗ୍ରହଣ କରିବାକୁ ପଡ଼ିବ। ତାଠୁ ବଡ଼ ସୌଭାଗ୍ୟ ଆଉ କ'ଣ ହେଇପାରେ? ବନ୍ଦେ ମାତରମ୍।
6: ଏଇ ଦେଖ, ବେଶୀ ଲୁଟି ଚାଲିଗଲାଣି।
7: ଆରେ ସାୱରକରଙ୍କ ସ୍ତ୍ରୀ ଯମୁନା ଭାଇ ଏଠି।
8: ଚିନ୍ତା କରନି, ମାଙ୍କ କରୁଣାରୁ ତମେ ନିଶ୍ଚୟ ଏଥିରୁ ମୁକୁଳି ଯିବ।
0: ଯମୁନା, ତମ ଧୈର୍ଯ୍ୟ ଦେଖି ଭଲ ଲାଗୁଛି। ବସା ବାନ୍ଧିବା, ଛୁଆ ଜନ୍ମ କରିବା, ଏସବୁ ତ କାଉ ପାରା ପରି ପକ୍ଷୀମାନେ ବି କରନ୍ତି। ମଣିଷ ହିସାବରେ ଏ ଦେଶ ଆଉ ସମାଜ ପ୍ରତି ଆମର ବି କର୍ତ୍ତବ୍ୟ ରହିଛି। ମୋତେ ନିଜ କର୍ତ୍ତବ୍ୟ କରିବାକୁ ଦିଅ, ଆଉ ତମେ ନିଜ କର୍ତ୍ତବ୍ୟ ପାଳନ କର। ହେଇ, ସିପାହୀମାନେ ମୋତେ ନେଇଯିବେ।
3: ସାୱରକରଙ୍କୁ କଳାପାଣି ଦଣ୍ଡ ଉଦ୍ଦେଶ୍ୟରେ ଆଣ୍ଡାମାନର ସେଲ୍ୟୁଲାର ଜେଲ୍ ନେଇଯିବା ପାଇଁ ବମ୍ବେର ଭାଇଖଲା ବନ୍ଦୀଶାଳାରୁ ମାନ୍ଦ୍ରାଜ ବନ୍ଦରକୁ ନିଆଗଲା। ସେଠାରୁ ତାଙ୍କୁ ଆଣ୍ଡାମାନ ନିଆଯିବ।

1911 ମସିହା ଜୁଲାଇ 4 ତାରିଖ ଦିନ କୁଖ୍ୟାତ ସେଲୁଲାର ଜେଲ୍ର ଫାଟକ ଖୋଲିଲା ଏବଂ ଆଜୀବନ କାରାଦଣ୍ଡ ଭୋଗ କରିବା ପାଇଁ ସାୱରକରଙ୍କୁ

0: ସାୱରକର ସେଲୁଲାର ଜେଲର କଏଦୀ ନମ୍ବର 32778 ବର୍ଗ 3C ଶ୍ରେଣୀ 2 ଦଣ୍ଡାଦେଶ 1910 ଦଣ୍ଡ ଶେଷ ହେବା ସମୟ 1960।
1: ଆରେ ସେ ଭାର୍ଡନ ପଠାନ କଣ ଏପଟକୁ ମାରି ଆସିଲାଣି?
2: କାହିଁକି
3: ବାରି ସାହେବ ଆସୁଛନ୍ତି,
2: ଆସନ୍ତୁ।
3: ହଉଛୁ ନା ନାହିଁ, ଏଇ ଜେଲକୁ ସେଲୁରାଲ ଜେଲ ନୁହେଁ, ବାରିକ ଜେଲ ବୋଲି କହନ୍ତି। ଠିଆ ହୁଅ।
4: ମାର୍ସେଲାସରେ ଖସି ପଳେଇବା ଚେଷ୍ଟା ତୁ କରିଥିଲୁ ପରା, କାହିଁକି କାହିଁକି ଦେଖୁଛୁ ସ୍ୱାଧୀନତାର ସ୍ୱପ୍ନ?
2: କାରଣ ସ୍ୱପ୍ନ ସାକାର ବି ହେଇଥାଏ।
4: ଦୁଇ ଦୁଇଟା ଜୀବନ କାରାଦଣ୍ଡ ମାନେ 50 ବର୍ଷ କଥା। ତୁ କଣ ଭାବୁଛୁ ସେତେଦିନ ବଞ୍ଚିବୁ?
2: ଆପଣ କଣ ଭାବୁଛନ୍ତି ଯେ 50 ବର୍ଷ ଯାଏ ଭାରତରେ ଇଂରେଜ ଶାସନ ତିଷ୍ଠିଥିବ?
4: ଜାଣିଛୁ, ଇଏ ଆଣ୍ଡାମାନର ସେଲୁଲାର ଜେଲ। ଏଇ ଜେଲ ଚାରିପଟେ ଅଛି ଘଞ୍ଚ ଜଙ୍ଗଲ, ଯାହା ଭିତରେ ଅଛନ୍ତି ଭୟଙ୍କର ହିଂସ୍ର ଜନ୍ତୁ ଆଉ ନରଭକ୍ଷୀମାନେ। ଏଠୁ ପଳେଇବାକୁ ଚେଷ୍ଟା କଲେ ମରିବୁ, ବୁଝିଲୁ?
2: ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଜାଣିଛି ପୋର୍ଟ ବ୍ଲେୟାର ମାର୍ସେଲାସ ନୁହେଁ। ବାହାରେ ଜଙ୍ଗଲୀ ଗଛରେ ଜୋକମାନେ ଲାଗିଥାନ୍ତି, ଗଛ ତଳେ କେହି ପହଞ୍ଚିଲେ ତାହା ଦେହରେ ଲାଗିଯାଆନ୍ତି ଏବଂ ତାକୁ ରକ୍ତାକ୍ତ କରିଦିଅନ୍ତି। ଏଠି ଦିଆଯାଇଥିବା କାମ ବି କିଛି କମ୍ କଷ୍ଟକର ନୁହେଁ। କେତେବେଳେ ଇଟା ଗଢ଼ିବା କାମ ଦିଆଯାଉଛି, ତ କେତେବେଳେ ଜାହାଜରୁ ମାଲ ଓହ୍ଲେଇବା କାମ, କେତେବେଳେ ସାହେବଙ୍କର ଠେଲା ଗାଡ଼ିକୁ କଏଦୀମାନଙ୍କୁ ଘୋଡ଼ା ପରି ଦୌଡ଼ି ଦୌଡ଼ି ଟାଣି ନେବାକୁ ହୁଏ, ତ କେତେବେଳେ ଟିଣରେ ପାଣି ବହି ଉଚ୍ଚ ପାହାଡ଼ ଉପରେ ସାହେବଙ୍କ ଘରକୁ ପହଞ୍ଚାଇବାକୁ ପଡ଼େ। ଆଉ ଯଦି ପାହାଡ଼ରୁ ଗୋଡ଼ ଖସିଲା ତାହେଲେ କଏଦୀ ସିଧା ମୃତ୍ୟୁ ମୁଖରେ ପଡ଼େ।
4: ଗୁଡ୍, ମୋ ଝିଅ କାଲି ତତେ ଦେଖିବାକୁ ଆସିବ। ସେ ସେଇ ଲୋକକୁ ଦେଖିବାକୁ ଚାହୁଁଛି ଯିଏ କଡ଼ା ସୁରକ୍ଷା ବଳୟରୁ ଖସିଯାଇ ସମୁଦ୍ର ଗର୍ଭକୁ ଡେଇଁ ପଡ଼ିଥିଲା। କି ସେଇ ଲୋକ ଯିଏ ବାରିଷ୍ଟର ଡିଗ୍ରୀକୁ ଗ୍ରହଣ କରିବାକୁ ମନା କରିଦେଲା? ସେ କି ଯାହାକୁ 2 ଆଜୀବନ କାରାଦଣ୍ଡ ପାଇଁ ଆଦେଶ କରାଯାଇଛି? ଆଜିକାଲି ପିଲାମାନେ ପାଗଳ।
2: ଏମିତି ବୁଦ୍ଧିଆ ପାଗଳ ସହ ଦେଖା ହେଲେ ମତେ ଖୁସି ଲାଗିବ।
0: ସାୱରକରଜୀ, ଆପଣ ଏଠି ଆଗକୁ ଚାଲି ଆସନ୍ତୁ। ଆପଣଙ୍କ ବଡ଼ ଭାଇ ଗଣେଶ ରାଓ ଏବେ ଏଠୁ ବାହାରିବେ, ଆପଣଙ୍କର ଦେଖା ସାକ୍ଷାତ ହେଇଯିବ, କଥା ହେବେନି ଏଠି, କଥା ହେବା ମନା। ହଉ, ମୁଁ ଆସୁଛି।
5: ତୁମେ ଏଠି?
6: ହଁ, ଭାବିଲି ବାବା ଏକା ଅଛନ୍ତି, ଟିକେ ଯାଏ ତାଙ୍କ ସାଙ୍ଗେ ରହିବି।
5: ଆରେ ଭାଇ, ଇଏ ତମେ କଣ କଲ? ବାହାର କାମ କିଏ ଦେଖିବ?
6: ସେଇଥିପାଇଁ ତ ଭଗବାନ ତିନି ଭାଇ ଦେଇଛନ୍ତି। ନାରାୟଣ ରାଓ ବାହାରେ ଅଛି ପରା, ଖାଇପି ବେଶ ମୋଟାମୋଟି ହେଇଯାଇଛି।
3: ତମେ ଦିଟା ଏଠି କଣ କଥା ହଉଛ ଜାଣିନ? ଏଠି କଥା ହବା ମନା, ବାରି ସାହେବ ଆସନ୍ତୁ, ବୁଝୁଛି ତମ କଥା, ଭାରି ସାହସ ଦେଖୁଛି।
2: ଏ ପଠାନ ଛୁଆ, ଭଦ୍ରାମୀର କଥା କହ, ନହେଲେ ହାତୁଡ଼ିରେ ତୁ ମୁଣ୍ଡ ଫଟେଇ ଦେବି। ଏ କଥା ମନେ ରଖ, ତୁ ବି ଗୋଟେ ସାମାନ୍ୟ କଏଦୀ, ୱାର୍ଡର ଦାୟିତ୍ୱ ଦିଆଯାଇଛି ବୋଲି ନିଜକୁ ଲାଟ ସାହେବ ଭାବନା, ସେ ମୋ ବଡ଼ ଭାଇ, ତୋ ଭଳି ଚୋର ଡକାୟତ ନୁହେଁ, ସେ ରାଜବନ୍ଦୀ, ବୁଝିଲୁ, ରାଜବନ୍ଦୀ।
4: କଣ ହେଲା
3: ସାର? କଏଦୀ ଗଣେଶ ରାଓ ଏହା ସହିତ କଥା ହଉଥିଲା।
4: କି? ସେ ଗଣେଶ ରାଓ ସାୱରକର, ତାକୁ ୟା ବିଷୟରେ କିଏ କହିଲା?
3: ସାର୍, ସେ ଭାରତୀୟ ୱାର୍ଡର, ନିଶ୍ଚୟ ତାରି କାମ ହେଇଥିବ।
4: ମୁଁ ଏଇଲି ଯାଇ ତା କଥା ବୁଝୁଛି। ଏ ଦୁଇଟାଙ୍କୁ ସିଙ୍କୁଳିରେ ବାନ୍ଧି ଓଲଟା ଟାଙ୍ଗି ଦିଅ, କାଲିଠୁ 14 ଦିନ ଏମାନଙ୍କୁ ତେଲ ପେଡ଼ା କାମରେ ଲଗାଯିବ, ଦିନକୁ 30 ପାଉଣ୍ଡ ତେଲ ବାହାର କରିବାକୁ ପଡ଼ିବ, ବିପ୍ଳବ କଥା ଏକାଥରେ ମୁଣ୍ଡରୁ ବାହାରିଯିବ, ମୁଁ ଯାହା କହିଲି ସେଇଆ କର।
0: ଗଣେଶ ରାଓ, ଏଠି ବସନି, ଯା ନିଜ କାମ କର, କିଏ ଦେଖିଲେ ପୁଣି ଯାଇ କହିଦବ।
7: ଆରେ ମତେ ଡାକ୍ତରଙ୍କ ପାଖକୁ ଟିକେ ନେଇ ଚାଲ, ମୁଣ୍ଡଟା ମୋର ପ୍ରବଳ ବିନ୍ଧୁଛି, 4 ଦିନ ହେଲା ମୁଣ୍ଡର ଗୋଟେ ପଟ ବିନ୍ଧୁଛି, ଭାରି ବିନ୍ଧୁଛି, ଯେତେ କହିଲେ ଏମାନେ କେହି ଶୁଣୁନାହାନ୍ତି।
0: ମୁଁ ବାରି ସାହେବଙ୍କୁ କାକୁତି ମିନତି କରି କହିଲି, ସେ କହିଲେ କିଛି ହେଇନି, ଏ ସବୁ କେବଳ କାମ ନ କରିବା ବାହାନା।
7: ଆରେ ଭାଇ।

0: ଡାକ୍ତରଙ୍କ ପାଖକୁ ଟିକେ ନିଅ, ସିଏ ଦେଖିକିରି କହିବେ ବାହାନା ନା ସତ।
1: ବୁଝିଲ ଗଣେଶ ବାବୁ, ସେ ଡାକ୍ତର ବି ବାରି ସାହେବକୁ ଭାରି ଡରେ। ଡାକ୍ତର କୌଣସି ରୋଗୀ ବିଷୟରେ ତା ହିଁ ଲେଖିବ ଯାହା ବାରି ସାହେବ ତାକୁ ଲେଖିବାକୁ କହିବେ। ଜ୍ୱର 104କୁ ନ ଛୁଇଁଲା ଯାଏ କିଛି କଥା
0: ଶୁଣାଯାଏ। ଏମିତି ହେଲେ ମୁଁ ମରିଯିବି।
1: ଇଏ ତ ଘଣରେ

0: କଥା ଶୁଣିବାକୁ ପଡିବ।
1: ଆରେ କଣ ଚାଲିଛି ଏଠି?
0: ମୁଣ୍ଡ ପିଟିଲେ କିଛି ହବନି, ଜଲ୍ଦି ଯା ନିଜ କାମ କର।
1: ସିଧା ହେଇକି ଠିଆ ହ, ତମ ତିନି ଜଣଙ୍କ କଥା ଆଜି ବାରି ସାହେବ ବୁଝିବେ। ଏଠି ଜିଦ କରିବା ଲୋକ ପାଗଳ ହେଇଯାଏ, ଆଉ ନହେଲେ ଆତ୍ମହତ୍ୟା କରେ।
2: ଓ ତାହେଲେ ତମେ ମାନେ ଧର୍ମଘଟ କରିଛ? ଏଇଟା କଣ ତ ବାପା ଜାଗା? ଇଏ ବାରିର ଜେଲଖାନା, କଳା ପାଣି ଦଣ୍ଡ, ବୁଝିଲ? କଏଦୀ ମାନଙ୍କୁ ଏଠି ମରିବାକୁ ପଠାଯାଏ। ହେ, ତୋ ନାଁ କଣ?
3: ନନ୍ଦ ଗୋପାଳ। ଆମେ ମଣିଷ, ମଣିଷଙ୍କ ଭଳି ରହିବାର ଆମର ବି ଅଧିକାର ରହିଛି।
2: ଆଚ୍ଛା, ମଣିଷ ମଣିଷ ଜେଲକୁ ଆସନ୍ତିନି।
4: ଇନ୍ଦୁଭୂଷଣ, ଆମେ ପଶୁ ନୁହଁ, ମଣିଷ। ଆମ ସହ ମଣିଷ ଭଳି ବ୍ୟବହାର କରାଯାଉ।
2: ଓ, ମଣିଷ ଭଳି ବ୍ୟବହାର ଦରକାର ନୁହେଁ? ତୋ ନା କଣ?
1: ଉଲ୍ଲାସକର ଦତ୍ତ। ଆମେ ଅନ୍ୟାୟ ସହିବୁନି, ଘଣରେ ତେଲ ପେଡିବା ପଶୁମାନଙ୍କର କାମ, ଆମେ ପଶୁଙ୍କ କାମ କରିପାରିବୁନି।
2: ନ କରି ଯିବ କୁଆଡେ, କରିବାକୁ ହିଁ ପଡିବ। ଏତେ ମଡ଼ ମାରିଲା ପରେ ବି ଯୋଉ କଥାକୁ ସେଇ କଥା, ଏଠି ଯଦି ଧର୍ମଘଟ କରିଛ, ମରି ମରି ପିଠି ଫଟେଇ ଦେବି। ଭାରି ନିଜକୁ ବିପ୍ଳବୀ ଦେଖେଇଅଛ, ମୁଁ ଜାଣିଛି। ତମମାନଙ୍କୁ କିଏ ଉସ୍କଉଛି? ସେଇ ବୋମା ତିଆରି କଲାବାଲା ସାୱରକର ନୁହେଁ? କୁଆଡେ ଗଲା, କୁଆଡେ ଗଲା ସେ ସାୱରକର?
1: ସେ ଘଣାରେ ତେଲ ପେଡୁ ପେଡୁ ବେହୋସ ହେଇଯାଇଛି।
2: ଆରେ ସେସବୁ ବାହାନା, କିଛି ହେଲି ତାକୁ, ଯା ତାକୁ ଘୋଷାଡ଼ି ଘୋଷାଡ଼ି ଏଠି କାଣ
1: ଆଣୁଛି ସାହେବ?
2: ଏଠି ମୁଁ ଯାହା କହିବି ତମମାନଙ୍କୁ ସେଇଆ ହିଁ କରିବାକୁ ପଡିବ। ଶୃଙ୍ଖଳା, ବୁଝିଲ? ଶୃଙ୍ଖଳା, କାନ ଖୋଲି ମୋ କଥା ଶୁଣ। ଶୃଙ୍ଖଳା ଭଙ୍ଗକାରୀ ପାଇଁ ଏଇ ଜେଲରେ କୌଣସି ସ୍ଥାନ ନାହିଁ। ଶୃଙ୍ଖଳା ଭଙ୍ଗକାରୀ ଏଠି ନିଜେ ମରିଯାଏ, ଆଉ ନହେଲେ ତାକୁ ମାରି ଦିଆଯାଏ। ଏଠି ବଞ୍ଚିବାକୁ ହେଲେ ପାଟି ବନ୍ଦ ରଖ, ଆଉ କାମ କରି ଚାଲ।
1: ସେ ହିନ୍ଦୁୱାଡ଼ର ସାବରକରକୁ ଧରିକି ଆସୁଛି।
2: ଏଇ ତିନିଟାକୁ ଆଜି ଗୋଡ଼ରେ ସିଙ୍କୁଳି ବାନ୍ଧି ଓଲଟା ଟାଙ୍ଗି ଦିଅ।
1: ହଁ ସାହେବ।
2: ଆଚ୍ଛା, ଏମାନଙ୍କ ଭିତରୁ କିଏ ସେ ଖାଇବାକୁ ମନା କରୁଛି?
1: ଏଇ ଏଇ ଏଇ ନନ୍ଦଗୋପାଳ।
2: ଟଙ୍ଗେଇବା ଆଗରୁ ତା ପେଟରେ କୋକେନ୍ ଠୁକି ଦିଅ, କିଛିଟା ମରନ୍ତୁ। ସେଲୁନା ଜେଲରେ ଭିଡ଼ ହେଇଗଲାଣି, କିଛିଟା ତ କମ୍ ହେଇଯିବେ। ସବୁ ଯାକ ଇଂରେଜ ସରକାରଙ୍କ ଶତ୍ରୁ। ଆସ ବିପ୍ଳବୀ, ଆସ ଆସ। ଏଇ ଜେଲର ସାଧାସିଧା କଏଦୀମାନଙ୍କୁ ଉସ୍କେଇବା ବନ୍ଦ କର, ନହେଲେ ସବୁଯାକ ମରିବେ।
5: ଭଗବାନ ସମସ୍ତଙ୍କୁ ବୁଦ୍ଧି ଦେଇଛନ୍ତି, ସମସ୍ତେ ସମସ୍ତେ ନିଜ ଭଲମନ୍ଦ ଜାଣିଛନ୍ତି।
2: ଆଚ୍ଛା, ଏମିତି କଥା? ସବୁ କଏଦୀ 30 ପାଉଣ୍ଡ ତେଲ ପେଡୁଛନ୍ତି, ତମର କାହିଁକି କମ ହଉଛି?
5: ସେମାନେ ପାଠ ପଢିନାହାନ୍ତି, କାମ କରୁଥିଲେ, ପରିଶ୍ରମ ସେମାନଙ୍କର ଅଭ୍ୟାସ ହେଲେ। ମୁଁ ଶ୍ରମିକ ନୁହେଁ, ମୁଁ ପାଠ ପଢୁଥିଲି।
2: ଇଏ ସେଲୁଲାର ଜେଲ, ଏଠି ଦିନ ରାତି ଚାଲେ ମୃତ୍ୟୁର ତାଣ୍ଡ ବଳିଲା। ମୁଁ ଜାଣିଛି ତୁ କଲମ ଚାଷ କରୁଥିଲୁ, ବମ୍ବେର ଡୁଙ୍ଗରି ବନ୍ଦୀଶାଳାରେ ତୁ ଗୋଟେ ମହାକାବ୍ୟ ଲେଖି ପକେଇଛୁ, କଣ ତା ନା? ଶ୍ରେଷ୍ଠ ବଳିଦାନୀ ଗୁରୁ ଗୋବିନ୍ଦ ସିଂ। ସେଲୁଲାର ଜେଲର 7 ନମ୍ବର କୋଠରୀରେ ବି ତୁ କମଳା କାବ୍ୟ ଲେଖିଛୁ, ଗୋମାନ୍ତକ ଆଉ କେଜାଣି କେତେ କେତେ ଏମିତି ଫାଲତୁ କଥା ଲେଖିଛୁ। ତୋର ପୁରା ଜାତକଟା ଅଛି ମୋ ପାଖରେ। ତୋ ଭାଉଜ ତତେ ଅପେକ୍ଷା କରି ଆରପାରିକୁ ଚାଲିଗଲାଣି। ତୁମ ଦୁଇ ଭାଇଙ୍କୁ ଘଣା ପେଲିବା କାମରେ ଲଗାଯିବା ଖବର ଶୁଣି ସମସ୍ତେ ଭାରି ବ୍ୟସ୍ତ ହେଇ ପଡିଛନ୍ତି। ଆରେ ଏଠି ତ ବଳଦ ନାହିଁ, ତେଲ ତ ଯେମିତି ହେଲେ ବାହାର କରିବାକୁ ପଡିବ ନା? ସେମାନେ ତୁମ ପାଇଁ ସରକାରଙ୍କ ପାଖରେ କେତେ ନେହୁରା ହଉଛନ୍ତି। ଆଚ୍ଛା, ଗୋଟେ କଥା କହ ମତେ, ଏମିତି ପାଠର କି ମୂଲ୍ୟ? ଆଜି 2ଟା ଚିଠି ଆସିଛି, ତୋର BA ଡିଗ୍ରୀକୁ ଖାରଜ କରି ଦିଆଯାଇଛି। ବ୍ରିଟିଶ ସରକାର ବି 22ଟା ଡିଗ୍ରୀଟାକୁ ଅମାନ୍ୟ ଘୋଷଣା କରିଛନ୍ତି। ଆରେ ଏମିତି ପାଠ ପଢି କି ଲାଭ?
5: ଲାଭ କେତେ ଦେଖିବାକୁ ପାଠ ପଢାଯାଏନି,

0: ଶିକ୍ଷା ଜ୍ଞାନ ଅର୍ଜନ ପାଇଁ ଉଦ୍ଦିଷ୍ଟ। ମୁଁ ଟଙ୍କା ଉପାର୍ଜନ ପାଇଁ ପାଠ ପଢ଼ିନି। ଆପଣଙ୍କ ସରକାର କାଗଜଗୁଡ଼ିକୁ ଅମାନ୍ୟ ଘୋଷଣା କରିପାରେ, ମୁଁ ଜ୍ଞାନକୁ ନୁହେଁ।
1: କହିପାରିବୁ କାଲି ସବୁ କଏଦୀ ଖାଦ୍ୟ ବର୍ଜନ କାହିଁକି କଲେ? ହଜାରେ ଲୋକଙ୍କ ଖାଦ୍ୟ ନଷ୍ଟ ହେଲା।
0: ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ପରଲୋକରେ ସମସ୍ତେ ଦିନକ ପାଇଁ ଉପାସ ରହିଥିଲେ। ଏ ସେହି ପବିତ୍ର ଆତ୍ମାଙ୍କ ପ୍ରତି ଥିଲା ଆମମାନଙ୍କର ଶ୍ରଦ୍ଧାଞ୍ଜଳି।
1: ତାମାନେ ଦେଶଭକ୍ତି?
0: ମୋତେ ଟିଭିର ଲକ୍ଷଣ ଦେଖାଯାଉଛି, ମୋର ଚିକିତ୍ସା ଦରକାର।
1: କିଛି ଦରକାର ନାହିଁ, ତୁ ପୁରା ବୀର ପୁରୁଷ, ମନକୁ ଭଲ ହେଇଯିବୁ। ଆଚ୍ଛା ସମସ୍ତେ ଗୋଟାଏ ଖୁସି ଖବର ଶୁଣ, ଜର୍ଜ ପଞ୍ଚମ ସମ୍ରାଟ ଆସନ ଅଳଙ୍କୃତ କରିଛନ୍ତି। ତାଙ୍କ ସିଂହାସନ ଆରୋହଣ ଯୋଗୁଁ ଭାରତରୁ ଆରମ୍ଭ କରି ଇଂଲଣ୍ଡ ଯାଏ ଉତ୍ସବ ପାଳନ ଚାଲିଛି। ଏହି ଖୁସିରେ 183 ଜଣ କଏଦୀଙ୍କ ଦଣ୍ଡକୁ କ୍ଷମା କରି ଦିଆଯାଇଛି, କିନ୍ତୁ ସେହି ତାଲିକାରେ ତମ ଦୁଇ ସାବରକର ଭ୍ରାତାଙ୍କ ନାଁ ନାହିଁ।
2: ସାବରକର, ଏ କଥା ଶୁଣି କଣ ଚୁପଚାପ ଚାଲି ଯାଉଛୁ?
0: ପଞ୍ଚମ ଜର୍ଜ ମୁର୍ତ୍ତାବାଦ,
3: ପଞ୍ଚମ ଜର୍ଜ ମୁର୍ତ୍ତାବାଦ।
1: କଣ କହୁଛ? ମୁର୍ଦ୍ଦାବାଦ ପୁରୋହିତ ଦଣ୍ଡ?

0: ହିଂସା କରୁଥିବା ଜୀବ ଆଗରେ ଅହିଂସାବାଦୀ ହେବା ମୂର୍ଖାମୀ।
1: ଯାହା ହେଉ ପଛେ ଅହିଂସା ଆମ ପରମ ଧର୍ମ।
0: ଗାନ୍ଧିଜୀ, ଏହି ଆଦର୍ଶବାଦିତା ବ୍ୟବହାରିକ ନୁହେଁ। କାଲି ଯଦି କୌଣସି ଆକ୍ରମଣକାରୀ କମାଣ ଗୁଳି ଗୁଳା ସୈନ୍ୟ ସାମନ୍ତଙ୍କ ସହ ଆମ ସୀମାରେ ପ୍ରବେଶ କରେ, ତାହେଲେ ଆମେ ଅହିଂସାବାଦୀ କ'ଣ ତାର ମୁକାବିଲା ଚରଖା ଦ୍ୱାରା କରିବା?
1: କରିବା ହୁଏତ ଆମ ସଦାଚରଣ ଯୋଗୁଁ ତାଙ୍କ ଚିନ୍ତାଧାରା ପରିବର୍ତ୍ତିତ ହୋଇଯାଇପାରେ।
0: ସେମିତି ଯଦି ହେଇଥାନ୍ତା ତାହେଲେ କୌଣସି ଦେଶକୁ ନିଜର ସୈନ୍ୟ ବାହିନୀ ରଖିବାର ଆବଶ୍ୟକତା ପଡ଼ିନଥାନ୍ତା। ହୃଦୟ ପରିବର୍ତ୍ତନ ପାଇଁ ସର୍ବପ୍ରଥମେ ସାମ୍ନା ଲୋକର ହୃଦୟ ଥିବା ଦରକାର। ଗାନ୍ଧିଜୀ, ଆପଣ ଆଉ ସାଧାରଣ ମଣିଷ ହୋଇ ରହିନାହାନ୍ତି, ଜନମାନସ ପାଇଁ ଆପଣ ମହାତ୍ମା। ଆପଣଙ୍କ ଆଗରେ କହିବାର ଧୃଷ୍ଟତା କରୁଛି, ଆପଣଙ୍କ ଅସହଯୋଗ ଆନ୍ଦୋଳନ ପ୍ରକୃତରେ ଇଂରେଜମାନଙ୍କ ସହାୟତା କରୁଛି। ପଦ ପଦବୀ ତ୍ୟାଗ କଲେ ସରକାରଙ୍କର କ'ଣ ଜାୟଜ? ଭାରତୀୟ ଯୁବକମାନଙ୍କୁ ସେନାର ବହିଷ୍କାର କରିବା ପାଇଁ କହୁଛନ୍ତି। 1857 ବିଦ୍ରୋହରେ ଏହି ଭାରତର ସୈନ୍ୟମାନେ ହିଁ ନିଜ ପ୍ରାଣବଳୀ ଦେଇଥିଲେ।
1: ବହୁତ ମତାନ୍ତର ରହିଛି ଆପଣଙ୍କ ଓ ମୋ ଭିତରେ,
0: କିନ୍ତୁ ମନାନ୍ତର ନୁହେଁ, ଆପଣଙ୍କ ପାଇଁ ମନରେ ବହୁତ ସମ୍ମାନ ରହିଛି।
1: ତାହେଲେ ରାଜନୀତିରେ କେବେ ପ୍ରବେଶ କରୁଛନ୍ତି?
0: ମୁଁ ଜଣେ ବିଫଳ ରାଜନୀତିଜ୍ଞ।
1: କାରଣ?
0: ରାଜନୀତିଜ୍ଞମାନେ ଯାହା ଭାବୁଥାନ୍ତି ତାହା ପ୍ରକାଶ କରନ୍ତିନି, ଆଉ ଯାହା କହନ୍ତି ତାହା ଉପରେ ଚିନ୍ତା କରନ୍ତିନି।
1: ହେଲେ ଆପଣ?
0: ବାପୁଜୀ, ଯାହା ଚିନ୍ତା କରେ ତାହା ହିଁ କହେ। ଚେହେରା ଉପରେ ମୁଖା ପିନ୍ଧିବା ସପକ୍ଷରେ ମୁଁ ନାହିଁ,
1: ତାହା ଖରାପ ଲାଗେ।
0: ସତ୍ୟ ସର୍ବଦା ଅପ୍ରିୟ, ଆପଣ ବି ତ ସତ୍ୟ ସମ୍ପର୍କରେ କହନ୍ତି।
1: ହଉ, ଏବେ ବାହାରି ଯିବା ଉଚିତ।
0: ଆପଣ ଆସିଲେ ଭଲ ଲାଗିଲା। ଗାନ୍ଧିଜୀ, ମତାନ୍ତର ତା ଜାଗାରେ ଆପଣଙ୍କର ଆଉ ମୋ ମାର୍ଗ ଭିନ୍ନ ହୋଇପାରେ, ଶେଷରେ ଆମେ ଗୋଟିଏ ବିନ୍ଦୁରେ ହିଁ ତ ମିଳିତ ହେଉଛେ, ସେ ବିନ୍ଦୁର ନାଁ ସ୍ୱାଧୀନତା। ପ୍ରଣାମ।

0: 1934 ପରେ ଦଳରେ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ। ହଉ, ଯାହା ଘଟିବାର ଥିଲା ଘଟିଗଲା,
1: ସରିଯାଇନି, ଆହୁରି ବହୁତ କିଛି ଘଟିବ। ପାକିସ୍ତାନକୁ ଗୋଟିଏ ଧାର୍ମିକ ରାଷ୍ଟ୍ର ରୂପେ ମାନ୍ୟତା ଦିଆଯାଇଛି, ଆଉ ଭାରତ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର। ସେଠି ଧର୍ମ ନାମରେ ଅନ୍ୟ ଧର୍ମର ଲୋକମାନଙ୍କ ଉପରେ ଅତ୍ୟାଚାର ହେବ, ଆଉ ଏଠି ଧର୍ମ ନିରପେକ୍ଷତା ନାମରେ ଦେଶକୁ ବାରମ୍ବାର ଉତ୍ତରଦାୟୀ କରାଯିବ। ହିନ୍ଦୁମାନେ ନିଜ ଦେଶରେ ହିଁ ନ୍ୟାୟ ପାଇବାର ସମ୍ଭାବନା କ୍ଷୀଣ।
0: ଏଭଳି ପୂର୍ବଧାରଣା ଠିକ୍ ନୁହେଁ। ବର୍ଷ ବର୍ଷ ଧରି ହିନ୍ଦୁମାନେ ସଂଘର୍ଷ କରିଆସିଛନ୍ତି, ନିଜ ହିତ ପାଇଁ ଆଗକୁ ମଧ୍ୟ ସେମାନେ ସଂଘର୍ଷ କରିପାରନ୍ତି। ଲୋକେ ବିଭାଜିତ କରିବାକୁ ଚାହିଁଲେ, କିନ୍ତୁ ଆମେ ଏକ ହିଁ ରହିଲୁ। ଲୋକେ ଆମକୁ ବିଲୁପ୍ତ କରିବାକୁ ଚାହିଁଲେ, କିନ୍ତୁ ଆମ ଅସ୍ତିତ୍ୱ ଅକ୍ଷୁର୍ଣ୍ଣ ରହିଲା। ସତ କଥାଟି ହେଲା ଯେ ଆମକୁ ଲୋପ କରିବାକୁ ଚାହୁଁଥିବା ଲୋକେ ନିଜେ ହିଁ ବିଲୁପ୍ତ ହୋଇଗଲେ। ଆଜି ଦେଶରେ ସ୍ୱାଧୀନତାର ଇଏ ପ୍ରଥମ ଉତ୍ସବ, ଏହାକୁ ଉପଭୋଗ କର।
2: ଅନୁମତି ଦିଅନ୍ତୁ।
0: ଯଶସ୍ୱୀ ହୁଅ।
3: ସମୟ ବିତିବାରେ ବିଳମ୍ବ ହୁଏନି, ସବୁକିଛି କାଲି ପରି ଲାଗୁଛି। ମା ପିଲାଦିନେ ଶିବାଜୀ ଆଉ ମହାରାଣା ପ୍ରତାପଙ୍କ କାହାଣୀ କହୁଥିଲେ। 9 ବର୍ଷର ବୟସ ହୋଇଥିଲା ସେତେବେଳେ ସେ ମୋତେ ଛାଡ଼ି ଚାଲିଗଲେ। ତାଙ୍କର ଶିକ୍ଷାରୁ ପ୍ରେରିତ ହୋଇ ପିଲାଦିନେ କୁଳଦେବୀଙ୍କ ଆଗରେ ଭାରତ ମାତାର ସ୍ୱାଧୀନ ପାଇଁ ମୁଁ ଶପଥ ଗ୍ରହଣ କରିଥିଲି। ଆଜି କାହିଁକି ଏସବୁ ମୋର ମନେ ପଡ଼ୁଛି। 2 ଆଜୀବନ କାରାଦଣ୍ଡ ଆଦେଶ ଦେଇ ମୋତେ ପଠାଇ ଦିଆଯାଇଥିଲା ଆଣ୍ଡାମାନ ନିକୋବର ସେଲୁଲାର ଜେଲ୍କୁ, ଆଉ ମୁଁ ହୋଇଯାଇଥିଲି କଏଦୀ ନମ୍ବର 32778। ବନ୍ଦୀ ହେବା ବର୍ଷ 1910, ଆଉ ମୁକ୍ତ ହେବା ବର୍ଷ 1960। 1914 ମସିହାରେ ବିଶ୍ୱଯୁଦ୍ଧର ଆଶଙ୍କା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁରେଶ ୱାଡେକର, କଥାଚିତ୍ର ଉଲ୍କା।

କୁଦୁମ ତାଳ ଗୋଟମ ମୁଁ ସୁନା ସବୁ ପିତଳ ସମା ଦଶ ମିଠେଇ ହାତରେ ଦେଲେ ଗାଲରେ ଦେବି ଗୋଟିଏ ଚୁମା।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ତାହା ତରେ କିଏ ଧରାଇ ଦିଅନ୍ତି କୋଦାଳ ଆଉ ଲଙ୍ଗଳ।
1: ବେଳ ଥାଉ ଥାଉ ଧରି ନିୟଥରେ କଅଁଳ ସେଇ ହାତକୁ, ଯନ୍ତ୍ରଣାରେ ନୁହେଁ ଦେଖୁ ସିଏ ଥରେ ଶ୍ରଦ୍ଧାରେ ଏ ଦୁନିଆକୁ, ଶ୍ରଦ୍ଧାରେ ଏ ଦୁନିଆକୁ।
0: ବନ୍ଧୁ, ଆମ ସମସ୍ତଙ୍କ ଜୀବନରେ ଶୈଶବ ସମୟ ହିଁ ଏମିତି ଏକ ସମୟ ଯେତେବେଳେ ଆମେ ଚାଲୁ ଚାଲୁ ଚାଲୁ ଝୁଣ୍ଟୁ ପଡ଼ିଯାଉ, ଆଦରରେ ଗେହ୍ଲା ହେଉ। ସତରେ ଏହି ସମୟଟା ହିଁ ଆମ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ।
1: ତେବେ ବନ୍ଧୁ।

0: ଆଦରରେ ଗେହ୍ଲା ହେଉ, ସତରେ ଏହି ସମୟଟା ହିଁ ଆମ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ।
1: ତେବେ ବନ୍ଧୁ, ଶୈଶବର ଖୁସିକୁ ଅନୁଭବ କରିବା ଯେମିତି ପ୍ରତିଟି ଶିଶୁର ଅଧିକାର, ଠିକ୍ ସେମିତି ଶିକ୍ଷା ଗ୍ରହଣ କରିବା ମଧ୍ୟ ପ୍ରତିଟି ଶିଶୁର ଅଧିକାର ହେବା ଆବଶ୍ୟକ। ହାତରେ କୋଦାଳ, କୋଡ଼ି, ଲଙ୍ଗଳ ନୁହେଁ, ବରଂ ସିଲଟ, ଖଡ଼ି, ଖାତା, ବହି, କଲମ ରହିବା ଆବଶ୍ୟକ। ମୁଣ୍ଡରେ ପେଟ ପୋଷିବାର ଚିନ୍ତା ନୁହେଁ, ବରଂ ପାଠ ପଢ଼ି ଆଗକୁ ବଢ଼ିବାର ଚେଷ୍ଟା ରହିବା ଆବଶ୍ୟକ।
0: କେବଳ ପାଠ କାହିଁକି, ଖେଳ, ଗୀତ, ନୃତ୍ୟ ସମସ୍ତ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାର ସୁଯୋଗ ମିଳିବା ଆବଶ୍ୟକ। ତେବେ ଶ୍ରୋତା ବନ୍ଧୁ, ଆଜି ହେଉଛି ୱାର୍ଲଡ ଡେ ଏଗେନ୍ଷ୍ଟ ଚାଇଲ୍ଡ ଲେବର ତଥା ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ।
1: ପ୍ରତିବର୍ଷ ଜୁନ୍ 12 ତାରିଖରେ ପାଳନ କରାଯାଏ ଏହି ଦିବସ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ସହିତ ପ୍ରତ୍ୟେକ ଶିଶୁଙ୍କ ନିମନ୍ତେ ଶିକ୍ଷା, ସୁରକ୍ଷା ଓ ସୁସ୍ଥ ଶୈଶବକୁ ସୁନିଶ୍ଚିତ କରିବା ପାଇଁ ଚେଷ୍ଟା କରିବା, ଶିଶୁମାନଙ୍କୁ ବିପଦଜନକ ଓ ଶୋଷଣମୂଳକ କାମରୁ ମୁକ୍ତ ରଖିବା।
0: ବନ୍ଧୁ, ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଆମକୁ ସ୍ମରଣ କରାଏ ଯେ ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ କାମରେ ଲଗାଇବା ପରିବର୍ତ୍ତେ ଶିକ୍ଷା ଓ ସୁରକ୍ଷିତ ପରିବେଶ ଦେବା ଆମ ସମସ୍ତଙ୍କ ଦାୟିତ୍ୱ। ଆସନ୍ତୁ ଶିଶୁ ଶ୍ରମକୁ ନା କହିବା ଏବଂ ପ୍ରତ୍ୟେକ ଶିଶୁର ଉଜ୍ଜଳ ଭବିଷ୍ୟତ ଗଢ଼ିବାରେ ନିଜକୁ ସାମିଲ କରାଇବା।
1: ଶ୍ରୋତାବନ୍ଧୁ, ଜୀବନରେ ଅନେକ ମୁହୂର୍ତ୍ତ ଭୁଲି ହୋଇଯାଏ, ଆଉ କିଛି ଅଭୁଲା ସ୍ମୃତି, ଆଉ କିଛି ଅଭୁଲା ମୁହୂର୍ତ୍ତ ସ୍ମୃତି ହୋଇ ହୃଦୟରେ ଚିରଦିନ ରହିଯାଏ। ସେହି ସ୍ମୃତି କେତେବେଳେ ଆପଣାର ମଣିଷଙ୍କ ସହିତ କଥା ହେଲେ ମନେ ପଡ଼େ, ଆଉ ପୁଣି କେତେବେଳେ ଗୀତ ଶୁଣିଲେ ମନେ ପଡ଼େ।
0: ତେବେ ବନ୍ଧୁ, ଆଉ ଡେରି ନ କରି ମନେ ପକାଇବା ସେମିତି କିଛି ସ୍ମୃତିକୁ ଆମ ଶ୍ରୋତାମାନଙ୍କ ସହିତ କଥା ହୋଇ ସେମାନଙ୍କ ଅନୁରୋଧର ସୁନ୍ଦର ସୁନ୍ଦର ଗୀତ ଶୁଣି।
1: ତେବେ ବିଶ୍ୱଜିତ, ଦେଖିବା ଆମକୁ ପ୍ରଥମ କଲ୍ଟି କିଏ ଏବଂ କେଉଁଠୁ କରିଛନ୍ତି। ହ୍ୟାଲୋ, ଫୋନ୍ ଇନ୍ ମଲ୍ଲାର।
2: ନମସ୍କାର।
1: ନମସ୍କାର ଭାଇ, କେମିତି ଅଛନ୍ତି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣେଇ ଦିଅନ୍ତୁ, ଏବଂ କିଏ କହୁଛନ୍ତି, କୋଉଠୁ କହୁଛନ୍ତି ଶ୍ରୋତା ବନ୍ଧୁଙ୍କୁ ଜଣେଇ ଦିଅନ୍ତୁ।
2: ମୁଁ ଭଲ ଅଛି।
3: ପ୍ରଥମେ ଆପଣଙ୍କ ପରିଚୟଟି ଟିକେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଜଣେଇ ଦିଅନ୍ତୁ।
2: ମୋ ନାଁ ହେଲା ବିକ୍ରମ କିଶୋର ମାଣା, ଗଜରାଜପୁର, ଦେବୀଦଳ, ଜଗତସିଂହ।
3: ଭାଇ, ଆମର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ନା ନାହିଁ?
2: ବାପା, ସବୁ କାର୍ଯ୍ୟକ୍ରମ ଯେତିକ କାମ ଥିଲେ ସେଟା 5:30 ଶୁଣିବା କଥା ମୁଁ ଶୁଣେ।
1: ଆପଣ ସବୁ କାର୍ଯ୍ୟକ୍ରମ ଆମର ଶୁଣୁଛନ୍ତି ଏତେ ବ୍ୟସ୍ତତା ମଧ୍ୟରେ ମଧ୍ୟ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଭାଇ, ଆଜି ଆମର ମହ୍ଲାର ଅଗଣାରେ ଆପଣଙ୍କର ମନପସନ୍ଦର ଗୀତ କ'ଣ ରହିବ?
2: ଜଗନ୍ନାଥଙ୍କର ଗୋଟିଏ ଭଜନ ଶୁଣିବି।
1: ନିହାତି ଭାବରେ ଭାଇ, ଆପଣଙ୍କୁ ଶୁଣେଇ ଦେବୁ ଆପଣଙ୍କର ମନପସନ୍ଦର ଗୀତଟି।

0: ହ୍ୟାଲୋ, ଫୋନ ଇନ୍ ମହ୍ଲାର।
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ। ଭାଇ ଆପଣଙ୍କର ପରିଚୟଟି ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
1: ମୁଁ ନିୟମ ଦଶତା ନରେନ୍ଦ୍ର କୁମାର ସାହୁ, ଅରଖପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଛି।

0: ଭାଇ କେମିତି ଅଛନ୍ତି?
1: ଭଲ ଅଛି।
0: ଆପଣ ତ ପ୍ରତିଦିନ ଆମ କାର୍ଯ୍ୟକ୍ରମ ଶୁଣନ୍ତି, ନିୟମିତ ଶ୍ରୋତା। ତେବେ କାର୍ଯ୍ୟକ୍ରମ ଗୁଡିକ ଆପଣଙ୍କୁ କେମିତି ଲାଗୁଛି?
1: ବହୁତ ଭଲ ଲାଗେ। ଆଉ ସାତ ଦିନ ଯାକର କାର୍ଯ୍ୟକ୍ରମ ସବୁ ନିୟମିତ ଭାବେ ଶୁଣେ, ଚିଠି ମତାମତ ଦିଏ, ସବୁ ଇଏ କରିକି ବହୁତ ଭଲ ଲାଗେ।
0: ତେବେ ଗରମ କେମିତି ହଉଛି ଆପଣଙ୍କ ଆଡେ?
1: ଗରମ ତ ପ୍ରବଳ ହଉଛି, ଆଉ କଣ କରିବା, ଗରମକୁ ସମ୍ଭାଳିବା, ରାଜ୍ୟକୁ ଅନେଇଛେ, ମୌସୁମୀ ଆସିବ।
0: ନିହାତି ଭାବରେ ଆପଣ ସତର୍କ ରୁହନ୍ତୁ। ଭାଇ ଆଜିର ମହ୍ଲାର ଅଗଣାରେ ଆପଣଙ୍କର ମନ ପସନ୍ଦର ଗୀତଟି କଣ ରହିବ?
1: ଆଗକୁ ଆସିଛି ତ ରଜ, ତମେ ରଜ ଗୀତ ଗୋଟେ ଦେବେ।
0: ଯାହା ହଉ ଭାଇ, ଆପଣ ରଜ ଉପଲକ୍ଷେ ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି, ତେବେ ଶୁଣେଇ ଦଉଛୁ ରଜ ପାଇଁ ଏହି ସୁନ୍ଦର ଗୀତଟି।

0: ହ୍ୟାଲୋ, ଫୋନ୍ ଇନ୍ ମହ୍ଲାର।
1: ନମସ୍କାର
2: ଆଜ୍ଞା ଭାଇ। ନମସ୍କାର ଭାଇ, ଆପଣ ତ ଆମର ନିୟମିତ ଶ୍ରୋତା, କିନ୍ତୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଆଉଥରେ ଜଣେଇ ଦିଅନ୍ତୁ।
1: ମୁଁ ବୁଲୁ ପଟ୍ଟନାୟକ, ଘସିପୁରା, ଆନନ୍ଦପୁର, କେନ୍ଦୁଝରରୁ କହୁଥିଲି।
2: ଭାଇ, କାର୍ଯ୍ୟକ୍ରମ ଗୁଡିକ ସବୁ ଶୁଣୁଛନ୍ତି ନା ନାହିଁ?
1: ଆପଣଙ୍କ ସବୁ କାର୍ଯ୍ୟକ୍ରମ ମୁଁ ଶୁଣିଥାଏ।
2: ଆଜ୍ଞା, କାର୍ଯ୍ୟକ୍ରମ ଗୁଡିକ କେମିତି କଣ ଲାଗୁଛି ଆପଣଙ୍କୁ?
1: ହଁ, ସବୁ କାର୍ଯ୍ୟକ୍ରମ ଭଲ ହଉଛି, ଆଉ ସବୁ ଅପା ଭାଇ ମାନଙ୍କର କାର୍ଯ୍ୟକ୍ରମ ଭଲ ହଉଛି।
2: ଯାହା ହଉ ଭାଇ, ଆପଣ ଶୁଣୁଛନ୍ତି, ଆପଣଙ୍କୁ ଭଲ ଲାଗୁଛି, ଆମେ ଏ କଥା ଜାଣି ବହୁତ ଖୁସି। ତାହେଲେ ଆଜିର ମହ୍ଲାର ଅଗଣାରେ ଭାଇ କୋଉ ଗୀତ ଶୁଣିବାକୁ ଅନୁରୋଧ କରିବେ?
1: ଆଜିର ମହ୍ଲାର ଅଗଣାରେ ଆପଣ ଦୁଇ ଜଣଙ୍କର ଚଏସରେ ଗୋଟେ ଗୀତ ଶୁଣି ଦିଅନ୍ତୁ, ସେଇ ଗୀତଟି ହିଁ ମୋର ମନ ପସନ୍ଦର ଗୀତ ହବ। ଆପଣଙ୍କର ଚଏସ, ମୋର ଚଏସ।
2: ଯାହା ହଉ ଭାଇ, ଜାଣିକି ଖୁସି ଲାଗିଲା, ଆମ ପସନ୍ଦର ଗୀତକୁ ବି ଆପଣ ପସନ୍ଦ କରିବେ। ତାହେଲେ ଶୁଣେଇ ଦଉଛୁ ଆପଣଙ୍କର ଆଉ ଆମର ଏଇ ମନ ପସନ୍ଦର ସୁନ୍ଦର ଗୀତଟିକୁ।

0: ପୂର୍ବରୁ ଜଗତସିଂହପୁର କହୁଥିଲି ଆଉ ମୁଁ ପୁରା ସବୁବେଳେ ବିନ୍ଦାସ ଥାଏ ଆଶାବତୀ ମା ଶାରଳାଙ୍କ ଆଶୀର୍ବାଦ ଆପଣ ଦୁଇ ଜଣ ବିନ୍ଦାସ ଥାନ୍ତୁ ଖୁସି ଥାନ୍ତୁ ମା ଶାଳ ଆପଣଙ୍କୁ ଅଣ୍ଟ ଘୋଡ଼େଇ ରଖିଥାନ୍ତୁ।
1: ଯାହା ହଉ ବହୁତ ଖୁସି ଲାଗେ ଯେତେବେଳେ ଶ୍ରୋତା ଭାଇ ଭଉଣୀ ମାନେ କୁହନ୍ତି କି ଏମିତି ବିନ୍ଦାସରେ ଅଛନ୍ତି ମା ଶାରଳାଙ୍କ କୃପାରୁ ଜଗନ୍ନାଥ କୃପାରୁ ଆପଣ ଏମିତି ସବୁବେଳେ ବିନ୍ଦାସରେ ରହୁଥାନ୍ତୁ ଖୁସିରେ ରହୁଥାନ୍ତୁ ଭଲରେ
0: ଶୁଣନ୍ତୁ ଗୋଟେ 1997 ଅଗଷ୍ଟ 18 ତାରିଖରେ ମୋ ଯେତେବେଳେ ଆଖି ଦିଟା ନଷ୍ଟ ହେଇଗଲା ମୁଁ କାମ କରୁଥିଲି ତାମିଲନାଡୁରେ ଦୁଇ ଦିନ ବାଦ ଗୋଟେ ଗୀତ ବାଜୁଥିଲା ଦୁନିଆ ନା କିତନା ଗମେ ମେରା ଗମ୍ କହୁଛନ୍ତି ଏଇ ଗୀତଟା ଯେତେବେଳେ ଶୁଣିଦେଲି ମୁଁ ସେଇଦିନ ଜାଣିଗଲି ମୋର ଦୁଇଟା ଆଖି ଗଲେ ଲୋକଙ୍କର ଜନ୍ମରୁ ଦେଖିନାହାନ୍ତି ମୁଁ ତ 20 ଦେଖିଛି ସେଥିପାଇଁ ମୋ ଜୀବନ କେବେ ଦୁଃଖ ଭାବିନି କି କେବେ ସୁଖ ହଉ ଦୁଃଖ ହଉ ତାକୁ କଣ କରିନି ସେଥିପାଇଁ ମୁଁ ରେଡିଓକୁ ଏତେ ମାନିଛି କାରଣ ସେ ଗୀତଟା ମୁଁ ରେଡିଓ ମୁଁ ଶୁଣିଦେଲି ଏତେ ପସନ୍ଦ ସେ ଗୀତ ହେଇଯାଇଛି ଆଉ ସେଇଦିନ ଭାବେ ମୋଠୁ ଲୋକ ଆହୁରି ଦୁଃଖରେ ମୁଁ ତ କିଛି ଦୁଃଖ ନାହିଁ।
1: କେତେ ସୁନ୍ଦର କଥା ଭାଇ ଆପଣ କହିଲେ ଏଇ ଆତ୍ମବିଶ୍ୱାସ ଏଇ ଦୃଢ ବିଶ୍ୱାସ ନେଇ ଆପଣ ବଞ୍ଚିଛନ୍ତି ଯେ ଆପଣ ଖୁସିରେ ଅଛନ୍ତି ଯେ ଆପଣଙ୍କଠୁ ବି ବହୁତ ଦୁଃଖୀ ଏ ସଂସାରରେ ଅଛନ୍ତି ତେବେ ଆପଣ କାହିଁକି ଦୁଃଖ କରିବେ ଭାଇ ତେବେ ଏମିତି ଆପଣ ଦୁଃଖକୁ ଦୂରରେ ରଖିକି ସବୁବେଳେ ବଞ୍ଚୁଥାନ୍ତୁ। ତେବେ ଭାଇ ଆପଣଙ୍କର ଅନୁରୋଧର ଗୀତ କଣ ରହିବ ଆଜି ମହ୍ଲାର ଅଗଣାରେ?
0: ଆଜି ଗୀତ ଦିଅନ୍ତୁ ଫିଲ୍ମ ନାଉଟି ସୌତୁଣୀ ଗାଇଛନ୍ତି ତାନସେନ ଆ ଗୀତଟା ହେଲା ଝୁମକା ଟିକେ ତୁତ ହଲେ ଦେ ରୁମ୍ ଝୁମ୍ କରି ପକେଇଦେ ଗୀତଟା ଡେଡେର କରିଦେବେ ପ୍ରଫୁଲ୍ଲ ପ୍ରଧାନ ଚୈତନ୍ୟ ଚାନ୍ ଏବଂ ମମତା ଅତା ତାପରେ କବିରାଜ ପରିଡ଼ା ରତିକାନ୍ତ ପରିଡ଼ା ନରେନ୍ଦ୍ର ମାହକୁଡ଼ ନରେନ୍ଦ୍ର ସାହୁ ବିଶେଷ କରି ଗୀତଟା ମୋର ବେଷ୍ଟ ଫ୍ରେଣ୍ଡ ଚୁଲବୁଲି ପାସନ୍ଦ କଟାଇବେ ଗୀତଟା ସ୍ୱତନ୍ତ୍ର ମୁଁ ଡେଡେଟ୍ କରୁଛି।
1: ଆଜ୍ଞା ଭାଇ ଆପଣଙ୍କ ମନ ପସନ୍ଦର ଏଇ ସୁନ୍ଦର ଗୀତଟିକୁ ଆମେ ଆପଣଙ୍କ ପାଇଁ ଶୁଣେଇ ଦଉଛୁ।

0: ହ୍ୟାଲୋ, ଫୋନ୍ ଇନ୍ ମଲ୍ଲାର।
1: ହ୍ୟାଲୋ, ଫୋନ୍ ଇନ୍ ମଲ୍ଲାର। ମୁଁ କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ କହୁଥିଲି। ଆଜ୍ଞା
2: ଆଜ୍ଞା ଭାଇ, ତେବେ ଆମ ଯୁବବାଣୀର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ନା ନାହିଁ?
1: ଆଜ୍ଞା, ମୁଁ ତ ଯୁବବାଣୀର କହିବାକୁ ଗଲେ ଯୁବବାଣୀ ସହିତ ଉତ୍ତକୃତ ଅଙ୍ଗାଙ୍ଗୀ ଭାବେ ଜଡିତ। ଯୁବବାଣୀ ମୋର ଆଦର୍ଶ ପଥ ପ୍ରଦର୍ଶକ। ଯୁବବାଣୀକୁ କେବେ ମୁଁ ଭୁଲି ପାରିବି? ଯୁବବାଣୀ ମୋର ହଉଛି ପ୍ରାଣର ସ୍ପନ୍ଦନ।
0: ବହୁତ ବହୁତ ଧନ୍ୟବାଦ ଭାଇ, ଏମିତି ଭଲ ପାଇବା ଦେଉଥାନ୍ତୁ ଆମ ଯୁବବାଣୀ ପରିବାରକୁ, ଆମ ଅପା ଭାଇ ମାନଙ୍କୁ। ତେବେ ଆପଣଙ୍କର ଅନୁରୋଧର ଗୀତ ଆଜି କଣ ରହିବ ମଲ୍ଲାର ଗଣରେ?
1: ହଁ, କହିଦେଉଛି ଅପା, ଆଜି ମୋର ଅନୁରୋଧରେ ଗୀତ ରହିବ। ଗୋଟେ ଅଛି ଶେଖର ଚନ୍ଦ୍ର ଘୋଷ ଗାଇଛନ୍ତି, ସେଟା ହଉଛି ଗନ ପରେ ମଙ୍ଗନ ଆଉ ତାପରେ ବାହାଘର।

0: ହ୍ୟାଲୋ, ଫୋନ ଇନ୍ ମହ୍ଲାର।
1: ହଁ ବାପା ନମସ୍କାର।
0: ନମସ୍କାର ଭାଇ, କିଏ କହୁଥିଲେ, କେଉଁଠି କହୁଥିଲେ? ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଜଣେଇ ଦିଅନ୍ତୁ।
1: ମୁଁ ନୀଳାଦ୍ରି ବିହାରି ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଳେ ଗ୍ରାମରୁ।
0: ଆଜ୍ଞା ଭାଇ, କେମିତି ଅଛନ୍ତି?
1: ଠାକୁରଙ୍କ ଆଶୀର୍ବାଦରୁ ଭଲ ଅଛି। ଆଉ
0: ଭାଇ, ଆମ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ନା ନାହିଁ?
1: ହଁ, ମୁଁ ଯୁବବାଣୀ ପ୍ରାୟ 80 ଦଶକରୁ ଶୁଣି ଆସୁଛି। ଆମର ଯେତେବେଳେ ସ୍ୱୟଂ ପ୍ରଜ୍ଞାକର ଆଉ ସୁଧାକର ଦାସ ଥିଲେ ଯୋଡ଼ି ତାଙ୍କର।
0: ଆଜ୍ଞା ଭାଇ, ଆପଣ ତ ଆମର ବହୁତ ପୁରାତନ ଶ୍ରୋତା, ଆପଣ

0: ନିୟମିତ
1: ବହୁତ
0: ଶ୍ରୋତା
1: ଭଲ
0: ମଧ୍ୟ ଆମର, ତେବେ
1: ଆଜ୍ଞା।
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ନା ନାହିଁ?
1: ହଁ, ଯୁଆଣୀ କାର୍ଯ୍ୟକ୍ରମ ଆମର ପୁରା ଭଲ କାର୍ଯ୍ୟକ୍ରମ ଆଉ।
0: ଯା ହଉ ଭାଇ, ଆମ କାର୍ଯ୍ୟକ୍ରମ ଏତେ ବର୍ଷ ହବ ଶୁଣି ଆସୁଛନ୍ତି, ଏତେ ଭଲ ପାଇବା ଦେଇ ଆସୁଛନ୍ତି, ଏମିତି ଆମକୁ
1: ଆକାଶବାଣୀ
0: ଭଲ
1: କଟକ
0: ପାଇବା
1: କେନ୍ଦ୍ର।
0: ଦଉଥାନ୍ତୁ। ତେ ଭାଇ, ଆଜିର ମହ୍ଲାର ଅଗଣାରେ କେଉଁ ଗୀତ ଶୁଣିବାକୁ ଚାହିଁବେ?
1: ଆଜି ଦେଇଦେବେ ଗୋଟେ ଲକ୍ଷ୍ମୀ ଚଳଚ୍ଚିତ୍ରର ମହମ୍ମଦ ସିକନ୍ଦର ଆଲାମ ଗାଇଛନ୍ତି ଗୀତଟା। ତାର ଗୀତିକାର ହେଲେ ଶାରଦା ପ୍ରସନ୍ନ ନାୟକ। ଗୀତଟା ହେଲା ଆର ତ ସୁରେ ବାରେ କରେ ମିନତି ରେ ଚକା ନୟନ ତାହା ମାଗେ ମାଗୁଣୀ।

0: ହ୍ୟାଲୋ ଫୋନ୍ ଇନ୍ ମହ୍ଲାର
1: ହ୍ୟାଲୋ ଫୋନ୍ ଇନ୍ ମହ୍ଲାର ଅପା ନମସ୍କାର, ମୁଁ ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାପୁର କହୁଛି।
0: ନମସ୍କାର ଆପଣଙ୍କୁ। ତେବେ ଭାଇ, ଆମର କାର୍ଯ୍ୟକ୍ରମ ଗୁଡିକ ସବୁଦିନ ଶୁଣୁଛନ୍ତି ଆପଣ, ନିୟମିତ ଶ୍ରୋତା, ତେବେ କାର୍ଯ୍ୟକ୍ରମ ଗୁଡିକ କେମିତି କଣ ଲାଗୁଛି?
1: ନିଶ୍ଚିତ ଭାବରେ ମୁଁ କହିବି ଯେ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି। ଆଉ ସପ୍ତାହର ସାତ ଦିନର କାର୍ଯ୍ୟକ୍ରମ ମୁଁ କହିବି ଯେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ନିଶ୍ଚିତ ଭାବରେ ବର୍ଣ୍ଣମୟ।
0: ଆଉ ଭାଇ, ଆମ କାର୍ଯ୍ୟକ୍ରମ ଗୁଡିକୁ ଆପଣ ଏତେ ମନ ଦେଇ ଶୁଣୁଛନ୍ତି ଆଉ ଆମ କାର୍ଯ୍ୟକ୍ରମ ଗୁଡିକୁ ଏତେ ଭଲ ପାଇବା ଦେଉଛନ୍ତି, ଜାଣି ବହୁତ ଖୁସି ଲାଗିଲା। ଅଶେଷ ଅଶେଷ ଧନ୍ୟବାଦ।
2: ତେବେ ଭାଇ, ଆଜିର ମହ୍ଲାର ଅଗଣାରେ ଆପଣଙ୍କର ଅନୁରୋଧର ଗୀତ କଣ ରହିବ?
1: ତୋ ପାଇଁ ସାଥିରେ ଏ ଜୀବନ ଯାଉ।
2: ତେବେ ଭାଇ, ଶୁଣେଇ ଦଉଛୁ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଗୀତଟି।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12-16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ 8, SIRD ପରିସର, ଭୁବନେଶ୍ୱର।
2: 2 ବର୍ଷର ଯାତ୍ରା, ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
3: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ,
2: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁ ଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
3: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
2: ବିକାଶର ଧାରା ଓଡ଼ିଶା ସାରା।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସରିତା ସାହୁ। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 2037 ସୁଦ୍ଧା ସବୁ ଗ୍ରାମରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ମିଶନ ପାୱାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଲକ୍ଷ୍ୟପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 46ତମ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ 17:25। ପଲ୍ଲୀବଞ୍ଚ 17:30। ଏଥିରେ ଶୁଣିବେ ମୋ ବଗିଚା ସମ୍ପର୍କରେ ଅମ୍ରିତା ଦାସଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ 8:02। ଇଂରାଜୀରେ ଆଲୋଚନା 8:30। ଏଥିରେ ଶୁଣିବେ ମ୍ୟାନେଜମେଣ୍ଟ ଇଜ୍ ଏ କି ଟୁ ଡେଭଲପମେଣ୍ଟ, ଆଲୋଚକ ଡକ୍ଟର ମୃତ୍ୟୁଞ୍ଜୟ ଦାସ। ସାମ୍ପ୍ରତିକ ଘଟଣାବଳୀ ଉପରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 9:30। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ 10:00। ରବି କିରଣଙ୍କର ଚିତ୍ର ବୀଣା ବାଦନ ଶୁଣିବେ 10:35। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ମାଳବିକା ରାୟ। ଶ୍ରୀମଦ୍ ଭାଗବତର 65ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 6:10। ପ୍ରଭାତ ପରିକ୍ରମା 6:25। ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ 6:37। ଏଥିରେ ଶୁଣିବେ ସଂସ୍କୃତି ଭାଷାର ମା, ଆଲୋଚକ ଡକ୍ଟର ନଟବର ଶତପଥୀ। ଚିର ସବୁଜ 6:40। କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ ଏବଂ ଅନିମା କର। ବୈଦେହିକ ବିଳାସର 53ତମ ଭାଗ 8:45। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ 10:00। ବିଷୟ ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ବିଶେଷଜ୍ଞ ଭାବରେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଅଭଲା ଗୀତ 11:10। କଣ୍ଠଶିଳ୍ପୀ

ଦାମୋଦର ହୋତା ଏବଂ ବି ବୁଦ୍ଧ ପ୍ରସାଦ ରାଓ। ପାଲା ଦିନ 11:30 ପରିବେଷଣ କରିବେ କିଶୋର ଚନ୍ଦ୍ର ଦାସ ଏବଂ ସତୀ। ସ୍ୱର ନିର୍ଝର ଦିନ 12:30 ଏଥିରେ ଶୁଣିବେ ବିଶିଷ୍ଟ କଣ୍ଠଶିଳ୍ପୀ ଅତିଶ କୁମାର ମଜୁମଦାରଙ୍କର ସମ୍ପର୍କରେ। ସାନ୍ତାଳୀ ଗୀତ ଦିନ 1:10 ପରିବେଷଣ କରିବେ ରାଣୀ ମାରାଣ୍ଡି ଏବଂ ସତୀ। ନାରୀ ମହଲ ଦିନ 1:20 ଏଥିରେ ଶୁଣିବେ ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟ ଓ ଯୋଗ, ଆଲୋଚନା କରିବେ ମନସ୍ୱିନୀ ଦାସ। ଆମ ଆଇନ ଦିନ 2:45 ଏଥିରେ ଶୁଣିବେ ଶ୍ରମଜୀବୀ ମହିଳାଙ୍କ ପାଇଁ ଆଇନ, ଆଲୋଚକ ଆଇନଜୀବୀ ସଞ୍ଜୟ ଦାସ। ପିପୁଲ୍ସ ପଦ୍ମ ଆକାଶବାଣୀ ଅପରାହ୍ନ 3:10 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କିଶୋର ଚକ୍ର ଅପରାହ୍ନ 5:00 ଏଥିରେ ଶୁଣିବେ ସାଗରିକା ସିଂ ଏବଂ ସନ୍ଧ୍ୟାରାଣୀ ଆଚାର୍ଯ୍ୟଙ୍କ କଣ୍ଠରେ ରଜଗୀତ। ଶୋଭାଗିନୀ ରାୟଙ୍କଠାରୁ ଶୁଣିବେ ଯଶୋବନ୍ତ ଦାସଙ୍କ ସମ୍ପର୍କରେ। ଜାଣିବା କଥାରେ ମହାରାଣୀ ଲକ୍ଷ୍ମୀବାଈଙ୍କ ସମ୍ପର୍କରେ ଆଲୋଚନା କରିବେ ବିଦ୍ୟୁତ୍ ପ୍ରଭାତେଓ। ଅପରାହ୍ନ 5:30 ଯୁବବାଣୀ ନେକ୍ସଟରେ ଶୁଣିବେ ଚେସ୍ ଖେଳାଳି ଦିବ୍ୟା ଦେଶମୁଖଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 47ତମ ଭାଗ ସନ୍ଧ୍ୟା 6:10। ଝୁମର ଗୀତ ସନ୍ଧ୍ୟା 6:30 କଣ୍ଠଶିଳ୍ପୀ ସୁବାସ ଚନ୍ଦ୍ର ପାତ୍ର। ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ 17:25। ବନାନୀ 17:30 ଏଥିରେ ଶୁଣିବେ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ ସମ୍ପର୍କରେ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତିଙ୍କ ସହିତ ଆଲୋଚନା। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 46ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନି ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
3: ତୋର ତ ଏସବୁ ଅଭ୍ୟାସ ନଥିଲା।
4: ଏଇ ଶୋଇ ପଡିଲୁ ନା କଣ? ସିଗାରେଟ୍ ଟାଣିଦେ, ନିଦା ଆପେ ଆପେ ଚାଲିଯିବ।
2: ଆରେ ନାଇଁ ନାଇଁ,
4: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
5: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉ।

ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଗତ ଦୁଇ ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଶେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜ୍ୟ ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି, ବିକାଶର ସୁଫଳରେ ସମସ୍ତେ ଭାଗିଦାର ହେବା ହେଉଛି ସରକାରଙ୍କ ନୀତି। ଗତ ଦୁଇବର୍ଷରେ ରାଜ୍ୟ ସରକାର 121 ନୂଆ ଯୋଜନା, କାର୍ଯ୍ୟକ୍ରମ ତଥା ପଦକ୍ଷେପ ଘୋଷଣା କରିଛନ୍ତି। ଏହି କ୍ରମରେ 2027 ମସିହା ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରାଯାଇଛି। ସରକାର ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସୁଭଦ୍ରା ଯୋଜନାରେ ଗତ ଦୁଇବର୍ଷ ମଧ୍ୟରେ ହିତାଧିକାରୀମାନଙ୍କୁ 20,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ଆଜି 23,50,000 ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ 2025-26 ଖରିଫ ଋତୁରେ 18,83,000 ଚାଷୀଙ୍କଠାରୁ 77,41,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏଥିସହ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ସଶକ୍ତ କରାଯାଉଛି। ସେଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷକରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଏଣ୍ଡ ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ, ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯେଉଁ
0: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଫଳରେ ରାଜ୍ୟର 3,46,00,000 ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଭିଭୂମିର ବିକାଶ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 9,000 କିଲୋମିଟର ରାସ୍ତା, 57 ସେତୁ ଓ 4 ରେଳ ଓଭରବ୍ରିଜ୍ ପାଇଁ 17,000 କୋଟି ଟଙ୍କା ବିନିଯୋଗ କରାଯାଇଛି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ 2,00,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 17,00,000 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସେହିଭଳି ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ସହ ସରକାର ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ ସରକାର ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ 100

0: 24 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟିଭ୍ ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ ସହ 574 କୋଟି ଟଙ୍କାର ଜନାଶ୍ର ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇ ସିଲିଗୁଡ଼ାସ୍ଥିତ ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ମାନବ ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ହାତୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲପଦର ନିକଟରେ ଏକ ୱାଚ୍ ଟାୱାରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25ରୁ ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ୱର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ୱର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଜି ଆମେ ପ୍ରବେଶ କରିଛୁ ଓଡ଼ିଶାରେ, ମୋଷ୍ଟଲି ବହୁତ କମ୍ ପାର୍ଟ ଓଡ଼ିଶାର, ଯେମିତିକି ପାରାଦୀପ ହେଇକି ଲାଇନ୍ ଯାଉଛି, ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି, ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାର୍ଟ ବହୁତ କମ୍ ପାର୍ଟରେ ଯାଇଛି, ଜଷ୍ଟ ଛୁଇଁଛି ଓଡ଼ିଶାକୁ। ମଧ୍ୟ ସିଚୁଏସନ କଣ୍ଡିସନ ଫେଭରେବୁଲ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲକାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବଳନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍କୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମ୍ଗମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍କୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ଭଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଂ କ୍ଷେତ୍ରରେ ଉପଲବ୍ଧ

0: ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଂ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ୍ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି, କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରି ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7 କୋଟି 90 ଲକ୍ଷ ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1998 ମସିହାରେ ଜେନେଭା ସମ୍ମେଳନରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54ଟି ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମିଳନୀରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196ରୁ ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ, ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ

0: ପାରିବାରିକ ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି ସମ୍ଭିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6-14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି ପରିଶେଷରେ ଏତିକି କୁହାଯାଇପାରେ ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା
1: ଆଜିର ପ୍ରସଙ୍ଗରେ ଶୁଣିଲେ ଶିଶୁ ଶ୍ରମ ଦୂରେଇବା ବଞ୍ଚାଇବା ଦେଶର ଭବିଷ୍ୟତ ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ସରିତା ସାହୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
0: ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ ଆର୍ଥିକ ସ୍ତରରେ ଅନଗ୍ରସର ପିଲାଙ୍କ ପାଇଁ କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଲକ୍ଷ୍ୟପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି 2027 ସୁଦ୍ଧା ସବୁ ଗ୍ରାମରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ମିଶନ ପାୱାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ସମସ୍ତ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ଏକାମ୍ରକାନନ ରାସ୍ତା ହେଲା ଉଦ୍ଘାଟିତ କଳାହାଣ୍ଡି ଜିଲ୍ଲା ସର୍ଲିଗୁଡ଼ାଠାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଜଗତସିଂହପୁର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ଦେଲେ ସରକାର ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଏବଂ ଓଡ଼ିଶା ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନ୍ୟୁଜ୍ ହେଲେଣ୍ଡ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ନ୍ୟୁଜ୍ ହେଲେଣ୍ଡ ଆପଣମାନେ ଶୁଣିପାରିବେ ରାତି 8ଟାରେ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି।

0: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି ସଂଯୋଗ ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ
1: ସୁସ୍ଥ ଓଡ଼ିଶା ସମୃଦ୍ଧ ଓଡ଼ିଶା ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ
0: ବିକଶିତ ଓଡ଼ିଶାର ନୂଆ ପରିଚୟ ଜ୍ଞାନ ଦକ୍ଷତା ଓ ସୁଯୋଗ ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଶିକ୍ଷାରେ ଅଗ୍ରଗତି ଦକ୍ଷତାରେ ସଶକ୍ତିକରଣ ବିକଶିତ ଓଡ଼ିଶାର ସଂକଳ୍ପ
1: ବିକାଶର ଧାରା ଓଡ଼ିଶା ସାରା
2: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ଶକ୍ତି ମିଶ୍ର କଥାଚିତ୍ର ସାବିତ୍ରୀ

0: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120ଟି ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ୍ୱ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13ଟି ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି
1: ଭାରତ ସରକାର କି ଶିକ୍ଷା ବିଭାଗ ନେ ପ୍ରଧାନମନ୍ତ୍ରୀ ଜୀ କି ଭିଜନାରୀ ସଜେସନ୍ସ କୁ ଏକ ଆକ୍ସନ ମେ ପରିବର୍ତ୍ତିତ କିଆ ହୈ ଏକ ବହୁତ କ୍ରିଟିକାଲ ସ୍କ୍ରୁଟିନି କେ ମାଧ୍ୟମ ସେ ହଜାରୋ ପ୍ରପୋଜାଲ କେ ଅନ୍ଦର ସେ 120 ଷ୍ଟାର୍ଟଅପ୍ସ କୁ ସିଲେକ୍ଟ କିଆ ଗିଆ ହୈ 13 ପ୍ରାୟୋରିଟୀ ସେକ୍ଟର ମେ 120 ଷ୍ଟାର୍ଟଅପ୍ସ କୁ ଏକଠା କିଆ ଗିଆ ହୈ ଔର ଉସମେ ଲଗଭଗ 20 ସେ ଜ୍ୟାଦା ଭାରତ କି ପ୍ରିମିୟର ଇନଷ୍ଟିଚ୍ୟୁସନ୍ସ କି ପାର୍ଟନରସିପ୍ ରହା ହୈ
0: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗ୍ଲା କହିଛନ୍ତି ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି ମୁଖ୍ୟତଃ ନିରନ୍ତର ବିକାଶ ନୀଳ ଅର୍ଥନୀତି ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଙ୍ଗ୍ଲା ସୂଚନା ଦେଇଛନ୍ତି ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି ଶ୍ରୀ ଶାହା କହିଛନ୍ତି ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି ଅମରନାଥ ଯାତ୍ରୀଙ୍କ ଲାଗି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ସହିତ ଯାତ୍ରା ପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏତଦ୍ବ୍ୟତୀତ ସମ୍ପୂର୍ଣ୍ଣ ଯାତ୍ରା ମାର୍ଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଡ୍ରୋନ୍ ସିସିଟିଭି କ୍ୟାମେରା ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯାତ୍ରା ପଥରେ ଶ୍ରଦ୍ଧାଳୁମାନଙ୍କ

ଲାଗି ଉପଲବ୍ଧ ବିଭିନ୍ନ ସୁବିଧାର ନିରନ୍ତର ତଦାରଖ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 28 ତାରିଖରେ ଶେଷ ହେବାକୁ ଥିବା ଏହି ଯାତ୍ରା ଲାଗି ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ ସମେତ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା କ୍ୟୁଆର୍ କୋଡ୍ ଭିତ୍ତିକ ପରିଚୟପତ୍ର ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଜାରି କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି ଏବଂ ଏସ୍ଏସ୍ବିର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଆଜି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଆଜି ଡେରାଡୁନ୍ସ୍ଥିତ ରାଷ୍ଟ୍ରପତି ନିକେତନ ପରିଦର୍ଶନ କରିବା ସହିତ 132 ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିକଶିତ ହେଉଥିବା ରାଷ୍ଟ୍ରପତି ଉଦ୍ୟାନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ କେବଳ ଏକ ଆଞ୍ଚଳିକ ମଞ୍ଚ ନୁହେଁ, ବରଂ ୟୁରେସିଆରେ ଭାରତର ଐତିହାସିକ ଏବଂ ସଭ୍ୟତାଗତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ବ୍ୟବସ୍ଥା ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି। ତାଜିକିସ୍ତାନଠାରେ ଅନୁଷ୍ଠିତ ଏସ୍ସିଓ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ସମ୍ପର୍କିତ ଦୃଷ୍ଟିକୋଣ ଅନୁଯାୟୀ ଭାରତ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଜାରି ରଖିଛି। ୟୁରେସିଆରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସଶକ୍ତ ଆଞ୍ଚଳିକ ସଂଯୋଗୀକରଣ ଏବଂ ବୃହତ୍ ଅର୍ଥବ୍ୟବସ୍ଥାର ବିକାଶ କରିବା ଦିଗରେ କେନ୍ଦ୍ରୀୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆସନ୍ତା ମାସ 17-19 ତାରିଖ ପର୍ଯ୍ୟନ୍ତ ଏସ୍ସିଓ ସଭ୍ୟତାଗତ ଫୋରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ସିଂ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫୋରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସୀମା ସୁରକ୍ଷା ବଳର ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ ବାଂଲାଦେଶ 57ତମ ମହାନିର୍ଦ୍ଦେଶକ ସ୍ତରୀୟ ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12 ଦଳ ଭାଗ ନେଉଥିବା ବେଳେ 7 ସ୍ଥାନରେ ମୋଟ 33 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ଧରି ୱିଲିୟମ୍ସନ୍ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟ୍ରେ ସେ 33 ଶତକ ସହିତ 9,500 ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019 ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ 2021 ଟି20 ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ
ତାଙ୍କ ନେତୃତ୍ୱରେ ଟାଇଟଲ

0: ହାସଲ କରିଥିଲା। ସିଡନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ ଓପନ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ୟାମାଗୁଚି ଭାରତର ତନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଓ ଜଳ ନିଷ୍କାସନ ଗେଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଓଡ଼ିଶାର 11 ପ୍ରମୁଖ ଜଳସେଚନ ପ୍ରକଳ୍ପ ଭାବେ ପରିଗଣିତ ଏହି ପ୍ରକଳ୍ପ ପାଇଁ 194.7 କୋଟି ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି। ମଞ୍ଜରିଗାଁ ନିକଟରେ 552 ମିଟର ଲମ୍ବର ମାଟିବନ୍ଧ ଏବଂ ପାମ୍ପରଡ଼ାଠାରେ 9 ଗେଟ୍ ବିଶିଷ୍ଟ ଅତ୍ୟାଧୁନିକ ସ୍ପିଲ୍ ୱେ ନିର୍ମାଣ ହେବ। 30 ମାସ ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
3: ଆସନ୍ତା ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଦିଆଯିବ। 3000 କୋଟି ଟଙ୍କାର ପ୍ରୋଜେକ୍ଟ ବୃତ୍ତଙ୍ଗ, ଯୋଉଟା କେବଳ ଦଶପଲା ନୁହେଁ, ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା, ବାହାପୁର ଏବଂ ଦଶପଲା ବ୍ଲକ, ଏହିଭଳି ଭାବରେ ପାଖାପାଖି 10,000 ହେକ୍ଟରରୁ ଅଧିକା ଜାଗା ସେଟା ଜଳସେଚିତ ହେବ। ପ୍ରାୟ ଅଧାରୁ ଅଧିକା ଅଞ୍ଚଳ ଏ ନୟାଗଡ଼ ଜିଲ୍ଲାର ଯେଉଁଥିରେ କୃଷକମାନଙ୍କର ଯେଉଁ ଜମିକି ପାଣି, ସେ ସମସ୍ୟାର ସମାଧାନ ହୋଇପାରିବ।
2: ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
4: ବୃତ୍ତଙ୍ଗ ଜଳସେଚନ ପ୍ରୋଜେକ୍ଟର ଆମର ଲ୍ୟାଣ୍ଡ ଆକ୍ୱିଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାର 41 କୋଟି ଗ୍ରାମ ଯେଉଁଟା ଆସିବ ଏହି ପ୍ରୋଜେକ୍ଟ ଅଣ୍ଡରରେ, ସେଗୁଡ଼ାକର ଗ୍ରାମସଭା ବି ଆମେ ଶୀଘ୍ର 2 ମାସ ଭିତରେ ତାକୁ ସାରିଦେଇଛୁ। ଥଇଥାନ ଯେଉଁ ପ୍ରୋଜେକ୍ଟ ତାକୁ ଯେଉଁ ଯାଇଛି ତାକୁ ସବମିଟ୍ କରାଯାଇଛି ଆର୍ଡିସି ଅଫିସରେ, ଏବଂ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ ଷ୍ଟାର୍ଟ ହେବା ପାଇଁକି ଲ୍ୟାଣ୍ଡ ଭେରିଫିକେସନ ସବୁ ଚାଲିଛି। ତାର ଯାହା ବେସ୍ ୱାର୍କ ସବୁ ଆରମ୍ଭ ହୋଇଯାଇଛି ଏବଂ ସଫଳତାର ସହ ଚାଲିଛି।
2: ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ପୋକ୍ସୋ ମାମଲା, ନିଖୋଜ ଶିଶୁଙ୍କ ସନ୍ଧାନ ଏବଂ ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚୋରି, ଡକାୟତି, ସାଇବର ଅପରାଧ ଓ ମାଦକଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସ ଜନତା ସମ୍ପର୍କ ସୁଦୃଢ଼ କରିବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି,
5: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା ଯେଉଁଟାକି ଆଗରୁ ମଧ୍ୟ ଆମର ପୋଲିସରେ ଇମ୍ପ୍ଲିମେଣ୍ଟ ହେଉଥିଲା, ସେଟାକୁ କୁହାଯାଏ ବିଗ୍ ପେଟ୍ରୋଲିଂ। ତ ବିଗ୍ ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି, ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ, ଆମର ଟାଇମ୍ ଆଣ୍ଡ ଏଗେନ୍ ଯାଇକି ଲୋକାଲ ସେଠିକାର ଡିସ୍ପ୍ୟୁଟ୍, ସେଠିକାର ପ୍ରୋବ୍ଲେମ୍ସ, କିଏ କିଏ ସେଠି ଭିଜିଟ୍ କରୁଛନ୍ତି, କିଏ କିଏ ବାହାର ଲୋକ ଆସୁଛନ୍ତି, ତ ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ବି ସେଇ ଜିନିଷଟା ଗ୍ରାଉଣ୍ଡରେ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହେଉନି, ତାକୁ ମଧ୍ୟ ଆମେ ଧ୍ୟାନ ଦେଇକି ଚେଷ୍ଟା କରିବୁ ଯେ ସେ ପାର୍ଟ ଆସିଲେ ନିଶ୍ଚିତ ରୂପରେ କିଛି ନା କିଛି ଏକ୍ସଟ୍ରା ଆମକୁ ଖବର ଏବଂ ଇଣ୍ଟେଲିଜେନ୍ସ ମିଳିବ, ତା ଉପରେ ମଧ୍ୟ ସଠିକ୍ ଆକ୍ସନ୍।
2: ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମେ ମାସ 30 ତାରିଖରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ସଠିକ୍ ତଥ୍ୟ ପ୍ରଦାନ କରି ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ

0: ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସିଧାମୂଳା ନେଚର କ୍ୟାମ୍ପରେ ଆୟୋଜିତ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗଦେଇ ଦଳୀୟ ବିଚାରଧାରା, ସାଂଗଠନିକ ସୁଦୃଢ଼ତା ଏବଂ ଜନସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
3: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି ମିଳୁଛି। ତ୍ୱରିତ ଏମ୍ଏସ୍ପି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। ସିଏମ୍ କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
2: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
3: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
2: ବିକାଶର ଧାରା ଓଡ଼ିଶା ସାରା।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।

ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପଲ୍ଲୀ ମଞ୍ଚ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆସନ୍ତୁ ଭଜନଟିଏ ଶୁଣିବା, ତାପରେ କଥା ହେବା।

0: ଯଦି ଆମର ଅସମତଳ ଜମି ଅଛି ତ ସେ ଯୋଉ ପଟାଳିଟି ଆମେ ସାତୋଟି ପଟାଳି ପ୍ରସ୍ତୁତ କରିବା ତାର ଗୋଟିକର ଲମ୍ବ ରହିବ 10 ଫୁଟ ଆଉ ଓସାର ରହିବ 3.5 ଫୁଟ ତାର ସେ ଯୋଉ ଉଚ୍ଚତାଟା ରହିବ 7 ଫୁଟ କାହିଁକି ନା ଯଦି ଆମର ପଟାଳିଟି ଉଚ୍ଚ ନ ରହୁଛି ସେଠି ପାଣି ଜମିବାକୁ ଲାଗିବ ଆଉ ଆମର ଗଛ ଗୁଡିକ ନଷ୍ଟ ହେବାକୁ ଲାଗିବ ତ ଏଇ ଯୋଉ 7ଟି ପଟାଳି ବିଷୟରେ ଆମେ ଆଲୋଚନା କରୁଛନ୍ତି ତ ସେ 7ଟି ପଟାଳି ମଧ୍ୟରେ ଗୋଟେ 1 ଫୁଟର ଗ୍ୟାପ୍ ରହିବ ଯୋଉଟାକୁ ଆମେ ନଳା ହିସାବରେ ବ୍ୟବହାର କରିବା ତ ଯେତେବେଳେ ସେଇ 1 ଫୁଟର ଗ୍ୟାପ୍ଟିକୁ ଆମେ କୋଦାଳରେ ମାଟିରେ ଯେତେବେଳେ ହାଣିବା ସେ ମାଟି ସମାନ ଭାବରେ 2ଟା ପଟାଳିରେ ଆମେ ପକେଇ ପକେଇ ଚାଲିବା ଯେମିତି ଆମର 7ଟି ଯାକ ପଟାଳି ମଧ୍ୟରେ ଆମର 6ଟି ନଳା ବି ରହିଯିବ ତ ସେଇ ନଳାର ଆବଶ୍ୟକତା କ'ଣ ରହିବ ନା ସେଇ ନଳାରେ ଆମେ ପାଣି ଠିକ୍ ଭାବରେ ଦେଇପାରିବା ତା ସହିତ ଯେମିତିକି ପଟାଳିରେ ଘାସ ବାଛିବା ହଉ ପଟାଳିରେ ମଞ୍ଜି ରୋପଣ ହଉ ପଟାଳିରେ ଯେତେବେଳେ ଆମର ହେଇଯିବ ପନିପରିବା ତାକୁ ଅମଳ ହଉ ରାସ୍ତା ଭାବରେ ଆମେ ତାକୁ ବ୍ୟବହାର କରିପାରିବା ତାପରେ ଆମର ପଟାଳି ଆମେ 7 ଫୁଟ ଉଚ୍ଚତା ଏଇଥିପାଇଁ ରଖୁଛନ୍ତି ଏକରେ ପାଣି ଜମିବନି 2ରେ ଯୋଉ ପୋକ ଜୋକ ପିମ୍ପୁଡ଼ି ଏସବୁ ଯୋଉ ଜିନିଷ ରୁହନ୍ତି ସେ ସବୁଠୁ ବି ଆମ ପଟାଳିଟି ଦୂରରେ ରହିବ ତ 7ଟି ପଟାଳି କଲା ପରେ ତା ଉପରେ ଆମେ ଭଲ ଭାବରେ ଖତକୁ ପୁରା ମାନେ ମିଶ୍ରଣ କରି ବା ପୁରା ଭଲ ଭାବରେ ଗୁଣ୍ଡ କରିକି ତାକୁ ସମାନ ଭାବରେ ଆମେ ଖତ 7ଟି ଯାକ ପଟାଳିରେ ଦେବା ତ ତାପରେ ଆମେ ସେଥିରେ ବିହନ ଲଗେଇବା କାର୍ଯ୍ୟକ୍ରମ ଆରମ୍ଭ କରିବା ତାପରେ ଆମର ଆଉ ଗୋଟେ ରହୁଛି ଯୋଉଟାକୁ ଆମେ ଗୋଲାକାର ପଟାଳି ବୋଲି କହୁଛେ ତାଥିରେ ଆମେ 706 ବର୍ଗଫୁଟର ଆମର ସେ ପଟାଳିଟିକୁ ପ୍ରସ୍ତୁତ କରିବାକୁ ପଡିବ ଯୋଉଟାକି ଗୋଲାକାର ହେଇଥାଏ ଆଉ ସେଥିରେ ଆମକୁ 14ଟି ପଟାଳି କରିବାକୁ ପଡେ ଆଉ ତାର ବି ଗ୍ୟାପ୍ ବା ତା ମଧ୍ୟରେ ଯୋଉ ବ୍ୟବଧାନ ସେଇଟା ବି ଆମର 1 ଫୁଟର ରହିବା ଜରୁରୀ ଅଛି ଯେମିତି ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଆମେ ଯେତେବେଳେ ଗ୍ରାମୀଣ ମା ମାନଙ୍କ ସହିତ କାମ କରୁଛେ ଗ୍ରାମୀଣ ପରିବାରରେ ଆମେ କାମ କରୁଛେ ବହୁତ ସମୟରେ ସେମାନଙ୍କ ପାଖରେ ଜମି ନଥାଏ କିନ୍ତୁ ସେଇ ଲୋକମାନେ ବେଶୀ ଅପପୃଷ୍ଟିର ଶିକାର ହେଇଥାନ୍ତି ସେଇ ସମୟରେ ଆମେ ତାଙ୍କୁ ବସ୍ତା ମାଧ୍ୟମରେ ବି ଏ ପୃଷ୍ଟି ବଗିଚାଟି କରିପାରିବା ବୋଲି ତାଙ୍କୁ ଆମେ କହିବା ତ ସେଇ ଯୋଉ ବସ୍ତା ଆମର ରହୁଛି ଯେମିତି ଆମର ଜରି ବସ୍ତା ହଉ ତ ସେଥିରେ ଆମେ ଭଲ ଭାବରେ 3-4ଟି ତାକୁ କଣା କରିବା ଛିଦ୍ର କରିବା ତ ସେଇ ଛିଦ୍ରରେ ଯେମିତିକି କୌଣସି ପାଣି ସେଠି ବ୍ଲକ ହେଇକି ରହିବ ନାହିଁ ତ ଆମ ଗଛ ଗୁଡିକ ବି ସତେଜ ଭାବରେ ବଢିପାରିବ ତ ସେଇ ବସ୍ତାରେ ଯଦି ଗୋଟେ ଘରେ 4-5 ଜଣ ଲୋକ ରହୁଛନ୍ତି ଆମେ ଯଦି 5ରୁ 7ଟି ବସ୍ତା ସେଠି ଆମେ ଲଗାଉଛନ୍ତି ତ ଆମେ ସେଥିରେ ବିଭିନ୍ନ ପ୍ରକାର ପନିପରିବା 1-2ଟା ଲେଖା ଲଗେଇକିନା ଆମର ଯେତିକି ଦୈନନ୍ଦିନ ଜୀବନରେ ଆମର ରୋଷେଇ ପାଇଁ ଯେତିକି ପରିବା ଦରକାର ହେଉଛି ଆମର ଶରୀର ପାଇଁ ଯେତିକି ପୁଷ୍ଟିର ଆବଶ୍ୟକତା ରହୁଛି ଆମେ ସେଥିରୁ ବି କରିଦେଇ ପାରିବା ତାପରେ ରହୁଛି ଆମର ବିହନକୁ ଆମେ କେମିତି ବିଶୋଧନ କରିବା ବହୁତ ସମୟରେ ଦେଖାଯାଏ ଯେ ଆମକୁ ବିହନ ଯଦି ଆମର ଠିକ୍ ଭାବରେ ବିଶୋଧିତ ନ ହେଇଥିବ ତେବେ ଆମେ ଲଗେଇଲା ପରେ ସେ ଚାରା ଭଲ ଭାବରେ ହୁଏନି କୋଉଠି ମଞ୍ଜିଟି ଫିମ୍ପି ମାରିକି ନଷ୍ଟ ହେଇଯାଏ ସବୁଠୁ ଶସ୍ତା ଆଉ ଜୀବାଣୁ ଆଉ ଫିମ୍ପି ନାଶକ ଉପାୟ ହେଉଛି ବିହନ ବିଶୋଧନ ପାଇଁ ଆମକୁ ଗୋମୂତ୍ର ସବୁଠୁ ଭଲ ତ ଯଦି ଆମେ 3-4 ଦିନ ପୁରୁଣା ଗୋମୂତ୍ରକୁ 1 ଲିଟର ଗୋମୂତ୍ର ନେବା ଆଉ 10 ଲିଟର ପାଣି ନେବା ତାକୁ ଆମେ 5-10 ମିନିଟ ଭଲ ଭାବରେ ଗୋଳେଇବା ସେ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ମିଳେଇଯିବ ମିଶିଯିବ ପରସ୍ପର ସହିତ ମିଶିଯିବେ ତାପରେ ଆମେ କ'ଣ କରିବା ଆମର ଆବଶ୍ୟକୀୟ ପରିମାଣର ଯାହା ବିହନ ଅଛି ଯେତିକି ଆମକୁ ଦରକାର ଅଛି ଯେତିକି ମଞ୍ଜି ଆମେ ରୋପଣ କରିବାକୁ ଯାଉଛନ୍ତି ତାକୁ ଗୋଟେ କପଡ଼ାରେ ବାନ୍ଧିକି ସେଥିରେ ବତୁରେଇ ଦେବା ତ ବିହନର ଚୋପାର ମୋଟେଇ ଅନୁସାରେ ଆମର ବତୁରେଇବାର ସମୟ ନିର୍ଭର କରୁଛି କୋଉଠି ପତଳା ଚୋପା ରହୁଛି କୋଉଠି ମୋଟା ଚୋପା ବିହନରେ ରହୁଛି ତାପରେ ଆମେ ବିହନକୁ ଛାଣି ନେବା ଛାଣିକି ଗୋଟେ ଛାଇ ଜାଗାରେ କିଛି ସମୟ ଆମେ ତାକୁ ରଖିବା ରଖିଲା ପରେ ସେ ଆମର ଲଗେଇବା ଉପଯୋଗୀ ହେଇଯିବ ତାପରେ ଆମେ ତାକୁ ରୋପଣ କରିଦେଇ ପାରିବା
1: ଏ ବିହନ ଆମେ କ'ଣ ନେଇପାରିବା ଅର୍ଥାତ୍ କୋଉ କୋଉ ଜାତିର ପନିପରିବା ନେଇପାରିବା ଫଳ ନେଇପାରିବା ଏ ବିଷୟରେ ଟିକେ କୁହନ୍ତୁ
0: ମୁଖ୍ୟତଃ ଆମେ 3ଟା ଋତୁ ଉପରେ ଆମେ ଆଲୋଚନା କରିବା ତ ଯୋଉ 3ଟା ଋତୁରେ ଆମେ ଭିନ୍ନ ଭିନ୍ନ ପ୍ରକାରର ସେ ଜାଗାରେ ଆମେ ଆମର ବିହନ ରୋପଣ କରିପାରିବା ଯେମିତିକି ବର୍ଷା ଋତୁରେ ବୋଇତାଳୁ ଜହ୍ନି ଲାଉ କଲରା କାକୁଡ଼ି ଛଚିନ୍ଦ୍ରା ଶାଗ ଭେଣ୍ଡି ବାଇଗଣ ଆଉ କଞ୍ଚା ଲଙ୍କା ଏସବୁ ଆମେ ବର୍ଷା ଋତୁରେ ଆରାମରେ ସେଇ ବଗିଚାରେ ଆମେ ଲଗେଇ ପାରିବା ଆଉ ସତେଜ ପନିପରିବା ପାଇପାରିବା ସେମିତି ଶୀତ ଋତୁରେ କଲରା ପୋଇ ବିନ୍ସ ମୂଳା ବାଇଗଣ ଧନିଆ ପତ୍ର କଞ୍ଚା ଲଙ୍କା ଆଉ ଝୁଡ଼ଙ୍ଗ ବିନ୍ସ ଏସବୁ ବି ଆମେ ସେ ପଟାଳିରେ ଲଗେଇ ଦେଇକି ଆମର ଯେତିକି ପରିବା ଦରକାର ହେଉଛି ସେ ଆମର ରୋଷେଇ ଘରକୁ ଯୋଗାଇ ପାରିବ। ସେମିତି ଗ୍ରୀଷ୍ମ ଋତୁରେ ଆମର କଳମ ଶାଗ,

0: ଝୁଡ଼ଙ୍ଗ, ଭେଣ୍ଡି, ଗୁଆଁର, ଲେଉଟିଆ ଶାଗ, ବାଇଗଣ, ଭେଣ୍ଡି ଆଉ କଞ୍ଚାଲଙ୍କା। ତ ମୁଖ୍ୟତଃ ଆମେ ଏଇସବୁ ପରିବା ସେ ପଟାଳିରେ ଲଗେଇବା। ପଟାଳିରେ ଏଇ ପରିବା ଲଗେଇବା ସହିତ ଆଉ ଗୋଟିଏ ଜିନିଷକୁ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ, କ'ଣ ନା ଆମ ଗଛକୁ ଗଛ ଚାଙ୍ଖେଡ଼େ ବ୍ୟବଧାନ ରଖିବାକୁ ପଡ଼ିବ। ତା ସହିତ ସେ ଯେଉଁ ପଟାଳିରେ ଆମେ ଦୁଇଟି ଲାଇନ୍ରେ ଗଛ ଲଗେଇବା, ସେଇ ଜାଗାରେ ଗୋଟେ ଆମେ ଲଟା ଜାତୀୟ ଗଛ ଆଉ ଗୋଟେ ସିଧା ବଢୁଥିବା ଗଛ, ଯେମିତିକି ବୋଇତାଳୁ ସହିତ ଆପଣ ଭେଣ୍ଡି ବା ବାଇଗଣ ଲଗେଇ ଦେଇ ପାରିବେ। ଯୋଉ ଗୁଡିକ ଲତା ଭାବରେ ମାଡୁଥିବ ସେ ଗୋଟେ ରହିବ ଗୋଟେ ପାଖରେ, ତାର ଅନ୍ୟ ପାର୍ଶ୍ୱରେ ଆମେ ସିଧା ବଢୁଥିବା ଗଛକୁ ଲଗେଇ ଦେଇପାରିବା। ତା ସହିତ ଆମେ ତାର ଚାରିକଡ଼ରେ ଲେମ୍ବୁ, ସଜନା ଶାଗ, ଅମୃତଭଣ୍ଡା ଆଉ କଦଳୀ, ଆକୁ ବି ସୁନ୍ଦର ଭାବରେ ଲଗେଇ ପାରିବା। ଆଉ ସେଥିରୁ ଆମର ସମ୍ପୂର୍ଣ୍ଣ ଅଧିକା ମାତ୍ରାରେ ଯୋଉ ପୁଷ୍ଟିସାର ରହୁଛି ତାକୁ ଆମେ ପାଇପାରିବା।
1: ବିଶେଷ କରି ପନିପରିବା ସାଙ୍ଗରେ ଆମେ କିଛି ଫଳ କି ଔଷଧୀୟ ବୃକ୍ଷକୁ ନେଇପାରିବା କି?
0: ହଁ, ନିହାତି ନେଇପାରିବା। ଆଉ ଆମେ ସମସ୍ତେ ଜାଣନ୍ତି ତୁଳସୀ ପ୍ରତ୍ୟେକ ଘରେ ରୁହେ, ଆଉ ତୁଳସୀର ଔଷଧୀୟ ଉପକାରିତା ବହୁତ ଅଧିକ ମାତ୍ରାରେ ଅଛି। ତେଣୁ ଆମେ ଯେମିତିକି ଆଲୋଭେରା, ତୁଳସୀ, ତ ଏସବୁ ଜିନିଷ ବି ଆମେ ସେ ବଗିଚା ପାଖରେ ଲଗେଇ ପାରିବା। ତ ତାକୁ ବି ଲଗେଇବା ସହିତ ଆମର ଯୋଉ ରୋଗ ପୋକର ବି ସମସ୍ୟା ଅଛି, ତ ଯଦି ଆମେ ଗେଣ୍ଡୁ, ତୁଳସୀ ଏସବୁ ଜିନିଷ ବି ସେ ଜାଗାରେ ପାଖରେ ଲଗାଉଛନ୍ତି, ତ ଆମର ସେଗୁଡ଼ିକକୁ ବି ଆମେ ଦୂର କରିଦେଇପାରିବା।
1: ତା ସହିତ ଫୁଲର ଆବଶ୍ୟକତା ବି ଆମେ ମେଣ୍ଟେଇ
0: ଦେଇପାରିବା।
1: ଧରନ୍ତୁ ଏଇ ଗୋଟେ ପୁଷ୍ଟିକର ବଗିଚା ତିଆରି କରିବା ପାଇଁ ପ୍ରଥମେ କେତେ ଟଙ୍କାର ଆବଶ୍ୟକତା ହୋଇଥାଏ?
0: ପୃଷ୍ଟି ବଗିଚା ପାଇଁ ଯଦି ଆମେ ଦେଖୁଛେ, ଏଥିରେ ଆମେ କୌଣସି ଶଙ୍କର ଜାତୀୟ ବିହନ ଆମେ ବ୍ୟବହାର କରୁନାହାନ୍ତି, ତ ଏଥିରେ ଆମେ ଜେନେଟିକ୍ ବିହନ ହିଁ ବ୍ୟବହାର କରୁଛନ୍ତି, ଯେଉଁଗୁଡ଼ିକ ଆମକୁ ଖୁବ୍ ସୁନ୍ଦର ଭାବରେ ବହୁତ ସରଳ ଭାବରେ ଆମ ଗାଁରେ ଉପଲବ୍ଧି ହେଉଛି। ତା ସହିତ ଏଥିରେ ଆମେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ, ଯେଉଁଟାକି ଆମର ମିଶନ ଶକ୍ତି ଡିପାର୍ଟମେଣ୍ଟ ବିଭାଗରେ କାର୍ଯ୍ୟକ୍ରମ ହେଉଛି, ତ ସେଥିରେ ଆମର ମୁଖ୍ୟତଃ କାର୍ଯ୍ୟକ୍ରମ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ ନେଇକି ଆମେ କାମ କରୁଛେ। ତ ଆମର ଓଡ଼ିଶା ଜୀବିକା ମିଶନ ତରଫରୁ ତାଙ୍କୁ ମଞ୍ଜି ଆଉ ଚାରା ଯୋଗାଇ ଦିଆଯାଏ। ତ ଏଥିରେ ଆମର ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ରହୁଛି, ସେ ସ୍ୱୟଂ ସହାୟକ ଗୋଷ୍ଠୀ ଏକ ଆବେଦନ କରିଥାନ୍ତି ତାଙ୍କର ଆଞ୍ଚଳିକ ମଞ୍ଚ ମାଧ୍ୟମରେ ପଞ୍ଚାୟତସ୍ତରୀୟ ମହାସଂଘକୁ। ତ ସେଇ ମହାସଂଘରେ ସେମାନଙ୍କର ବେନିଫିସିଆରୀ ତାଲିକା ଆମେ ପ୍ରସ୍ତୁତ କରନ୍ତି, ଆଉ ତାର ବ୍ଲକ ମାଧ୍ୟମରେ ଯେତେବେଳେ ଜିଲ୍ଲା ସ୍ତରକୁ ଆସେ ତାର ଏକ ଆପ୍ରୁଭାଲ ହୁଏ। ସେଇଟା ହେଇସାରିଲା ପରେ ଆମେ ତାଙ୍କର ପଞ୍ଚାୟତ ମହାସଂଘକୁ ତାଙ୍କର ମଞ୍ଜିର ଯେତିକି ଖର୍ଚ୍ଚ ହେଇଥାଏ ଆମେ ଯୋଗାଇ ଦେଇଥାନ୍ତି। ତ ସେଇ ଆବଶ୍ୟକତାଟା ତାଙ୍କୁ ସମ୍ପୂର୍ଣ୍ଣ ମାଗଣା ଭାବରେ ସେମାନେ ପାଇଯାଇ ପାରନ୍ତି। ତ କେବଳ ପଟାଳି ପାଇଁ ତାଙ୍କର ସ୍ୱଳ୍ପ ଖର୍ଚ୍ଚ ହୁଏ।
1: ଆଚ୍ଛା, ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ନ ହେଇକି ଜଣେ ଯେମିତି ବ୍ୟକ୍ତିଗତ ଭାବରେ ଚାହିଁବେ ଗୋଟିଏ ପୁଷ୍ଟିକର ବଗିଚା ତିଆରି କରିବା ପାଇଁ, ସେ ଏଥିରେ ଉପକୃତ ହୋଇପାରିବେ ନା ନାହିଁ, ଆପ୍ଲାଏ କରିପାରିବେ?
0: ନିଶ୍ଚିନ୍ତ ଭାବରେ କରିପାରିବେ, କାହିଁକି ନା ଆମେ କହୁଛେ ଯେ ସମସ୍ତ ପରିବାରରେ ଆମର ପୁଷ୍ଟି ବଗିଚା ନିହାତି ଜରୁରୀ ଅଛି, କାହିଁକି ନା ବର୍ତ୍ତମାନ ଆମର ଅପପୁଷ୍ଟିର ମାତ୍ରା ଯୋଉ ହିସାବରେ ବଢ଼ି ଚାଲିଛି ଆମେ ସମସ୍ତେ ସେଥିରେ ଅବଗତ ଅଛନ୍ତି। ତ ଅପପୁଷ୍ଟି ଚକ୍ରକୁ ଆମକୁ ନିହାତି ଭାଙ୍ଗିବାକୁ ପଡିବ। ତ ଯଦି ଆମେ ଭାବିବା ଯେ ଅପପୁଷ୍ଟି ଚକ୍ରଟି କ'ଣ, ଯେତେବେଳେ ଜଣେ ମାଆଟେ ଗର୍ଭବତୀ ହେଉଛି, ଯଦି ତାର ଅପପୁଷ୍ଟି ଜନିତ ସମସ୍ୟା ରହୁଛି, ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଆମ ପାଖରେ ଯେଉଁ ସନ୍ତାନଟି ଆସୁଛି ସେ ବି ଅପପୁଷ୍ଟିର ଶିକାର ହେଉଛି। କିଛି ଦିନ ପରେ ସେ କିଶୋରୀ ବାଳିକା ହେଉଛି, ତ ସେ ଅପପୁଷ୍ଟିରେ ସେ ବି କିଛି ଦିନ ନିଜକୁ ଲଢ଼େଇରେ ସେ ସାମିଲ ହୋଇଯାଉଛି ବା ଅପପୁଷ୍ଟିରେ ସେ ରହୁଛି। ତ କିଶୋରୀ ବାଳିକାଟି ଯେତେବେଳେ ପୁଣି ଥରେ ମା ହେଉଛି ଆଉ ପୁଣି ଥରେ ନୂତନ ଶିଶୁଟି ଆମ ସମାଜକୁ ଆସୁଛି, ତ ସେ ବି ଅପପୁଷ୍ଟିର ଶିକାର ରହୁଛି। ତ ଅପପୁଷ୍ଟିର ଚକ୍ର ଖୁବ୍ ଭୟଙ୍କର ହୋଇଯାଇଛି ବର୍ତ୍ତମାନ ଆମର ସମାଜରେ,
1: ସାରା ପରିବାରକୁ ବି ପ୍ରଭାବିତ
0: କରୁଛି। ତେଣୁ ଆମକୁ ଏ ଅପପୁଷ୍ଟି ଚକ୍ରକୁ ଭାଙ୍ଗିବାକୁ ହେଲେ ପ୍ରତ୍ୟେକ ଘରେ ଆମ ଗାଁର ବା ଆମ ସମାଜରେ ଯେତେ ପରିବାର ଅଛି ପ୍ରତ୍ୟେକ ଘରେ ଯଦି ଆମେ ଏ ପୁଷ୍ଟି ବଗିଚାଟି କରୁଛନ୍ତି ତେବେ ସେଥିରୁ ସେମାନେ ସୁଫଳ ପାଇପାରିବେ।
1: ତେବେ ଏହି ପୁଷ୍ଟିକର ବଗିଚା ତିଆରି କରିବା ପାଇଁ ଆମର ଜୈବିକ ପଦ୍ଧତିରେ ଖତ, ସାର କି କୀଟନାଶକ ତ ପ୍ରୟୋଗ କରିବାକୁ ନିଶ୍ଚୟ ପଡ଼ିବ, ସେ ବିଷୟରେ ଆପଣ ଟିକେ କହିବେ ଜୈବିକ ପଦ୍ଧତିରେ ଏସବୁ ଆମେ କେମିତି ପୂରଣ କରିପାରିବା?
0: ପ୍ରଥମେ ଯେତେବେଳେ ବିହନଟିକୁ ବିଶୋଧନ କରୁଛନ୍ତି ସେଇଟା ଆମେ ଗୋମୂତ୍ରରେ କରୁଛନ୍ତି, ଯେଉଁଟାକି ସମ୍ପୂର୍ଣ୍ଣ ଭାବରେ ଜୈବିକ ଉପାୟରେ ଆମେ କରୁଛନ୍ତି, ଆଉ ଏଥିରେ ଆମେ ଜେନେଟିକ୍ ମଞ୍ଜି ହିଁ ବ୍ୟବହାର କରୁଛନ୍ତି, ଯେଉଁଥିରେ ଆମେ ସମ୍ପୂର୍ଣ୍ଣ ଜୈବିକ ସାର ହିଁ ପ୍ରୟୋଗ କରୁଛନ୍ତି। ତ ଆମର ଯେତେବେଳେ ଗୋଟେ ପରିବାରର ଯେତେ ରୋଷେଇର ଯେତେ ଯେମିତିକି ପରିବା ଚୋପା, ରୋଷେଇ ଘରର ଯେତେ ପ୍ରକାରର ଆମର ବର୍ଜ୍ୟବସ୍ତୁ ବାହାରେ, ତାକୁ ଯଦି ଆମେ ଗୋଟେ ଜାଗାରେ ଜମା କରିକି ରଖୁଛନ୍ତି, ସେ କିଛି ଦିନ ପରେ ଆଉ ତା ସହିତ ଯଦି ଆମେ କିଛି ମାଟି ମିଶେଇକି ତାକୁ ରଖୁଛନ୍ତି, କିଛି ଦିନ ପରେ ସେ ଖତରେ ପରିଣତ ହେଉଛି।

0: ତା ସହିତ ଆମର ଜିଆ ଖତର ବି ପ୍ରକଳ୍ପ ଅଛି, ଯୋଉଟା ଆମେ ଓଡ଼ିଶା ଜୀବିକା ମିଶନରେ କରୁଛେ। ତ ସେଇ ଜିଆ ଖତ ପ୍ରକଳ୍ପ ବି ଆପଣମାନେ କରିପାରିବେ, ଆଉ ସେଇ ଖତକୁ ହିଁ ଆମେମାନେ ସେଇ ପୃଷ୍ଟି ବଗିଚାରେ ଦବା। ତା ସହିତ ବେଳେବେଳେ କ'ଣ ହୁଏ ନା, ଆମର ବହୁତ ସମୟରେ ଦେଖାଯାଏ ଯେ ପାଣି ଦବାର ବହୁତ ଅସୁବିଧା ରୁହେ, ବା କିଛି ଜାଗାରେ କୁହାଯାଏ ଯେ ଆମର ପାଣି ନାହିଁ, ଆମେ ପୃଷ୍ଟି ବଗିଚା କେମିତି କରିବା,
1: ପାଣିର ଅଭାବ ଯୋଉଠି ଅଛି,
0: ପାଣିର ଅଭାବ ଯୋଉଠି ଅଛି। ତ ସେଇ ଜାଗାରେ ଆମେ ଆମ ଘରର ଯେତିକି ୱେଷ୍ଟ ୱାଟର ବା ଯେତିକି ଆମର ଅନାବଶ୍ୟକୀୟ ଜଳ ଆମର ଘରୁ ବାହାରୁଛି, ଯେମିତିକି ଆମର ଗାଧୁଆ ପାଣି ହଉ ବା ଆମର ପରିବା ଧୁଆ ପାଣି ହଉ, ତ ସେଇ ପାଣି ଗୁଡ଼ିକ ଆମେ ସବୁବେଳେ ଦେଖିଛନ୍ତି, ଯେତେବେଳେ ଗାଁରେ ଆମେ କିଛି ଘରର ବାଡ଼ିପଟ ଦେଖନ୍ତି, ସେଠି ଚାରିଆଡ଼େ ପାଣି ଏପଟ ସେପଟ ହେଇକି ଜମିକି ଥାଏ, ଯେଉଁଥିପାଇଁ କି ବହୁତ ଗୁଡ଼ିଏ ରୋଗ ସୃଷ୍ଟି ହୁଏ, ମଶା ମାଛି ଏସବୁ ଜିନିଷ ସୃଷ୍ଟି ହୁଅନ୍ତି, ଯେଉଁଥିରେ କି ଆମର ପରିବେଶ ପ୍ରଦୂଷିତ ହୁଏ, ସେଥିରେ ଆମ ଘରର ଲୋକମାନେ ସମସ୍ତେ ରୋଗରେ ଆକ୍ରାନ୍ତ ହୁଅନ୍ତି। ତ ଯଦି ଆମେ ସେଇ ପାଣିଟିକୁ ଉଚିତ ଭାବରେ ଆମେ ସେଇ ଆମର ଯୋଉ ପ୍ରତ୍ୟେକ ନଳା ପ୍ରସ୍ତୁତ କରିଛନ୍ତି ସେ ପଟାଳିରେ, ସେଇ ପଟାଳିକୁ ଦେଇଦେଉଛେ, ତେବେ ଆମର କ'ଣ ହବ ନା, ଆମର ଘରର ଯେତିକି ଅନାବଶ୍ୟକୀୟ ଜଳ ବାହାରୁଛି, ସେଥିରେ ଆମର ସୁନ୍ଦର ଭାବରେ ପୃଷ୍ଟି ବଗିଚାଟି ହେଇପାରିବ।
1: ତେବେ ବଗିଚାର ଯତ୍ନ ପାଇଁ ଆମର ଦିନକୁ କେତେ ସମୟ ଦେବାକୁ ପଡେ ଅନୁମାନିକ?
0: ଯେତେବେଳେ ଆମେ ବଗିଚାଟିଏ କରୁଛନ୍ତି, ତ ତାର ଯତ୍ନ ତ ଆମେ ନିହାତି ନବା। ତ ଯେମିତିକି ସେଥିରେ ଯଦି କିଛି ଘାସ ହେଇଯାଉଛି, ଯଦି ସବୁଦିନ ଆମେ ସେଥିରେ 2-3 ମିନିଟ୍ ସମୟ ଦଉଛେ, ତେବେ ଆମର ସେଠି ଆଉ ଘାସ ର କୌଣସି ଅସୁବିଧା ରହିବ ନାହିଁ। ତା ସହିତ ଯଦି କୌଣସି ଲତା ଆଉ ଗୋଟେ କୋଉ ଲତା ଉପରେ ମାଡି ଯାଇଛି, ବା ଗଛଟି ପବନରେ ଶୋଇପଡିଛି, ବା ଯଦି ଆମେ ଦେଖୁଛେ ଯେ କିଛି ରୋଗର ସେ ଶିକାର ହେଉଛି, ପୋକ ଲାଗିଛନ୍ତି, ତ ଆମକୁ ସେହି ହିସାବରେ ତାର ଟ୍ରିଟମେଣ୍ଟ କରିବାକୁ ପଡିବ। ଯୋଉଟାକି ଆମେ ଯଦି ବଗିଚାରେ 5-10 ମିନିଟ୍ ସମୟ ସବୁଦିନ ଦଉଛନ୍ତି, ତ ଆମ ପାଇଁ ଯଥେଷ୍ଟ ହେଇପାରିବ। ଯଦି ଆମେ ଆମ ବାଡ଼ିରେ ଗୋଟେ ବଗିଚାଟେ କରୁଛନ୍ତି, ଆଉ ଆମେ ସକାଳେ ସନ୍ଧ୍ୟାବେଳେ କିଛି ସମୟ ସେଇ ଜାଗାରେ ବିତାଉଛନ୍ତି, ତେବେ ପ୍ରଥମତଃ ଆମକୁ ମାନସିକ ଶାନ୍ତି ମିଳିଥାଏ, ଆମକୁ ଗୋଟେ ସୁନ୍ଦର ବାତାବରଣ ମିଳିଥାଏ, ଯେଉଁଥିରେ ସବୁଜିମା ଭରି ହେଇକି ଥାଏ, ଦେଖିଲେ ଆମେ ଖୁସି ହେଇଯାନ୍ତି, ତ ମନ ବି ପ୍ରଫୁଲ୍ଲିତ ରୁହେ। ତା ସହିତ ଆମକୁ ଭରପୁର ମାତ୍ରାରେ ଅମ୍ଳଜାନ ବି ମିଳିଯାଏ। ତା ସହିତ ଏଥିରେ ଆଉ ଗୋଟେ ସୁବିଧା ହୁଏ, ଯେହେତୁ ଆମେ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ କାର୍ଯ୍ୟକ୍ରମ କରୁଛେ, ତ ଏଥିରେ ଆମର ଆମେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କୁହନ୍ତି ଯେ ଆପଣ ସାପ୍ତାହିକ ସଞ୍ଚୟ କରନ୍ତୁ, କାହିଁକି ନା ଯଦି ଆମେ ସଞ୍ଚୟ ନ କରୁଛେ ତ ଆମର ସଞ୍ଚୟ ରାଶି ବଢୁନାହିଁ। ତ ସେ ଜାଗାରେ ଆମର ଯୋଉ ପରିବା ଖର୍ଚ୍ଚ ହେଉଛି ପ୍ରତ୍ୟେକ ସପ୍ତାହରେ ଯଦି ଆମେ ଦେଖୁଛେ, ତ ଆମର ପରିବା ଖର୍ଚ୍ଚ 100-150 ଟଙ୍କା ହେଉଛି। ତ ସେ ଯୋଉ 100-150 ଟଙ୍କା ଆମେ ପରିବାରେ ବଜାରରେ ଖର୍ଚ୍ଚ କରୁଛନ୍ତି, ତାକୁ ଆମେ ଘରେ ପାଇଯାଉଛନ୍ତି, ଆମ ବଗିଚାରେ ପାଇଯାଉଛନ୍ତି, ଯେଉଁଟାକି ସମ୍ପୂର୍ଣ୍ଣ ଭାବରେ ଜୈବିକ ସାରରେ ପ୍ରସ୍ତୁତ ହେଇଛି, ଯେଉଁଟା ଆମ ଶରୀର ପାଇଁ ଖୁବ୍ ଉତ୍ତମ। ତ ସେଠି ଆମେ ସଞ୍ଚୟ ରାଶି ବି ଆମର 100-150 ଟଙ୍କା ଯଦି ଦେଖୁଛେ ମାସକୁ, ଆମେ 750-1000 ଟଙ୍କା ଯଦି ଆମେ ଫଳମୂଳ ବି ବାହାରୁ କିଣୁଛେ, 1000 ଟଙ୍କାର ସଞ୍ଚୟ ବି ଆମ ଘରରେ ଆମେ କରିପାରୁଛେ। ତ ଯୋଉ ଅଭାବୀ ମା ମାନେ ରହିଯାଉଛନ୍ତି, ଅଭାବୀ ପରିବାର ରହିଯାଉଛି, ତ ତାଙ୍କର ଯୋଉ ସଞ୍ଚୟ ରାଶି ବି ସେମାନେ ବଢ଼େଇ ଦେଇପାରିବେ। ବହୁତ ସମୟରେ ଦେଖାଯାଏ ଆମର ଖାଦ୍ୟର ବିବିଧତା ନଥାଏ, ତ ଯଦି ଆମେ ଖାଦ୍ୟର ବିବିଧତାକୁ ବଜେଇକି ରଖୁଛନ୍ତି, ଆମେ ଯଦି ବିଭିନ୍ନ ପ୍ରକାରର ଖାଦ୍ୟ ପନିପରିବା ଫଳ ଏସବୁ ଜିନିଷ ଆମେ ଖାଉଛନ୍ତି, ତେବେ ଆମର ଖାଦ୍ୟର ବିବିଧତା ବଜେଇକି ରହିବ।
1: ଆପଣ ପୁଷ୍ଟିକର ବଗିଚା ଉପରେ ଯେହେତୁ ଆଲୋଚନା କରୁଛନ୍ତି, ଏ କ୍ଷେତ୍ରରେ ଘରର ମହିଳାମାନଙ୍କର ଦାୟିତ୍ୱ ଅଧିକା,
0: ଆଜ୍ଞା,
1: ତାଙ୍କୁ ଆପଣ କ'ଣ ପରାମର୍ଶ ଦେବେ? ଏବଂ ଏଇ ଯୋଉ ପୁଷ୍ଟିକର ବଗିଚା ଆମେ ଆକୁ ବ୍ୟବସାୟିକ ଭିତରେ ବି କରିପାରିବା ନା ନାହିଁ? ଯଦି ଆମେ ଅଧିକ ଅମଳ କରିବା, ତାକୁ ଆମେ ଆମର ଘରର ଆବଶ୍ୟକତା ମେଣ୍ଟେଇ ଆମେ ଆକୁ ବଜାରରେ ବିକିପାରିବା, ଏଥିରୁ ଆମେ ଆର୍ଥିକ ଲାଭ ପାଇପାରିବା ନା ନାହିଁ?
0: ତ ଯଦି ଆମେ ପୃଷ୍ଟି ବଗିଚା କରୁଛେ, ତ ଆମର ମୁଖ୍ୟତଃ ଯୋଉ ଆବଶ୍ୟକୀୟ ଖାଦ୍ୟ ସାର 4 ପ୍ରକାର ରହୁଛି, ଶ୍ୱେତ ସାର, ସ୍ନେହ ସାର, ଜୀବ ସାର ବା ଖଣିଜ ଲବଣ, ଆଉ କୃଷ୍ଟି ସାର। ତ ଏଇ 4 ପ୍ରକାର ଖାଦ୍ୟ ଆମେ ଭଲ ଭାବରେ ଖାଇପାରୁଛେ, ଯେଉଁଟାକି ଆମର ଶକ୍ତି ବଢ଼େଇବାରେ ସାହାଯ୍ୟ କରୁଛି, ଆମକୁ ଚିକ୍କଣ ରଖୁଛି, ଆଉ ଆମର ଶରୀର ଗଠନ ଆଉ ପୁନର୍ଗଠନ ସମ୍ପୂର୍ଣ୍ଣ ଭାବରେ ହେଇପାରୁଛି, ରକ୍ତ ସଞ୍ଚାଳନ ବା ପ୍ରତିରୋଧକ ଶକ୍ତି ମଧ୍ୟ ସେ ବଢ଼ଉଛି। ତ ଏଥିରେ ଆମର ଯଦି ଆମେ ଦେଖୁଛେ, ତେବେ ମଣିଷର କ୍ଷମତାର ପରିପ୍ରକାଶ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଆଉ ପୃଷ୍ଟି ସବୁଠାରୁ ମୂଲ୍ୟବାନ ଆଉ ଗୁରୁତ୍ୱପୂର୍ଣ୍ଣ ବି। ତ ଏଥିପାଇଁ ଆମକୁ ପୃଷ୍ଟି ବଗିଚା ନିହାତି ଦରକାର ଅଛି। ତ ଏଥିରେ ମା ମାନଙ୍କର ସମ୍ପୂର୍ଣ୍ଣ ସହାୟକ ରହୁଛି, କାହିଁକି ନା ପ୍ରତ୍ୟେକ ଘରେ ମା ହିଁ ମୁଖ୍ୟତଃ ରୋଷେଇ କାର୍ଯ୍ୟକ୍ରମରେ ନିୟୋଜିତ ଥାନ୍ତି, ତେଣୁ ଯଦି ସେ ଉତ୍ତମ ଭାବରେ ତାଙ୍କୁ ସମସ୍ତ ପନିପରିବା ସେ ତାଙ୍କ ବାଡ଼ିରେ ପାଇଯାଉଛନ୍ତି, ତ ସିଏ ତାଙ୍କର ରୁଚି ଅନୁଯାୟୀ ବି ରୋଷେଇ ପ୍ରସ୍ତୁତ କରିପାରିବେ। ତ ଯଦି ଆମେ ଦେଖିବା ଯେ ଖାଦ୍ୟର ବିବିଧତା କଥା, ତେବେ ଆମକୁ ଯେତେବେଳେ ଆମେ ଗୋଟେ

0: ପ୍ଲେଟ୍ରେ ବା ଗୋଟେ ଥାଳିରେ ଆମର ଖାଦ୍ୟ ପରଷୁଛନ୍ତି, ତ ମୁଖ୍ୟତଃ ଆମକୁ ତିନୋଟି ରଙ୍ଗ ଉପରେ ଯଦି ଆମେ ଗୁରୁତ୍ୱ ଦଉଛନ୍ତି, ଯେମିତିକି ଆପଣ ତ୍ରିରଙ୍ଗା କହିପାରିବେ, ତ ସବୁଜ, ନାରଙ୍ଗୀ ଆଉ ଧଳା, ଏ ତିନି ପ୍ରକାର ରଙ୍ଗର ଯଦି ଆମେ ପରିବା ଖାଉଛନ୍ତି, ତେବେ ଆମର ଯାହା ଯାହା ଖାଦ୍ୟ ସାର ଆମ ଶରୀରକୁ ଦରକାର ଅଛି ସେସବୁ ଆମେ ପାଇଯାଇ ପାରିବା। ତା ସହିତ ଯାହା ଆପଣ କହିଲେ, ତ ଏଥିରେ ମା ମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ତା ସହିତ ଆମର ଆକୁ ବ୍ୟବସାୟିକ ରୀତିରେ ନିହାତି ଆମେ କରିପାରିବା। ପ୍ରଥମେ ଆମେ ଏ ପୃଷ୍ଟି ବଗିଚାଟି ଆମ ପରିବାର ପାଇଁ କରୁଛେ, କାହିଁକି ନା ଆମ ପରିବାରଟି ଅପପୃଷ୍ଟିର ଶିକାର ନ ହଉ। ତ ଆମେ ଆମର ଜୈବିକ ଖତ ସାରରେ ଉତ୍ତମ ପନିପରିବା ଆମେ ଘରେ ଆମ ବାଡ଼ିରେ ପାଇପାରିବା। ତା ସହିତ ଯଦି ଆମ ପାଖରେ ସେତିକି ଜାଗା ଅଛି ବା ଆମ ପାଖରେ ଜମିର କୌଣସି ଅସୁବିଧା ନାହିଁ, ଆମେ ଏହାକୁ ନିହାତି ବ୍ୟବସାୟିକ ମାଧ୍ୟମରେ ବି ଲଗେଇ ଦେଇପାରିବା ବା ବଢ଼େଇ ଦେଇପାରିବା। ଆଉ ଏଥିରେ ଯେହେତୁ ଆମେ ଜେନେଟିକ ବିହନ ଆଉ ଜୈବିକ ଖତ ସାରରେ ପ୍ରସ୍ତୁତ କରୁଛନ୍ତି, ଆର ଚାହିଦା ତ ବଜାରରେ ନିହାତି ଅଧିକା ରହିବ, କାହିଁକି ନା ଆପଣମାନେ ଜାଣିଛନ୍ତି ବଜାରରେ ବହୁତ ରାସାୟନିକ ଖତ ସାରରେ ପ୍ରୟୋଗ ହେଉଥିବା ପନିପରିବା ଆସୁଛି। ତେଣୁ ଯଦି ଆମେ ଏହାକୁ ଜୈବିକ ଉପାୟରେ ପ୍ରସ୍ତୁତ କରୁଛନ୍ତି, ଆର ଚାହିଦା ନିହାତି ଅଧିକା ରହିବ। ସେଥିରେ ଆମର ମାଟିର ଯୋଉ ଉନ୍ନତମାନର ମାଟି ବି ହେଇପାରିବ, ଆମ ମାଟିର ଯୋଉ ଉତ୍କୃଷ୍ଟ ଗୁଣ ଅଛି ସେ ବି ଆଉ ନଷ୍ଟ ହେବ ନାହିଁ।
1: ତେବେ ଆଜି ଯଦି ଜଣେ ମନସ୍ଥ କରେ ମୋ ବଗିଚାଟିଏ ତିଆରି କରିବାକୁ, ସେ କାହାକୁ ଯୋଗାଯୋଗ କରିବେ?
0: ମୁଁ ତ ନିହାତି ଅନୁରୋଧ ରଖିବି ଆମର ସମସ୍ତ ମା ମାନେ ପୃଷ୍ଟି ବଗିଚା ତାଙ୍କ ବାଡ଼ି ବଗିଚାରେ କରନ୍ତୁ। ତା ସହିତ ଯଦି ଆପଣ ଏହାକୁ କରିବାକୁ ଚାହୁଁଛନ୍ତି, ଆମେ କୃଷି ବିଭାଗ ସହିତ ଯୋଗାଯୋଗ କରିପାରିବା, ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରିପାରିବା। ତା ସହିତ ଆମର ଓଡ଼ିଶା ଜୀବିକା ମିଶନରେ ଯଦି ଆପଣ ସ୍ୱୟଂ ସହାୟକ ଦଳରେ ସାମିଲ ଅଛନ୍ତି, ନିହାତି ଆପଣଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପଞ୍ଚାୟତ ମହାସଂଘରେ ଆକୁ ଆବେଦନ କରିପାରିବେ। ପଞ୍ଚାୟତ ମହାସଂଘରେ ଆବେଦନ କଲାପରେ ଆପଣ ଆପଣଙ୍କର ପୃଷ୍ଟି ବଗିଚା ପାଇଁ ଯାହା ଯାହା ବିହନ ବା ଯାହା ଯାହା ଆପଣଙ୍କୁ ପରାମର୍ଶ, ଟେକ୍ନିକାଲ ସପୋର୍ଟ ବା ତାଲିମ, ଏସବୁ ଜିନିଷ ଯାହା ଯାହା ଦରକାର ଅଛି, କାହିଁକି ନା ଆମର ଓଡ଼ିଶା ଜୀବିକା ମିଶନରେ ଜଣେ ରହୁଛନ୍ତି ଯିଏକି ଆମର କୃଷି ମିତ୍ର ବୋଲି ଆମେ ତାଙ୍କୁ କହୁଛେ, ସେ କୃଷି ମିତ୍ର ଦିଦିଟି ଆପଣଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବ। ପଟାଳି ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଆପଣଙ୍କୁ ତାଲିମ ଦେବା, ପରାମର୍ଶ ଦେବା, ରୋଗ ପୋକ ହେଲେ କେମିତି ତାକୁ ଦୂରୀଭୂତ କରିବେ, ଆପଣଙ୍କର ବିହନ କେମିତି ବିଶୋଧିତ କରିବେ, କୋଉ ସମୟରେ କୋଉ ଚାରା ଲଗେଇବେ, ଏ ସମ୍ପୂର୍ଣ୍ଣ ପରାମର୍ଶ ବା ସମ୍ପୂର୍ଣ୍ଣ ସାହାଯ୍ୟ ଆପଣଙ୍କୁ ସେ କୃଷି ମିତ୍ର ଦିଦି କରିପାରିବେ। ତେଣୁ ଯଦି ଆପଣ ନିହାତି ପୃଷ୍ଟି ବଗିଚା କରିବାକୁ ଚାହୁଁଛନ୍ତି ଆପଣ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ, ତ ଆପଣ ପଞ୍ଚାୟତ ମହାସଂଘକୁ ଯୋଗାଯୋଗ କଲେ ଆକୁ ଉଚିତ ଭାବରେ କରିପାରିବେ।
1: ଯେଉଁମାନେ ଆଜି ଆମର ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ସଂକ୍ଷେପରେ କ'ଣ କହିବେ, ପ୍ରକୃତରେ ଆମେ ଏଥିରେ ଲାଭ ପାଉଛେ କି ନାହିଁ, ଆପଣ କେତେ ଉପକୃତ ହୋଇଛନ୍ତି?
0: ତ ସବୁବେଳେ ଆମେ କୁହନ୍ତି ଯେ ଯଦି ଆମେ ନିଜେ ନ ଦେଖିଛନ୍ତି, ନିଜେ ନ କରିଛନ୍ତି, ତେବେ ଅନ୍ୟକୁ ପରାମର୍ଶ ଦେବା କଷ୍ଟ ହୁଏ। ତେଣୁ ଏଥିରେ ମୁଁ କହିବି ଯେ ଆମେ ବି ଆମ ବଗିଚାରେ ଏ ପୃଷ୍ଟି ବଗିଚାଟି ପ୍ରସ୍ତୁତ କରିଛୁ, ଯେଉଁଥିରେ କି ଆମେ ଉତ୍ତମ ପନିପରିବା ପାଇପାରୁଛୁ। ତା ସହିତ ଯଦି ଆମେ ଦେଖୁଛେ ଯେ ଆମର ଓଡ଼ିଶା ଧୀରେ ଧୀରେ ଓଡ଼ିଶାର ଯେଉଁ ଗ୍ରାମୀଣ ଏରିଆ ଅଛି ବା ଯେଉଁ ଗ୍ରାମୀଣ ମା ମାନେ ଅପପୃଷ୍ଟିରେ ବା ଶିଶୁ କିଶୋରୀମାନେ ଅପପୃଷ୍ଟିର ଶିକାର ହେଉଛନ୍ତି, ଯାହା ଆଗକୁ ଏକ ବଡ଼ ସମସ୍ୟା ବୋଲି ପରିଲକ୍ଷିତ ହେଉଛି, ତାକୁ ଯଦି ଆମେ ଦୃଢ଼ତାର ସହିତ ମୁକାବିଲା କରିବାକୁ ଚାହୁଁଛନ୍ତି, ଦୃଢ଼ତାର ସହିତ ଆମ ସମାଜରୁ ଦୂରେଇ ଦେବାକୁ ଚାହୁଁଛନ୍ତି, ତ ଆମକୁ ଏ ପୃଷ୍ଟି ବଗିଚା କରିବା ନିହାତି ଜରୁରୀ ଅଛି। ଯେଉଁଥିରେ ମୋର ମା ମାନଙ୍କୁ ଅନୁରୋଧ ରହିବ ଯେ ଆପଣ ନିଜର ବାଡ଼ିରେ ବା ଦାଣ୍ଡପଟେ ଯେଉଁଠି ବି କିଛି ଜମି ଅଛି ସେଠି ଆପଣ ଏମିତି ସୁନ୍ଦର ପୃଷ୍ଟି ବଗିଚା କରନ୍ତୁ। ତାଜା ପନିପରିବା ସବୁବେଳେ ଆପଣଙ୍କର ରୋଷେଇ ଶାଳକୁ ଆଣନ୍ତୁ, ସୁଷମ ଖାଦ୍ୟ କରନ୍ତୁ, ଯେଉଁଥିରେ ଆମର ସନ୍ତୁଳିତ ଆହାର ଆମ ପରିବାର ବର୍ଗ ପାଇପାରିବେ ଆଉ ସୁସ୍ଥ ରହିପାରିବେ।
1: ଯାହା ହେଉ, ଆପଣ ଆଜି ଆମ କାର୍ଯ୍ୟକ୍ରମକୁ ଆସିଲେ, ମୋ ବଗିଚା ଗୋଟେ ମୂଲ୍ୟବାନ ସମୟ ଉପଯୋଗୀ ବିଷୟ, ତା ବିଷୟରେ ଆଲୋଚନା କଲେ, ଆପଣଙ୍କ ଅନୁଭୂତି ଓ ଜ୍ଞାନରୁ ଶ୍ରୋତାବନ୍ଧୁମାନଙ୍କୁ ଯେଉଁ ସୁନ୍ଦର ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଲେ ସେଥିରୁ ସେମାନେ ଉପକୃତ ହେବେ, ବିଶେଷ କରି ଘରର ମହିଳା ସଦସ୍ୟମାନେ ଏ ଦିଗ ପ୍ରତି ସଚେତନ ହେବେ, ମୋ ବଗିଚାକୁ ଗୁରୁତ୍ୱ ଦେବେ, ନିଜକୁ, ପିଲାମାନଙ୍କୁ ଏବଂ ପରିବାରର ସମସ୍ତ ସଦସ୍ୟମାନଙ୍କୁ କୁପୋଷଣରୁ ରକ୍ଷା କରିବେ, ପୁଷ୍ଟିକର ଖାଦ୍ୟ ପ୍ରତି ଦୃଷ୍ଟି ଦେବେ। ଶେଷରେ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଏବଂ ଅନୁଷ୍ଠାନ ତରଫରୁ ମ୍ୟାଡାମ୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ମୋ ବଗିଚା। ଆଲୋଚନା କରୁଥିଲେ ଅମ୍ରିତା ଦାସ, ତାଙ୍କ ସହ ଯୋଗ ଦେଇଥିଲେ ସୁବାସ ଚନ୍ଦ୍ର ନାୟକ। ଶ୍ରୋତାବନ୍ଧୁ, ଆଜିର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
3: ପଲ୍ଲୀ ମଞ୍ଚ।

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ରାତିଆଟର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର। ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି। ଭାରତ ଇନୋଭେଟ୍ସ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ। ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
2: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
2: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
1: ବିକାଶର ଧାରା ଓଡ଼ିଶା ସାରା।
3: ବନସ୍ତୀ ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ। ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं प्रियंका।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଓ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଶୁଣନ୍ତୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
1: ये आकाशवाणी है। 12 साल विश्वास के, विकास के, जनकल्याण के विशेष श्रृंखला के अंतर्गत आज सुनिए केंद्रीय संस्कृति और पर्यटन मंत्री गजेंद्र सिंह शेखावत के साथ विशेष साक्षात्कार।

ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଦଳର ଗଣମାଧ୍ୟମ ଅଧିକାରୀଙ୍କ ଯୋଗଦାନ। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ନୀତି ଆୟୋଗ ବୈଠକ ଅନୁଷ୍ଠିତ। ଏସବୁ ରାଜ୍ୟଗୁଡ଼ିକର ବିକାଶ, ନବସୃଜନ ଓ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ମାଳବିକା ରାୟ ଶ୍ରୀମଦ୍ ଭାଗବତର 65ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।

ପ୍ରଥମ ଭକ୍ତିଗୀତ ଗାଇଛନ୍ତି ତିଶ୍ର ଦାସ ନନ୍ଦକିଶୋର ସିଂଙ୍କ ରଚନା। ମା ଗୋ ମହାଲକ୍ଷ୍ମୀ ଜଗତର ଜନନୀ, ମମତାମୟୀ ମା ଗୋ ବରାଭୟ ଦାୟିନୀ।

ବିଜୟ କୁମାର ଜେନା ଗାଇଛନ୍ତି ପରବର୍ତ୍ତୀ ଭକ୍ତି ଗୀତ ବନମାଳୀଙ୍କ ରଚନାରୁ। ଇଚ୍ଛାମୟ ଶ୍ରୀହରି ତୁମ ଶ୍ରୀଛାମରେ ଅଛି ଅନୁସରୀ।

ପରବର୍ତ୍ତୀ ଭକ୍ତିଗୀତ ଶିବକୁମାର ରଥଙ୍କ ରଚନା ଗାଇଛନ୍ତି ଆଲୋକ କୁମାର କୁଣ୍ଡୁ। ଆକାଶକୁ ଛୁଇଁ ପତାକା ତୁମର କାଳେ କାଳେ ଉଡ଼ୁଥାଉ, ଆଶା ଭରସାର ହୋଇ ଅବତାର ବସିଥାଉ ମହାବାହୁ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦରା। ମଞ୍ଜୁଶ୍ରୀ ମିଶ୍ର ଗାଇଛନ୍ତି ଏଥର ସଫିକ ଅହମ୍ମଦ ସିଦ୍ଦିକିଙ୍କ ରଚନା। ପ୍ରଭୁ ଚକା ନୟନ ତୁଚ୍ଛ ମୋର ଜୀବନ, ଅରପିଲି ତୁମ ପାଦେ ଲୁହ ଭରା ପରାଣ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତ ମୁକୁନ୍ଦ ଦାସଙ୍କ ରଚନା, ସମବେତ କଣ୍ଠରେ ଗାଇଛନ୍ତି କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ। ମନ କର ପ୍ରଭୁ ସ୍ତବ ଗାନ ପୂଜା, ସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ। ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା।

ଆଜି ସମାଜରେ ଅନେକ ସ୍ଥାନରେ ଧର୍ମର ପ୍ରଚାର ପ୍ରସାର ଅନେକ ମାତ୍ରାରେ ବଢ଼ି ଚାଲିଛି। ପ୍ରତି ଗ୍ରାମରେ, ସହରରେ, ନଗରରେ ଆଜି ଧର୍ମର ଆଲୋଚନା, ପାରାୟଣ, ଯଜ୍ଞ, ପ୍ରବଚନ ହେଉଥିବାର ପରିଲକ୍ଷିତ ହେଉଛି। ବହୁ ଆଡମ୍ବରପୂର୍ଣ୍ଣ ସାଜସଜ୍ଜା, ସୁଦୃଶ୍ୟ ତୋରଣ, ମାଇକ୍ ମାଧ୍ୟମରେ ଧର୍ମବାଣୀ ଶ୍ରବଣ ଏ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗ୍ରାମ ନଗର ସର୍ବତ୍ର ଦେବଦେବୀମାନଙ୍କ ସୁନ୍ଦର ମନ୍ଦିର ନିର୍ମାଣ କରି ଲୋକଙ୍କର ଈଶ୍ୱର ଦର୍ଶନ ପାଇଁ ସୁବିଧା କରାଯାଉଛି। ପ୍ରତି ପୂଜାସ୍ଥଳରେ ଲୋକଙ୍କ ଭିଡ଼, ଦାନଦକ୍ଷିଣାର ସମ୍ଭାର, ବହୁ ଦୂରଧାଡ଼ି ଲଗାଇ ପ୍ରଭୁ ଦର୍ଶନର ଚିତ୍ର ଦେଖିଲେ ଜଣାପଡ଼ୁଛି ଧର୍ମ ବୃଦ୍ଧି ହୋଇଛି ବୋଲି। ଯଦି ସ୍ଥିର ଚିତ୍ତରେ ଏକାନ୍ତ ଅବସ୍ଥାରେ ଚିନ୍ତନ କରିବା, ଏସବୁ ଦ୍ୱାରା କ'ଣ ଧର୍ମଭାବ ବୃଦ୍ଧି ହୋଇଛି? ଲୋକମାନଙ୍କର ନୈତିକ ଚରିତ୍ର ପରିବର୍ତ୍ତନ ହୋଇଛି? ସମାଜରୁ ଅପରାଧ, ପାପାଚାର, ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ଦୁରାଚାର କ'ଣ କମିଯାଇଛି? ନା ଲୋକେ ଧର୍ମ ନାମରେ, ଧର୍ମପିତ ପ୍ରତିଷ୍ଠା ନାମରେ ଅର୍ଥହାରଣ, ସ୍ୱକୀୟ ପ୍ରତିଷ୍ଠା ପ୍ରକାଶନ, ସରଳ ଲୋକଙ୍କୁ ଧର୍ମ ଭୟରେ ଧନାହରଣ, ଜୀବନଚର୍ଯ୍ୟା ପରିବର୍ତ୍ତନରେ ଉପଦେଶ ନ ଦେଇ କେବଳ ପ୍ରଦର୍ଶନରେ ସୀମିତ ରହିଯାଉଛି? ବିଜ୍ଞ ଲୋକଟିଏ ଏସବୁ ଦିଗରେ ଅଗ୍ରଗତି କରିଛି ନା ଅଧୋଗତି କରିଛି? ଏ ସମସ୍ତ ପ୍ରୟାସ ଆମକୁ ଜୀବନ ଗଠନର ସୂତ୍ର ଦେବାରେ ଯେପରି ବିଫଳ ହୋଇଛନ୍ତି, ସମାନ୍ତରାଳ ଭାବରେ ଧାର୍ମିକତା ଓ ଅପରାଧ ପ୍ରବଣ ରୂପକ ଦୁଇଟି ଦିଗ କିପରି ଚାଲିପାରିବ? ଧାର୍ମିକତା ବୃଦ୍ଧି ହେଲେ ପାପାଚାର ସ୍ୱତଃ ଦୂରେଇ ଯାଏ। ପ୍ରକାଶ ଓ ଅନ୍ଧକାର ଏକା ସାଙ୍ଗରେ ରହିବା ସମ୍ଭବ ନୁହେଁ। ଏଥିରୁ ଅନୁମାନ କରାଯାଉଛି ଆଜିକାଲି ଧର୍ମ ନାମରେ ଯାହା କିଛି ପ୍ରଦର୍ଶନ ଦୃଷ୍ଟିଗୋଚର ହେଉଛି ତାହା ଆମକୁ ଯଥାର୍ଥ ଧର୍ମର ନିର୍ଣ୍ଣୟାତ୍ମକ ମାର୍ଗ ସନ୍ଦର୍ଶନରେ ଅସମର୍ଥ ହେଉଛି। ତେବେ ଆମେ ବୁଝିବା ଧାର୍ମିକତାର ଅର୍ଥ ବାହ୍ୟ ଆଡମ୍ବର ପ୍ରଦର୍ଶନ ନା ତାର ଅନ୍ୟ କିଛି ସଂଜ୍ଞା ରହିଛି। ଶାସ୍ତ୍ରକାରମାନେ ଆମକୁ ଧର୍ମର କୌଣସି ବାହ୍ୟ ଚିହ୍ନ ନାହିଁ ବୋଲି ବାରମ୍ବାର କହିଛନ୍ତି। ଚିତା, ତିଳକ, ବସ୍ତ୍ର, ମନ୍ଦିର, ଗୁରୁଦ୍ୱାର, ମସ୍ଜିଦ୍, ଗିରିଜା ଧର୍ମ ନୁହେଁ, ବରଂ ନୀତି, ଆଦର୍ଶ, ଦୟା, କ୍ଷମା ଆଦି ଗୁଣକୁ ଧର୍ମ କୁହାଯାଉଥିଲା। ଏଣୁ ଧର୍ମ ଅନୁସାରେ ଆଚରଣକୁ ହିଁ ଧାର୍ମିକତା କୁହାଯାଏ। ପୂଜାସ୍ଥଳର ସଂଖ୍ୟା ବଢ଼ିଗଲେ ସେଠାକୁ ଯାଉଥିବା ଲୋକମାନଙ୍କର ଭିଡ଼ ଦେଖିଲେ, ସେହି ସ୍ଥାନରେ ସୁନ୍ଦର ଆକର୍ଷଣୀୟ ଚାକଚକ୍ୟ ଭରା ସାଜସଜ୍ଜା ଦେଖିଲେ, ହୁଣ୍ଡି ବା ଦାନପତ୍ରରେ ପ୍ରତିଦିନ ବଢ଼ୁ ଚାଲୁଥିବା ଦାନଦକ୍ଷିଣାର ଆଧିକ୍ୟ ଦେଖିଲେ କ'ଣ ଧର୍ମ ବୃଦ୍ଧି ହେଉଛି ବୋଲି ଜାଣିବା? ଏସବୁ କାର୍ଯ୍ୟ ଧର୍ମ ନାମରେ ପ୍ରଦର୍ଶନ ମାତ୍ର। ଏମାନଙ୍କୁ ଧାର୍ମିକ କିମ୍ବା ଆସ୍ତିକ କହିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡ଼େ, କାରଣ ଏମାନଙ୍କ ଦ୍ୱାରା ଧର୍ମ ନାମରେ ପଣ୍ଡା ପୂଜାରୀମାନେ ଶ୍ରଦ୍ଧାଳୁମାନଙ୍କୁ ବିବିଧ ଉପାୟରେ ଧାର୍ମିକ ଭୟ ଦେଖାଇ ଶୋଷଣ କଷଣ ଦିଅନ୍ତି। ସେମାନଙ୍କ ସ୍ୱାର୍ଥ ପୂରଣ ନ ହେଲେ ହରତାଳ, ଅନଶନ, ଗୁଣ୍ଡାମି କରନ୍ତି, ଦାନଦକ୍ଷିଣା ପାଇଁ ଝଗଡ଼ା ଲାଗନ୍ତି, ନିଜେ ଦରିଦ୍ର ହୋଇ ଭିକ୍ଷାବୃତ୍ତି କରି ଅନ୍ୟକୁ ଧନଧାନ୍ୟରେ ସମୃଦ୍ଧ ହେବାକୁ ଆଶୀର୍ବାଦ ମନ୍ତ୍ର ମାଧ୍ୟମରେ ଦିଅନ୍ତି। ଏପରି ଅନେକ କିଛି ଶୁଣିବାକୁ ବା ଦେଖିବାକୁ ମିଳେ। ଯଦି ତାହା ଦେବତାର ସ୍ଥଳ, ତେବେ ସେଠାରେ ଥିବା ତଥାକଥିତ ସେବାୟତମାନଙ୍କ ଦେବତ୍ୱ କାହିଁ? ବରଂ ଲୋକଙ୍କୁ ଭୟଭୀତ କରାଇ ପୂଜା, ଅଭିଷେକ, ବ୍ରତାଦି ମାଧ୍ୟମରେ ଶୋଷଣ କରି, ନହେଲେ ଗ୍ରହର ଭୟ ଦେଖାଇ, ନହେଲେ ଅଶାନ୍ତି ହେବାର ଆଶଙ୍କା ଦେଖାଇ ଏମାନେ ଆସୁରିକ ପ୍ରବୃତ୍ତିରେ ମାତିଯାଆନ୍ତି। ଧର୍ମ ନାମରେ ଏସବୁ ଦେଖି ଲୋକେ ଆସ୍ତିକ ହେବା ଅପେକ୍ଷା

ନାସ୍ତିକ ହେବାକୁ ଅଧିକ ଇଚ୍ଛା କରନ୍ତି। କିନ୍ତୁ ବନ୍ଧୁ, ଧର୍ମର ଯଥାର୍ଥ ଅର୍ଥ ବୁଝି ନପାରି ନଖ କାଟିବା କଷ୍ଟରେ ହାତ କାଟିଦେବା, ନ୍ୟାୟ ଆପଣାର କରି ପ୍ରକୃତ ଧର୍ମକୁ ବୁଝିବା ପାଇଁ ଯତ୍ନ କରିବା ଆବଶ୍ୟକ। ଧର୍ମ ପାଇଁ ଆମକୁ ଧୃତି, କ୍ଷମା, ଦମ, ଅସ୍ତେୟ, ଶୌଚ, ଇନ୍ଦ୍ରିୟ ନିଗ୍ରହ, ଧୀ, ବିଦ୍ୟା, ସତ୍ୟ, ଅକ୍ରୋଧ, ମନୁଙ୍କ ମତରେ ଏହି ଦଶଟି ଲକ୍ଷଣକୁ ଧର୍ମ କୁହାଯାଏ। ଉତ୍ତମ ମାନବିକତା, ଜୀବନରେ ଯେଉଁ ବ୍ୟବହାର ମୋତେ ଭଲ ଲାଗୁଛି ତାହା ଅନ୍ୟ ପ୍ରତି ବ୍ୟବହାର କରିବା, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା, ଅନ୍ୟକୁ କଷ୍ଟ ନ ଦେବା, ଆମେ ଅନ୍ୟକୁ ସୁଖ ଦେଲେ ସୁଖ ପାଇବା, ଅନ୍ୟକୁ ଦୁଃଖ ଦେଲେ ଦୁଃଖ ମିଳିବ, ଏ ଭାବନା ରଖିଲେ ଆମେ ଅନ୍ୟକୁ ସୁଖ ଦେବା, ଅନ୍ୟ ପ୍ରତି ଭଲ ବ୍ୟବହାର କରିବା, ନିଜେ ଧାର୍ମିକ ହେବା ଓ ଅନ୍ୟକୁ ଧର୍ମର ମାର୍ଗକୁ ବୁଝାଇବା ପାଇଁ ସଜ୍ଜିତ ହୋଇପାରିବା।

ଅନୁଚିନ୍ତା ଉପସ୍ଥାପନ କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ।

ଜିହ୍ୱା ବା ରସନା ହେଲା ରସନେନ୍ଦ୍ରିୟ ଏବଂ ତାର ଅଧିଷ୍ଠାତା ହେଲେ ବରୁଣ ଦେବତା। ସେହି ବିରାଟ ପୁରୁଷଙ୍କର କଥା କହିବାକୁ ଇଚ୍ଛା ହେବାରୁ ମୁଖରୁ ବାକ୍ୟ ଓ ତାର ଅଧିଷ୍ଠାତା ଅଗ୍ନିଙ୍କର ଜନ୍ମ ହେଲା। ସେହି ବିରାଟ ପୁରୁଷ ଜଳସାଇ ଥିଲାବେଳେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହେବାରୁ ଦୁଇ ନାସାରନ୍ଧ୍ର ଉତ୍ପନ୍ନ ହେଲା। ତଦ୍ୱାରା ଗନ୍ଧ ଶୁଙ୍ଘିବାକୁ ନାକ ଓ ତାର ଦେବତା ପବନଙ୍କର ଉତ୍ପତ୍ତି ହେଲା। ତାଙ୍କର ଦୃଷ୍ଟି ପାଇଁ ଚକ୍ଷୁ ଓ ତାର ଦେବତା ଆଦିତ୍ୟ ଜାତ ହେଲେ। ସନ୍ତାନ ଉତ୍ପତ୍ତିର ରକ୍ଷକ ହେଲେ ପ୍ରଜାପତି। ସେହି ପୁରୁଷ ନିଜର ମାୟା କଥା ଚିନ୍ତା କରିବାରୁ ହୃଦୟ ମନ ସଂକଳ୍ପ ଅଭିଳାଷ ଏବଂ ମନର ଦେବତା ଚନ୍ଦ୍ରଜାତ ହେଲେ। ହୃଦୟକୁ ଆବୃତ କରିବାକୁ ପିଠିରେ ଅସ୍ଥି ସୃଜିଲା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଂଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁରିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁଭାଷ ଦାସ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 338, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ୍ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
1: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ, ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଗୋଡ଼ ହାତ ବାକୁଳା ମାରିବା, ଦେହ ହାତ ଝୋଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମ୍ ଗମ୍ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଲାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍ ହୋଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନ କଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହତ ଯନ୍ତ୍ର ସଠିକ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ୍ନୀର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା ଦୁଇ ପ୍ରକାରର, ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପର ଥାଇରଏଡ୍, ପାର୍କିନସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶି କୋଲ୍ଡ ଡ୍ରିଙ୍କ୍ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶି ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ କିମ୍ବା ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତାର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ

ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳ ଦହି, ଲେମ୍ବୁ ସରବତ, ପଇଡ଼ ପାଣି, ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ଓଆରଏସ୍ ଗୋଟିଏ ପ୍ୟାକେଟ୍ ନେଇ ଗୋଟିଏ ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ, ମସଲା, କୌଣସି ପ୍ରକାର ମାଦକ ଜିନିଷ, ଚାହା, କଫି, ତେଲ ଭାଜି ଜିନିଷ, ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ ପାଣି, ଗ୍ଲୁକୋଜ୍ ପାଣି, ଅଙ୍ଗୁର, କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରୀ, ଅଳେଇଚ ଗୁଣ୍ଡ, ସାମାନ୍ୟ କର୍ପୁର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା, ବୁଢ଼ାବୁଢ଼ୀ, ମୋଟା ଲୋକ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହ, ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ହଁ ଶ୍ରୋତା ବନ୍ଧୁ, ସମୟ ସବୁବେଳେ ଗତିଶୀଳ, ସେ କାହାକୁ କେବେ ଅପେକ୍ଷା କରେ ନା। ସମୟକୁ ସୁବିନିଯୋଗ କରି ମଣିଷ କାମ କରିଚାଲିଲେ ସମୟ ହିଁ ଆଣେ ସଫଳତା।

କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଦେହ ଯଦି ଅସୁସ୍ଥ ତେବେ ମନ ବି କୌଣସି କାମରେ ଲାଗେ ନା, କିଛି କାମ କରିବାକୁ ମନରେ ଆଗ୍ରହ ହୁଏ ନା। ଶରୀରକୁ ସୁସ୍ଥ ରଖିବା ପାଇଁ ଅଳ୍ପ ବହୁତ ସମସ୍ତେ ଚିନ୍ତା କରିଥାନ୍ତି। ନିୟମିତ ପୁଷ୍ଟିକର ଖାଦ୍ୟ ଖାଇବା, ସମୟ ଜଗି ଚଳିବା, ଶାରୀରିକ ବ୍ୟାୟାମ କରିବା, ବେଶୀ ତେଲ ମସଲାଠାରୁ ଦୂରେଇ ରହିବା, ଏମିତି ଅନେକ କଥା ଆମେ ଶୁଣିବାକୁ ପାଇଥାଉ ଶରୀରର ସୁସ୍ଥତା ବିଷୟରେ କଥା ପଡ଼ିଲେ। ସହର ବଜାରରେ ଆଜିକାଲି ଗାଁ ଗହଳିରେ ମଧ୍ୟ ଅନେକ ଲୋକ ସକାଳେ ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂ ୱାକ୍ କରୁଥିବାର ଦେଖିବାକୁ ମିଳୁଛି। ହଁ, ଏସବୁ ଶରୀରକୁ ସୁସ୍ଥ ରଖିବା ପାଇଁ ଗୋଟିଏ ଗୋଟିଏ ମାଧ୍ୟମ। ଏସବୁ ଭିତରେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କିଛି ଭିନ୍ନ ଉପାୟ ଆପଣେଇଥାନ୍ତି ନିଜ ଶରୀରକୁ ସୁସ୍ଥ ଆଉ କାର୍ଯ୍ୟକ୍ଷମ ରଖିବା ପାଇଁ। ଏଇ ଯେମିତି ପାକଶାଳା ବଗିଚା ପ୍ରସ୍ତୁତି, ନିଜ ଘର ପାଖ ଖାଲି ଜାଗାରେ ନିଜ ପରିଶ୍ରମରେ ସେମାନେ ପ୍ରସ୍ତୁତ କରନ୍ତି ପାକଶାଳା ବଗିଚା। ସକାଳେ ସନ୍ଧ୍ୟାରେ ସେଇଠି କିଛି ଶାରୀରିକ ପରିଶ୍ରମ କରନ୍ତି, ମାଟି ହଣା, ଘାସ ବଛା, ପାଣି ଦିଆ, ଏଭଳି କାମରେ ସେମାନେ ଲାଗିଥାନ୍ତି। ପ୍ରତିବଦଳରେ ସେମାନେ ସେଥିରୁ ପାଆନ୍ତି ତଟକା ପରିବା, ଯାହା ଶରୀର ପାଇଁ ଖୁବ୍ ଉପକାରୀ। ସେମାନଙ୍କ ମତରେ ପାକଶାଳା ବଗିଚା କରିବା ଦ୍ୱାରା ଶରୀର

0: ସୁସ୍ଥ ରହିବା ନିମନ୍ତେ ଆବଶ୍ୟକ ଶାରୀରିକ ଶ୍ରମ ହୋଇଯିବା ସହ ତଟକା ପରିବା ଆଉ ସଜ ଫୁଲଫଳ ବି ମିଳିଯାଉଛି। ଏହି ପ୍ରସଙ୍ଗରେ ନିଜ ମନର କଥା କହନ୍ତି ପାଲା ଗାୟକ ତଥା ସଂସ୍କୃତି ପ୍ରେମୀ ସୁରେନ୍ଦ୍ରନାଥ ଛୋଟରାୟ।
1: ଜୀବ ପରମ ଆଉ ପ୍ରକୃତି ଏ ତିନିଟାକୁ ଧରି ଏ ସୃଷ୍ଟି ଦିଆଯାଇଛି ଆମର ତ୍ରୈତ୍ୟବାଦ ଯାହାକୁ କହନ୍ତି। ଯାହାର ବେଶୀ ଜମି ଅଛି ସେ ଅଲଗା କଥା, ଯାହାର ଅଳ୍ପ ଜମି ଧରନ୍ତୁ 20 meter ଉପାଦାନ ତା ଭିତରୁ ସେ ଯେତିକି ଜିନିଷ ଆମକୁ ଦଉଛି ବହୁତ କରିଛି ଓ ଅମ୍ଳଜାନ ଆମର ଯେତିକି ଦରକାର ସେ ଆମକୁ ଦଉଛି। ତେଣୁ ତା ଭିତରେ ଗଛକୁ ଆମେ ଯତ୍ନ କରିବା କେତେ ଯେ ଉପକାର ଆମ ପାଇଁ ଜୀବଜଗତ ପାଇଁ ତାହା କଳ୍ପନା କରିହବନି। ତାଙ୍କ ସହ ବଗିଚାରେ ଧରନ୍ତୁ ମା ମାନେ ସବୁ ଅଛନ୍ତି, ଘର ଅଛନ୍ତି, କାମ କରୁଛନ୍ତି, ସବୁ କାମ ହଉଛି। ଗୋଟେ ପାକଶଳା ବଗିଚା ଯଦି ଆମ ପାଖରେ କରିବା ସେଥିରେ 5 ଗଛ ବାଇଗଣ ଲଗେଇଦବା, 4 ଗଛ ଲଙ୍କା ଲଗେଇଦବା, 4 ଗଛ ଭେଣ୍ଡି ଲଗେଇଦବା, ଯାହାକି ଆମର ସବୁଦିନ ଦୈନନ୍ଦିନ କାର୍ଯ୍ୟରେ ଲାଗୁଛି ସେତକ ଆମେ ମଧ୍ୟ ବ୍ୟବହାର କରିପାରିବା। ତାର ଯୋଉ ଚୋପା ପତ୍ର ଏସବୁ ପଡୁଛି ତାକୁ ଗୋଟା ଖାଲରେ ଯଦି ଆମେ ଯତ୍ନ କରି ରଖିଦବା ଆଗାମୀରେ ସେ ଗୋଟେ ଜୈବିକ ଖତରେ ପରିଣତ ହେଇ ଆମକୁ ମଧ୍ୟ ସେ ସାହାଯ୍ୟ କରିବ ବେଶୀ ସେବା ବର୍ତ୍ତମାନ ଆମକୁ ଆଉ ରାସାୟନିକ ସାର ଆବଶ୍ୟକ ବି ପଡିବ ନାହିଁ। ପୁରାଣରେ ଯେତେ ଆଳଙ୍କାରିକ ବର୍ଣ୍ଣନା ବିଷୟରେ ହେଇଛି ଶିବ ଯେ ବିଷ ପିଇଲେ ସମୁଦ୍ର ମନ୍ଥନ ହେଲା, ଅମୃତ ଆମେ ପାଇଲୁ କି ଅମୃତ ଦାନ କଲେ ବିଷ ପିଇଲେ, ଆମର ପ୍ରତ୍ୟେକ ଗଛ ଇଏ ଗୋଟେ ଗୋଟେ ଶିବ। କାହିଁକି ନା ଆପଣମାନଙ୍କର ଦେଖନ୍ତୁ ସେ ଅଙ୍ଗାରକାମ୍ଳ ଆମକୁ ନଉଛି, ଅକ୍ସିଜେନ୍ ଆମକୁ ଦଉଛି, ଅମୃତ ଦଉଛି, ବିଷ ନଉଛି। ତେଣୁ ଆମକୁ ବର୍ତ୍ତମାନ ଯଦି ଗୋଟେ ଗଛକୁ ବଞ୍ଚେଇ ପାରିବା, ଗଛରେ ପାଣି ଦବା, ଆପଣ ଦେଖିବେ ଶିବ ପୂଜା ହେଇଗଲା ବୋଲି ଆମେ ଜାଣିବା। କିନ୍ତୁ ଶିବଙ୍କୁ ଯୋଉ କରାହେଇଛି ପୁରାଣ ମାନଙ୍କର ଆଳଙ୍କାରିକ ବର୍ଣ୍ଣନା କେବଳ ଆମ ପାଇଁ କରାହେଇଛି, ଆମେ ଜାଣିବା ପାଇଁ ବେଶୀ ଜାଗା ନଥିଲେ ମଧ୍ୟ ପାକଶଳା ବଗିଚାଟିଏ କଲେ ଆମର କେତେ ଉପକାରରେ ଆସିବ ତା ଅନୁଭୂତିରେ ଆଣିବେ ଜାଣିବେ। ମୋର ଜୀବନଚର୍ଯ୍ୟା ଭିତରେ ମୁଁ ଦେଖିଛି ରାତି ପାହିଲେ ସକାଳ ହେଲା ମାନେ ମୋର ଯୋଗ ପ୍ରାଣାୟାମ ଇତ୍ୟାଦି କାମ ସାରି ଈଶ୍ୱର ପ୍ରାର୍ଥନା ସାରି ମୁଁ ବର୍ତ୍ତମାନ ସେ ଗଛ ଉପରେ ବେଶୀ ଧ୍ୟାନ ଦିଏ। କୋଉଠି ଗଛରେ ପାଣି ଦବାକୁ ପଡିବ, କୋଉଠି ଗଛଟି ବଢିବାକୁ ପଡିବ, ତାକୁ କେମିତି ଯତ୍ନ ନେବାକୁ ପଡିବ। ଗୋଟିଏ ପୁଅକୁ ଯେମିତି ଆପଣମାନେ ଯତ୍ନ କରୁଛନ୍ତି, ଗୋଟିଏ ପିଲାକୁ ଯତ୍ନ କରୁଛନ୍ତି, ଗୋଟିଏ ଗଛକୁ ଯତ୍ନ କରି ଆପଣ ଦେଖିବେ ପୁଅଟା ଆପଣଙ୍କର ଉନ୍ନତି କରିପାରିପାରେ, ଆପଣଙ୍କୁ ସାହାଯ୍ୟ କରିପାରେ, କିନ୍ତୁ ଗୋଟିଏ ଗଛଟା ଆପଣଙ୍କୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଜଗତର କେତେ ସେ ଉପକାର କରୁଛି ତାକୁ କଳ୍ପନା କରିହବନି ଆଜ୍ଞା।

0: ଆଜି ଜୁନ୍ ମାସର 11 ତାରିଖ 1897 ମସିହା ଆଜିର ଦିନରେ ଆମ ଦେଶର ଜଣେ ମହାନ କବି, ଲେଖକ ତଥା କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ ଜନ୍ମଗ୍ରହଣ କରିଥିଲେ ଉତ୍ତରପ୍ରଦେଶର ଶାହାଜାହାଁପୁରରେ। ପିଲାଟି ବେଳରୁ ରାମପ୍ରସାଦ ଥିଲେ ଖୁବ୍ ସ୍ୱାଧୀନ ଚେତା। ଅଳ୍ପ ବୟସରୁ ସେ ଆର୍ଯ୍ୟ ସମାଜ ଏବଂ କ୍ରାନ୍ତିକାରୀ ସଂଗଠନ ହିନ୍ଦୁସ୍ତାନ ରିପବ୍ଲିକ୍ ଆସୋସିଏସନ୍ ସହିତ ଯୋଡ଼ି ହୋଇଯାଇଥିଲେ। 1918 ମସିହା ମୈନପୁରୀ ଷଡ଼ଯନ୍ତ୍ର ଓ 1925 ମସିହା କାକୁରୀ ଷଡ଼ଯନ୍ତ୍ର ଅଭିଯୁକ୍ତରେ ଇଂରେଜ ସରକାର ତାଙ୍କୁ ବନ୍ଦୀ କଲେ। 1927 ମସିହା ଡିସେମ୍ବର ମାସ 12 ତାରିଖରେ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଙ୍କୁ କ୍ରାନ୍ତିକାରୀ ଅପରାଧରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା। ସେହି ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ, କବି ଓ ଲେଖକ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଙ୍କୁ ତାଙ୍କ ଜନ୍ମଦିନରେ ଆମର ଅଜସ୍ର ଶ୍ରଦ୍ଧାଞ୍ଜଳି।
1: ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ତଥା ସାହିତ୍ୟ ସଭା ସମ୍ପର୍କରେ ସୂଚନା ଆପଣମାନେ ଆମ ପାଖକୁ ପଠାନ୍ତୁ। ଆପଣମାନଙ୍କ ଗାଁର କଥା ମଧ୍ୟ ଲେଖି ପଠାନ୍ତୁ, ସେସବୁ ସ୍ଥାନ ପାଇବ ଆମର ଏହି କାର୍ଯ୍ୟକ୍ରମରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7530001।

0: ଶ୍ରୋତା ବନ୍ଧୁ, କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକା। କଥିକାରେ ଶୁଣନ୍ତୁ ଆଲୋଚନା, ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ।
2: ମାନବ ଜୀବନର କେତୋଟି ସାଂସାରିକ ବାସ୍ତବ ସମସ୍ୟାକୁ ନେଇ ଭାରତୀୟ ଦର୍ଶନର ଉନ୍ମେଷ, ପ୍ରକାଶ ଓ ବିକାଶ ଘଟିଅଛି। ଭାରତବର୍ଷରେ ବ୍ୟକ୍ତି ଜୀବନ, ସମାଜ, ସଂସାର, ଗୃହ, ଗୃହିଣୀ, ପରିବାର ଆଦିର ସ୍ଥିତି କିପରି ହେବା ଦରକାର ତାହା ବେଦ, ଉପନିଷଦ, ସଂହିତା, ବ୍ରାହ୍ମଣ, ରାମାୟଣ, ମହାଭାରତ, ଶ୍ରୀମଦ୍ ଭଗବତ୍ ଗୀତା, ଶ୍ରୀମଦ୍ ଭାଗବତ ଆଦିରେ ବର୍ଣ୍ଣନା କରାଯାଇଛି। ଶ୍ଳୋକବଦ୍ଧ ଛନ୍ଦରେ ପ୍ରକାଶିତ ମୁନି ଋଷି ସାଧକ ସନ୍ତମାନଙ୍କ ସଦୁକ୍ତିଗୁଡ଼ିକ ଭାରତୀୟ ଦର୍ଶନବାଣୀ ରୂପେ ପରିଚିତ। ଭାରତୀୟ ଦର୍ଶନ ଅଧ୍ୟେତା ଓ ବିଦ୍ୱାନ କେତେଜଣ କହନ୍ତି, ଭାରତୀୟ ଦର୍ଶନ ସାହିତ୍ୟର ସମୁଜ୍ୱଳ ରତ୍ନ ସ୍ୱରୂପ ଦେଦୀପ୍ୟମାନ ଶ୍ରୀମଦ୍ ଭଗବତ୍ ଗୀତା। ଭଗବତ୍ ଗୀତାରେ ସମଦର୍ଶୀ, ସ୍ଥିତପ୍ରଜ୍ଞ, ପଣ୍ଡିତ ବ୍ୟକ୍ତିତ୍ୱ ସାଧନା ହେତୁ ବ୍ୟକ୍ତିର ଉପଲବ୍ଧ ଓ ତାଠାରେ ପ୍ରତିଷ୍ଠିତ ହେବା କଥା ସୂଚନା ଦିଆଯାଇଥାଏ। କାମନା ପରିତ୍ୟାଗକାରୀ, ନିସ୍ପୃହ ଅଥବା ଅଭିଳାଷ ନ କରୁଥିବା, ମମତା ଓ ଅହଙ୍କାର ଶୂନ୍ୟ ବ୍ୟକ୍ତି ଜଗତରେ ଶାନ୍ତି ଭୋଗ କରନ୍ତି। ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍ କଥା ବିଚାରିବା ବେଳରେ ମହୋପନିଷଦରେ ବର୍ଣ୍ଣିତ ଏହି ଶ୍ଲୋକାବଳୀ ମନକୁ ଆସିବା ସ୍ୱାଭାବିକ। ଉଦାହରଃ ପେଶଳାଚାର ସପୂର୍ବ ଚାରାନୁଭବ ବୃତ୍ତିମାନ ଅନ୍ତଃ ସଙ୍ଗ ପରିତ୍ୟାଗୀ ବହି ସଂସାର ବାହାନିବ। ଅନ୍ତର୍ବେଳୀ ରାଜ୍ୟମାଦାୟ ବହିରାସୁନ୍ ମୁଖେ ହିତ ଅୟଂ ବନ୍ଧୁ ରୟଂ ନେତି କଳନା ଲଘୁଚେତସମ୍ ଉଦାର ଚରିତାନାଂତୁ ବସୁଧୈବ କୁଟୁମ୍ବକମ୍ ଭବଭାବ ନୟାମୁକ୍ତଂ ଜରାମରଣ ବର୍ଜିତମ୍। ଆଚରଣବନ୍ତ ଉଦାର ବ୍ୟକ୍ତି ପୂର୍ବ ଆଚାରର ଅନୁଗାମୀ, ଅନ୍ତଃକରଣ ବା ଅସତ୍ୟରେ ବିରାଗୀ, ସଂସାର ପ୍ରତି ଅନାସକ୍ତ ବ୍ୟକ୍ତି ବାହାରକୁ ଭଲ ବ୍ୟବହାର ଦେଖାଇବା ଉଚିତ। ଏ ମୋର ବନ୍ଧୁ ନୁହନ୍ତି, ଏ ଅଟନ୍ତି, ଏ ବିଚାର ଅଳ୍ପ ବୁଦ୍ଧି ଥିବା ଲୋକମାନେ କରିଥାନ୍ତି, କିନ୍ତୁ ଉଦାର ଚରିତ୍ର ଚେତା ବସୁଧାକୁ କୁଟୁମ୍ବ ଜ୍ଞାନ କରନ୍ତି। ଏହି ଉଦାର ଚିତ୍ତର ଚରିତ୍ର ସେହିମାନେ ଯେଉଁମାନେ ଜରା ମରଣ ସାଂସାରିକ ଭାବ ଅଭାବଠାରୁ ମୁକ୍ତ ଥାନ୍ତି। ବସ୍ତୁତଃ ବ୍ୟକ୍ତିପକ୍ଷେ ଉଦାର ଚିତ୍ତ ପ୍ରାପ୍ତି ସାଧନା ହେତୁ ସମ୍ଭବପର ହୋଇଥାଏ। ଏହି ଉପନିଷଦରେ ବିଷୟମୁକ୍ତ ଚିତ୍ତକୁ ଆତ୍ମା କୁହାଯାଇଛି। କାମନା ରହିତ ଭାବ ବ୍ରାହ୍ମୀ ସ୍ଥିତିର ଅବସ୍ଥା ବୋଲି କୁହାଯାଇଥାଏ। ମୋଟ ଉପରେ ଭାରତବର୍ଷରେ ସାଧକ ସନ୍ତଙ୍କ ଦର୍ଶନରେ ବସୁଧା ଗୋଟିଏ କୁଟୁମ୍ବ ବୋଲି କୁହାଯାଇଛି। ବସୁଧୈବ କୁଟୁମ୍ବକମ୍ ମୁକ୍ତି ବିଷ୍ଣୁ ଶର୍ମାଙ୍କ ମିତ୍ର ଲାଭର ଗୋଟିଏ କାହାଣୀରେ ଉଲ୍ଲେଖ ଥିବା ପଣ୍ଡିତ ନାରାୟଣଙ୍କ ହିତୋପଦେଶ ଗ୍ରନ୍ଥରୁ ଜଣାଯାଏ। ଗବେଷକମାନେ ବିଷ୍ଣୁ ଶର୍ମାଙ୍କୁ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର କଥା ପ୍ରତିଭା ଭାବେ ଗ୍ରହଣ କରିଥାନ୍ତି। ଗୋଟିଏ ମୃଗ ସହିତ ବିଲୁଆ କପଟ ମିତ୍ରତା ସ୍ଥାପନ କରି ମୃଗକୁ ଶିକାରୀର ଫାସରେ ପକାଇଛି। ସେହି ସମୟରେ ମୃଗର ବିଶ୍ୱସ୍ତ ମିତ୍ର କାକ କହିଛି, ଅଜ୍ଞାତ କୁଳ ଓ ସ୍ୱଭାବର ଚରିତ୍ର ସହ ବନ୍ଧୁ ହେବା ଠିକ୍ ନୁହେଁ। ଶୃଗାଳ ସୂଚାଇଛି, ତୁମେ ତ ଏମିତି ଦିନେ ମୃଗର ବନ୍ଧୁ ହୋଇଥିଲ। ବୁଦ୍ଧିମାନ କାଉ କହିଛି, ଯେଉଁଠି ପଣ୍ଡିତ ନଥାନ୍ତି ସେଠି ସାମାନ୍ୟ ବୁଦ୍ଧି ଥିବା ଲୋକକୁ ଅଗ୍ରାଧିକାର ଦିଆଯାଏ, ଯେପରି ବୃକ୍ଷ ନଥିବା ଜାଗାରେ ଗବ ଗଛକୁ ମହାଦ୍ରୋମ ବୋଲି କୁହାଯାଇଥାଏ। ଅଧିକନ୍ତୁ ଅୟଂ ନିଜ ପରୋବିଏତି ଗଣନା ଲଘୁଚେତସମ୍ ଉଦାର ଚରିତାନାଂତୁ ବସୁଧୈବ କୁଟୁମ୍ବକମ୍। ନିଚମନା ଲୋକ କହେ, ଇଏ ନିଜର ଇଏ

0: ପର କିନ୍ତୁ ଉଦାରମନା ପକ୍ଷୀ ବସୁଧା କୁଟୁମ୍ବ ତୁଲ୍ୟ ମହୋପନିଷଦ ଓ ମିତ୍ର ଲାଭରେ ଲିଖିତ ଏକା ଶ୍ଲୋକ ମଧ୍ୟରେ ଅଳ୍ପ ପାର୍ଥକ୍ୟ ପରିଲକ୍ଷିତ। ତେବେ ଭାରତୀୟ ଦର୍ଶନରେ ଏ ଉକ୍ତି ବସୁଧୈବ କୁଟୁମ୍ବକମ୍ ମିତ୍ର ଲାଭ ଭଳି ବିଶ୍ୱ ପ୍ରସିଦ୍ଧ ଭାରତୀୟ ଗଳ୍ପମାଳା ଜରିଆରେ ପ୍ରଚାରିତ ହୋଇଛି ସର୍ବକାଳୀନ ମାନବୀୟ ଶିକ୍ଷା ରୂପେ। ସମ୍ପ୍ରତି ଗ୍ଲୋବାଲାଇଜେସନ୍ ପ୍ରକ୍ରିୟାରେ ଯେଉଁ ବିଶ୍ୱଗ୍ରାମ କଥା କୁହାଯାଉଛି ଏହା ବସୁଧୈବ କୁଟୁମ୍ବକମ୍ ବୋଲି କହିହେବ ନାହିଁ, ପରନ୍ତୁ ବସୁଧୈବ କୁଟୁମ୍ବକମ୍ ହେଉଛି ଭାରତୀୟ ଦର୍ଶନରେ ଏକ ଯୁଗାନ୍ତକାରୀ ସଦୁକ୍ତି।
1: କଥିକାରେ ଶୁଣୁଥିଲେ ଆଲୋଚନା ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍। ଆଲୋଚନା କରିଥିଲେ ଏ ସମ୍ପର୍କରେ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ଆକାଶବାଣୀ କଟକ। ଆରମ୍ଭ କରୁଛୁ ସଜ ଫୁଲ। କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଛନ୍ତି ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର। ପ୍ରଥମ ଗୀତଟି ଗାଇଛନ୍ତି ମହମ୍ମଦ ଆବିଦ, ମନୋଜ ମହାନ୍ତିଙ୍କ ରଚନା। ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ, ଆଜି ଭଲ ଲାଗେ ବାଲିର ଶେଷରେ ତମ ସାଥେ ବସିବାକୁ।

ପରବର୍ତ୍ତୀ ଗୀତ ଗାଇଛନ୍ତି ନମ୍ରତା ମହାନ୍ତି, ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ମିଛ ନୁହେଁ ମୁହେଁ ସତଟିଏ, ମୋତେ ଯତନେ ସାଇତି ରଖ, ଦୂର ଆଉ ମୁଁ ତ ଲାଗିବିନି ଜମା, ଲାଗିବିନି ଆତି ପାଖ।

0: ଶେଷ ହେଲା ସଜଫୁଲ। କଣ୍ଠଦାନ କରିଥିଲେ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଥିଲେ ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଶ୍ୱ।
1: ମେରେ ପ୍ୟାରେ ଦେଶବାସୀ, ଆପ ଲୋକମାନେ ବାୟୋ ବିଲେଜ ତ ଜରୁର ସୁନା ହୋଗା, ଲେକିନ ତ୍ରିପୁରା କେ କୁଛ ଗାଁ ବାୟୋ ବିଲେଜ 2 କି ସିଡ଼ି ଚଢ଼ ଗଏ। ବାୟୋ ବିଲେଜ 2 ମେ ଇସ୍ ବାତ ପର ଜୋର ହୋତା ହେ କି ପ୍ରାକୃତିକ ଆପଦାଓଁ ସେ ହୋନେ ଵାଲେ ନୁକସାନ କୋ କୈସେ କମ ସେ କମ କିଆ ଜାଏ। ଇସମେ ବିଭିନ୍ନ ଉପାୟୋଁ ସେ ଲୋକୋଁ କେ ଜୀବନ ସ୍ତର କୋ ବେହତର ବନାନେ ପର ପୁରା ଧ୍ୟାନ ଦିଆ ଜାତା ହେ। ସୋଲାର ଏନର୍ଜି, ବାୟୋଗ୍ୟାସ, ବୀ କିପିଙ୍ଗ ଅର୍ ବାୟୋ ଫର୍ଟିଲାଇଜର, ଇନ ସବ ପର ପୁରା ଫୋକସ ରହତା ହେ। କୁଲ ମିଲାକର ଅଗର ଦେଖେ ତ ଜଳବାୟୁ ପରିବର୍ତ୍ତନ କେ ଖିଲାଫ ଅଭିଯାନ କୋ ବାୟୋ ବିଲେଜ 2 ବହୁତ ମଜବୁତି ଦେନେ ବାଲା ହେ। ମେ ଦେଶ କେ ଅଲଗ ଅଲଗ ହିସ୍ସୋ ମେ ପର୍ଯ୍ୟାବରଣ ସଂରକ୍ଷଣ କୋ ଲେକର ବଢ ରହେ ଉତ୍ସାହ କୋ ଦେଖକର ବହୁତ ହି ଖୁସ ହୁଁ। ମେରା ଆଗ୍ରହ ହେ କି ଆପ ଭି ଉସେ ଅପନାନେ କା ପ୍ରୟାସ କିଜିଏ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ।
1: ଶ୍ରୋତା ବନ୍ଧୁ, ସାଧନାର ପୃଷ୍ଠାର କାର୍ଯ୍ୟକ୍ରମ ସହିତ ମୁଁ ଆପଣଙ୍କ ସାଥୀ ରୋଜାଲିନ, ନମସ୍କାର। ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି।

ଆପଣ ମାନେ ରଜ ପାଇଁ ସଜବାଜର ପ୍ରସ୍ତୁତିରେ ଥିବେ, ମାର୍କେଟ ଯାଇ ଡ୍ରେସ କସ୍ମେଟିକ କେତେ କଣ କିଣିବାର ଯୋଜନା କରିଦେବେଣି। ଖାଲି ରଜ ନୁହେଁ, କୁମାର ପୂର୍ଣ୍ଣିମା, ବଡ ଓଷା, ପାଟ ଓଷା, ଜହ୍ନି ଓଷା, ଏମିତି କେତେ ପର୍ବପର୍ବାଣି ଆମ ସାମାଜିକ ଜୀବନକୁ ସରସ ସୁନ୍ଦର କରିଥାଏ। ସେଇ ରଜ ଫୁଲ ବଉଳ ବେଣୀ ଅନେକ ପ୍ରକାର ଲୋକଗୀତକୁ ଆଜି ଭଳି ସମାଜରେ

0: ପରମ୍ପରା ସାମାଜିକ ନୀତି ଆଦର୍ଶକୁ ନେଇ ଜୀବନ କାଟୁଥିବା ହେମଲତା ଦଳେଇ ଆମ ପୁରାଣ ଠାରୁ ଲୋକଗୀତ ସବୁଥିରେ ନିଜର ଦକ୍ଷତା ରଖିଛନ୍ତି। ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢିଥିଲେ ବି ତାଙ୍କର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଯେ ମମତା ରହିଛି, ଶ୍ରଦ୍ଧା ସ୍ନେହ ଆନ୍ତରିକତା ଓ ଭଲ ପାଇବା ରହିଛି, ତାହା ଯେ କେହି ଶୁଣିଲେ ଜାଣିପାରିବେ। ନିଜର ପିଲାଦିନର କଥା ମନେ ପକେଇ ହେମଲତା ଦଳେଇ ଆମକୁ କୁହନ୍ତି,
1: ସେମିତି ଝିଅ ପିଲା ସ୍କୁଲକୁ ଛାଡୁ ନଥିଲେ, ତଥାପି ଚତୁର୍ଥ ଯାଏ ଯାଇଥିଲି। ବଡ ସିଲେଟ ନମ୍ବା ହେଇକି ଗୋଟେ ଥିଲା, ଆଉ ଗୋଟେ ବଡ ଝୁଲା ବ୍ୟାଗ ଥିଲା, ମାଟି ଖଡି। ଦିନେ ଗୋଟେ ସାର ଗୋଟେ ଚାପୁଡା ପକେଇଲେ, ମୋ ମା କହିଲା ଯେ ମୁଁ ଦିନେ ମାରିନି ସାର ମାରିବେ, ନାଇଁ ନାଇଁ ତୋ ସ୍କୁଲ ଯିବା ବନ୍ଦ। ଆସନ ବୁଣା, ସ୍ୱିଟର ବୁଣା, ଆଉ କାନ୍ଦଣା, ଏଇ ସବୁ ଶିଖିବାକୁ ଯାଉ, ଛୁଆ ଧରିକି ଯିବି, ଶିଖିବି ଭାଉଜ ମାନଙ୍କ ଗାଁରେ। ବହୁତ ଶସ୍ତା ଥିଲା, ଟଙ୍କାକୁ ଧାନ ଥିଲା ଚାରି ଭଉଣୀ, 70 ବର୍ଷର କଥା। ନଡିଆ ଯଦି ଟଙ୍କାଟା କର କିଣିବୁ 5-6ଟା, ସେ ଥିଲା ସେର, ସେତେବେଳେ କିଲୋ ନଥିଲା। ସେଇ ସେର ଦିହରେ ଚୁଡା ଯଦି ସେର ଆଣିବୁ ତାହେଲେ 6-7 ଏମିତି ଦି ପଇସା ଦେଲେ ସେରେ ମୁଡି।
2: 1952 କଟକ ଜିଲ୍ଲା ମାହାଙ୍ଗା ବ୍ଲକ କାଳିଅଣ୍ଟି ଗ୍ରାମରେ ତାଙ୍କର ଜନ୍ମ। ପିତା ହରି ଦଳାଇ, ମାତା ସୁକାନ୍ତି ଦେବୀ। ହେମଲତାଙ୍କ ଜନ୍ମ ବେଳେ ପିତା ମାତା ପରିବାରର ଆତ୍ମୀୟ ସ୍ୱଜନ ବେଶ ଖୁସି ହୋଇଥିଲେ।

0: ଅଛି।
1: ଆଗକୁ ରଜ, କୁମାରୀ ମାନେ ଦୋଳି ଖେଳି ଖେଳି ରଜ ଗୀତ ଗାଇ ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ତେବେ ହେମଲତା ଦଳେ ତାଙ୍କର ପିଲାଦିନର ରଜ ଗୀତ ଏଠି ଶୁଣାଇ ଦେଉଛନ୍ତି। ଆସନ୍ତୁ, ଆପଣ ଶୁଣିବେ, ମୁଁ ମଧ୍ୟ ଶୁଣୁଛି।
2: ରଜ ପର୍ବ ସବୁଠୁ ଆମର ବେଷ୍ଟ। ଆମେ ରାତିରୁ ଉଠି ଗାଧା ପାଧା କରି ସେ ଅଳତା ଫଳତା ନାଇ ରଜ ହବ ବୋଲି ପିଠା ଘରେ ଘରେ ପିଠା ହେଇଥିବ, ଆଉ ଦୋଳି ବି ଘରେ ଘରେ ନାଗିଥିବ, ଏମିତି ସବୁ। ଆଉ ବନସ୍ତେ ଡାକିଲା ଗଜ।

ରଜ ଦୋଳି ଗୀତ ନଈ ତଳେ ତଳେ କିଏ ଯାଉଛ ଲୋ ପାଟ ନୁଗା ଫର ଫର ସେଇ ପାଟ ନୁଗା ବାପା ଦିଅନ୍ତେ ଲୋ ଯାଆନ୍ତି ଧବଳି ସର ଭାତ ଫୁଟୁଥିଲା ଅକଲ ମକଲ ପିଛ ପଡୁଥିଲା ଡେଇଁ ଏଇ ବାଟେ ଗଲା ମୋରି ଭାଇ ଲୋ ମୁହଁରେ ଗାମୁଛା ଦେଇ ମୁହଁକୁ ପଡ଼ଇ ଖରା ଆମେ ଦି ଭଉଣୀ ଆକାଶେ ତରାଲୋ କଟକେରେ।

0: ଆମାର ପୁନଇ ରାତି ଗୋ ଫୁଲ ବହୁଳ ବେଣି ସଞ୍ଜ ଦିଆ ବେଳେ ଚାନ୍ଦ ବନ୍ଧା ବନ୍ଧା ଉତ୍ସବରେ ଯାଉ ମାଟି ଗୋ ଫୁଲ ବହୁଳ ବେଣି କୁଆଁର ପୁନଇ ତାରା ଗୋ ଫୁଲ ବହୁଳ ବେଣି ନୂଆ ପାଟ ପିନ୍ଧି ନୂଆ ଗହଣରେ ଆସି ମଣ୍ଡି ହଉ ପରାଗ ଫୁଲ ବହୁଳ ବେଣି
1: ପିଲାଦିନର ରଜଦୋଳି ଗୀତ କୁମାର ପୂର୍ଣ୍ଣିମା ଗୀତ କାନ୍ଦଣା ଗୀତ ଏବେ ବି ତାଙ୍କ କଣ୍ଠସ୍ୱରରେ ଜୀବନ୍ତ। କଥାରେ ଅଛି, ଝିଅକୁ ଦେଖିବ ଗୋଡ଼େଇ କରି, ବୋହୂକୁ ଦେଖିବ ଆଡ଼େଇ କରି। ଝିଅଟିଏ ବାହା ହୋଇ ଶାଶୁଘରକୁ ଗଲାବେଳେ ତାର ଗାଁ ଗୋହିରି ବିଲପାଟ ତୋତାମାଳ ସାଙ୍ଗସାଥି ସାଇ ପଡ଼ିଶା ସମସ୍ତଙ୍କୁ ସେ ପର କରି ଆସେ। ସେଥିପାଇଁ ତା ଆଖିରେ ଲୁହର ସମୁଦ୍ର।
0: ଦୁଃଖ ଲାଗିଲା ଶାଶୁଘରେ ଯାଇ କେମିତି ଚଳିବି, କଣ କରିବି, ଶାଶୁଘର ଏସବୁ ମନରେ ଆସିଗଲା। ଗୋଟେ କାନ୍ଦ ନାଗେ, ଦୁଃଖ ନାଗେ। ଆଉ ବନସ୍ତ।

କେମିତି ଚାଲିବି ଖଣ୍ଡା ଦାଡ଼ର ଲୋଭ ଖଣ୍ଡା ଦାଡ଼ ବାଟ ଭାରି କାଟ ଲୋଭ କେତେ ଡରି ଡରି ଚାଲିବି ବାଟ ଲୋଭ ମୁଁ ତ ଶୋଇ ନାହିଁ ଫୁଲର ଭାର ଲୋଭ କେମିତି ଶୋଇ।

ବାର ମାସରେ ତ ତେର ପରବ ଲୋ ମୋ ସ୍ନେହ ଛବି ବରଷକୁ ଥରେ ରଜ ପରବ ଲୋ ମୋ ସ୍ନେହ ଛବି ରଜ ଆର ଦୋଳି କରିବି ବୋଲିଲ ମୋ ସ୍ନେହ ଛବି ଆଗରୁ ଘରୁ ମୁଁ ବିଦା ହୋଇଲି ଲ ମୋ ସ୍ନେହ ଛବି ଆଜିଠାରୁ ସାଙ୍ଗ ଛାଡ଼ି ଯାଉଛି ଲ ମୋ ସ୍ନେହ ଛବି ଚିତ୍ରଗୁପ୍ତ ପଞ୍ଜି ଅଣ୍ଟାରେ ଖୁସିଓ ବାପା ଦିନ ଗଣୁ ଥିଲ ପିଣ୍ଡାରେ ବସିଓ ବାପା ଚିତ୍ରଗୁପ୍ତ ପଞ୍ଜି ଲେଖା ସଇଲା ଓ ବାପା ଅଭାଗିନୀ ଦିନ ଆଜିଠୁ ହେଲା ଓ ବାପା ନେତି କୌଡ଼ିକି ଶିକା ସଇବ ବାପା ଝିଅମାନେ ଯେତେବେଳେ ବିଦା ହୁଅନ୍ତି ସମସ୍ତଙ୍କୁ ଆଇ ବଡ଼ ଖାଇ ଯାହା ଘରକୁ ଯିବେ ତାକୁ ଧରି କାନ୍ଦିବେ ମାମୁଁ ଘରକୁ ଗଲେ କାନ୍ଦିବେ ପିଇସୀ ମାଉସୀକି କାନ୍ଦିବେ ମାଇଁ ମାମୁଁକୁ କାନ୍ଦିବେ ଯେତେବେଳେ ବିଦା ହୁଅନ୍ତି ଆଞ୍ଜୁଳି ଦେବ ଭାଉଜ ସେତିକିବେଳେ କାନ୍ଦଣାଟା କହୁଛି ସିନ୍ଦୁକ ଉପରେ ଦୀପ ଜଳୁଥିଲ ଏ ମୋ ନୂଆ ବୋଉ ଆଞ୍ଜୁଳି ଦେବାକୁ ସତ ବଳୁଥିଲ ଏ ମୋ ନୂଆ ବୋଉ ଦାଣ୍ଡ ଦରଜାକୁ ଦେଲେ ଅନେଇଲ ଏ ମୋ ନୂଆ ବୋଉ ଅକାଳ କୁଡି ମାଡ଼ିଆ ଶୈଲ ଏ ମୋ ନୂଆ ବୋଉ ଯେତେବେଳେ ଝିଅ ଶାଶୁଘରକୁ ଯିବ ସବାରି କତିକି ଆଞ୍ଜୁଳି ନେଇ ସମସ୍ତେ ଠିଆ ହେଇଥିବେ ଦୌଡ଼ିକି ଆସିବେ ତାଙ୍କ ଝିଅ ବିଦା ହେଲାଣି ତାଙ୍କ ଝିଅ ବିଦା ହେଲାଣି ସେତିକିବେଳେ ସବୁ ମା ମାଉସୀ ହୋଇଛ ଠିଆଲ ଏ ମୋ ମା ମାନେ କାରି କଣ୍ଠରେ ନାଇଁ।

0: କୁ ନିଅଲ ଏ ମୋ ମା ମାନେ ଡାକ ଡାକ ମାତା ଗର୍ଭ ଧାରିକିଲ ହେ ମୋ ମା ମାନେ କ୍ଷୀର ସାଙ୍ଗେ ବିଷ ଦଉ ଆଣିକିଲ ହେ ମୋ ମା ମାନେ।
1: ଏକ ଭିନ୍ନ ରୁଚିର ଗୀତ ଏଥର ହେମଲତାଙ୍କ କଣ୍ଠରୁ ଶୁଣିବା।

0: ଚାଳିଆ ଲୋ ବାହା ବତାସରେ ଗଲା ଭୂ କରିଥିଲି ଛୋଟିଆ ନାକୁରୁ ବିରାଡ଼ି ଆମ୍ପୁରି ଦେଲା ପାଚିଲା ଭଇଁ ଚକୁଳି କେଉଁ ରାଇଜରୁ ଆଣିଲୁ ବୋହୁରେ ସେ ତ ଇଂରାଜୀରେ ଦେଲା ଗାଳି ବେଣା ଚେର ଖସ ଖସ ଝିଅ ତ ହେଲେଣି ପୁଅଙ୍କ ବେଶ ଲୋ ବାକି ରହିଗଲା ନିଶ ନଈରେ କୋଚିଆ ଗାତ ପୁଅ ବୋହୁ ଗଲେ ସିନେମା ଦେଖିଲୁ ଶାଶୁ ବୁଢ଼ୀ ରାନ୍ଧେ ଭାତ କପାଳେ ମାରିଣ ହାତ ଉଷା କାଟିଦେଲା ଶିକା ବୋହୁ କରିଥିଲି ଘର କାମ ପାଇଁ ଚାଲିଗଲା ଆମେରିକା ଉଷା କାଟିଦେଲା ଡୋର ବୋହୁ ଆଣିଥିଲି ଭାତ ରାନ୍ଧିବାକୁ ଚାଲିଗଲା ବାଙ୍ଗାଲୋର
1: ଶୁଣିଲେ ତ କି ସୁନ୍ଦର ଭାବରେ ହେମଲତା ରଜ ଗୀତ କୁମାର ପୂର୍ଣ୍ଣିମା ଗୀତ କାନ୍ଦଣା ପ୍ରାଞ୍ଜଳ ଭାବରେ ଗାଇଦେଲେ ବୟସ 70ରୁ ଅଧିକ ହେଲେ ସେ ଏବେ ବି କର୍ମଚଞ୍ଚଳ ପ୍ରତିଦିନ ପଢ଼ନ୍ତି ପୁରାଣ ଶାସ୍ତ୍ର ଆନନ୍ଦ ପାଆନ୍ତି ଜୀବନରେ ଏସବୁର ପ୍ରୟୋଗ କରି ଆମେ ହେମଲତାଙ୍କର ଦୀର୍ଘ ସୁସ୍ଥ ଜୀବନ କାମନା କରୁଛୁ।

ବିରାଧ ରାକ୍ଷସ ଶୂଳ ଧରି ଆସୁଛି, ଶୂଳରେ ସେ ବରାହ ମୃଗ ପ୍ରଭୃତି ପଶୁକୁ ଗୁନ୍ଥିଛି, ତା ପାଟି ଆଁ କଲାବେଳେ ଗୁମ୍ଫାରେ ସୂର୍ଯ୍ୟକିରଣ ପରି ଦିଶିଲା। ରାକ୍ଷସ ବିରାଧ ଡୋଳା ବୁଲାଇ ତିନି ଜଣଙ୍କୁ ଦେଖିଲା, ତାଙ୍କୁ ଦେଖି ମନରେ ବିଚାର କଲା, ଲାବଣ୍ୟ ସର ବା ଝର ବୋହୁଛି, ତାର ଦୁଇ ତୀରରେ ତମାଳ ଶ୍ୟାମ ବୃକ୍ଷ ଭଳି ରାମ ଓ ଚମ୍ପା ଭଳି ଲକ୍ଷ୍ମଣ, ଜଳ ପ୍ରବାହରେ ପଦ୍ମରୂପୀ ମୁଖ ରହିଛି ସୀତାଙ୍କର, ନୟନ ଯୁଗଳ ନୀଳକମଳ ସଦୃଶ, କହ୍ଲାର ବା ଶ୍ୱେତ ପଦ୍ମ ଭଳି ନଖପନ୍ତି, ରତି ନ ହୋଇ ଏତେ ସୁନ୍ଦର କେଉଁ ଯୁବତୀ, ଚିନ୍ତା କଲା ବିରାଧ ରାକ୍ଷସ। ଅଗସ୍ତିଙ୍କୁ ସ୍ମରଣ କରି ବେନୀ ପୁରୁଷଙ୍କୁ ପେଟରେ ଜୀର୍ଣ୍ଣ କରିଦେଇ ସୁନ୍ଦରୀ ସହ ବିହାର କରିବି। ରାମ ଲକ୍ଷ୍ମଣ ବାଳ ଧରି ତାକୁ ତଳେ ଲେଉଟାଇ ବଧ କଲେ। ବନ ବା ଜଳରେ ହରି ଓ ହରିଣୀ ବା ଲକ୍ଷ୍ମୀ ସବୁଦିନେ ଶୟନ କରନ୍ତି, ଏଥରକ ସେ ହରି ହରିଣୀ ସୀତାରାମ ରୂପରେ ବନରେ ବା ଅରଣ୍ୟରେ ଶୟନ କଲେ। ମୃଗମାନେ ସୀତାରାମଙ୍କୁ ଦେଖି ଭୟ ଛାଡ଼ିଲେ ଓ କାଠ ଭଳି ଠିଆ ହୋଇଗଲେ। ସୀତାଙ୍କ ବାମପାଦ ଲାଗି ଅଶୋକ ଗଛରେ, ପାନ ଚୁବି ତା ଖଦଡ଼ା ପକାଇବାରେ ବଉଳ ଗଛରେ, ଓ ଚୁମ୍ବନ ଦ୍ୱାରା ଅଁଳା ଗଛରେ ଫୁଲ ଫୁଟିଲା। ତ୍ରିକାଳ ଫୁଲ ବା ତିନି ଋତୁର ଫୁଲ ଏକସଙ୍ଗେ ଫୁଟିଲା। ଭଅଁର ତିନି ଋତୁର ଫୁଲର ମଧୁପାନରେ ମତୁଆଲା ହେଲା। ବାଞ୍ଛା କଳ୍ପତରୁ ଶ୍ରୀରାମଙ୍କ ବାନ୍ଧବୀ ସୀତାଙ୍କ ଯୋଗୁଁ ବିବିଧ ଋତୁର ଫଳ ଫଳିବା ପଥ ପରିଷ୍କାର ହେଲା। ତ୍ରିକାଳ ଫୁଲର ମଧୁରେ ଭ୍ରମର ମତୁଆଲା। ମଧୁସୂଦନ ଶ୍ରୀରାମ ନାମକୁ ସାର୍ଥକ କରି ପୁଷ୍ପସ୍ୱରୂପା ସୀତାଙ୍କ ସହ ପ୍ରେମ ମଧୁପାନରେ ବିନୋଦିତ ହୋଇ କାଳ କାଟିଲେ। ଅନୁଜ ଲକ୍ଷ୍ମଣ ଯୋଗୀ ଭାବେ ଅନଶନ କରି ଅନିତ୍ର ରହି ପତିତ ନିଶାଚରଙ୍କୁ ଉଦ୍ଧାର କରି ପତିତ ପାବନ ନାମକୁ ସାର୍ଥକ କରେ।

ଏଇଠି ଆରମ୍ଭ ହେଉଛି କାବ୍ୟର ଏକୋଇଶ ଛନ୍ଦ। ପୂର୍ବ ଛନ୍ଦରେ ସୀତା ଓ ଶ୍ରୀରାମଙ୍କ ଚିତ୍ରକୂଟ କେଳି ବର୍ଣ୍ଣନା କରିଛନ୍ତି ବୋଲି ଭଞ୍ଜକବି ପ୍ରକାଶ କରିଛନ୍ତି। ସେହି ଚିତ୍ରକୂଟର ଋଷିମାନେ ବିଜ୍ଞାନୀ ହୋଇ ବା ଜ୍ଞାନଶୂନ୍ୟ ଭାବରେ ଶ୍ରୀରାମଙ୍କୁ ବିଷ୍ଣୁ ବୋଲି ଚିହ୍ନିପାରିଲେ ନାହିଁ। ଯିବା ପଥରେ ଦେଖିଲେ

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶିକ ବିଳାସର 51ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଡ଼, ସଙ୍ଗୀତା ଗୋସାଇଁ, ରାମହରି ଦାସ ଏବଂ ମମତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: सुना सुना सुना गाँ हेउबा सहर ओडिशा वासिंक पई खुशी रा खबर
1: कौन कहुनु
0: छातरे सोलार पैनल लागिबो 1,38,000 पर्यंत सबसिडी भी मिलिबो
1: आउ इलेक्ट्रिक बिल
0: विद्युत बिल संचयर नुआ संभावना आनिछि पीएम सूर्य घर मागणा बिजुली योजना
2: वीडियो लाइक करबा पई टंका मिलिबो सो इजी फसिला
3: अजण लिंक्स उपरे क्लिक करंतु नाही आरबीआई कहे
4: सचेतन होंतु सतर्क रहंतु
5: श्रोताबंधु କିଛି ଅନ୍ତରଙ୍ଗ କଥା ଆଉ କିଛି ସଙ୍ଗୀତର ମଧୁ ମୂର୍ଚ୍ଛନାକୁ ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା ଗୀତ ଗୀତିକା ଶ୍ରୋତାବନ୍ଧୁ ଜୀବନ ଧାରଣ ପାଇଁ ଖାଦ୍ୟ ବସ୍ତ୍ର ବାସଗୃହ ମଣିଷର ମୌଳିକ ଆବଶ୍ୟକତା ହୋଇପାରେ କିନ୍ତୁ ଜୀବନକୁ ରସାୟନିତ ତରଙ୍ଗାୟିତ ଏବଂ ଆନନ୍ଦମୟ କରିବା ପାଇଁ ମଣିଷ ଭିତରେ ଭାବର ଆଦାନ ପ୍ରଦାନର ମାଧ୍ୟମ ରୂପେ ଆମର ଭାଷା ସାହିତ୍ୟ ସଙ୍ଗୀତ ନାଟକ ଆଉ ନୃତ୍ୟ ପରି କଳା କାରିଗରୀ ସୃଷ୍ଟି ହୋଇଛି ଯାହା ମାଧ୍ୟମରେ ସେ ନିଜର ଭାଷା ଓ ଭାବକୁ ଅନ୍ୟମାନଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ପହଞ୍ଚାଇ ପାରୁଛି ଏବଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କ୍ରମଶଃ ଏହାର ପ୍ରଚାର ପ୍ରସାର ହୋଇ ଏକ ଜାତିକୁ ପରିଚୟ ଆଉ ଗୌରବ ଆଣିଦେଇଛି ସାମଗ୍ରିକ ଭାବେ ଏହା ହେଉଛି ଗୋଟିଏ ଜାତିର କଳା ସଂସ୍କୃତି ଏହି କଳା ସଂସ୍କୃତି ଏକ ଜାତିର ଆତ୍ମା ବା ଜୀବନ ଆମ ଦେଶର କଳା ସଂସ୍କୃତି ଐତିହ୍ୟ ଆଜି ସାରା ବିଶ୍ୱରେ ଏକ ଗୌରବମୟ ଆସନ ଅଳଙ୍କୃତ କରିଛି ଏହି ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ଏବଂ ଏହାର ସଂରକ୍ଷଣ କରିବାକୁ ଏବଂ ଆହୁରି ଗୌରବୋଜ୍ୱଳ କରିବା ପାଇଁ ଭାରତ ସରକାରଙ୍କ ଏକ ସୁନ୍ଦର ପ୍ରୟାସ କଳା ସଂସ୍କୃତି ବିକାଶ ଯୋଜନାର ପ୍ରଚଳନ

ଶ୍ରୋତାବନ୍ଧୁ, ଆମ ଦେଶ ଭାରତ କେବଳ ଏକ ଭୌଗୋଳିକ ସୀମାରେଖା ନୁହେଁ, ଏହା ହେଉଛି ଅନେକ ଜାତି, ଅନେକ ଭାଷା, ଅନେକ କଳା, ଅନେକ ସଂସ୍କୃତିର ଏକ ସୁନ୍ଦର ସମନ୍ୱୟ। ହିମାଳୟଠାରୁ କୁମାରିକାର ସମୁଦ୍ରତଟ ପର୍ଯ୍ୟନ୍ତ, ରାଜସ୍ଥାନର ମରୁଭୂମିଠାରୁ ଉତ୍ତର ପୂର୍ବ ଭାରତର ସବୁଜ ଉପତ୍ୟକା ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳ ନିଜସ୍ୱ କଳା ଆଉ ସଂସ୍କୃତିରେ ସମୃଦ୍ଧ। ତେଣୁ ତ ଭାରତର ସାଂସ୍କୃତିକ ବିବିଧତା ବିଶ୍ୱରେ ଅନନ୍ୟ। ଏହି ବୈଶିଷ୍ଟ୍ୟକୁ ବିଶ୍ୱରେ ପ୍ରତିପାଦିତ କରିବା ପଛରେ ରହିଛି ଏ ମାଟିରେ ଜନ୍ମିତ କଳାର ଯୋଗ ଜନ୍ମା ବିନ୍ଧାଣୀମାନଙ୍କର ସାଧନା, ସଂଘର୍ଷ ଆଉ ତ୍ୟାଗ। କଳା ସଂସ୍କୃତି ବିକାଶ ଯୋଜନା ଏପରି ଏକ ଯୁଗାନ୍ତକାରୀ ଯୋଜନା ଯାହାଦ୍ୱାରା ଦେଶର ଅନନ୍ୟ ସମୃଦ୍ଧ କଳା ସଂସ୍କୃତିର ସଂରକ୍ଷଣ, ପ୍ରଗତି, ପ୍ରସାର ପ୍ରସାର ଏବଂ ପ୍ରାଚୀନ ଲୁପ୍ତ ପ୍ରାୟ କଳା ସଂସ୍କୃତିର ପୁନରୁଦ୍ଧାର ସାଙ୍ଗକୁ କଳାର ବିନ୍ଧାଣୀମାନଙ୍କୁ ଶୈକ୍ଷିକ, ସାମାଜିକ, ଅର୍ଥନୈତିକ ପ୍ରୋତ୍ସାହନ ଦେବାରେ ସହାୟକ ହୋଇଛି।

ଶ୍ରୋତାବନ୍ଧୁ, ଆମ ଦେଶର ଲୋକକଳା ଏବଂ ହସ୍ତଶିଳ୍ପ ମଧ୍ୟ ସମାନ ଭାବରେ ଗୌରବମୟ। ଓଡ଼ିଶାର ପଟ୍ଟଚିତ୍ର, ତାଳପତ୍ର ଚିତ୍ରକଳା, ମଧୁବନୀ ଚିତ୍ରକଳା, ୱାର୍ଲି କଳା, ଫଡ଼ଚିତ୍ର, ଚେରିଆଲ ସ୍କ୍ରୋଲ ପେଣ୍ଟିଂ ଏବଂ କାଶ୍ମୀରର ହସ୍ତଶିଳ୍ପ ଭାରତୀୟ ସୃଜନଶୀଳତାର ଉଜ୍ଜଳ ନିଦର୍ଶନ। ଏହି କଳା ରୂପଗୁଡ଼ିକ କେବଳ ଦେଶ ମଧ୍ୟରେ ନୁହେଁ, ବରଂ ବିଶ୍ୱ ବଜାରରେ ମଧ୍ୟ ଭାରତର ପରିଚୟକୁ ସୁଦୃଢ଼ କରିଛି।

ଏହି କଳା ସଂସ୍କୃତି ବିକାଶ ଯୋଜନା ମାଧ୍ୟମରେ ଗୁରୁ ଶିଷ୍ୟ ପରମ୍ପରାକୁ ମଧ୍ୟ ସୁଦୃଢ଼ କରାଯାଉଛି। ବରିଷ୍ଠ କଳାକାରମାନେ ନିଜର ଅନୁଭବ ଏବଂ କଳାକୌଶଳକୁ ଯୁବପିଢ଼ିଙ୍କ ସହିତ ବାଣ୍ଟିପାରୁଛନ୍ତି। ଏହାଦ୍ୱାରା କେବଳ କଳାର ସଂରକ୍ଷଣ ହେଉନାହିଁ, ବରଂ ନୂତନ କଳାକାରଙ୍କ ସୃଷ୍ଟି ମଧ୍ୟ ହେଉଛି, ଯେଉଁମାନେ ଭବିଷ୍ୟତରେ ଭାରତୀୟ ସଂସ୍କୃତିର ବାହକ ହେବେ।

ଶ୍ରୋତା ବନ୍ଧୁ, ଭାରତର ସାହିତ୍ୟିକ ପରମ୍ପରା ହଜାର ହଜାର ବର୍ଷର ପୁରାତନ। ବେଦ ଉପନିଷଦ, ରାମାୟଣ, ମହାଭାରତରୁ ଆରମ୍ଭ କରି ଆଧୁନିକ କବିତା, ଉପନ୍ୟାସ, ଗଳ୍ପ ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟ ଜ୍ଞାନ, ଦର୍ଶନ ଏବଂ ମାନବିକ ମୂଲ୍ୟବୋଧର ଏକ ଅମୂଲ୍ୟ ଭଣ୍ଡାର। ଓଡ଼ିଆ ସାହିତ୍ୟରେ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର ଏବଂ ଗୋପବନ୍ଧୁ ଦାସଙ୍କ ଭଳି ସାହିତ୍ୟିକମାନେ ଆମ ଭାଷା ଏବଂ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି। କଳା ସଂସ୍କୃତି ବିକାଶ ଯୋଜନା ଏହି ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପାଇଁ ବିଭିନ୍ନ ଗବେଷଣା, ପ୍ରକାଶନ ଏବଂ ସାହିତ୍ୟିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଛି।

ଶ୍ରୋତାବନ୍ଧୁ, ସାହିତ୍ୟ ପରି ନାଟକ ହେଉଛି ମଧ୍ୟ ଆମ ସମାଜର ଦର୍ପଣ, ପ୍ରାଚୀନ ସଂସ୍କୃତ ନାଟକରୁ ଆରମ୍ଭ କରି ଆଧୁନିକ ରଙ୍ଗମଞ୍ଚ ପର୍ଯ୍ୟନ୍ତ ଭାରତୀୟ ନାଟ୍ୟକଳା ଦର୍ଶକଙ୍କୁ ମନୋରଞ୍ଜନ ସହିତ ଶିକ୍ଷା ଏବଂ ସାମାଜିକ ସଚେତନତାର ବାର୍ତ୍ତା ଦେଇଆସିଛି। ଭରତମୁନିଙ୍କ ନାଟ୍ୟଶାସ୍ତ୍ର ବିଶ୍ୱର ପ୍ରାଚୀନତମ ନାଟ୍ୟଗ୍ରନ୍ଥମାନଙ୍କ ମଧ୍ୟରୁ ଅନ୍ୟତମ। ଓଡ଼ିଶାରେ ପ୍ରହ୍ଲାଦ ନାଟକ, ରାମଲୀଳା, ଦଣ୍ଡନାଟ, ଲୋକନାଟ୍ୟ ପରମ୍ପରା ଆଜି ମଧ୍ୟ ଲୋକଜୀବନ ସହିତ ନିବିଡ଼ ଭାବରେ ଜଡ଼ିତ। କଳା ସଂସ୍କୃତି ବିକାଶ ଯୋଜନା ଏହି ନାଟ୍ୟ ପରମ୍ପରାର ପୁନର୍ଜୀବନ ଏବଂ ନାଟ୍ୟ ଦଳମାନଙ୍କର ବିକାଶ ପାଇଁ ବିଭିନ୍ନ ସହାୟତା ବିଭିନ୍ନ ସମୟରେ ପ୍ରଦାନ କରୁଛି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: କଳା ସଂସ୍କୃତି ବିକାଶ ଯୋଜନା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଆମ ଐତିହ୍ୟକୁ ସୁରକ୍ଷିତ ରଖିବାର ଏକ ଜାତୀୟ ସଂକଳ୍ପ। ଆସନ୍ତୁ ଆମେ ସମସ୍ତେ ନିଜ ନିଜ ଅଞ୍ଚଳର କଳା, ସଙ୍ଗୀତ, ନୃତ୍ୟ ଓ ଲୋକ ପରମ୍ପରାକୁ ସମ୍ମାନ ଦେବା, ସେଗୁଡ଼ିକର ପ୍ରଚାର ପ୍ରସାରରେ ସହଯୋଗ କରିବା ଏବଂ ଭାରତର ଏହି ଅମୂଲ୍ୟ ସାଂସ୍କୃତିକ ଧନକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା।
1: तुम तो जी लोगी अंजलि, मैं मर जाऊंगा, मैं तुम्हारे बगैर नहीं जी सकता अंजलि, नहीं जी सकता। ये तो सोचो तुम्हारे बगैर मेरा क्या होगा। तुम ऐसा नहीं कर सकती अंजलि, तुम ऐसा नहीं कर सकती।
2: देव, किसी एक रिश्ते के खत्म हो जाने से जिंदगी खत्म नहीं होती, आगे बढ़ो, एक नई दुनिया बसाओ।
1: तुम्हारे बगैर,
2: मेरे बगैर

ଏଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲେ ମୁଁ ଆପଣଙ୍କର କରୁଣାକର। ଆକାଶବାଣୀ କଟକ। ଶୁଣନ୍ତୁ ନାଟକ ଭୁଲି ହୁଏ ନା, ମୂଳ ମଞ୍ଚ ନାଟକ ରଚନା ଯଦୁନାଥ ଦାସ ମହାପାତ୍ର, ବେତାର ରୂପାନ୍ତର ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରଯୋଜନା ଗଗନ କୁମାର ଦାସ। ଶୁଣନ୍ତୁ ନାଟକ ଭୁଲି ହୁଏ ନା।

0: କହୁଛି ସବୁ ଭୁଲିଯିବାକୁ। ସଂସାର ଭାଙ୍ଗି ଯାଇଥିବାର ଦୁଃଖ କେବଳ ସଂସାରୀ ଲୋକ ହିଁ ବୁଝେ।
1: ବାବୁ
0: କିଏ? ଓ ଶମଶେର, ତୁ ଏ ଅଭୟରେ?
2: ମୁଁ ଭାସିଗଲି ବାବୁ, ମୋତେ ଦୟା କରନ୍ତୁ।
0: ଦୟା? ତତେ ପୁଣି ଦୟା?
2: ମୋ ଘରଟା ମୋତେ ଫେରେଇ ଦିଅନ୍ତୁ ବାବୁ।
0: ତୋର ପୁଣି କି ଘର? ଘର ଜମି ସବୁ ନିଲାମ ଉଠିଛି, ସେସବୁ ମୋର। ବର୍ଷକ ଭିତରେ ପରିଶୋଧ କରିବି ବୋଲି 1, 2, 3 କରି 3000 ଟଙ୍କା ଯେତେବେଳେ ଗଣି ନେଇଥିଲୁ, ସେତେବେଳେ କଣ ଭାବିନଥିଲୁ ଟଙ୍କାଟା ପରିଶୋଧ ନକଲେ ଘର ଦ୍ୱାର ସବୁ ନିଲାମ ହେଇଯିବ ବୋଲି?
2: ଆର ବର୍ଷଟି ମୋତେ ସମୟ ଦିଅନ୍ତୁ ହଜୁର, ବର୍ଷକ ଭିତରେ ସବୁ ସୁଧମୂଳ ଆପଣଙ୍କର ପରିଶୋଧ ନକଲେ
0: ପୁଣି ବର୍ଷେ 3 ବର୍ଷ ଭିତରେ ଯାହା ହେଇପାରିଲାନି।
2: ଏଇ ଥରକ ବିଶ୍ୱାସ କରନ୍ତୁ ହଜୁର, ଏଇ ଥରକ
0: ବିଶ୍ୱାସ। ନିମଖାରାମ ବଦମାସଙ୍କ ଉପରେ ପୁଣି ବିଶ୍ୱାସ? ମୁଁ ପଚାରୁଛି ତୁ ଏଠୁ ଯିବୁ ନା ନାହିଁ?
2: ବାବୁ, 1000 ଟଙ୍କାରେ 7 ଏକର ଅସଲି ଜମି ଆଉ ଘରବାଡ଼ି ସବୁ ଚାଲିଯିବ? ଏଇଟା କଣ ବାଜିବ ହେଲା, ନ୍ୟାୟ ବିଚାର ହେଲା?
0: ସୈତାନ, ତୁ ଏଠୁ ଯିବୁ ନା ନାହିଁ?
2: ସୈତାନ କିଏ ବାବୁ? ତମେ ନା ମୁଁ?
0: ଶମଶେର, ତୁ ଭୁଲି ଯାଉଛୁ, ଏଇଟା ହଉଛି ଗୋଟେ ଭଦ୍ରଲୋକର ଘର।
2: ଭଦ୍ରଲୋକ କିଏ? ଭଦ୍ରଲୋକ ବାବୁ, ଚୋର ଡକାୟତ ମାନେ ରାତିରେ ଲୁଚି ଲୁଚି ଚୋରି କରନ୍ତି, ଡକାୟତି କରନ୍ତି, ଖୁନ କରନ୍ତି। ଲେକି ଆପଣଙ୍କ ଭଳି ଯୋଉ ଧୋପ ଧାଉଳିଆ ପାଠୁଆ ଲୋକମାନେ ଦିନ ଦିପରେ ଆମ ଭଳିଆ ଗରିବଙ୍କର ତଣ୍ଟି ଚିପି ସବୁ ଲୁଟ୍ କରିନିଅନ୍ତି, ସେମାନେ ସେମାନେ କଣ?
3: ସେମାନେ
0: ଏଇଭଳି ରାସ୍ତାର କୁକୁର ଗୁଡାକୁ ମାରି ମାରି ମାରିଦେଲେ ବି ମୋ ମନରେ ଦୁଃଖ ଆସିବ ନାହିଁ।
2: ଆଜି ମୋତେ ମାରିଦେଲେ ମାରି ଦିଅନ୍ତୁ ହଜୁର, ମାରି ଦିଅନ୍ତୁ, ହେଲେ ମୋତେ ମୋ ଘର ଖଣ୍ଡିକ ମେହରବାନି କରି ଦିଅନ୍ତୁ। 3 ଦିନ ହେଲା ଅମିନା ବେଟି ଗଛ ମୂଳରେ ପଡିଛି, ଚୁଲି ନାହିଁ, ଚାଳ ନାହିଁ, ଔଷଧ ନାହିଁ କି ପତି ନାହିଁ। ବାବୁ ମରିଯିବ, ବାବୁ ମରିଯିବ, 8 ବର୍ଷର ପିଲାଟା ମୋର ଗୋଟାଏ ବୋଲି ଅମାନ, ତାକୁ ବଞ୍ଚେଇ ଦିଅନ୍ତୁ ହଜୁର, ବଞ୍ଚେଇ ଦିଅନ୍ତୁ।
0: ଚୁପଚାପ ବାହାରି ଯା ଏଠୁ, ଗେଟ୍ ଆଉଟ୍।
2: ଠିକ ଅଛି ହଜୁର, ଠିକ ଅଛି, ତମ କଥା କେବଳ ହାଲ୍ଲା ତାଲା ବୁଝିବ। ଯାଇ ଦେଖେ ଗଛ ଭଳି ଛୁଆଟାକୁ ଶୋଇ ଦେଇ ଆସିଥିଲି, ବଞ୍ଚିଛି କି ନାହିଁ। ବେଟି, ହେ ବେଟି ଅମିନା, ଆଖି ଖୋଲ ବେଟି, ଆଖି ଖୋଲ ଅମିନା, ହେ ଦୁନିଆରେ ନାହିଁ, ମତେ ଛାଡ଼ି ସେ ଆଖି ବୁଝି ଦେଇଛି। ଆଲ୍ଲା, ହେ ଆଲ୍ଲା, ୟେ ଖୁଦା, ୟେ ତୁମେ କ୍ୟା କିୟା, ଅମିନା ବେଟିକୁ, ମୋ ଅମିନା ବେଟିକୁ ମୋତେ ଫେରେଇ ଦେ, ଆଲ୍ଲା ମୋ ବେଟିକୁ ମୋତେ ଫେରେଇ ଦେ, ଏ ଅମିନା, ଆଲ୍ଲା।

0: ହଇ ଶୁଣୁଛ ମଲା, ଏଠି ପଲଟନଟା ପରି ଛିଡ଼ା ହେଇଛ, ମୁଁ ଡାକିଲେ କଣ କାନକୁ ଶୁଭୁନି କି?
1: କାନ ଆଉ ଅଛି ଯେ ଶୁଭିବ, ତମର ବ ମାବା ସବୁବେଳେ କାନରେ ବାଜି ବାଜି କାନଟା ପୁରା ଅତଡ଼ା ହେଇଗଲାଣି। ମୁଁ ଠିକ କରିଛି ବାବୁ, ଏଥର ପଲଟନ ସାଜି ୱାର ଫ୍ରଣ୍ଟକୁ ଚାଲିଯିବି।
0: ମିଣିପକୁ ଦେଖ କୋଉଠିକି ଚାଲିଯିବ,
1: ନେଫା ଫ୍ରଣ୍ଟକୁ, ମାନେ ଯୁଦ୍ଧକୁ ଯୁଦ୍ଧକୁ।
0: ମିଣିପକୁ ଦେଖ ଏମିତି ଗୁଡେ କଣ ବକୁଛ ମ?
1: ବକିବି ଆଉ କଣ ନିତ୍ୟାବୁ, ବକିବା ମୋର ସରିଗଲା, ଯିବା କଥା ମୁଁ ଫାଇନାଲ କରିଦେଇଛି। ହଁ କୁହ ସେ କୁଳାଙ୍ଗାଟା କୁଆଡେ ଗଲା?
0: ମିଣିପକୁ ଦେଖ ପୁଅଟା ମୋର କେତେବେଳୁ ଏଣୁ ତେଣୁ ଗଣ୍ଡେ କଣ ଖାଇଦେଇ ବାହାରି ଯାଇଛି ଯେ ଏତେବେଳେ ଯାଏ ଫେରି ନାହିଁ। ହେଇଟି ପୁଅଟା କୁଆଡେ ଗଲା ଟିକେ ଦେଖିବ।
1: ପୁଅ ତ ଜନ୍ମ କରିଛ ଗୋଟାଏ ଭସ୍ମାସୁର, କୋଉଠି ଲଫଙ୍ଗା ଟୁକାଙ୍କ ସାଙ୍ଗରେ ତିନି ପତିଆ ତାସ ଖେଳି ବସିଯାଇଥିବ ଆଉ କଣ?
2: ବୋଉ ବୋଉ ମ,
1: ହେଇ ତମ ଯୋଗ୍ୟ କୁଳ ନନ୍ଦନ ଆସିଗଲେ। ବାପ ନିତ୍ୟାନନ୍ଦ, ସନ୍ଧ୍ୟା ପର୍ଯ୍ୟନ୍ତ କୋଉ ଖଟିରେ ଥିଲ ବାପ?
2: ଦେଖୁଛୁ ଦେଖୁଛୁ ବୋଉ, ବାପା କେମିତି ହାଣିଲା ଭଳିଆ ଦିହ ଲଗା କଥା ଗୁଡା କହୁଛନ୍ତି। ବାର ବାର ଯଦି ଏମିତି କହିବେ ନା ବୋଲ ମୁଁ ସତ କହୁଛି, ତମମାନଙ୍କୁ ଛାଡି ଫରେନ ଚାଲିଯିବି।
0: ଦେଖିଲ ଦେଖିଲ ତମରି ଜାଳରେ ପୁଅ ମୋର କହୁଛି ଫିରିଙ୍ଗି ଚାଲିଯିବ। ସ୍କୁଲରୁ ଆସି ପହଞ୍ଚୁ ପହଞ୍ଚୁ ଲଗେଇ ଦେଲ ଗୋଟେ କଠର କଠର। ଧନ୍ୟ ଧନ୍ୟ ତମ ବାପା ପଣିଆ, ମିଳିପକୁ ଦେଖ।
2: ମୁଁ କଣ ଖାଲି ଏମିତି ସେମିତି ହେଇଛି? ସାର ପରା ଆଜି ପଢ଼ଉଥିଲେ ଲାଇକି ଫାଦର ଲାଇକି ସନ୍। ବାପା ମ
1: କଣ ହେଲା କଣ ହେଲା?
2: ମୁଁ କଣ ତମ କଥା

0: ଜାଣିନି କି କେତେ ଲାଞ୍ଚ କେତେ ଘୁଷ ନେଇ ଟଙ୍କା କମାଉଛ?
1: ଚୁପ୍ କଳାଙ୍ଗାର, କାନ୍ଥ ପାଡ଼ରେ ବି ଖାନା ଅଛି, ଏଇନେ ଚାରିଆଡ଼େ ଖାଲି ଭିଜିଲାନ୍ସ ବୁଲୁଛି, ଯଦି ଆମ ପଛରେ ଲାଗିଯିବ ନା?
0: ଠିକ ଅଛି, ମୁହଁ ବନ୍ଦ କଲି, ହେଲେ କାଲି ଶନିବାର ଉପର ଓଳି ଓଡ଼ିଆ ସିନେମା ମୃଗ ନୟନୀ।
1: ଚୁପ୍ କର, ଖାଲି ତୁ ମୋ ପୁଅ ବୋଲି ମୁଁ ତତେ କିଛି କହିପାରୁନି, ନହେଲେ ତୁ ଯା ହେଲୁଣି ନା। ହଇରେ, ମୋ କୋର୍ଟ ପକେଟରେ ଚିଠି ଖଣ୍ଡେ ରଖିଦେଇ 5 ଟଙ୍କା ହରଣ ଚାଲ, ଦେଖୁଛି ତୁ ଦିନେ ଡାକୁ ପାଲଟିଯିବୁ।
2: ମୁଣିଆ ପୁଅକୁ ଦେଖ, ହଇଏ ଇଏ ତମ ନିଜ ପୁଅ ନା ମାଗି ଆଣିଲା ପୁଅ ବା? ଯାହା ମନକୁ ଆସୁଛି ତାକୁ ବକି ଦେଇ ଯାଉଛ?
1: ଖାଲି ବକୁଛି? ଗୁଣମଣି କୁଳ ନନ୍ଦନ ତା ବାପକୁ ଯୋଉ ଚିଠି ଲେଖିଛି ପଢୁଛି ଶୁଣ, ପୂଜ୍ୟପାଦ ପିତୃଦେବ।
2: ହଇଏ, ପିତୃଦେବ କିଏ?
1: ଏ ମୁଁ ଶୁଣ କଣ ଲେଖିଛି। ହଠାତ୍ ପିଆଜି ଦୋକାନୀ ବୁଢ଼ାଟା ରାସ୍ତାରେ ମତେ ବେଜିତ କରିବାରୁ ଅଗତ୍ୟା ଅନ୍ୟ ଉପାୟ ନ ପାଇ ଆପଣଙ୍କ ପକେଟରୁ ମାତ୍ର 5 ଟଙ୍କା ଗ୍ରହଣ କରି ଏ ରସିଦ ଲେଖିଦେଲି କି ଏହା ଦରକାର ବେଳେ କର୍ମରେ ଆସିବ। ଇତି ତୁମର
0: ଅଧମ ନିତ୍ୟାନନ୍ଦ, ତା ତଳକୁ ଏଇଆ ନା ବାପା।
1: ଶୁଣ, ତମ ମା ପୁଅଙ୍କ ଜାଳାରେ ମୁଁ ଆଉ ଏଠି ରହିପାରିବିନି।
0: ହଁ, ମନେ ପଡ଼ିଗଲା ବାପା, ଏଇ ଆପଣଙ୍କର ଗୋଟେ ଚିଠି ଅଛି, ଏଇ ନିଅନ୍ତୁ।
1: ଆରେ, ଇଏ ତ ଦିନେଶଙ୍କ ଚିଠି।
2: ହ୍ୟାଲୋ, କି ଚିଠି, କଣ ଲେଖିଛନ୍ତି?
1: ଶୁଣ ଶୁଣ, ଭଲକି ଶୁଣ, ଧରଣୀ ଜାଣିବ ତମ ଚିଠି ମୁଁ ପାଇଛି, ତମେ ବେଧଡ଼କ ଚାକିରି ଛାଡ଼ିଦିଅ, ମୋ ଔଷଧ ତିଆରି କାରଖାନାର ଦ୍ୱାର ତମ ପାଇଁ ପୁରା ଉନ୍ମୁକ୍ତ, ଦାସ କେମିକାଲ ଇନ୍ଷ୍ଟିଚ୍ୟୁଟରେ ତମକୁ ମୁଁ ଆସିଷ୍ଟାଣ୍ଟ ମ୍ୟାନେଜର ରୂପେ ନିଯୁକ୍ତି ଦେଲି, ଦରମା ମାସିକ 300 ଟଙ୍କା, ପତ୍ର ପାଇବା ମାତ୍ରେ ଆସି କାମରେ ଯୋଗ ଦିଅ, ତମର ଭଲମନ୍ଦ ମୁଁ ବୁଝିବି, ଇତି ତମର ଦିନେଶ ଦାସ। ବୁଝିଲ ନିତ୍ୟାବୁ, ଶୀଘ୍ର ଶୀଘ୍ର ବେଡିଂ ବିସ୍ତର ବାନ୍ଧ, ଆଜି ଚାକିରିରୁ ଇସ୍ତଫା ଦେଲି ଜାଣ, କାଲି ସକାଳୁ ଯାତ୍ରା ଆରମ୍ଭ ହେବ, ଦିନେଶ ବାବୁଙ୍କ ଐଶ୍ୱର୍ଯ୍ୟ ନଗରୀକୁ ଯାତ୍ରା।

0: ଏଇ ତ ଦିନେଶ ଦାସର ଅଲିଅଳି ଝିଅ ବେଚାରୀ ଶୋଇପଡ଼ିଛି ଛିଣ୍ଡା କତରା ଉପରେ, ଆଜି ଖାଉନଥିଲା, ହେଲେ ତାକୁ ମୁଁ ଆଜି ଜବରଦସ୍ତ ଖୁଆଇ ଦେଇଛି ମୋ ନିଜ ହାତରେ। ତା ନାଟକୁ ବି ବଦଳେଇ ଦେଇଛି, ଅରୁଣାରୁ ସେ ହେଇଛି ଅମିନା, ମୋ ବେଟି ଅମିନା। ଆଜି ସେ ମୋତେ ବାବା ବୋଲି ଡାକିଛି, ବାବା ମୋ ପାଟିରେ ଜୋର କରି ଖୁଆଇ ଦେଇଛି, ମୋତେ ବାପ ବୋଲି ଆଦର ଦେଇଛି। ସେ ସୈତାନ ଇସ୍ମାଇଲ ଆଉ ନାୟର ଟଙ୍କା କେତେଟା ମୋତେ ଦେଇଥିଲେ ବୋଲି ଝିଅଟାକୁ କିଣି ନେଇ କଲକାତାରେ ଚାଲାଣ କରିବା ପାଇଁ ଜିଦ କରୁଥିଲେ, ଛୁରୀ ବି ଦେଖାଉଥିଲେ। ହେଲେ ଏତେ ଛୋଟ ଝିଅଟା ହେଲେ କଣ ହବ, ମୋତେ ବଞ୍ଚାଇବାର ଲାଗି ତା ହାତରୁ ସୁନା ଖଡୁ ଆଉ ବେକରୁ ସୁନାହାର କାଢି ସେ ଚଣ୍ଡାଳଙ୍କ ଉପରକୁ ଫୋପାଡ଼ି ଦେଲା। ସେଇ ସୈତାନ ଦିଟା ସେସବୁ ନେଇ ପଳାଇଗଲେ, ଛୁଆ ଝିଅଟା ମୋତେ ବଞ୍ଚାଇ ଦେଲା। ସେ ହେଇଗଲା ମୋ ଲାଗି ଅମିନା, ମୁଁ ହେଇଗଲି ତାର ବାପୁ।
1: ହେ ଅଲ୍ଲାହ ତେରା ଲାଖ ଲାଖ ଶୁକ୍ରିୟା ବେଟି। ହଁ ହଁ।

0: ମାନ ସବୁ କିଛି। ହଁ ଆରେ ଖାନା ବନାଇଛୁ ବେଟି?
1: ନାଇଁ ବାପୁ, ଯାହା ଚାଉଳ ଆଣିଥିଲ ସବୁ ସରିଯାଇଛି।
0: ଆଚ୍ଛା ଆଚ୍ଛା, ମୁଁ ବି ଯାଉଛି ଦୋକାନରୁ ଚାଉଳ ନେଇକି ଆସିବି।
1: ତମକୁ ଅପମାନ ଦେବା ପାଇଁ
0: ନା
1: ବସ୍ତିବାଲା ଥରକୁ ଥର ଆସି ତମକୁ ଏମିତି ଅପମାନ କରୁଥିବେ ବାପୁ?
0: ମୁଁ ସେସବୁକୁ ଆଖି ବୁଝି ଦେଇଛି। ମୋ ଦେହର ଖୁନ୍ ଥଣ୍ଡା ହେଇଯାଇନି ବେଟି, ବୁଢା ହେଲେ ବି ମୋ ହାତ ଦୁଇଟାରେ ଏବେ ବି ରହିଛି ଯବାନର ତାକତ। ମୁଁ ଚାହିଁଲେ ସାରା ବସ୍ତିଟାକୁ ଥଣ୍ଡା ବନାଇଦେବି।
1: ଆମକୁ ତ ସେମାନେ ବସ୍ତିରେ ନିଆଁ ପାଣି ସବୁ ବାସନ କରୁଛନ୍ତି, ଦାଉସା ଦେବେ ତାଠୁ ବରଂ ମୁଁ ଏଠୁ ଚାଲି ଯାଉଛି।
0: କଣ କହିଲୁ, ଚାଲିଯିବୁ? କୋଉଠି ଚାଲିଯିବୁ, କୋଉଠି ଚାଲିଯିବୁ?
1: ଯୋଉ ଆଡକୁ ମୋ ଦୁଇ ଆଖି ଯୁଆଡେ ନେଇଯିବ।
0: ଚାଲିଯା ଚାଲିଯା, ବାର ବର୍ଷ କାଳ ପୁଲିସ ଆଖିରେ ଧୂଳି ଦେଇ କେତେ ଗାଁ କେତେ ସହର ବୁଲି ବୁଲି ତତେ ବଢେଇ ଆଣିଛି। ତୁ କହୁଛୁ କଣ ନା ବସ୍ତି ବାଲା ଫେରେ କହୁଛନ୍ତି କଣ ନା ସେ ଲଫଙ୍ଗା ଇଦ୍ରିସ ସାଙ୍ଗରେ ଅମିନାର ଶାଦୀ କରେଇ ଦେବେ। ଇଦ୍ରିସ ସହିତ ପୁଣି ଅମିନାର ଶାଦୀ? ପାଗଲ ତୁ, ଡାଣ୍ଡ ବେଟି ଡାଣ୍ଡ, ଗୋଟା ଗୋଟା କରି ସମସ୍ତଙ୍କୁ ମୁଁ ଖୁନ୍ କରିଦେବି, ସାରା ବସ୍ତିଟାକୁ ସାଫ କରିଦେବି। ଏଇଟା ମୋର ଶେଷ କଥା, ବସ୍ତି ସାଫ ହେଇଯାଉ ତାହେଲେ ଇଏ ସମ୍ଜା ସାଫ ହେଇଯାଉ।
1: ବାପୁ ବାପୁ, ବସ୍ତିବାଲା ଯାହା କହୁଛନ୍ତି ତମେ ମାନି ଯାଉ ନା କାହିଁକି?
0: ମାନିଯିବି? ହଁ ସେଲଫାଙ୍ଗା ଇଦ୍ରିସ ସାଙ୍ଗରେ ତୋ ସାଥୀକୁ ମୁଁ ମାନିଯିବି? ହେ, ମୋର ଏତେ ଦିନର ମେହନତ ତେବେ କଣ ମାଟିରେ ଭିଜିଯିବ? ତୋ ନିଜର ଜାତି ଛାଡ଼ି ତୁ ମୁସଲମାନ ଘରେ ଶାଦୀ କରିବ? ନା ବେଟି, ନା ନା, ସେ ଶମ୍ସେର ଚିନ୍ତା ଥିବା ଯାଏ କଥା କବି ବି କରାଇ ଦେବନି ତତେ ମୁସଲମାନ ଘରେ ଶାଦୀ କରିବା ପାଇଁ। ଏତେ ଜିତ କାହିଁକି ମୁଁ କିଛି ବୁଝିପାରୁନି। ଆରେ ଆରେ, ମୋ ଘରେ ତୁ ରହିବାକୁ ସେମାନେ କାହିଁକି ଏତେ ନାପସନ୍ଦ କରୁଛନ୍ତି? ଏ ଦେଶ ପରା ହଉଛି ଜଗନ୍ନାଥ ଦେଶ, ତୁ ପରା ମା ସେ ଜଗନ୍ନାଥକୁ ପୂଜା କରୁଛୁ, ମୋତେ କହ ଏ ଜଗନ୍ନାଥ କାହାର?
1: ବାପୁ
0: ଆରେ, ସେ କଣ ଖାଲି ହିନ୍ଦୁର? ନାଇଁ ନାଇଁ ରେ ବେଟି, ଜଗନ୍ନାଥ ସବୁ ମଣିଷର। ଆରେ ବେଟି, ଆମରି ଜାତିର ସାଲବେଗ ପରା ଜଗନ୍ନାଥଙ୍କର ଭକ୍ତ ହେଇପାରିଥିଲା, ବଡ଼ ଦାଣ୍ଡରେ ପୂଜା ପାଇଲା।
1: ବାପୁ ତମେ ମୋତେ ଛାଡ଼ି ଦିଅ, ମୁଁ ଏଠୁ ଚାଲିଯାଏ।
0: ଚାଲିଯିବୁ, ତୁ ଚାଲିଯିବୁ, ଯା ଯା ଚାଲିଯା ଯା।
1: ବାପୁ
0: ସବ ଝୁଟା, ସବ ଝୁଟା, ବାପ ବେଟି ସବ ଝୁଟା, ତୁମର କେହି ନୁହ।
1: ଚାଲିଯା
0: ଚାଲିଯା,

0: ଭେରି ଭେରି ନାଇସ୍ ଆଇଡିଆ ଆମର। ସୁକିନ୍ଦା ବ୍ଲକରୁ ଆସି କଟକ ସହରରେ ପୋଷ୍ଟିଂ ହବା ପରେ ଏମିତି ନ୍ୟୁ ଆଇଡିଆରେ କାମ ହବା ଉଚିତ ନା। ଇଣ୍ଡିଆ ଗଭର୍ଣ୍ଣମେଣ୍ଟର ଫୋର୍ଥ ପ୍ଲାନର ସକ୍ସେସଟା ଆପଣଙ୍କ ଉପରେ ନିଷ୍ଠାପର କର୍ମତତ୍ପର ନିରାମିଷାସୀ ବିଡିଓଙ୍କ ଉପରେ ନିର୍ଭର କରେ ନା।
1: ତମେ ସବୁ ସହରରେ ରହିଛ ନିତ୍ୟାନନ୍ଦ, ବ୍ଲକ ଗୁଡାକ ବିଷୟରେ ତମର ଆଇଡିଆ ବି ନିହାତି ପୁଅର। ଯାହା ଶୁଣିଛ ସେଗୁଡାକ ସବୁ ଫେରି ଟେଲ
0: ଫେରି ମାନେ ଅପସରା। ଆମର ଆପଣଙ୍କ ବ୍ଲକରେ ମହାରାଣ ଯେତେବେଳେ ଅପସରା ମାନେ ଝିଲିମିଲି ଝିଲିମିଲି ଶାଢ଼ୀ ପିନ୍ଧି।
1: ଅଜବ ତୁମର କଳ୍ପନା, ବ୍ଲକର ଚାକିରିଟା ସ୍ୱର୍ଗର ଚାକିରି ନୁହେଁ କି ବ୍ଲକରେ ଅପସରା ମାନେ ନଥାନ୍ତି। ପୁରୁଷ ଆଉ ସ୍ତ୍ରୀ ବ୍ଲକ ମାଧ୍ୟମରେ ସମାନ ତାଳ ଦେଇ ପ୍ରଗତି ପଥରେ ଆଗେଇ ଚାଲିଛନ୍ତି। ଆଉ ନିପଟ ମଫସଲରେ ବି ଗଢ଼ି ଉଠିଛି ମହିଳା ସମିତି, ମାତୃମଙ୍ଗଳ କେନ୍ଦ୍ର ଆଉ ବାଳିକା ସ୍କୁଲ ବି ଖୁବ୍ ଆଗେଇ ଚାଲିଛି।
0: ଅନ୍ଧାର ଘୋର ଅନ୍ଧାର, କାହାରି ଅବସ୍ଥା ବଦଳୁନି, ସବୁ ତ ପଥରୁ ଯାଇ ଅପଥରେ ଘାଣ୍ଟି ଚକଟି ହଉଛନ୍ତି। ଆଉ ଛାଡ଼ନ୍ତୁ ସେ ସବୁ ବିଗ୍ ବିଗ୍ କଥାରୁ କଣ ମିଳିବ ଯେ, ସଫା ସଫା କୁହନ୍ତୁ ସିନେମା ଯିବେ କି ନାହିଁ।
1: ଆଚ୍ଛା ନିତ୍ୟାନନ୍ଦ, ଏମିତି ବେକାର ରହି ସବୁବେଳେ ସିନେମା ଦେଖିବାଠୁ କିଛି ଗୋଟେ କାମ କରୁନ।
0: କାମ ମାନେ ସର୍ଭିସ? ଆରେ ବାପ ଥିବା ପୁଅ ହେଇ ମୁଁ ସର୍ଭିସ କରିବି? ନିଶକୁ ମୋଡ଼ି ଘରେ ବସି ଖାଇବି। ସିନେମା ମାଧ୍ୟମରେ ଦେଶର ଉନ୍ନତି କରିବା ପାଇଁ ମୁଁ ଗୋଟେ ନୂଆ ପ୍ଲାନ କରିଛି, ଖାଲି ଆପଣ ମୋ ସାଥିରେ ଟିକେ ହାତ ମିଳେଇ ଦେଲେ ନା।
1: ହଉ ଠିକ ଅଛି, ବର୍ତ୍ତମାନ ମୁଁ ତୁମ ପ୍ଲାନ ସହିତ ହାତ ମିଳେଇଲି। ଆଚ୍ଛା ମତେ କଣ କରିବାକୁ ହବ କହିଲ?
0: କିଛି ନାହିଁ, ଏଇ ଖାଲି ପ୍ରାଥମିକ ଖର୍ଚ୍ଚ ପାଇଁ ଟଙ୍କା ପାଞ୍ଚଟା ଦିଅନ୍ତୁ।
1: ପାଞ୍ଚ ଟଙ୍କା?
0: ହଁ ମାତ୍ର ପାଞ୍ଚ ଟଙ୍କା, 5 rupees only।
1: ହଉ ନିଅ ନିଅ, ଏଇ ଟଙ୍କା ନେଇ ସିନେମା ଶିଳ୍ପର ଉନ୍ନତି କର। ଆଚ୍ଛା ସେଇଟା କଣ ଲେଖୁଛ?
0: ରସିଦ, ଇଣ୍ଡୋ ଓଡ଼ିଶା ପିକ୍ଚର୍ସର ରସିଦ। ବିନା ରସିଦରେ ମୁଁ କାହାରିଠୁ ପଇସାଟା ବି ନିଏ ନାହିଁ। ଏଇ ଧରନ୍ତୁ, ମେନି ମେନି ଥ୍ୟାଙ୍କ୍ସ, ବାଏ, ମୁଁ ଆସୁଛି।
1: ପାଗଳ।
2: ନା ନା ଧରଣୀ, ଏସବୁ ବ୍ୟବସାୟ ଏବେ ବନ୍ଦ କର। ସରକାରଙ୍କର ଭିଜିଲାନ୍ସ ଡିପାର୍ଟମେଣ୍ଟ କେମିତି ତତ୍ପର ହେଇ ଉଠୁଛି ଦେଖୁନ।
3: ସବୁ ଚାଲିବ ଆଜ୍ଞା, ଦୁର୍ନୀତି ଆଉ ଭିଜିଲାନ୍ସ ସମାନ୍ତରାଳ ଭାବରେ ଗତି କରିବେ, କେହି କାହାରି ଟେର ପାଇବେନି ଆଜ୍ଞା।
2: ନାଇଁ ନାଇଁ ନାଇଁ, କଥାଟାକୁ ଏମିତି ହାଲୁକା ଭାବରେ ନିଅ ନାହିଁ, ମୁଁ ଦୁର୍ନୀତି କରିବାକୁ ଚାହେଁ ନା।
3: ଆଜ୍ଞା ଦୁର୍ନୀତି ନ କଲେ ଆମେ ଚଳିବା କେମିତି କହିଲେ?
2: କାହିଁକି, ଯୋଉ ଦେଶରେ ଲାଞ୍ଚ ମିଛ ଦୁର୍ନୀତି ପ୍ରିୟାପ୍ରୀତି ନାହିଁ ସେ ଦେଶ ଲୋକ କଣ ଚଳୁନାହାନ୍ତି? ଆମେରିକା ଇଂଲଣ୍ଡ କଥା ଛାଡ଼, ଜାପାନ ସ୍ୱିଜରଲ୍ୟାଣ୍ଡ ଭଳି ଛୋଟ ଛୋଟ ଦେଶର ଲୋକ ବି ଖୁବ୍ ସଚଟ ଆଉ ନିଷ୍ଠାପର। ଦୁର୍ନୀତି ବୃକ୍ଷର ଶାଖା, ଖୁବ୍ ସୁଦୂର ପ୍ରସାରୀ, ଦେଶରେ ଥରେ ଦୁର୍ନୀତି ବ୍ୟାପିଲେ ସହଜରେ ଯାଏ ନା। ତାଛଡ଼ା ମୋର ଆଉ ଏ ଧନ ଦୌଲତ ହବ କ'ଣ, ଅନ୍ୟକୁ ଠକେଇବାର ଫଳ ମୁଁ ତ ହାତେ ହାତେ ପାଇସାରିଛି। ସେଇ ହଜିଲା ଦିନ ସ୍ମୃତି ମୁଁ ତମକୁ କେତେ ଥର କହିଥିବି
3: ଆଜ୍ଞା। ଖାସ୍ ସେଇଥିପାଇଁ ମୁଁ କ'ଣ କହୁଥିଲି ସାର୍, ଆପଣ ଯଦି ଆଉଥରେ ବିବାହ
2: ହ୍ୱାଟ୍ କ'ଣ କହିଲେ ଧରଣୀ, ମୁଁ ଆଉଥରେ ବିବାହ କରିବି? ତାହା କ'ଣ କେବେ ସମ୍ଭବ? ଟୁ ମ୍ୟାରି ୱାନ୍ସ ଇଜ୍ ଏ ଡ୍ୟୁଟି, ଟ୍ୱାଇସ୍ ଏ ଫଲି, ଥ୍ରାଇସ୍ ଏ ମ୍ୟାଡ୍ନେସ୍। ଆରତୀର ଶେଷ ସନ୍ତକଟିକୁ ମୁଁ ରଖିପାରିଲିନି, ସେଇଥିପାଇଁ
3: ମୁଁ କିନ୍ତୁ ଦୃଢ଼ ଭାବେ କହିବି ସାର୍, ଅରୁ ଦେଇ ନିଶ୍ଚୟ ଫେରିବେ।
2: କ'ଣ କହିଲ, ଫେରିବ ତମେ? ତମେ ସତ କହୁଛ ଧରଣୀ, ମାମୁର ଫେରିବ?
3: ନିରାକାର ଜ୍ୟୋତିଷ ପରା କହିଛି ସାର୍।
2: ଜ୍ୟୋତିଷ କହିଛି?
3: ହଁ, ସେ ଆହୁରି କହିଛି ଗୋଟାଏ ପୂଜାର ବନ୍ଦୋବସ୍ତ କଲେ ଅରୁ ଦେଇ ଶୀଘ୍ର ଫେରି ଆସିବେ।
2: ତାହେଲେ ତାହେଲେ ଜ୍ୟୋତିଷଙ୍କୁ ଡକାଇ ଶୀଘ୍ର ପୂଜାର ବନ୍ଦୋବସ୍ତ କର ଧରଣୀ, ଯେତେ ଟଙ୍କା ଖର୍ଚ୍ଚ ହବ ପଛେ ମୋ ଝିଅ ଫେରିଆସୁ। ହଁ ହଁ ଧରଣୀ, ମୋ ଝିଅ ଫେରିଆସୁ।
3: ସାର୍ ମୁଁ ପୂଜାର ବନ୍ଦୋବସ୍ତ କରୁଛି।
2: ହଁ ଶୀଘ୍ର କର, ଶୀଘ୍ର କର।
3: ଅଲ୍ୟା ମା, ଅଲ୍ୟା
4: କଣ ହେଲେ ମୋ ସାର୍?
3: ଶୁଣ, ମୁଁ ଯେମିତି କହିଛି ଅବିକଳ ସେମିତି ଅଭିନୟ କରିବୁ, ନହେଲେ ଏ ଧରଣୀର ସବୁ ପ୍ଲାନ ଫସର ଫାଟିଯିବ। ଏବେ ଆଉଥରେ ରିହର୍ସଲ କରିନେ। ମନେକର ତୁ ହେଲୁ ଦିନେଶଙ୍କର ହଜିଲା ଝିଅ ଅରୁଣା, ଆଉ ମୁଁ ହେଲି ଦିନେଶ। ତୁ ତୋ ବାପାଙ୍କ ସହିତ କଥାବାର୍ତ୍ତା କରୁଛୁ, ମାନେ ଦିନେଶଙ୍କ ସହିତ, ବୁଝିଲୁ ତ?
4: ହଁ

0: ଏଥର ଆରମ୍ଭ କର।
1: ବାପା ବାପା
0: ହେ ବାପା କିଏ ତୁ?
1: ମତେ ତମେ ଚିହ୍ନି ପାରୁନ ବାପା, ମୁଁ ପରା
0: ଲାହାର ସାହୁଙ୍କ ନାତୁଣୀ। କିଏ ତୁ?
1: ତମ ଝିଅ ବାପା।
0: ଚୁପ୍ କର, ମୋ ଝିଅ ତ ମେଳାରେ ହଜିଯାଇଛି, ତୁ ମୋର ଝିଅ ହେଲୁ କେମିତି?
1: ମୁଁ ପରା ସେଇ ତମ ଝିଅ।
0: ମିଛ କଥା, ତୋ ବାପାଙ୍କ ନାଁ କଣ କହିଲୁ?
1: ଦିନେଶ ଚନ୍ଦ୍ର ଦାସ।
0: ଆଉ ତୋ ନାଁ?
1: ଅରୁ, ଅରୁଣା।
0: ନା ନା, ତୁ କାହିଁକି ମୋ ଅରୁ ହବୁ? ମୋ ଅରୁଣା ତ ତୋଠୁ କେତେ ସାନ।
1: ବାପା,
0: ଏତେ ଦିନ ତୁ ଥିଲୁ କୋଉଠି?
1: ବାବାଜୀଙ୍କ ମେଳାରେ। କେତେ ଆଡେ ମୁଁ ବୁଲିଲି, କାଶୀ, ବୃନ୍ଦାବନ, ଗୟା, ହରଦ୍ୱାର।
0: ତାପରେ
1: ନାଚୁଥିଲି।
0: ଓହୋ, ସବୁ ତ ପଡି ଖାଇଦେଲୁ ଆଉ।
1: ଇଏ କଣ ମଉସା, ଏଇଟା ପରା ରିହର୍ସାଲ।
0: କଣ ହେଲା, କଣ ହେଲା ତୋର, କଣ ହେଲା?
1: ମନା କରୁଛି, ହାତରେ ଚିତା କୁଟେଇବିନି, ଏବେ ମୋ ହାତ ପାଚି ଯାଇ ଭାରି କଷ୍ଟ ହଉଛି ମଉସା।
0: ହାତରେ ନା ନ କୁଟେଇଲେ ଦିନେ ସବୁ ତତେ ତାଙ୍କ ଝିଅ ବୋଲି କଣ ସ୍ୱୀକାର କରିବେ? ହଉ, ଏବେ ତାପରେ ଡାଇଲଗ କହ।
1: ତାପରେ କଣଟି ମନେ ପଡୁନି।
0: ମନେ ଟିକେ ପକା, ମନେ ପକା ମା।
1: କଣ ମଉସା? ହଁ ମନେ ପଡିଲା, ଶୁଣ, ବୋଉ କଥା ଭାରି ମନେ ପଡୁଥିଲା ବାପା।
0: ଓହୋ, ଆରେ ଏ କଥା ପରା କାନ୍ଦି କାନ୍ଦି କହିବାକୁ କହିଥିଲି।
1: ଓହୋ ହଁ,

0: ଏବେ ଜାଣୁଛି ତୁ ମୋରି ଝିଅ ରେ ମା, ତୁ ମୋରି ଝିଅ। ଡାକ ଡାକ ମା, ଆଉ ଥରେ ବାପା ବୋଲି ଡାକ।
1: ବାପା।
0: ଆରେ ବାପା ବୋଲି ଡାକି ମୋ ଛାତି ଉପରେ ଲୋଟି ପୁଡ଼ିବାକୁ କହିଥିଲି ନା।
1: ଏ ହଁ ହଁ।
0: ଆ ମା, ମୋ କୋଳକୁ ଆ।
1: ବାପା।
2: ଆଚ୍ଛା
1: ବାପା,
2: କଥା ଯାଇଛି ଏଠି ମିଣିପକୁ ଦେଖ, ଭିତରେ ଭିତରେ ଖୁବ ଆଗେଇ ଗଲେଣି ବଦମାସ ଟୋକି।
0: ଆହା, ସବୁର କର ଚମ୍ପାବତୀ, ସବୁର କର, କଥାର ମଞ୍ଜିଟା ଆଗ ଶୁଣ।
2: କଣ ଶୁଣିବି? ମତେ ଆଗେ କୁହ, ଏ ଟୋକି କିଏ? ଇଏ ତମ ଝିଅ କେମିତି ହେଲା? ୟା ମା କୋଉଠି ଅଛି? ବେଗି କୁହ।
0: ସର୍ବନାଶ, ମୋର ଦୁର୍ଭାଗ୍ୟ ଚମ୍ପାବତୀ, ଅସଲ କଥାଟା ମୋଟେ ତମେ ବୁଝୁନା, ଏ ଝିଅ ମୋ ଝିଅ ନୁହେଁ।
2: ତେବେ ତମକୁ ବାପା ବୋଲି କାହିଁକି ଡାକୁଥିଲା ମ?
0: ସେଇ ତ ଗହନ କଥା। ଆସ ଆସ, ନିରଳାକୁ ଆସ, ସବୁ ବୁଝେଇ ଦେବି। ଆସ ଆସ, ତୁ ଯା ହେଲା, ତୁ ତୋର ଡାଇଲଗ ମୁଖସ୍ତ କର ମା। ତମେ ଆସ, ତମେ ଭିତରକୁ ଆସ।
3: କିଏ?
4: ମୁଁ ତମର ନିତ୍ୟାନନ୍ଦ ଡଣ୍ଡନା ଡନ୍।
3: ଆପଣ ବର୍ତ୍ତମାନ ଚାଲି ଯାଆନ୍ତୁ, ମୋ ମନ ଭଲ ନାହିଁ।
4: ମୁଁ ତମର ସେଇ ଭଲ ନଥିବା ମନକୁ ପୁରା ଭଲ କରିଦେବି ଡାର୍ଲିଂ।
3: ଆରେ
4: ଆସ, ଆସ ନା,
3: ଛାଡ଼ି ଦିଅନ୍ତୁ ମତେ, ମୋ ହାତ ଛାଡ଼ନ୍ତୁ ନିତ୍ୟାନନ୍ଦ ବାବୁ।
2: ଆରେ ନିତ୍ୟା, ଝିଅଟାକୁ ଏମିତି ଟଣାଟରେ କରୁଛୁ କାହିଁକି? ଚାଲେ ଲୋ ମା, ଚାଲେ, କେତେ ପରିଶ୍ରମ କଲୁଣି, କଣ ଟିକେ ଖାଇଦେବୁ ଟି? ଚାଲେ, ନ ଜାଣି ନ ଶୁଣି ମୁଁ ପୋଡ଼ା ମୁହିଟେ କେତେ କଥା ତତେ କହିଗଲି ଲୋ ମା। ହଉ ହଉ, କଣ ଟିକେ ଜଳଖିଆ ଖାଇଦେବୁ ଲୋ ମା, ଚାଲେ।
4: ତମର କେତେ ଦୟା ମାତାଶ୍ରୀ, ଚାଲ ମୁଁ ବି ଟିକେ ଜଳଖିଆ ଖାଇବି।

0: ଚମତ୍କାର।
1: କିଏ କିଏ ଆପଣ?
0: ବାଟରେ ଯାଉଥିବା ଜଣେ ପଥିକ।
1: ହେଲେ ବାବୁ,
0: ତମ ନାଁ କଣ?
1: ମୋ ନାଁ ଜାଣି ଆପଣଙ୍କର ଲାଭ କଣ ହବ ବାବୁ?
0: ସବୁଥିରେ କଣ ଲାଭ କ୍ଷତିର ହିସାବ କରାଯାଏ? କଣ ତୁମ ନାଁ?
1: ଅମିନା।
0: ଅମିନା, ଆଚ୍ଛା ତମର ଆଉ କିଏ ଅଛନ୍ତି?
1: ମୋ ବୁଢା ବାପା।
0: ତାଙ୍କ ନାଁ?
1: ଶମଶେର ଅଲ୍ଲୀ।
0: କଣ
1: ହେଲା ବାବୁ?
0: ନା ମାନେ, ଆଚ୍ଛା ତମେ ବର୍ତ୍ତମାନ ଜଗନ୍ନାଥଙ୍କ ଭଜନ ଗାଉଥିଲ ନା?
1: ଗାଉଥିଲି।
0: ମୁସଲମାନ ଝିଅ ହେଇ ଜଗନ୍ନାଥଙ୍କ ଭଜନ,
1: ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି? ବିଭିନ୍ନ ଧର୍ମରେ ଈଶ୍ୱରଙ୍କୁ ସିନା ଅଲଗା ନାଁ ଦିଆଯାଇଛି, ହେଲେ ସିଏ ତ ଏକ। ଆଲ୍ଲା, ଯୀଶୁ, କୃଷ୍ଣ ସବୁ ତ ସେଇ ଭଗବାନଙ୍କ ନାଁ। ମୋ ବାବା କହନ୍ତି
0: ତମର ବାବା ନିଶ୍ଚୟ ଜଣେ ଆଦର୍ଶ ପୁରୁଷ। ଆମର ଏ ଭାରତବର୍ଷର ପ୍ରତ୍ୟେକ ନରନାରୀ ଜାତି ଧର୍ମ ନିର୍ବିଶେଷରେ ଯଦି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତେ ନା, ତେବେ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ସାର୍ଥକ ହୁଅନ୍ତା। ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ ସଭିଏଁ ଗୋଟିଏ ପରିବାର ଭଳି ଚଳନ୍ତେ, ଉଜ୍ଜଳ ହୁଅନ୍ତା ଭାରତ ମାତାର ମୁଖ।
1: ଆପଣ?
0: ମୁଁ ଏ ଅଞ୍ଚଳର ବିଡିଓ। ମୋ ନାଁ ଅମର ଦାସ। ସାଇ ବସ୍ତିରେ ବୁଲି ତାର ଉନ୍ନତି ବିଧାନ କରିବା ହେଉଛି ମୋ କାମ। ଆଚ୍ଛା ଆସୁଛି
1: ବାବୁ,
0: କିଛି କହିବ?
1: ଆସିଛନ୍ତି ଯେତେବେଳେ ମୋ ଜଗନ୍ନାଥଙ୍କୁ ଟିକେ ଦେଖିଯିବେନି?
0: ହଁ ହଁ, ଚାଲ
1: ଚାଲନ୍ତୁ।

0: ମୋଠୁ ଆଶା ନକରି ବରଂ ମୋ ଡିଅର ଫାଦରଙ୍କୁ ପଚାରିଲେ ଭଲ ହୁଅନ୍ତା। ମୁଁ କେବଳ ପିତାଶ୍ରୀଙ୍କ ଆଦେଶ ପାଳନ କରୁଛି ମାତ୍ର, ମୋର ଏଥିରେ ଲାଭ ନାହିଁ କି କ୍ଷତି ବି ନାହିଁ।
1: ବ୍ୟବସାୟରେ ଲୋକ ଲାଭ କ୍ଷତିର ହିସାବ କରେ, ଆପଣ ମାନେ
0: ଆଉ ମୋ ବାପାଙ୍କ ସହିତ ମିଶି ତମେ ବି ତ ବ୍ୟବସାୟ କରୁଛ, ତମେ ତାର ଲାଭ କ୍ଷତି ସବୁ ଜାଣିଛ। ମୁଁ ଖାଲି ସେୟାରଟା ପାଇଗଲେ ଗଲା।
1: ତାହେଲେ କୁହନ୍ତୁ କେତେ ଟଙ୍କା ଦରକାର ଆପଣଙ୍କର?
0: ଏଇ ସାଙ୍ଗେ ସାଙ୍ଗେ ରାସ୍ତାକୁ ଚାଲି ଆସିଲା ଡାର୍ଲିଙ୍ଗ, ମାସକୁ 300 ଟଙ୍କା ହେଇଗଲେ ଚଳିଯିବ।
1: ଏ ନିଅନ୍ତୁ, ଆପଣ ପ୍ରତି ମାସରେ ଆସି ମୋଠୁ 200 ଟଙ୍କା ନେଇଯିବେ।
0: ଓକେ ଓକେ ଡାର୍ଲିଙ୍ଗ, ମୁଁ ଆସୁଛି।
1: ନା, ମୁଁ ଅରୁଣା, ଦିନେଶ ଦାସଙ୍କ ଝିଅ, ମତେ ଅରୁଣା ବୋଲି ଡାକି ପାରନ୍ତି।
0: ତମେ ଅରୁଣା ହୁଅ କି କରୁଣା ହୁଅ, ତେଣେ ସେକେଣ୍ଡ ଶୋ ଟାଇମ ହେଇଗଲାଣି।
1: ହଁ ଶୁଣନ୍ତୁ,
0: ଆଉ ପୁଣି କଣ କହିବା?
1: ମୋ ବିଷୟରେ ଆପଣ ଆଉ ମୁଣ୍ଡ ଖେଳେଇବେନି।
0: ବିଲକୁଲ ନୁହଁ, ବିଲକୁଲ ନୁହଁ, ଖାଲି ମାସକୁ ଥରେ ଆସୁଥିବେ।
2: ଛାଡ଼ ନା, ଛାଡ଼ ଛାଡ଼, ମୋ ଆଖିକୁ ବୁଝିଥାନ୍ତେ ବି ମୁଁ ଠିକ ଜାଣିସାରିଲିଣି, ତମେ ଅମର ବାବୁ।
3: ଅମିନା,
2: ତମେ ଭାରି ଦୁଷ୍ଟ, ବୁଝିଲ, ଏତେ ପାଠ ପଢିଛ ହେଲେ ମୋ ପରି ଗୋଟେ ଛୋଟ ଘର ଝିଅ ପାଖରେ।
3: କିନ୍ତୁ ଗୁଣରେ ତ ତମେ ଛୋଟ ନୁହେଁ। ଆଚ୍ଛା ଅମିନା, ତମେ ସବୁବେଳେ ନିଜକୁ ଏତେ ଛୋଟ କାହିଁକି ମନେ କରୁଛ? ସବୁ ମଣିଷ ତ ସମାନ, ଆଉ ବଡ ସାନର ପ୍ରଭେଦ ତ ମଣିଷ ତିଆରି।
2: ମୋ ବାବା ବି ସବୁବେଳେ ଏୟା କହନ୍ତି।
3: ତାହେଲେ ଆମେ ଦୁହେଁ ଏକାଠି ହେବାରେ ଅସୁବିଧା କୋଉଠି
2: ବାବୁ?
3: ହଁ ଅମିନା, ଏମିତି ଜହ୍ନରାତିରେ ମୋ ଛାତିରେ ମୁହଁ ଗୁଞ୍ଜି ତମେ କହନ୍ତ ତମର ବାରବୁଲା ଜୀବନର କାହାଣୀ।
2: ବାବୁ,
3: ଆକାଶର ଛୋଟ ପକ୍ଷୀଟି ଭଳି ଓଢ଼ଣାରେ ତମର ଜାଗି ଉଠନ୍ତା କମ୍ପନ, ଆଉ ବାହୁ ଦୁଇଟିରେ ମୋ କଣ୍ଠକୁ ଚାପି ଧରି କୁହନ୍ତ କେତେ ଅସରନ୍ତି ଗପ।
2: ବାବୁ,
3: ଅମିନା,
2: ବାବୁ,
3: ଅମିନା,
4: ତମେ ବି କେଡେ ନିଷ୍ଠୁର ମଣିଷ, ଏ ଫକୀର ଲଡ଼କିକୁ ତମେ ଜହ୍ନଙ୍କୁ ଠେଲି ଦେଲ କାହିଁକି ବାବୁ?
3: ମୋର ଦୋଷ ହେଇଛି ଶମଶେର ମଉସା, ମତେ କ୍ଷମା କରିଦିଅ।
4: କ୍ଷମା? ଆରେ ଶମଶେର ଗୋଟେ ଗୁଣ୍ଡା ବଦମାସ ପାଜି ସୈତାନ, ଜୀବନରେ ବହୁତ ଖୁଡ କରିଛି, କ୍ଷମା କରିସେ ଛାଡ଼ିନି।
3: ମଉସା, ମୁଁ ସେଥିପାଇଁ ପ୍ରାୟଶ୍ଚିତ କରିବାକୁ ପ୍ରସ୍ତୁତ ଅଛି।
4: ପ୍ରାୟଶ୍ଚିତ କରିବ? ପ୍ରାୟଶ୍ଚିତ କରିବ? ତମେ ତମେ ଅମିନାକୁ ସାଦି କରିପାରିବ?
3: ସାଦି?
4: ହଁ, ସାଦି, ସାଦି। ସେ ହିମ୍ମତ ଯଦି ନାହିଁ ତେବେ ଏତେ ବଡ ଆଗେଇଲ କାହିଁକି? ଜବାବ ଦିଅ, ଜବାବ। ଅମିନାକୁ ସାଦି କରି ତମେ ସମାଜକୁ ଚଳେଇପାରିବ? ସମାଜରେ
3: ମତେ ଟିକେ ଭାବିବାକୁ ସମୟ ଥିବ ମଉସା।
4: ଆରେ ମହବତ କରିବା ଆଗରୁ ତମର ଭାବିବାର ଉଚିତ ଥିଲା ନା? ଯାହାର ଫଇସଲା ତମକୁ ଆଜି ଏଇନେ କରିବାକୁ ହବ।
3: ବେଶ, ମୁଁ ତମକୁ କଥା ଦଉଛି ମଉସା, ମୁଁ ଅମିନାକୁ ବିବାହ କରିବି।
4: ତମେ ତମେ ଅମିନାକୁ ସାଦି କରିବ? ସାବାସ, ସାବାସ ଅମର ବାବୁ। ଆରେ ବେଟି ଅମିନା, ତୁ ଜିତିଗଲୁ ରେ ବେଟି, ତୁ ଜିତିଗଲୁ। ବାବୁ ଅମିନାକୁ ସାଦି କରିବ, ଜିତିଗଲୁ ଅମିନା ବେଟି, ଜିତିଗଲୁ।
5: ଧରଣୀ, ଅମର ଏ ଯେ ଆସିଲା ନାହିଁ ଯେ, କେଡ଼େ ଦାୟିତ୍ୱହୀନ ପିଲା କୁହତ ଦେଖି। ଯିଏ ଅସଲ ଆସାମୀ ସିଏ ଯଦି ନ ଆସେ ଏସବୁ ଆରେଞ୍ଜମେଣ୍ଟ କରିବାର କିଛି ମାନେ ହୁଏ ନା।
6: ଆପଣ ସିନା ଅମର ଅମର ହଉଛନ୍ତି ସାର୍, ହେଲେ ଅମର ବାବୁଟି ଏଡ଼େ ସହଜ ଲୋକ ନୁହେଁ।
5: ନାଇଁ ନାଇଁ ଧରଣୀ, ନାଇଁ, ତମେ ଅମରକୁ ଆଜି ଯାଏ ଚିହ୍ନି ପାରିଲ ନାହିଁ, ସିଏ ସେଭଳିଆ ପିଲା ନୁହେଁ। ଆରେ ଅମର ପରା ମୋର ନିଜର ପିଲା।
1: ବାପା,
5: ହଁ କହ ମା।
1: ଯେତେ ଅସୁବିଧା ଥିଲେ ବି ଅମର ବାବୁଙ୍କର ପ୍ରଥମେ ଏଠିକି ଆସିବା କଣ ଉଚିତ ନଥିଲା?
5: ଉଚିତ ଯେ ମା, ହେଲେ ସରକାରୀ ଚାକିରି କଲେ ନିଜର ସ୍ୱାଧୀନତା ଚାଲିଯାଏ। ଧରଣୀ, ତମେ ମୋ କାର ନେଇ ଗଲ, ଅମରକୁ ସାଙ୍ଗରେ ଧରି ଆସିବ,
6: ଯାଅ। ଆସିଲେଣି?
3: ମୋର ସାମାନ୍ୟ ଡେରି ହେଇଗଲା ସାର୍, କ୍ଷମା କରିବେ, ଟୁର୍ରେ ଚାଲି ଯାଇଥିଲି।
6: ଆଜି ଟୁର୍ରେ ନ ଯାଇଥିଲେ କଣ ଚଳିନଥାନ୍ତା?
5: ସତରେ ଅମର, ଆଜି ଅରୁଣାର ଜନ୍ମଦିନରେ
3: କଣ କରିଥାନ୍ତି ସାର୍? ଗୋଟିଏ ଗାଁରେ କଲେରା ଏପିଡେମି, 17 ଜଣ ମଲେଣି, ହେଲ୍ଥ ଅଫିସରଙ୍କ ସାଙ୍ଗରେ ସେ ଗାଁକୁ ଯିବାକୁ ପଡ଼ିଲା।
5: ଅଲରାଇଟ୍ ଅଲରାଇଟ୍, ମା ଅରୁଣା, ତୁ ଅମରର ଚର୍ଚ୍ଚା କର। ଆସ ଧରଣୀ, ସେ ପାଖରେ କାଙ୍ଗାଳ ଭୋଜନ ଆରମ୍ଭ ହେଲାଣି, ଦେଖିବା ସେଠି କେମିତି ଚାଲିଛି।
6: ଚାଲୁନ୍ ଚାଲୁନ୍ ସାର୍, ଚାଲୁନ୍।

0: ଏଠାରେ ବସିବ ନା ଏମିତି ଠିଆ ଠିଆ ଚାଲିଯିବ?
1: ମତେ ଯଦି ବିଦାୟ ଦେଇପାରନ୍ତ ତେବେ ଖୁବ୍ ଭଲ ହୁଅନ୍ତା।
0: ବିଦାୟ ସମ୍ବର୍ଦ୍ଧନା ପୂର୍ବରୁ ବିଦାୟ କଣ ହେଇଛି ତମର ଅମର ବାବୁ?
1: ନାଇଁ କିଛି ହେଇନି।
0: ବସ, ଉପହାରଟା କଣ ମତେ ନ ଦେଇ ଫେରେଇ ନବ ନା କଣ? ମୋ
1: ସରି ସରି, ହଁ ଉପହାର ଦବା କଥାଟା ଏକଦମ ଭୁଲି ଯାଇଛି, ନିଅ ସାଦରେ ଗ୍ରହଣ କର।
0: ଏ ଉପହାର ମୋ ପାଇଁ ବଡ କଥା ନୁହେଁ ଅମର ବାବୁ, ବହୁ ଆଶା ବହୁ କଳ୍ପନା ନେଇ ରାତି ପରେ ରାତି ନ ଶୋଇ କଟେଇ ଦେଇଛି। ତମର ଟିକେ ହସ ଟିକେ କଥା ମୋ ପ୍ରାଣରେ ଫୁଟେଇ ଦେଇଛି ଅସମାରି ଫୁଲ। ଆଜି ମୋର ମନ ପ୍ରାଣ ଦେହ ସବୁକିଛି ଚାହେଁ ତମରି ସାନ୍ନିଧ୍ୟ।
1: ସଞ୍ଜତ ହୁଅ ଅରୁଣା, ମନେ ରଖ ଆମର ଏପର୍ଯ୍ୟନ୍ତ ବିବାହ ହେଇନି।
0: ଅମର ବାବୁ,
2: ଆଜି ମୁଁ ତମକୁ କ୍ଷମା ଦେଇପାରିବିନି। ଏକ ତ ମୋର ଜନ୍ମଦିନରେ ତମେ ଡେରିରେ ଆସିଲ, ପୁଣି ମୋ ମା ମନରେ ତମେ ଦୁଃଖ ଦେଇଛ। ଛାଡ଼, ତମେ ବୋଧହୁଏ ଜାଣ ନା ଅମର, ଅରୁ ଆଉ ତମକୁ ନେଇ ମୋର ଯୋଉ କଳ୍ପନା ଏକା ମୋର କାହିଁକି, ତମ ବାପାଙ୍କର ମଧ୍ୟ ସେ ଏକା କଳ୍ପନା ଥିଲା।
1: ସାର୍,
2: ତମର କିଛି କଥା ମୁଁ ଶୁଣିବି ନାହିଁ। ଆଜି ମୁଁ ଠିକ ଆସନ୍ତା ଲଗ୍ନରେ ଅର୍ଥାତ୍ ଚଳିତ ମାସ 15 ତାରିଖରେ ଅରୁ ସହିତ ତମର ବିବାହ ସାରିଦେଇ ମୁଁ ଦାୟିତ୍ୱ ମୁକ୍ତ ହେବି।
1: ସାର୍,

0: ଅମରବାବୁ ଅମରବାବୁ ମତେ ମାରି ପକେଇଲା ଅମରବାବୁ ମତେ ମାରି ପକେଇଲା
1: କିଏ କିଏ
0: ଏଇ ଏଇ ଗୁଣ୍ଡା ବଦମାସ ତମକୁ ମାରିବାକୁ ଆସିଥିଲା ତମ ଶୋଇବାଗରେ ପଶିଥିଲା ଭାଗ୍ୟକୁ ମୁଁ ପହଞ୍ଚିଗଲି ବୋଲି ସିନା ଏଇ ଦେଖ ଦେଖ ତା ହାତରେ ଛୁରୀ ଦେଖୁନ
2: କୁତା
1: ଆରେ ଆରେ ଶମଶେର ମଉସା ତମେ
2: ଆରେ ତମେ ରୁହ ଅମର ବାବୁ ମୁଁ ଏଇଟାକୁ ଖତମ କରିସାରି
1: ଶମଶେର
2: ଅମର ବାବୁ ଏ ଲୋକଟା ବଡ ଶୈତାନ ଅଛି ଦୋଷ କରି ସାଙ୍ଗେ ସାଙ୍ଗେ ମୋରି ମୁଣ୍ଡର ଆଠ ବୋଳି ଦେବାକୁ ବସିଛି
0: ପ୍ରକୃତରେ ଶୈତାନ କିଏ ସେ କଥା ଜାଣିବାକୁ ବାକି ନାହିଁ ଆରେ ଭାଗ୍ୟକୁ ଦିନେଶ ବାବୁ ଗୋଟେ ଜରୁରୀ ଖବର ଦେଇ ମତେ ଏଠିକି ପଠେଇଥିଲେ ତାହା ନ ହେଇଥିଲେ
2: ଖୁନ୍ କରିବାକୁ କିଏ ଆସିଥିଲା ଭାଇ ତୁ ନା
1: ମୁଁ ଏବେ ବେଶ ବୁଝିପାରିଛି ଶମଶେର ମୁଁ ତୁମକୁ ଦେବତା ବୋଲି ଭାବୁଥିଲି ହେଲେ ତମେ ମତେ ଜଘନ୍ୟ ହୋଇପାରିବ ବୋଲି ମୁଁ କଳ୍ପନା ବି କରିନଥିଲି
2: ଅମର ବାବୁ
0: ଏତେ ରାତିରେ ତାଙ୍କ ଶୋଇବା ଘରକୁ କାହିଁକି ଆସିଥିଲ ଶୁଣେ
2: ତୁ ନିଜେ କାହିଁକି ଆସିଥିଲୁ ଆଗେ ଜବାବ ଦେ
1: ତାର ଜବାବ ମୁଁ ଦଉଛି ଦିନେଶ ବାବୁଙ୍କର କର୍ମଚାରୀ ହିସାବରେ ଧରଣୀ ବାବୁ ଏଠିକି ଆସନ୍ତି ଆଉ ତାଙ୍କ ପାଇଁ ଦିନ ରାତିର ବିଚାର ବି ନାହିଁ ହେଲେ ତୁମେ ଏତେ ରାତିରେ ପୁଣି ହାତରେ ଛୁରୀ
2: ଅମର ବାବୁ ତମେ ବି ଏ ଲୋକଟା କଥାରେ ଭଳିଗଲ
0: ଏ ଗୁଣ୍ଡା ତା ସାଙ୍ଗରେ ଯୁକ୍ତି କରି ଲାଭ ନାହିଁ ଆଜ୍ଞା ୟାକୁ ସାଙ୍ଗେ ସାଙ୍ଗେ ପୁଲିସରେ ଦିଅନ୍ତୁ ମୁଁ ଯାଉଛି ଆଜ୍ଞା ଖବର ଦିଏ
1: ନା ହଉ ଧରଣୀ ବାବୁ ଶମଶେର ତମେ ଏଠୁ ଚାଲିଯାଅ ଆଉ ଦିନେ ଏମିତି ଦୁଃସାହସ କରିବନି
2: ହାୟ ଅଲ୍ଲାହ ଅଜବ ତେରା ଫୈସଲା

0: ବିଶିଆ
1: ବାବୁ,
0: ଆରେ ଧରଣୀ ଏଯେ ଆସିଲା ନାହିଁ?
1: ଆଜ୍ଞା, ତିନି ଥର ଯାଇ ତାଙ୍କ ଘରେ ଖୋଜି ଆସିଲେଣି, ତାଙ୍କ କଥା କେହି କିଛି କହିପାରୁନାହାନ୍ତି। କାଲି ରାତିରୁ ସେ କୋଉଠିକି ଯାଇଛନ୍ତି ଯେ ଏଯାଏ ଫେରି ନାହାନ୍ତି।
0: ହ୍ୱାଟ କଣ କହୁଛ ତମେ? ଏଇ ତ ବର ଆସିଗଲାଣି, ତମେ ଟିକେ ଅପେକ୍ଷା କର, ମୁଁ ବାଟ ବରଣ କରିବାକୁ ଯାଉଛି। ଆସ ଆସ, ଆମର ଆଜି ଏ ବର ବେଶରେ ତମକୁ ଦେଖି ମୋର ଆନନ୍ଦର ସୀମା ନାହିଁ। ତମର ବାବା ସ୍ୱର୍ଗତ ସାହି ନିଶ୍ଚୟ ତମକୁ ଆଶୀର୍ବାଦ କରିବେ, ଆଉ ଅରୁଣର ମା ସିଏ ବି କେତେ ଖୁସି ହବ। ଆଉ ତମେ ଏଣିକି ମତେ ସାର୍ ବୋଲି ଡାକିପାରିବନି, ଡାକିବ ବାବା।
2: କଣ ମତେ ଚିହ୍ନି ପାରୁ ନା ଓକିଲ ବାବୁ?
0: ତୁ ଶମଶେର ନା?
2: ଚିହ୍ନିଲ ତାହେଲେ?
0: ହେଲେ ତୁ ଏଠି କାହିଁକି?
2: ଡରନି ଓକିଲ ବାବୁ, ଆଜି ଏ ଶମଶେର କିଛି ନବାକୁ ଆସିନି, ଆସିଛି ଦବାକୁ, କେବଳ ଫେରେଇ ଦବାକୁ ତମର ଅମାନତ।
0: ଶମଶେର
2: ଦେଖ ଦେଖ ଓକିଲ ବାବୁ, ମୋ ସାଥିରେ କିଏ ଅଛି ଦେଖ। ସେଦିନ ବେଳାରୁ ତମର ଯୋଉ ଝିଅକୁ ଉଠେଇ ନେଇଥିଲି, ସେଇ ଝିଅ କିନ୍ତୁ ଛିଡ଼ିଲ ଛିଡ଼ୁ।
3: ସେଇ ମୁହଁ, ସେଇ ଆଖି, ସେଇ ନାକ, ଅରୁଣା, ମୋ ମା ଅରୁ ଅରୁ ଅରୁ।
2: ତାକୁ ଯେମିତି ଗୋଟାଏ ଫୁଲ ପରି ତୋଳି ନେଇଯାଇଥିଲି, ଠିକ ସେମିତି ନିଷ୍ପାପ ପବିତ୍ର ଫୁଲଟାକୁ ଫେରେଇ ଦେଇଯାଉଛି। ହାଲାଙ୍କ କସମ ଓକିଲ ବାବୁ, ତାର ଜାତି ଧର୍ମ ରୀତିନୀତି କୋଉଥିରେ ବି ମୁଁ ଆଣିନି।
0: ଶମଶେର
4: ହଁ ବାପା, ସେ ଅତି ମହତ, ମୁଁ ତମ ପାଖରେ ଥିଲେ ଯେମିତି ଥାନ୍ତି, ସେ ମତେ ସେମିତି ରଖିଥିଲେ ବାପା। ସେଠି ତ ମୁଁ ନୀତି ଜଗନ୍ନାଥଙ୍କୁ ପୂଜା କରୁଥିଲି।
0: ଶମଶେର ତୁମେ ଥିବେ କଣ?
2: ହଁ ଓକିଲ ବାବୁ, ମୋ ଝିଅ ପ୍ରତି ତମେ ଦିନେ ନିର୍ଦ୍ଦୟ ବନିଥିଲ, ଖାସ ବଦଲା ନବା ପାଇଁ ଏମିତି କରିଥିଲି। ହଜୁର ହେଲେ ମୁଁ ନିଜେ ବଦଳି ଗଲି।

0: ମୋ କାମ ଏବେ ଖତମ ହେଇଛି, ତମର ବେଟି ଏବେ ତମର। ହେଲେ ସେ ନିମ ଖାରାମ ଧରଣୀ ବାବୁ କାହିଁ ସେ ତମର ସର୍ବନାଶ କରିବାକୁ ବସିଥିଲା? ବିଡିଓ ସାର୍, ସେଦିନ ରାତିରେ ତମକୁ ଖୁନ କରିବାକୁ କିଏ ଯାଇଥିଲା ଏବେ ଜାଣିପାରିଲ ତ? ଜାଣିପାରିଲ ତମେ?
1: ମୁଁ ଏବେ ପ୍ରକୃତ ଘଟଣା ବୁଝିପାରିଛି ଶମଶେର ମଉସା, ମତେ କ୍ଷମା କରିଦବ
2: ବାବୁ।
3: ମତେ କୁହ କୁହ ଭଳି ଲାଗୁଛି ଏସବୁ ଘଟଣା। ତୁମେ ତେବେ?
2: ମୁଁ ପ୍ରକୃତରେ ଅରୁଣା ନୁହେଁ, ଅହଲ୍ୟା।
3: ଅହଲ୍ୟା?
2: ହଁ ବାବୁ, ମୁଁ ଗୋଟେ ନାଚ ବୋଲି ରାସ୍ତା କଡ଼ରେ ନାଚ ଦେଖି ପେଟ ପୋଷେ। ଏପର୍ଯ୍ୟନ୍ତ ଯାହା ସବୁ କରିଥିଲି ସବୁ କେବଳ ସେଇ ଧରଣୀ ବାବୁ ମତେ ଟଙ୍କାର ଲୋଭ ଦେଖି କରୁଥିଲେ।
3: ୟୁ ଆର୍ ରିଏଲି ମୋଷ୍ଟ ଡେଞ୍ଜରସ୍, ବାଘଠୁ ତୁମେ ଭୟଙ୍କର।
2: ମତେ ଏବେ ଯିବାକୁ ଦିଅନ୍ତୁ ବାବୁ।
3: ଯିବୁ କୁଆଡେ? ଯିବୁ ମା
2: କୁଆଡେ, ଆଉ ପାଦରେ ଘୁଙ୍ଗୁର ବାନ୍ଧି ପୁଣି ରାସ୍ତାକୁ ଓହ୍ଲେଇ ଯିବି, ନାଚିବି, ପେଟ ବସିବି।
4: ବାବା ବାବା, ଏ କିଏ ବାବା?
3: ସେ ଗୋଟେ ପ୍ରହଳିକା ମା, ତୁ ଅନେକ କିଛି ବୁଝିସାରିବୁଣି, ତଥାପି ତୋର ଅଭାବ ବେଳେ ଏଇ ଝିଅଟି ଭିତରେ ମୁଁ ପାଇଥିଲି ତତେ। ସିଏ ଆଉ ରାସ୍ତାକୁ ଯିବ ନାହିଁ, ଆଜିଠୁ ସିଏ ବି ତୋର ଗୋଟିଏ ଛୋଟ ଭଉଣୀ ହେଇ ଏଇ ଘରେ ରହିବ।
2: ବାବା
3: ଅହଲ୍ୟା,
2: ଅପା ମିଛଠାରେ ମୁଁ କନିଆ ବେଶରେ ସଜ ହେଇଥିଲି ସିନା, ନିଅ ମୋ ମୁଣ୍ଡର ଉତ୍ତରୀ ତମ ମୁଣ୍ଡରେ ଢାଙ୍କି ଦଉଛି। ହଁ ଅପା, ତମ ଅଧିକାରରୁ ତମକୁ କେହି ବଞ୍ଚିତ କରିପାରିବେନି।
3: ଆରେ ଆଜିଠୁ ମୋର ଦୁଇଟି ଝିଅ ସୌଭାଗ୍ୟ, ମୋର ମହା ସୌଭାଗ୍ୟ।
2: ହଁ ବିନୟ ବାବୁ, ମାନେ ବିଡିଓ ସାହେବ, ଆଉ ସେଠି ସେମିତି ଜବରା ଖୁଣ୍ଟ ଭଳି ଛିଡ଼ା ହେଇଛ କାହିଁକି? ଆରେ ଆସ, ତମର ଅସଲି ଅରୁଣାକୁ ଗ୍ରହଣ
5: କର। ବାଜା ବଜାମାନଙ୍କୁ କହ ରେ, ଖୁବ୍ ମନ ଫୁଲାନିଆ ବାଜା ବଜାନ୍ତୁ, କହ କହ।

ଶୁଣିଥିଲେ ନାଟକ ଭୁଲି ହୁଏ ନା। ମୂଳ ମଞ୍ଚ ନାଟକ ରଚନା ଥିଲା ଯଦୁନାଥ ଦାସ ମହାପାତ୍ରଙ୍କର। ବେତାର ରୂପାନ୍ତର କରିଥିଲେ ସୂର୍ଯ୍ୟମଣି ଖୁଣ୍ଟିଆ। ପ୍ରଯୋଜନା କରିଥିଲେ ଗଗନ କୁମାର ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଦିନେଶ ଦିନେଶ ଚନ୍ଦ୍ର ରାଉତ, ଶମଶେର ସତ୍ୟବ୍ରତ ତ୍ରିପାଠୀ, ଅମର ବ୍ରଜମୋହନ ସାହୁ, ଧରଣୀ ଶୈଳେଶ୍ୱର ନନ୍ଦ, ନିତ୍ୟାନନ୍ଦ ଅମଲ ବାନାର୍ଜୀ, ବିଶିଆ ଭଗବାନ ମହାନ୍ତି, ଅହଲ୍ୟା ସୁମିତ୍ରା ମହାପାତ୍ର, ଅମିନା ଆରତୀ ସାହୁ ଏବଂ ଚମ୍ପା ଲକ୍ଷ୍ମୀରାଣୀ କର୍ମକାର।

ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10

ଠାରୁ 11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ରହିଛି ବିଷୟ ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଏହି ଦୁଇଟି ଟେଲିଫୋନ୍ ନମ୍ଘର ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଆଉଥରେ କହି ରଖୁଛୁ, ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଦେ ମେମ୍ବର ବାବୁ, ଓ ଦେ କେଳା, ମୋର ଗୋଟେ କେଳୁଣୀଟେ ଦେଖିଥିଲ ବାବୁ, ତୋର ସେଇ କେଳୁଣୀଟି ସେ ଉପର ସାଇଆଡେ ଯାଇଛି, ଯା ତୁ ସିଆଡେ ଖୋଜିବୁ, ତାପରେ ତ କେଳୁଣୀ ଆସିଲେ ମୁଁ ନିଶ୍ଚିତ କହିଦେବି।

0: କେଳା
1: ବର୍ତ୍ତମାନ ମୋର ଗୋଟେ କେଳାଟି ଆସିଥିଲା ଦେଖିଥିଲ କି?
0: ସେ ଉପର ସାଇଡ୍ ଯାଇଛି।
1: ତାହେଲେ ଠିକ ଅଛି, ମୁଁ ଯାଉଛି ଠିକ, ତାକୁ ଡାକିଲେ ତମେ ହିଁ ତମ କେଳୁଣୀକି ପାଇଯିବ।

ବିହସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରୂପ କୁମାର ରାଥୋଡ଼ଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ବର୍ଡର କଥା ଚିତ୍ରର। ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବଳପୁରରୁ ବିଷ୍ଣୁରାଜ ପରିବାର ଲେଖିଛନ୍ତି। ଆପଣମାନେ ଲେଖିଛନ୍ତି, ଜୁନା ମ୍ୟାମ୍ ନମସ୍କାର। ନମସ୍କାର ଆଜ୍ଞା, ଆପଣ ଲେଖିଛନ୍ତି ଆଜି ଆପଣଙ୍କ ଜନ୍ମଦିନର ଶୁଭେଚ୍ଛା। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆପଣ କେମିତି ଖବର ପାଇଲେ ମୁଁ ଜାଣିନି, କିନ୍ତୁ ବହୁତ ଧନ୍ୟବାଦ। ଜନ୍ମଦିନ ପାଇଁ ଗୀତଟିଏ ଦେବେ, ଫର୍ଜ ଫିଲ୍ମର ଗୀତ। ଆଚ୍ଛା ଆଚ୍ଛା, ଫର୍ଜ ଫିଲ୍ମର ଗୀତ ହାପି ବର୍ଥଡେ ଟୁ ୟୁ। ଆଜ୍ଞା, ବହୁତ ଧନ୍ୟବାଦ।

ଧନ୍ୟବାଦ ଆଜ୍ଞା, ଆପଣ ମୋତେ ଶୁଭେଚ୍ଛା ଜଣାଇଥିବାରୁ। ତେବେ ଆପଣଙ୍କର ମୋ ପାଇଁ ଡେଡିକେଟ୍ କରିଛନ୍ତି, ଠିକ୍ ଅଛି। ମହମ୍ମଦ ରଫିଙ୍କ କଣ୍ଠରେ ଏ ସୁନ୍ଦର ଗୀତଟି ଆପଣମାନେ ଶୁଣନ୍ତୁ, ମୁଁ ମଧ୍ୟ ଶୁଣୁଛି।

ଆଉ ଗୋଟିଏ ସମସ୍ୟା ଆସିଛି କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ ଲେଖିଛନ୍ତି ମଞ୍ଜୁ ନାନୀ ମୃତ୍ୟୁଞ୍ଜୟ ଆପଣ ଶୁଣିବାକୁ ଚାହିଁଛନ୍ତି ମା ମୋତେ ଶକ୍ତି ଦେ କଥାଚିତ୍ରର ଗୋଟିଏ ଗୀତଟିଏ କ୍ଷମା କରିବେ ଶ୍ରୋତାବନ୍ଧୁ ମା ମୋତେ ଶକ୍ତି ଦେ କଥାଚିତ୍ର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ପରବର୍ତ୍ତୀ ଏସଏମ୍ଏସ୍ଟି ଆସିଛି ଭୂୟାଁ ୱାସ ଗୁଆମାଲ ଭଦ୍ରକରୁ ଲେଖିଛନ୍ତି ପଦ୍ମିନୀ ରାୟ ରାଜେନ୍ଦ୍ର ରାୟ ସୌମ୍ୟରଞ୍ଜନ ରାୟ ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ମାନିନୀ କଥାଚିତ୍ରର ଗୋଟିଏ ଗୀତ ଆଜ୍ଞା ହଁ ଏହି ଗୀତଟି ଆମ ପାଖରେ ଅଛି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ୍ ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର

ଆଉଗୋଟେ ଏସଏମଏସ୍ ଆସିଛି ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ଏବଂ ମିତାଲି। ଆପଣମାନେ ତାର୍ସନ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି ପଲକ ମୁଚାଲଙ୍କ କଣ୍ଠରେ ସାଥ ମେରେ। ତାର୍ସନ କଥାଚିତ୍ରର ଅନେକଗୁଡ଼ିଏ ଗୀତ ଅଛି ହେଲେ ଏହି ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତାବନ୍ଧୁ। ପରବର୍ତ୍ତୀ ଏସଏମଏସ୍ଟି ଆସିଛି କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ମାଟିର ମଣିଷ କଥାଚିତ୍ରର ଗୀତଟି। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଉଠେଇଲା କଳା ମେଘ ଭୋଦେଇ ଉଠାଣ କାଳି ଗାଈ ଚରିଗଲା ତିଆରି କଧାନ ବସିବା ସଙ୍ଗାତ ଚାଲ ତୋହର ମୋର ବସିବା ସଙ୍ଗାତ ଚାଲ।

ने ठराई गर परी भारी सुंदरिया गेल करी आणि दिमू बड़ा सुंदर।

ପରବର୍ତ୍ତୀ ଏସଏମଏସଟି ଆସିଛି ଦେଓକାଳୀ ଶଙ୍କରାସ କଟକରୁ। ଲେଖିଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଆପଣମାନେ ପସନ୍ଦ କରିଛନ୍ତି ପୂଜା ଚନ୍ଦନ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ବାଲ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଆଉ ଗୋଟିଏ ସମସ୍ୟା ଆସିଛି ଜୁନାଗଡ଼ି ଗଡ଼ବିଷ୍ଣୁପୁର ଏରାସମ୍ମା ଜଗତସିଂହପୁରରୁ ଲେଖିଛନ୍ତି ଭୂମିକା ଅଙ୍କିତା ଦେବିକା ପ୍ରୀତିବନ୍ୟା ପ୍ରମାଣିକ ସଞ୍ଜୟ ପ୍ରମାଣିକ ଏବଂ ସ୍ଥିତି ପ୍ରଜ୍ଞା ପ୍ରିୟଙ୍କା ମଧ୍ୟ ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ରମେୟା ବସ୍ତାବୟା କଥାଚିତ୍ରର ଗୋଟିଏ ଗୀତ ରମେୟା ବସ୍ତାବୟା କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତାବନ୍ଧୁ ଆଗାମୀ ଦିନରେ ଯେତେବେଳେ ଆପଣ ଅନୁରୋଧ କରିବେ ଆଉ କେଉଁ ଗୀତ ଗୋଟେ ଏସ୍ଏମ୍ଏସ୍ କରିବେ ନିଶ୍ଚିତ ଭାବରେ ଆମେ ଶୁଣେଇବୁ ତେବେ ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବାଙ୍କିରୁ ଲେଖିଛନ୍ତି ଟୁକୁ ଏବଂ ଲିଜା ଆପଣ ଶୁଣିବାକୁ ଚାହୁଁଛନ୍ତି ସିନ୍ଦୁରବିନ୍ଦୁ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲକର

ଆଉ ଗୋଟିଏ ଏସଏମଏସ ଆସି ଆମ ପାଖରେ ପହଞ୍ଚିଛି। ଟିକର ଟାଙ୍ଗି କଟକରୁ ଲେଖିଛନ୍ତି ମମତା ସାହୁ, ପ୍ରୀତିସ୍ମିତା ସାହୁ। ଆପଣମାନେ ଲେଖିଛନ୍ତି ହମ୍ ଆପକେ ହି କୌନ କଥା ଚିତ୍ରର ଗୋଟିଏ ଗୀତ ମେରେ ରଙ୍ଗ ମେ ରଙ୍ଗନେ ୱାଲି। ଏଠି କହି ରଖିବି ଶ୍ରୋତା ବନ୍ଧୁ, ଏଠି ହମ୍ ଆପକେ ହି କୌନ କଥା ଚିତ୍ରର ନୁହେଁ, ମେନେ ପ୍ୟାର କିୟା କଥା ଚିତ୍ର।

ଗୀତଟି। ତେବେ ଯାହା ବି ହେଉ, ଆପଣଙ୍କର ଗୀତଟି ପସନ୍ଦର ଗୀତ ନିଶ୍ଚିତ ଭାବରେ ମୁଁ ଶୁଣେଇବି। ମେନେ ପ୍ୟାର କିୟା କଥା ଚିତ୍ରର ଗୀତଟିକୁ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ସୁଦାମ ଭାଇ ବିଲହାଟ କଟକରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ଦୈବ ଦୌଡ଼ି କଥାଚିତ୍ରର ଗୋଟିଏ ଗୀତ, ସମୟର ଚକାଚାଏ ଘରି ଘରିକା। ଦୈବ ଦୌଡ଼ି କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ ଶ୍ରୋତାବନ୍ଧୁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏସଏମଏସଟି ଆସିଛି ବହୁଗ୍ରାମ କଟକରୁ, ଲେଖିଛନ୍ତି ସସ୍ମିତା ଦାସ, ମାମୁନି ଏବଂ ପୂଜା, ବିଜୟ କୁମାର ଦାସ ମଧ୍ୟ ଅଛନ୍ତି। ଆପଣ ଆମର ନିୟମିତ ଶ୍ରୋତା।

ଭଲ ଲାଗେ। ଆପଣ ଯେତେବେଳେ ଆମର କାର୍ଯ୍ୟକ୍ରମ ଶୁଣି ଆମକୁ ଏସ୍ଏମ୍ଏସ୍ କରନ୍ତି, ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବା ଅନନ୍ତ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ମୁନି।

କ୍ଷମା ଚାହୁଁଛି, ଏଇଠି ଆପଣଙ୍କର ପସନ୍ଦର ଗୀତ ଯାହାକୁ ରଖିବେ ଅନନ୍ତ କଥା ଚିତ୍ରର ଯେଉଁ ଗୀତଟି ଆପଣ ପସନ୍ଦ କରିଥିଲେ ଶ୍ରୋତାବନ୍ଧୁ, ସେଠି ମୁଁ ଭୁଲରେ ବଜେଇ ଦେଇଛି, ଏବେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତଟିକୁ ଗାଇଛନ୍ତି ମୁନି।

ବ୍ଲକ ଛକ ନିଶ୍ଚିନ୍ତ କହିଲି କଟକରୁ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ଭବାନୀ ଦେବୀ ବାଣୀ ପ୍ରସାଦ, ଝିଅ ସୃଷ୍ଟି ଏବଂ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହମ୍ ଦିଲ୍ ଦେ ଚୁକେ ସନମ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କେକେ ଓ ଡୋମିନିକ।

ଆଉ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ମାମିନା ଡଲି ସବିତା ବସନ୍ତ କୁମାର ମହାପାତ୍ର ଯଶବନ୍ତପୁର ଜଗତସିଂହପୁରରୁ। ଆପଣମାନେ ଏ ନୁହେଁ କାହାଣୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଇଚ୍ଛା କରିଛନ୍ତି, ଗୀତଟିଏ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏବଂ ଶେଷ ଏସଏମଏସଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ, ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭାରତଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡୁ, ବାଉରୀବନ୍ଧ ପାତ୍ର। ଆପଣ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଅର୍ଜୁନ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ତପୁ ମିଶ୍ର ଏବଂ କୁମାର ବାବି। ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ରାମ ବଲରାମ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ବାଣୀ ଜୟରାମ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ରହିଛି, ମୋ ସହିତ ପୂର୍ବଭଳି ରହିଛି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ବାରମ୍ବାର ବ୍ୟବହାର କରାଯାଇଛି ସବୁ ଗୀତଗୁଡ଼ିକରେ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। କଥାଚିତ୍ର ଭିଗି ପଲକେ।